ଆକାଶବାଣୀ ଜୟପୁର। ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ 30 ଦିନ 2026 ମସିହା ଜୁନ୍ ମାସର 20 ତାରିଖ। ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ। ବର୍ତ୍ତମାନ ସମୟ ସକାଳ 5:57

0: ମନରେ ନିଷ୍କପଟତା, ବାଣୀରେ ମଧୁରତା, ଆଚାରରେ ଶୁଦ୍ଧତା, ବ୍ୟବହାରରେ ସୁବ୍ୟବସ୍ଥିତ ରହିବା ହିଁ ଦେବତ୍ୱର ଲକ୍ଷଣ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ସକାଳ 6 ପାଇଁ ଯାଉଛି। ମୋର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: समाचार के साथ मैं फरहत नाज।

ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନାରୁ ପରବର୍ତ୍ତୀ ଶିଳ୍ପୀ ହେଲେ ସୁନନ୍ଦା ପଟ୍ଟନାୟକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ସୁବୀର କୁମାର ଦାସ। ଗୀତ ରଚନା ସ୍ନେହଲତା ମହାନ୍ତି।

କାର୍ଯ୍ୟକ୍ରମର ଶେଷରେ ଡକ୍ଟର କୁମାରମଣି ସାହୁଙ୍କ ଗୀତ ରଚନାରୁ ଶିଳ୍ପୀ ହେଲେ ଇତିଶ୍ରୀ ବେହେରା।

ଶେଷ ହେଲା ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ।

ରାମଚରିତ ମାନସର ଶୁଣିଲେ ଯବନ୍ତ ଭାଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଆଜିର ଅନୁଚିନ୍ତା ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।

ମଣିଷ ଅନେକ ପାର୍ଥିବ କଥାକୁ ଭଲ ପାଉଥାଏ। ଯେଉଁସବୁ କଥାକୁ ଭଲ ପାଉଥାଏ ସେସବୁକୁ ହାତଛଡ଼ା କରିବାକୁ ସେ କଦାପି ଚାହୁଁନଥାଏ। ଧନସମ୍ପତ୍ତି, କ୍ଷମତା, ପ୍ରତିପତ୍ତି ଏସବୁକୁ ସେ ଚେଷ୍ଟା କରି ଆଜୀବନ ଧରି ରଖିପାରେ, କିନ୍ତୁ ସମୟ ତା ଶରୀରକୁ ଜରାଗ୍ରସ୍ତ କରିପକାଏ। ଶରୀର ବଳହୀନ ହୁଏ, ଯୌବନ ଅତିକ୍ରାନ୍ତ ହୁଏ। ମଣିଷ ଭଲ ପାଉଥିବା ଅନ୍ୟ ଅନେକ ବିଷୟ ଅପେକ୍ଷା ଏ ଯୌବନର ଆକର୍ଷଣ ବହୁତ ବେଶୀ। ଯୌବନକୁ ଅନେକ କାଳ ଧରି ରଖିବାର ପ୍ରଚେଷ୍ଟା ଯୁଗେ ଯୁଗେ ମଣିଷ କରିଆସିଛି। ଯୌବନ ଯେଉଁସବୁ ବାଞ୍ଛା ବା ଆକାଂକ୍ଷା ମନରେ ଆଣେ ସେସବୁ ବାସ୍ତବରେ ଅସରନ୍ତି। ସେସବୁ ଆକାଂକ୍ଷା ଯେତେ ପୂରଣ କରୁଥିଲେ ସୁଦ୍ଧା ସେସବୁର ଅନ୍ତ ହୁଏ ନାହିଁ। ଯୌବନରେ ମିଳୁଥିବା ଏହି ସୁଖକୁ ଅନେକ ସମୟ ଯାଏଁ ଧରି ରଖିବାର ଲାଳସା ମଣିଷକୁ ଏବେ ବି ଅନେକ ଭ୍ରମାତ୍ମକ ମାର୍ଗରେ ପରିଚାଳିତ କରିଚାଲିଛି। ଧନାଢ଼୍ୟ ବ୍ୟକ୍ତିବିଶେଷ ନିଜର ସମସ୍ତ ସମ୍ପତ୍ତି ବିନିମୟରେ ଯୌବନ ଅବସ୍ଥାକୁ କିଣିବା ଉଦ୍ୟମରୁ ପଛାଉନାହାନ୍ତି। ତେବେ ଏ ଲାଳସା ସମ୍ପର୍କରେ ମଧ୍ୟ ଆମ ପ୍ରାଚୀନ ଶାସ୍ତ୍ର ଅତି ସ୍ପଷ୍ଟ ସତ୍ୟ ସବୁ ସ୍ଥାପିତ କରିସାରିଛି। ପୁରାଣ ବର୍ଣ୍ଣିତ ରାଜା ନହୁଷଙ୍କ ପୁତ୍ର ଯଯାତି ଯୌବନକୁ ଧରି ରଖିବାର ପ୍ରୟାସରେ କ'ଣ ଯେ ନକଲେ। ଯଯାତିଙ୍କ କୁକର୍ମରେ କ୍ଷୁବ୍ଧ ହୋଇ ତାଙ୍କ ଶ୍ୱଶୁର ଶୁକ୍ର ତାଙ୍କୁ ଜରାଗ୍ରସ୍ତ ହେବାର ଅଭିଶାପ ଦେଲେ। ତେବେ ଯଯାତି ବ୍ୟଥିତ ହୋଇ ନେହୁରା ହେବାରୁ ଶୁକ୍ରମୁନି ତାଙ୍କୁ ଅଭିଶାପରୁ ମୁକ୍ତ ହେବାର ପନ୍ଥା ବି କହିଲେ। ଯଦି ଯଯାତିଙ୍କ ପୁତ୍ରଙ୍କ ମଧ୍ୟରୁ କେହି ସ୍ୱଇଚ୍ଛାରେ ତାଙ୍କ ଯୌବନ ଯଯାତିଙ୍କୁ ଦେଇ ବିନିମୟରେ ଜରାଗ୍ରସ୍ତ ହେବାକୁ ପ୍ରସ୍ତୁତ ହୁଅନ୍ତି, ତେବେ ତାଙ୍କୁ ଆଉ ଏକ ସହସ୍ର ବର୍ଷ ଯୌବନ ମିଳିପାରିବ ବୋଲି ସେ କଥା ଦେଲେ। ଯଯାତି ଏତେ ମାତ୍ରାରେ ମୋହଗ୍ରସ୍ତ ହୋଇପଡ଼ିଥିଲେ ଯେ ନିଜ ପୁତ୍ରଙ୍କୁ ବାର୍ଦ୍ଧକ୍ୟ ଦେଇ ନିଜେ ଯୌବନ ଉପଭୋଗ କରିବାକୁ ବି ପଛାଇଲେ ନାହିଁ। ତାଙ୍କର ପାଞ୍ଚଟି ପୁତ୍ରଙ୍କ ମଧ୍ୟରୁ ପଞ୍ଚମ ପୁତ୍ର ପୁରୁ ସ୍ୱେଚ୍ଛାକୃତ ଭାବରେ ବାର୍ଦ୍ଧକ୍ୟ ଅବସ୍ଥାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେଲେ ଏବଂ ରାଜା ଯଯାତି ସହସ୍ର ବର୍ଷର ଯୌବନକୁ ଉପଭୋଗ କରିବାର ଲାଳସା ପୋଷଣ କଲେ। ତେବେ ସମୟକ୍ରମେ ସେ ନିଜେ ଅନୁଭବ କଲେ ଯେ ଯେଉଁ କଥାଟିକୁ ସେ ସୁଖ ବୋଲି ବୁଝିଥିଲେ ବାସ୍ତବରେ ତାର ପ୍ରଭାବ ମଧ୍ୟ କ୍ଷୀଣରୁ କ୍ଷୀଣତର ହୋଇଯାଉଛି। ଆନନ୍ଦ ବୋଲି କିଛି ବି ମିଳୁନାହିଁ। ଅତଏବ ସେ ଅତିଷ୍ଠ ହୋଇ ପୁତ୍ରକୁ ତାର ଯୌବନ ଫେରାଇ ଦେବା ସହ ରାଜଭାର ମଧ୍ୟ ସମର୍ପଣ କରି ମନଃଶାନ୍ତି ପାଇଁ ଅରଣ୍ୟ ମଧ୍ୟକୁ ଚାଲିଯାଇଛନ୍ତି। କହିବା ବାହୁଲ୍ୟ, ଆକାଂକ୍ଷା ଅଥବା ମନୋବାଞ୍ଛାକୁ ଚରିତାର୍ଥ କରିଦେଲେ ଯେ ସେ ସମାପ୍ତ ହୁଏ ନାହିଁ, ବରଂ ଆଉ କିଛି ନୂଆ ଇଚ୍ଛା ମନକୁ ପୁଣି ବିଚଳିତ କରେ। ଏଣୁ କାମନାକୁ ତ୍ୟାଗ କରିବା ହିଁ ବାସ୍ତବରେ ସୁଖପ୍ରାପ୍ତିର ମାର୍ଗ ବୋଲି ସ୍ୱୟଂ ପରୀକ୍ଷା କରି ବୁଝିଲେ ରାଜା ଯଯାତି। କାମନା ବାସନା ନିଆଁ ଭଳି ଜଳୁଥାଏ, ତାକୁ ଲବଣୀ ଛିଞ୍ଚି ଲିଭାଇ ଦେବାକୁ ପ୍ରୟାସ କରିବା ଯାହା, କାମନା ସବୁକୁ ଚରିତାର୍ଥ କରି ସନ୍ତୋଷ ଲାଭ କରିବାକୁ ଚେଷ୍ଟା କରିବା ବି ସେହିଭଳି ଏକ ବ୍ୟର୍ଥ ପ୍ରୟାସ। ଶହ ଶହ ବର୍ଷ ଧରି ଇଚ୍ଛା ସବୁର ପରିତୃପ୍ତି ପାଇଁ ସବୁ ବ୍ୟବସ୍ଥା କରୁଥିଲେ ମଧ୍ୟ ସେସବୁର ଅନ୍ତ ହୁଏ ନାହିଁ, ବରଂ ସେଥିରୁ ମିଳୁଥିବା ସୁଖ ଦିନେ ବିତୃଷ୍ଣାରେ ପରିବର୍ତ୍ତିତ ହୁଏ। ଅତଏବ ମନକୁ ଶାନ୍ତି ରୂପକ ସୁଖ ଦେବାକୁ ଇଚ୍ଛା କରୁଥିବା ପ୍ରତ୍ୟେକ ମଣିଷ ବିଷୟାବିଷକୁ ପରିହାର କରି ସତ୍ୟର ସନ୍ଧାନ କରିବାରେ ମନୋନିବେଶ କରିବା ଆବଶ୍ୟକ। ନିଜ ଭିତରେ ଅନ୍ତର୍ନିହିତ ସଚ୍ଚିଦାନନ୍ଦ ସତ୍ତାକୁ ଚିହ୍ନିବାର ପ୍ରୟାସରେ ନିରନ୍ତର ସାଧନା କରିପାରିଲେ ହିଁ ଏକ ଅନ୍ତହୀନ ସୁଖ ମନକୁ ଈଶ୍ୱରମୁଖୀ କରିବାରେ ସମର୍ଥ ହୁଏ। ସେ ମାର୍ଗରେ ଯାଉ ଯାଉ ଦେହ ଆତ୍ମାକୁ ଛାଡ଼ିଦେଲେ ମଧ୍ୟ ଆତ୍ମା ଉଚିତ ମାର୍ଗରେ ଗତି କରି ପୁନର୍ବାର

ସେହି ମାର୍ଗର ଅନୁଗାମୀ ହୋଇ ଜନ୍ମ ନେଇପାରେ। ଅତଏବ ସେ ପଥର ଯାତ୍ରୀ ଯେଉଁ ପନ୍ଥା ଦେଖାଇଯାଇଛନ୍ତି କେବଳ ସେଇ ଗୋଟିକ ହିଁ ପନ୍ଥା। ମହାଜନୋ ଜେନଗତା ସ ପନ୍ଥା।

0: ଶୁଣିଲେ ଆଜିର ଅନୁଚିନ୍ତା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
1: ଆଜି ଆସନ୍ତୁ ଜାଣିବା ପନିପରିବାର କେତୋଟି ଉନ୍ନତ କିସମ ଓ ତାର ଚାଷ ସମ୍ପର୍କରେ। ଆପଣମାନେ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି, ତେବେ ସେହିସବୁ ପନିପରିବାର କେଉଁ କେଉଁ ଉନ୍ନତ କିସମଗୁଡ଼ାକ ରହିଛି, କେଉଁ ସମୟରେ ଲଗାଇଲେ ଠିକ୍ ହୋଇଥାଏ, ଆଉ ବିହନ କେତେ କ'ଣ ଦରକାର ପଡ଼ିଥାଏ, ସାର କେତେ କ'ଣ ଲାଗିଥାଏ, ଦୂରତା କେତେ କ'ଣ ରଖିବାକୁ ପଡ଼ିଥାଏ, ସେହିସବୁ ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ପ୍ରଥମେ ଦେଖିବା ବାଇଗଣ ଫସଲ କଥା। ଏହାର ଅନେକ ଉନ୍ନତ କିସମଗୁଡ଼ାକ ରହିଛି, ସେ ବିଷୟରେ ଜାଣି ରଖନ୍ତୁ। ମୁକ୍ତାକେଶୀ, ବ୍ଲୁ ଷ୍ଟାର, ଗ୍ରୀନ୍ ଷ୍ଟାର, ପୁଷା ପର୍ପଲ ଲଙ୍ଗ, ପୁଷା ଅନମଲ, ପୁଷା ପର୍ପଲ ରାଉଣ୍ଡ, ପୁଷା କ୍ରାନ୍ତି, ତୃପ୍ତି, ଉତ୍କଳ କେଶରୀ, ଉତ୍କଳ ନିଶା, ଅର୍କ ନବନୀତ, ଉତ୍କଳ ମାଧୁରୀ, ଉତ୍କଳ ତାରିଣୀ, ଏମିତି ଅନେକ କିସମ ସବୁ ବାଇଗଣ ଫସଲର ରହିଛି। ଏହିସବୁ କିସମ ଗୁଡ଼ାକ ସବୁ 110 ଦିନରୁ 120 ଦିନ ମଧ୍ୟରେ ଅମଳ ହୋଇଥାଏ। ଏହାକୁ ଆପଣମାନେ ଲଗାଇ ପାରିବେ ନଭେମ୍ବର ଡିସେମ୍ବର ମାସରେ, ଆଉ ଜୁନ୍ ଜୁଲାଇରେ, ପୁଣି ଫେବୃଆରୀ ମାର୍ଚ୍ଚ ମାସ ମଧ୍ୟରେ। ବାଇଗଣରେ ଏହିସବୁ କିସମ ଗୁଡ଼ାକ ନେଇକି ଯଦି ଆପଣମାନେ ଚାଷ କରନ୍ତି, ତାହେଲେ ଗୋଟିଏ ଏକରକୁ ପ୍ରାୟ 200 ଗ୍ରାମ ବିହନ ଦରକାର ହେବ, ଆଉ ଲଗାଇବା ପାଇଁ ଦୂରତା ରଖିବେ ଧାଡ଼ିକି ଧାଡ଼ି 60 ସେଣ୍ଟିମିଟର, ଆଉ ଗଛକୁ ଗଛ 45 ସେଣ୍ଟିମିଟର। ଏଇଟା ତ ଗଲା ଆମର ବାଇଗଣ ବିଷୟରେ। ଟମାଟୋ ସେମିତି ବିଭିନ୍ନ ପ୍ରକାର ଉନ୍ନତ କିସମ ସବୁ ରହିଛି, ସେଗୁଡ଼ିକ ହେଲା ପୁଷା ରୁବି, ପୁଷା ରୋମା, ପଞ୍ଜାବ ଛୁଆରା, ପଞ୍ଜାବ କେଶରୀ, ଅର୍କ କାଶି, ଅର୍କ ସୌରଭ, ଉତ୍କଳ ପଲ୍ଲବୀ, ଉତ୍କଳ ଦୀପ୍ତି, ଉତ୍କଳ କୁମାରୀ, ଉତ୍କଳ ଶ୍ରାବଣୀ, ଏମିତି ଅନେକ କିସମ ଗୁଡ଼ାକ ରହିଛି, ଯାହାକି 100ରୁ 120 ଦିନ ମଧ୍ୟରେ ଅମଳ ହୋଇଥାଏ। ଆଉ ଏହି କିସମ ଗୁଡ଼ାକ ଲଗାଇବାର ଉପଯୁକ୍ତ ସମୟ ହେଉଛି ଜୁଲାଇ ଅଗଷ୍ଟ କିମ୍ବା ନଭେମ୍ବର ଡିସେମ୍ବର। ଗୋଟିଏ ଏକର ଜମି ପାଇଁ ଆପଣଙ୍କୁ ବିହନ ପରିମାଣ ଲାଗିବ ପ୍ରାୟ 200 ଗ୍ରାମ, ଆଉ ଲଗାଇବା ସମୟରେ ଦୂରତା ରଖିବେ ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର, ଆଉ ଗଛକୁ ଗଛ 45 ସେଣ୍ଟିମିଟର ପର୍ଯ୍ୟନ୍ତ। ସେହିଭଳି ଲଙ୍କା ଫସଲ ଯଦି ଆପଣମାନେ ଚାଷ କରିବାକୁ ଚାହାନ୍ତି, ତାହେଲେ ତାର ବିଭିନ୍ନ ପ୍ରକାର ଉନ୍ନତ କିସମ ସବୁ ରହିଛି, ସେଗୁଡ଼ିକ ହେଉଛି MP 46A, ଉତ୍କଳ ଆଭା, ସୂର୍ଯ୍ୟମୁଖୀ, ଉତ୍କଳ ରଶ୍ମି, ପୁଷା ଜ୍ୱାଲା, ଗୁଣ୍ଟୁର 1 ରୁ ଗୁଣ୍ଟୁର 4 ପର୍ଯ୍ୟନ୍ତ, ଏମିତି ଅନେକ ପ୍ରକାର। ଉତ୍କଳ ରାଗିଣୀ, ଅଗ୍ନିରେଖା, ପୁଷା ସଦାବାର, ଏମିତି ଆହୁରି ଅନେକ ପ୍ରକାର କିସମ ସବୁ ରହିଛି। ଏହିସବୁ କିସମ ଗୁଡ଼ାକ ପ୍ରାୟ 120 ଦିନରୁ 150 ଦିନ ମଧ୍ୟରେ ଅମଳ ହୋଇଥାଏ। ଆଉ ଏହି ଲଙ୍କା ଫସଲ ପ୍ରାୟ ବର୍ଷଯାକର ସବୁ ସମୟରେ ଚାଷ କରିପାରିବା। ଲଙ୍କା ଫସଲ ପାଇଁ ଗୋଟିଏ ଏକରକୁ 300 ଗ୍ରାମ ବିହନ ଦରକାର ପଡ଼ିଥାଏ, ଆଉ ଦୂରତା ହିସାବରେ ଧାଡ଼ିକୁ ଧାଡ଼ି 60, ଆଉ ଗଛକୁ ଗଛ 45 ସେଣ୍ଟିମିଟର ରଖିବାକୁ ପଡ଼ିଥାଏ। ଲଙ୍କା ଫସଲକୁ ଯଦି ଆପଣମାନେ କଞ୍ଚାରେ ଅମଳ କରିବାକୁ ଚାହୁଁଛନ୍ତି, ତାହେଲେ ଗୋଟିଏ ଏକରରୁ ପ୍ରାୟ 26ରୁ 32 କ୍ୱିଣ୍ଟାଲ ଅମଳ ହୋଇପାରିବ। ଆଉ ଯଦି ଶୁଖିଲାରେ ଆପଣ ଅମଳ କରିବାକୁ ଚାହୁଁଛନ୍ତି, ଏହିଭଳି ଭାବରେ ଯଦି ଚାଷୀ ଭାଇ ଭଉଣୀମାନେ ଉନ୍ନତ କିସମ ସବୁ ବ୍ୟବହାର କରି ଚାଷ କରନ୍ତି, ତାହେଲେ ଅଧିକ ଲାଭ ପାଇପାରିବେ।
0: ଶୁଣିଲେ ଆଜି ସକାଳର ଚାଷବାସ କଥା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଦିବାସୀ ସଂଗୀତର କାର୍ଯ୍ୟକ୍ରମ

0: ଜୁଡ଼ି
1: ଆଜିର ରେଞ୍ଜୁଳି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା କୋୟା ସମ୍ପ୍ରଦାୟର ମାଛ ଧରିବା ସମୟର ଗୀତ। ଏହାକୁ ପରିବେଷଣ କରୁଛନ୍ତି ଉଙ୍ଗା ମାଡ଼କାମୀ ଏବଂ ସାଥୀ।

ଏଥର ଆସନ୍ତୁ ଶୁଣିବା କୋୟା ଭାଇ ଭଉଣୀମାନଙ୍କର ଏକତା ସମ୍ପର୍କରେ ଗୋଟିଏ ଗୀତ।

0: इति वार्ताः।
1: संस्कृतरे सम्भाषणले रिले करि प्रचार कलो आकाशवाणी दिल्लीरु कार्यक्रम शुणुछन्ति आकाशवाणी जयपुर केन्द्ररु। शुणन्तु आजि प्रचार होथिबा विभिन्न कार्यक्रम सम्पर्कले सूचना। पश्चिमबंगर तारकेश्वर हुगुळीठारे ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତିର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଆଜି ଅପରାହ୍ନ 3:55ରେ। ଆଜି ରାତି 10ଟାରେ ଶୁଣିବେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ବେତାର ବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 7:25ରେ ଶୁଣିବେ ବର୍ଣ୍ଣାଳୀରେ କାର୍ଯ୍ୟକ୍ରମ ସମ୍ଭାବନା, ବିଷୟ ରହିଛି ଯେତେ କହିଲେ ଭାଗବତ। କେତୋଟି ଭଜନ ଏବଂ ଓଡ଼ିଶୀ ଶୁଣିବେ। ସକାଳ 8:30ରେ ଶିଳ୍ପୀ ହେଲେ ସ୍ନେହାଶ୍ରୀ ନାୟକ। ଓଡ଼ିଶୀ ଗୀତ ଶୁଣିବେ। ସକାଳ 8:45ରେ ଶିଳ୍ପୀ ହେଲେ ମାମା ସ୍ୱାଇଁ। ସକାଳ 9ଟାରେ ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସପ୍ତଧାରାରେ ପ୍ରଚାର କରିବ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ସକାଳ 9:30ରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ, ଦିନ 12ଟାରେ ଏବଂ ଦିନ 2:15ରେ। ଦିନ 11ଟାରେ ପ୍ରଚାର କରିବ ବେତାର ନାଟକ ନିର୍ଜନ କାରାବାସ, ମୂଳ ରଚନା ଜୟବର୍ଦ୍ଧନ, ଓଡ଼ିଆ ଅନୁବାଦ ବାସନ୍ତୀ ଶ୍ରୀ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଚୁ ଶୁଣିବେ ଦିନ 12:30ରେ। ଦିନ 12:50ରେ ଶୁଣିବେ ଓଡ଼ିଆ ଭକ୍ତି ଗୀତ। ଶିଳ୍ପୀ ନେଲେ ବନବିହାରୀ ଜେନା ଏବଂ ଶାନ୍ତିଲତା ଛୋଟରାୟ। କୀର୍ତ୍ତି ଭାରତୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:05ରେ। ଦିନ 1:20ରେ ଶୁଣିବେ କିଶୋର ଭାରତୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସଙ୍ଗୀତ ନାଟକ ସହିତ ଲକ୍ଷ୍ମଣ ନାୟକ। ଅପରାହ୍ନ 5ଟାରେ ଶୁଣିବେ ଯୁବାଣୀ କାର୍ଯ୍ୟକ୍ରମ। ଏଥିରେ ଜୁଆନ କଥାରେ ଜାଗୃତି ମେହରଙ୍କ ସହିତ ସାକ୍ଷାତକାର, ଯୁବଶକ୍ତି ଦେଶର ଭବିଷ୍ୟତ କିଏ। ଚୈତ୍ରଜ୍ଞ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30ରେ। ଏଥିରେ ହାଲଚାଲରେ ଜୈବ ବିବିଧତାର ସୁରକ୍ଷା, ଭେଟଘାଟରେ ଆଦିବାସୀ ଲୋକମାନର ଜମି ଅଧିକାର ଆରି ଜଙ୍ଗଲ ଅଧିକାରୀ ଆଇନ ସମ୍ପର୍କରେ ଗୌତମ ସ୍ୱାଇଁଙ୍କ ସହ ସାକ୍ଷାତକାର, ପରେ ଜିଓନା ଖାଉନାରେ ନାରାୟଣ ଦଳେଇଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ସନ୍ଧ୍ୟା 6:10ରେ। ସନ୍ଧ୍ୟା 6:20ରେ ଶୁଣିବେ ଶ୍ରୀମଦ୍ ଭାଗବତ। ରାତି 7:30ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ ରାତି 8:10ରେ। ଏଥିରେ ଶୁଣିବେ ଯୋଗ କରିବା ସୁସ୍ଥ ରହିବା ସମ୍ପର୍କରେ ଅମ୍ବିକା ରଞ୍ଜନ ପାଣିଗ୍ରାହୀଙ୍କ ସହ ସାକ୍ଷାତକାର। ଶୁଣିଲେ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,600 କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିରେ 25,000 କୋଟି ଟଙ୍କାର କୋଇଲା ଗ୍ୟାସିଫିକେସନ ପ୍ରକଳ୍ପ, 17,117 କୋଟି ଟଙ୍କାର ଉନ୍ନତ ବିଦ୍ୟୁତ୍ ଶକ୍ତି ଭିଭିଭୂମିର ଶିଳାନ୍ୟାସ, 811 କୋଟି ଟଙ୍କାର ରାସ୍ତା ଓ ସେତୁ ଆଦିର ଲୋକାର୍ପଣ ହେବ। ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମ ପରିଦର୍ଶନ କରି ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଦକ୍ଷତା କେନ୍ଦ୍ର ଓ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଅପରାହ୍ନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଗତକାଲି ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁରଠାରେ ସନ୍ଧ୍ୟାରେ ପହଞ୍ଚିବା ପରେ କୁସ୍ମି ବ୍ଲକ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ, ବ୍ରହ୍ମକୁମାରୀଙ୍କ ମାତୃଶକ୍ତି ଭବନ, ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁର ନୂତନ ପୁଲିସ୍ ଜିଲ୍ଲାକୁ ଉଦ୍ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ମସିହାରୁ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମନ୍ୱିତ କରିବା ଉଦ୍ଦେଶ୍ୟରେ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ବିଭାଗ ପାଇଁ ଆବଶ୍ୟକ ଦଲିଲପତ୍ର, ଯାଞ୍ଚ ପ୍ରକ୍ରିୟା ଏବଂ ପଞ୍ଜୀକରଣର ସର୍ତ୍ତାବଳୀ ସ୍ୱଷ୍ଟ ଭାବେ ନିର୍ଦ୍ଧାରିତ କରାଯାଇଛି। ଏଥିରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ବିଭିନ୍ନ ଉନ୍ନୟନମୂଳକ କର୍ତ୍ତୃପକ୍ଷ ଏବଂ ରାଜସ୍ୱ ଉପଖଣ୍ଡ ଅଞ୍ଚଳ ପାଇଁ ପୃଥକ୍ ପୃଥକ୍ କ୍ଷମତା ସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଓ ଭୂମିକା ସ୍ୱଷ୍ଟ କରାଯାଇଛି। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ଦେବୀ ପାର୍ବତୀ ଶ୍ରଦ୍ଧାଳୁମାନଙ୍କୁ ଯୁଗଳ ଦର୍ଶନ ଦେଇଛନ୍ତି। ଗତକାଲି ରାତିରେ ମଙ୍ଗଳ ଆଳତି ପରେ ନବଦମ୍ପତି ନଗର ପରିକ୍ରମାରେ ବାହାରିବା ପରେ ଆଜି ସନ୍ଧ୍ୟାରେ ମନ୍ଦିରରେ ପହଞ୍ଚିବା ପରେ ଏହା ଶେଷ ହେବ। ନୟାଗଡ଼ର ଶରଣକୂଳସ୍ଥିତ ଲଡ଼ୁବାବାଙ୍କ ପୀଠରେ ଦେବସଭା ପରେ ଶୀତଳଷଷ୍ଠୀ ଯାତ୍ରା ଉଦ୍ଯାପିତ ହୋଇଛି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଡ଼ମ୍ବର ସହକାରେ ଶୀତଳଷଷ୍ଠୀ ନୀତିକାନ୍ତି ଶେଷ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସୁବର୍ଣ୍ଣପୁର ଓ ନୂଆପଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା ହୋଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାସ୍ତା ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ, ଟ୍ରାଫିକ୍ ନିୟନ୍ତ୍ରଣ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଢେଙ୍କାନାଳରେ ଅନୁଷ୍ଠିତ ବୈଠକରେ ସଡ଼କ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା। ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ ଏକ ସଚେତନତା ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କର୍ମଶାଳାରେ ଶିଶୁ ଶ୍ରମ ନିରାକରଣ ପାଇଁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ ସହ କର୍ମଶାଳା ଆୟୋଜିତ ହୋଇଯାଇଛି। ରାଜ୍ୟରେ ଏକୀକୃତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜିଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଆବେଦନ ପ୍ରକ୍ରିୟା ଜାରି ରହିବ। ଏଥିଲାଗି ଆସନ୍ତା 10 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଶରଣାର୍ଥୀମାନଙ୍କ ପ୍ରତି ସମବେଦନା ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଶରଣାର୍ଥୀମାନଙ୍କ ସମସ୍ୟା ଏକ ବିଶ୍ୱସ୍ତରୀୟ ସମସ୍ୟା ହୋଇଥିବାରୁ ଏହାର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଚାଲିଛି। ଯୁଦ୍ଧ, ଦାରିଦ୍ର୍ୟ ଏବଂ ଅନ୍ୟ କାରଣଗୁଡ଼ିକରୁ ଶରଣାର୍ଥୀ ହୋଇଥିବା ଲୋକଙ୍କୁ ସେମାନଙ୍କର ଘରକୁ ଫେରାଇ ଆଣିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

0: ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41.3 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ। ବାର୍ଦ୍ଧକ୍ୟ ଏକ ରୋଗ ନୁହେଁ, ଅବସ୍ଥା ମାତ୍ର। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଲକ୍ଷ୍ମୀଧର ରାଉଳ।
2: ମଣିଷ ଜନ୍ମ ହେବାଠାରୁ ବୟସର ପାହାଚ ଉପରେ ଚଢ଼ି ଚଢ଼ି ଶେଷରେ ମୃତ୍ୟୁବରଣ କରେ, ଯାହାକି ଧ୍ରୁବ ସତ୍ୟ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସମୟର ବ୍ୟବଧାନ ଅଛି ତାହା କେତୋଟି ଅବସ୍ଥା ଦେଇ ଗତି କରେ। ଜନ୍ମ ହେବାଠାରୁ 5 ବର୍ଷ ପର୍ଯ୍ୟନ୍ତ ବାଳୁତ ଅବସ୍ଥା, 5 ବର୍ଷଠାରୁ 10 ବର୍ଷ ପର୍ଯ୍ୟନ୍ତ ଶୈଶବ ଅବସ୍ଥା, 10 ବର୍ଷଠାରୁ 15 ବର୍ଷ ପର୍ଯ୍ୟନ୍ତ କୈଶୋର ଅବସ୍ଥା, 15 ବର୍ଷଠାରୁ 40 ବର୍ଷ ପର୍ଯ୍ୟନ୍ତ ଯୌବନ ଅବସ୍ଥା, 40 ବର୍ଷଠାରୁ 60 ବର୍ଷ ପର୍ଯ୍ୟନ୍ତ ପ୍ରାପ୍ତ ବୟସ୍କ ଅବସ୍ଥା, 60 ବର୍ଷରୁ 80 ବର୍ଷ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟର ପ୍ରଥମ ଅବସ୍ଥା, 80 ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟର ଶେଷ ଅବସ୍ଥା। ଏ ସଂସାରରେ ଯେତେ ଜୀବଜନ୍ତୁ ଅଛନ୍ତି ସମସ୍ତେ ଜନ୍ମ ନିଅନ୍ତି ଏବଂ ପ୍ରାକୃତିକ ପ୍ରକ୍ରିୟାରେ ବିଭିନ୍ନ ଅବସ୍ଥା ଦେଇ ଶେଷରେ ବୃଦ୍ଧ ହୋଇ ମୃତ୍ୟୁବରଣ କରନ୍ତି। ତେଣୁ ବାର୍ଦ୍ଧକ୍ୟ ମଣିଷର ଶେଷ ଅବସ୍ଥା, ଯାହା ଏକ ରୋଗ ନୁହେଁ। ତେବେ ବାର୍ଦ୍ଧକ୍ୟ ସହିତ କେତୋଟି ରୋଗ ଅଙ୍ଗୀକାର ହୋଇ ସାଥୀ ଭଳି ଯାଉଥାଏ। ବହୁତ କମ୍ ଲୋକ ବିନା ରୋଗରେ ବାର୍ଦ୍ଧକ୍ୟରେ ପହଞ୍ଚି ପାରନ୍ତି ନାହିଁ, କିମ୍ବା ବିନା ବାର୍ଦ୍ଧକ୍ୟରେ କେତେକ ରୋଗ ସୃଷ୍ଟି ହୋଇପାରେ ନାହିଁ। ଅର୍ଥାତ୍ ବାର୍ଦ୍ଧକ୍ୟରେ ପାଦ ଦେଲା ପରେ ଶରୀରର ତନ୍ତୁ ବିଶେଷରେ ପରିବର୍ତ୍ତନ ଘଟେ, ଯାହାଦ୍ୱାରା କି ମଣିଷ ଦେହରେ ରୋଗ ସୃଷ୍ଟି ହେବା ସହଜ ହୁଏ ଏବଂ ମଣିଷକୁ ଶୀଘ୍ର ବାର୍ଦ୍ଧକ୍ୟର ଉପର ପାହାଚକୁ ନେଇଯାଏ। ସେହିପରି ଯଦି କୌଣସି ବ୍ୟକ୍ତି ଅର୍ଦ୍ଧ ବୟସରେ ରୋଗାକ୍ରାନ୍ତ ହୁଏ, ତେବେ ସେ ଶୀଘ୍ର ବାର୍ଦ୍ଧକ୍ୟ ଆଡ଼କୁ ଆଗେଇଥାଏ ଏବଂ ଶେଷ ସ୍ତରରେ ପହଞ୍ଚିଥାଏ। ତେଣୁ ବାର୍ଦ୍ଧକ୍ୟ ଗୋଟିଏ ଅବସ୍ଥା ଏବଂ ରୋଗ ଏହାର ଏକ ପରିଭୂଷଣ, ଯାହାକି ଅଙ୍ଗୀକାର ଭଳି ମଣିଷ ସହିତ ସାଥିସାଥି ହୋଇ ଚାଲିଥାଏ। ତେବେ ଏଠାରେ ପ୍ରଶ୍ନ ଉଠେ, ଜୀବଜନ୍ତୁଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଏମାନେ ସବୁ କାହିଁକି ଓ କିପରି ବୃଦ୍ଧ ହୁଅନ୍ତି? ପ୍ରାକୃତିକ ପ୍ରକ୍ରିୟାକୁ ଚିନ୍ତା କଲେ ଆମ୍ଭେମାନେ କହିବା ଯେ ଏହା ଏକ ପ୍ରାକୃତିକ ନିୟମ, କିନ୍ତୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ବୃଦ୍ଧ ହୋଇଯିବାର କେତୋଟି ମତବାଦ ଅଛି, ଯାହାକୁ ଆମେ ଥିଓରି କହୁ, ଯେପରିକି ଜେନେଟିକ୍ ଥିଓରି, ରାଣ୍ଡମ୍ ଡ୍ୟାମେଜ୍ ଥିଓରି, ହୋମୋଷ୍ଟାଟିକ୍ ଥିଓରି। ଜେନେଟିକ୍ ଥିଓରି ଅନୁସାରେ ମଣିଷ ଦେହରେ ଯେଉଁ ସବୁ ଜିନ୍ ଅଛି ତାହା ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଇ ଶରୀରରୁ ଅପସାରଣ ଘଟେ, ଯାହାଦ୍ୱାରା ମଣିଷର ଅବସ୍ଥାରେ ପରିବର୍ତ୍ତନ ଘଟେ। ରାଣ୍ଡମ୍ ଡ୍ୟାମେଜ୍ ଥିଓରି ଅନୁସାରେ ମଣିଷ ଶରୀରରେ ଯେଉଁ କୋଷ ବା ସେଲ୍ ଅଛି ତାହା ସାଧାରଣତଃ କ୍ରମାଗତ ଭାବେ ଭାଙ୍ଗି ଭାଙ୍ଗି ଯାଏ ଏବଂ ନୂତନ କୋଷ ତିଆରି ହେଉଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀର ଏହି ଭାଙ୍ଗିବା ଏବଂ ଗଢ଼ିବା ପ୍ରକ୍ରିୟା ହରାଇ ବସେ, ଫଳରେ କ୍ରମାଗତ ଭାବେ କୋଷ ସବୁ ଭାଙ୍ଗି ଯାଉଥାଏ, କିନ୍ତୁ ନୂତନ କୋଷ ତିଆରି ହେଉନଥାଏ। ଏହାଦ୍ୱାରା ମଣିଷ ବାର୍ଦ୍ଧକ୍ୟ ଅବସ୍ଥାକୁ ଚାଲିଯାଏ। ହୋମୋଷ୍ଟାଟିକ୍ ଥିଓରି ଅନୁସାରେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ରକ୍ତର ସଞ୍ଚାଳନ ଏବଂ ରକ୍ତ ଜମାଟ ବାନ୍ଧିବା କ୍ଷମତା ହରାଇ ବସେ, ଯାହାଦ୍ୱାରା ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ପଠାଇବା ପ୍ରକ୍ରିୟା ଶିଥିଳ ହୋଇଥାଏ, ଫଳରେ ବିଭିନ୍ନ ଅଙ୍ଗ ରକ୍ତର ଅଭାବରେ ଶୁଖି ଶୁଖିଯାଏ ଏବଂ ବାର୍ଦ୍ଧକ୍ୟ ଅବସ୍ଥାରେ ଉପନୀତ କରାଏ। ଏହି ଯେଉଁ 3ଟି ମତବାଦ ବାର୍ଦ୍ଧକ୍ୟ କରାଉଛି ବୋଲି କୁହାଗଲା, ତାହା ସବୁ କେତୋଟି ଉପାଦାନ ଦ୍ୱାରା ପ୍ରଭାବିତ ହୋଇ ଶୀଘ୍ର ବାର୍ଦ୍ଧକ୍ୟ ପ୍ରାପ୍ତିରେ ସାହାଯ୍ୟ କରିଥାଏ, ଯଥା ବ୍ୟାୟାମ ନ କରିବା, ଉପଯୁକ୍ତ ଖାଦ୍ୟ ନ ଖାଇବା, ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ କରିବା ଏବଂ ମଣିଷର ଜୀବନଧାରାରେ ପରିବର୍ତ୍ତନ ଆଣିବା ଅନ୍ତର୍ଭୁକ୍ତ। ଯଦି କୌଣସି ଲୋକକୁ କିଛି ରୋଗ ନାହିଁ, ତେବେ ଆମେ କଳନା କରିପାରିବା ସେ କେତେ ବର୍ଷ ବଞ୍ଚିପାରିବ। ଜଣଙ୍କୁ 65 ବର୍ଷ ହୋଇଥିଲେ ସିଏ ଆଉ 70 ବର୍ଷ ବଞ୍ଚିବ, 75 ବର୍ଷ ହୋଇଥିଲେ ସିଏ 11 ବର୍ଷ ବଞ୍ଚିବ, 85 ବର୍ଷ ହୋଇଥିଲେ ସିଏ 6 ବର୍ଷ ବଞ୍ଚିବ, 90 ବର୍ଷ ହୋଇଥିଲେ ଆଉ 4 ବର୍ଷ ବଞ୍ଚିବ ଏବଂ 100 ବର୍ଷ ହୋଇଥିଲେ ଆଉ 2 ବର୍ଷ ବଞ୍ଚିବ।
1: ବାର୍ଦ୍ଧକ୍ୟ ଏକ ରୋଗ ନୁହେଁ, ଅବସ୍ଥା ମାତ୍ର। ଏ ସମ୍ପର୍କରେ କହିଲେ ଡାକ୍ତର ଲକ୍ଷ୍ମୀଧର ରାଉଳ। ଆକାଶବାଣୀ କଟକ

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଓଡ଼ିଶାରେ ଆଜି 47,600 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ଆଜି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ଥିବା ଏନ୍ଟିଏର ସୂଚନା ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଚେନ୍ନାଇରେ ଖେଳାଯିବ ତୃତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,600 କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିରେ 25,000 କୋଟି ଟଙ୍କାର କୋଇଲା ଗ୍ୟାସିଫିକେସନ ପ୍ରକଳ୍ପ, 17,117 କୋଟି ଟଙ୍କାର ଉନ୍ନତ ବିଦ୍ୟୁତ୍ ଶକ୍ତି ଭିତ୍ତିଭୂମିର ଶିଳାନ୍ୟାସ, 811 କୋଟି ଟଙ୍କାର ରାସ୍ତା ଓ ସେତୁ ଆଦିର ଲୋକାର୍ପଣ ହେବ। ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମ ପରିଦର୍ଶନ କରି ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଦକ୍ଷତା କେନ୍ଦ୍ର ଓ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଅପରାହ୍ନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ପରେ ପ୍ରଧାନମନ୍ତ୍ରୀ 2 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ଆଜି ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ପଶ୍ଚିମବଙ୍ଗ ଦିବସ ପାଳନ ଉତ୍ସବରେ ଯୋଗଦେବେ। ସେଠାରେ ପ୍ରଧାନମନ୍ତ୍ରୀ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଏବଂ ଶିଳାନ୍ୟାସ କରିବେ। ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନର 23ତମ କିସ୍ତି ପ୍ରଦାନ କରିବେ। ଏହା ଅଧୀନରେ ଦେଶବ୍ୟାପୀ 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ଟଙ୍କାରୁ ଅଧିକ ରାଶି ହସ୍ତାନ୍ତର କରାଯିବ। ଏହା ବ୍ୟତୀତ ପଶ୍ଚିମବଙ୍ଗର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଡିଜିଟାଲ୍ କୃଷି ମିଶନର ଅଂଶ ଭାବେ ଏଗ୍ରିଷ୍ଟାକ୍, ଜାତୀୟ ପ୍ରାକୃତିକ କୃଷି ମିଶନ ଏବଂ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ସମେତ ଅନେକ କେନ୍ଦ୍ରୀୟ କୃଷି ଯୋଜନାର ଶୁଭାରମ୍ଭ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ 6:30 କୋଲକାତାଠାରେ ଆୟୋଜିତ 12ଶ ଆନ୍ତର୍ଜାତିକ ଯୋଗ ଦିବସ ଉତ୍ସବରେ ଯୋଗଦେବେ। ଏହି ଅବସରରେ ଶ୍ରୀ ମୋଦି ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରରେ ସ୍ୱଦେଶୀ ପ୍ରଯୁକ୍ତିରେ ନିର୍ମିତ 3ଟି ନୌସେନା ଜାହାଜ ଆଇଏନ୍ଏସ୍ ତୁନାଗିରି, ସଂଶୋଧକ ଏବଂ ଆଗ୍ରେକୁ ଲୋକାର୍ପଣ କରିବେ। ଆସନ୍ତାକାଲି ହେବାକୁ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଢଙ୍ଗରେ କରିବା ଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସୂଚନା ଦେଇଛି। ଦେଶର 551ଟି ସହରରେ ଏବଂ ବିଦେଶରେ 14ଟି ସହରରେ 22,00,000ରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେବେ। ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବା ଲାଗି 2,00,000ରୁ ଅଧିକ ନିରୀକ୍ଷକ, ସଂଯୋଜକ, ପୁଲିସ ଫୋର୍ସ ଏବଂ ପ୍ରଶାସକମାନଙ୍କୁ ନିୟୋଜିତ କରାଯାଇଛି। ଏହି ପରୀକ୍ଷା ଲାଗି ସିସିଟିଭି ମାଧ୍ୟମରେ ନିରୀକ୍ଷଣ ସହ ଆଧାର ଆଧାରିତ ପ୍ରମାଣୀକରଣ, ଜିପିଏସ୍ ଆଧାରିତ ଯାନ ବ୍ୟବହାର ଭଳି ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ବୃହତ୍ ଅନାଦେୟ ଋଣ ମାମଲାଗୁଡ଼ିକର ସମାଧାନ ପ୍ରକ୍ରିୟାକୁ ନେଇ ବ୍ୟାଙ୍କ, ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ଏବଂ ଋଣ ଗ୍ରହୀତାଙ୍କ ମଧ୍ୟରେ ସଲାସୁତୁରା ରହିଥିବା ନେଇ ସୁପ୍ରିମକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଭି ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି କରଦାତାଙ୍କଠାରୁ ସଂଗୃହୀତ ସାଧାରଣ ଜନତାଙ୍କ ଅର୍ଥ ବ୍ୟାଙ୍କ ମାଧ୍ୟମରେ ଋଣ ଆକାରରେ ପ୍ରଦାନ କରାଯାଉଥିବା ବେଳେ ଏହି ବକେୟା ଆଦାୟ ପାଇଁ ଅନେକ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଜନସାଧାରଣଙ୍କ କଲ୍ୟାଣ ପାଇଁ ବ୍ୟୟ ହେବାକୁ ଥିବା ସରକାରୀ ଅର୍ଥର ଅପବ୍ୟବହାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତା ବ୍ୟକ୍ତ କରିଛନ୍ତି। ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର 1,537 କୋଟି ଟଙ୍କାର ଋଣକୁ ମାତ୍ର 63,50,00,000 ଟଙ୍କାରେ 2ଟି ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ମାଧ୍ୟମରେ ସମାଧାନ କରାଯାଇଥିବା ଅଭିଯୋଗ ସମ୍ଭଳିତ ଏକ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀଗୁଡ଼ିକର କାର୍ଯ୍ୟପ୍ରଣାଳୀର

ସମୀକ୍ଷା ଆବଶ୍ୟକ ବୋଲି କହିଛନ୍ତି। ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ହେଉଛି ଏକ ବିତ୍ତୀୟ ସଂସ୍ଥା ଯାହା ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡ଼ିକର ଅନାଦେୟ ଋଣକୁ ଅଧିଗ୍ରହଣ କରି ଆଦାୟ ବ୍ୟବସ୍ଥା କରିଥାଏ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଅସ୍ଥିର ବିଶ୍ୱ ପରିସ୍ଥିତିରେ ଭାରତକୁ ନିଜର ଜାତୀୟ ସ୍ୱାର୍ଥ, ରଣନୀତିକ ସ୍ୱାଧୀନତା ଏବଂ ବହୁମୁଖୀ ବିଶ୍ୱ ବ୍ୟବସ୍ଥାର ଲକ୍ଷ୍ୟକୁ ଆଗେଇ ନେବା ସହ ବିଭିନ୍ନ ଅଞ୍ଚଳ ସହ ସମ୍ପର୍କକୁ ସର୍ବାଧିକ ଫଳପ୍ରଦ କରିବା ଆବଶ୍ୟକ। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆମେରିକା ଫୋରମ 2026ରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ କେତେକ ପ୍ରସଙ୍ଗକୁ ନେଇ ବିଭିନ୍ନ ଆହ୍ୱାନର ସାମ୍ନା କରୁଥିଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଭାରତ ଆମେରିକା ସହଭାଗିତା କ୍ରମଶଃ ସୁଦୃଢ଼ ହେଉଛି। ସେ କହିଛନ୍ତି, ଭାରତର ବିକାଶ ସହିତ ଦେଶର ସ୍ୱାର୍ଥ ଜଡ଼ିତ ଲକ୍ଷ୍ୟ ବ୍ୟାପକ ହେବ। ଭାରତର ବରିଷ୍ଠ ଅମଲା ବିବେକ ଅଗ୍ରୱାଲଙ୍କୁ 2026-27 ବର୍ଷ ପାଇଁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ସେ ବ୍ରିଟେନ୍ର ଗାଇଲ୍ସ ଥମ୍ସନ୍ଙ୍କ ସ୍ଥାନରେ କାର୍ଯ୍ୟ କରିବେ। ବର୍ତ୍ତମାନ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟରତ ଶ୍ରୀ ଅଗ୍ରୱାଲ ପୂର୍ବରୁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ। ଜୁନ୍ 17-19 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ବୈଠକରେ ଶ୍ରୀ ଅଗ୍ରୱାଲଙ୍କ ଉପାଧ୍ୟକ୍ଷ ନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତି ନିଆଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶ୍ରୀ ଅଗ୍ରୱାଲଙ୍କ ଚୟନକୁ ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କହିଛି। ମନ୍ତ୍ରଣାଳୟ ଦ୍ୱାରା ସାମାଜିକ ଗଣମାଧ୍ୟମ ପୋଷ୍ଟରେ କୁହାଯାଇଛି, ଏହି ନିଯୁକ୍ତି ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଏବଂ ବେଆଇନ ଆର୍ଥିକ ନେଟୱାର୍କ ବିରୋଧରେ ଲଢ଼େଇ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ସଶକ୍ତ ଭାରତ ଗଠନ ଦିଗରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପରିବର୍ତ୍ତନମୂଳକ ପଦକ୍ଷେପଗୁଡ଼ିକ ଉପରେ। ଗତ 12 ବର୍ଷ ମଧ୍ୟରେ ସରକାର ଦେଶର ପ୍ରଯୁକ୍ତି କ୍ଷେତ୍ରରେ ଗଠନାତ୍ମକ ପରିବର୍ତ୍ତନ ଆଣିଛନ୍ତି। ସଶକ୍ତ ଭାରତର 2 ପ୍ରମୁଖ ଭିତ୍ତି ହେଉଛି ସେମିକଣ୍ଡକ୍ଟର ପରିବେଶ ବ୍ୟବସ୍ଥାର ବିକାଶ ଏବଂ ମହାକାଶ କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକର ଦ୍ରୁତ ଅଭିବୃଦ୍ଧି। ନୀତିଗତ ପରିବର୍ତ୍ତନ ଫଳରେ ସେମିକଣ୍ଡକ୍ଟର କ୍ଷେତ୍ର ଏବେ ଉତ୍ପାଦନ ଓ ଡିଜାଇନ୍ ୟୁନିଟ୍ରେ ପରିଣତ ହୋଇଛି। ଜାତୀୟ ସୁରକ୍ଷା, ଆର୍ଥିକ ସ୍ଥିରତା, ଡିଜିଟାଲ ସାର୍ବଭୌମତ୍ୱ ଏବଂ ଭବିଷ୍ୟତ ପ୍ରତିଯୋଗିତାମୂଳକ କ୍ଷମତା ପାଇଁ ସେମିକଣ୍ଡକ୍ଟର ଏକ ମୂଳ ଆଧାର ପାଲଟିଛି। 2021 ଡିସେମ୍ବରରେ 76,000 କୋଟି ଟଙ୍କା ବ୍ୟୟବରାଦ ସହ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଆରମ୍ଭ କରାଯାଇଥିଲା। ଏହା ଅଧୀନରେ ସିଲିକନ୍ ଫ୍ୟାବ୍, କମ୍ପାଉଣ୍ଡ ସେମିକଣ୍ଡକ୍ଟର ସୁବିଧା, ଆସେମ୍ବ୍ଲିଂ ଓ ପରୀକ୍ଷଣ ୟୁନିଟ୍ ଏବଂ ଚିପ୍ ଡିଜାଇନ୍ ପାଇଁ 50% ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। 2026 ସୁଦ୍ଧା ସରକାର ସେମିକଣ୍ଡକ୍ଟର ମିଶନ 2.0 ଆରମ୍ଭ କରି ଶିଳ୍ପକ୍ଷେତ୍ର ନେତୃତ୍ୱାଧୀନ ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ପାଇଁ 1,000 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ପ୍ରଯୁକ୍ତି ବିକାଶ ସହ ଭବିଷ୍ୟତ ପାଇଁ ଦକ୍ଷ ମାନବ ସମ୍ପଦ ସୃଷ୍ଟିରେ ସହାୟକ ହେବ। ସେମିକଣ୍ଡକ୍ଟର ମିଶନ 2.0 ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏଆଇ ମିଶନ 1.0 ଏହି ଜଟିଳ ଶିଳ୍ପର ମୂଳ ଭିତ୍ତିଭୂମି ପ୍ରତିଷ୍ଠା କରିଥିବାବେଳେ ମିଶନ 2.0 ପରିବେଶ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱ ଦେବ। ଅନ୍ୟପକ୍ଷରେ ଭାରତୀୟ ମହାକାଶ ନୀତି 2023 ଅନୁଯାୟୀ ଘରୋଇ ସଂସ୍ଥାଗୁଡ଼ିକୁ ଉପଗ୍ରହ ଉତ୍କ୍ଷେପଣ, ନିର୍ମାଣ ଓ ପରିଚାଳନା, ତଥ୍ୟ ସଂଗ୍ରହ ଓ ପ୍ରସାରଣ ଏବଂ ଗ୍ରାଉଣ୍ଡ ଷ୍ଟେସନ ପରିଚାଳନା ସହ ସମ୍ପୂର୍ଣ୍ଣ ମହାକାଶ କାର୍ଯ୍ୟକଳାପ କରିବାକୁ ଅନୁମତି ଦିଆଯାଇଛି। ଫଳରେ 2014 ମାତ୍ର ଗୋଟିଏ ପଞ୍ଜିକୃତ ମହାକାଶ ଷ୍ଟାର୍ଟଅପ୍ ଥିବାବେଳେ 2026 ସୁଦ୍ଧା ଏହି ସଂଖ୍ୟା 400କୁ ବୃଦ୍ଧି ପାଇଛି। ସେମିକଣ୍ଡକ୍ଟର ମିଶନର ସଫଳତା ଏବଂ ଦ୍ରୁତ ବିକାଶଶୀଳ ଘରୋଇ ମହାକାଶ କ୍ଷେତ୍ର ମାଧ୍ୟମରେ ଏକ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଭାରତର ଯାତ୍ରା ସଫଳ ରୂପ ନେଉଛି। କ୍ରିକେଟ୍ରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତୃତୀୟ ଏବଂ ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଆଜି ଅପରାହ୍ନରେ ଚେନ୍ନାଇସ୍ଥିତ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯିବ। ଅପରାହ୍ନ 1:30 ମ୍ୟାଚ୍ ଆରମ୍ଭ ହେବ। ଆୟୋଜକ ଭାରତ ଏହି ଶୃଙ୍ଖଳାରେ 2-0 ଆଗରେ ରହିଛି। ସୁସ୍ଥ ହେବା ପରେ ଦ୍ରୁତ ବୋଲର ହର୍ଷିତ ରାଣା ଶେଷ ଦିନିକିଆ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଫିଫା ଫୁଟବଲ ବିଶ୍ୱକପ୍ରେ ଆମେରିକା ଗ୍ରୁପ୍ ଡିର ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ 2-0 ପରାସ୍ତ କରି ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏହି ଫୁଟବଲ ବିଶ୍ୱକପ୍ରେ 4 ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ବିର ମ୍ୟାଚ୍ରେ ସ୍କଟଲ୍ୟାଣ୍ଡ ଓ ମରକୋ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଗ୍ରୁପ୍ ସିରେ ହାଇତି ଓ ବ୍ରାଜିଲ୍, ଗ୍ରୁପ୍ ଡିରେ ତୁର୍କୀ ଓ ପାରାଗୁଏ ଏବଂ ଗ୍ରୁପ୍ ଏଫ୍ରେ ନେଦରଲ୍ୟାଣ୍ଡସ୍ ଓ

0: ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତର ତାରକା ଜାଭଲିନ୍ ଥ୍ରୋ ଖେଳାଳି ନିରଜ ଚୋପ୍ରା ଗତକାଲି ଅନୁଷ୍ଠିତ ଦୋହା ଡାଇମଣ୍ଡ ଲିଗ୍ରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। 28 ବର୍ଷୀୟ ନିରଜ ତାଙ୍କ ତୃତୀୟ ପ୍ରୟାସରେ ସର୍ବୋତ୍ତମ 85.69 ମିଟର ଦୂରତା ଥ୍ରୋ କରିଥିଲେ। ଓଡ଼ିଶାରେ ଆଜି 47,600 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ଆଜି ପିଏମ୍ କିଷାନ ସମ୍ମାନନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ଥିବା ଏନ୍ଟିଏର ସୂଚନା। ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଚେନ୍ନାଇରେ ଖେଳାଯିବ ତୃତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଏଦଳ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ବିଶେଷ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପଶ୍ଚିମବଙ୍ଗର ତାରକେଶ୍ୱର ହୁଗୁଳିଠାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ପିଏମ୍ କିଷାନ ସମ୍ମାନ ନିଧି 23ତମ କିସ୍ତିର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଅପରାହ୍ନ 3:55ରେ। ଆଜି ରାତି 10ଟାରେ ଶୁଣିବେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ବେତାର ବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶେଷ ସୂଚନା ଆକାଶବାଣୀ ଜୟପୁର। ବର୍ଣ୍ଣବିଭା ବର୍ଣ୍ଣାଳୀ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ଭାବନା।

0: କୁହାଯାଏ ସମ୍ପର୍କଟି ଏମିତି ହେବା ଦରକାର ଯେଉଁଠି ଅଭିମାନ ନୁହଁ ଅଧିକାର ରହିବା ଉଚିତ।
1: ଆଉ ଏଇ ଅଧିକାର ବି ସେଇଠି ଦେଖେଇବା ଯେଉଁଠି ଆମ ଶବ୍ଦ ଆଉ ଭାବନାର ସମ୍ମାନ ଆଉ ଆଦର ରହିଥାଏ।
0: ଅଧିକାର ସେଠି ସୁନ୍ଦର ଲାଗେ ଯେଉଁଠି ସମ୍ପର୍କରେ ବୁଝାମଣା ରହିଥାଏ, ଆଦର ଏବଂ ଭଲ ପାଇବା ଥାଏ। ଯିଏ ଆମ ନିରବତାକୁ ମଧ୍ୟ ଠିକ ଭାବେ ବୁଝିପାରେ ସେଠି ହିଁ ଆମ ଭାବନାର ବାସ୍ତବ ମୂଲ୍ୟ ରହିଥାଏ।
1: ସବୁ ଶନିବାର ପରେ ଆଜି ବି ସମ୍ଭାବନା ସହିତ ଆମେ ଦୁହେଁ।

0: ସତରେ ମଣିଷ ଜୀବନରେ ଜ୍ଞାନ, ପରାମର୍ଶ, ଅନୁଭବର ଯଥେଷ୍ଟ ମହତ୍ଵ ରହିଛି। ଆମ ଗୁରୁଜନ ବା ଆମ ଘରର ମାତା ପିତା ନିଜ ଅନୁଭବରୁ ଆମକୁ ଅନେକ ଶିକ୍ଷା ଦେଇଥାନ୍ତି। କୋଉଟା ଭଲ କୋଉଟା ଖରାପ ଆମ ପାଇଁ ସେ ବିଷୟରେ ଆଗରୁ ସଚେତନ କରିଥାନ୍ତି।
1: ହଁ ସୁରଭି, ଏମାନଙ୍କ ଉପଦେଶ ଆମକୁ ଜୀବନରେ ସଠିକ୍ ପଥ ଦେଖାଇଥାଏ। ସେମାନେ ତାଙ୍କ ଅନୁଭବରୁ ଆମକୁ ଭଲ ମନ୍ଦର ଶିକ୍ଷା ଦେଇଥାନ୍ତି। ହେଲେ ସୁରଭି, ତମେ ଜାଣିଛ ନା, କିଛି ଲୋକ ଗୁରୁଜନଙ୍କ ବା ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କଥାକୁ ତାଙ୍କ ଉପଦେଶକୁ ସହଜରେ ଗ୍ରହଣ କରିନଥାନ୍ତି।
0: ହଁ, ଯେଉଁମାନେ ଜିଦ୍ଖୋର ଅହଙ୍କାରୀ ସେମାନେ ଗୁରୁଜନଙ୍କର କଥାକୁ, ଖାଲି ଗୁରୁଜନ କାହିଁକି, କାହାରି ବି କଥାକୁ ସେମାନେ ଖାତିର କରନ୍ତିନି। ଅଜ୍ଞାନତାର ବଶବର୍ତ୍ତୀ ହୋଇ ଉପଦେଶକୁ ଅବହେଳା କରିଥାନ୍ତି। ପରେ ସେମାନେ ନିଜେ ହିଁ ଅସୁବିଧାରେ ମଧ୍ୟ ପଡ଼ନ୍ତି। ସେଇଭଳିଆ ଲୋକଙ୍କୁ କିଛି ବି କୁହାଯାଇ ପାରିବନି।
1: ଖାସ କରି ଆଜିର ଯୁବପିଢ଼ିର ଯଦି ଆମେ ଉଦାହରଣ ନେବା, ତାହେଲେ ଜାଣିପାରିବା ଯେ ସେମାନେ କେତେ ବେଖାତିର। ମୋବାଇଲ ଫୋନ୍ ଏମିତି ଗୋଟିଏ ଜିନିଷ ଯାହାର ଗୁରୁତ୍ୱ ଆଜିର ସମାଜରେ ବହୁତ ରହିଛି। ପାଠ ପଢ଼ିବା ପାଇଁ ଫୋନ୍ ଦରକାର, ଦୂରରେ ଥିବା ସମ୍ପର୍କୀୟ ବା ଲୋକଙ୍କର ଭଲମନ୍ଦ କଥା ବୁଝିବା ପାଇଁ ଫୋନ୍ ବି ଦରକାର, ପଇସାପତ୍ରର କାରବାର ମଧ୍ୟ ଏହି ଫୋନ୍ ଦ୍ୱାରା ହୋଇପାରୁଛି। ଏହାର ଅନେକ ଭଲ ଦିଗ ଅଛି, ଯିଏ ଯେମିତି ଏହାକୁ ବ୍ୟବହାର କରିପାରିବ। ହେଲେ କିଛି

0: ପିଲା କ'ଣ କରୁଛନ୍ତି ନା, ସାମାଜିକ ଗଣମାଧ୍ୟମ ବା ଅନ୍ୟାନ୍ୟ ଆକର୍ଷଣରେ ସମୟ ନଷ୍ଟ କରିଦେଉଛନ୍ତି, ଆଉ ପରେ ଯେତେବେଳେ ପରୀକ୍ଷାରେ ଅସଫଳ ହେଉଛନ୍ତି ସେତେବେଳେ ନିଜର ଭୁଲକୁ ବୁଝିପାରୁଛନ୍ତି।
1: ସତ କଥା, କିନ୍ତୁ ଇଏ ତ ଗଲା ଛୋଟ ପିଲାମାନଙ୍କର କଥା, କିନ୍ତୁ ଆପଣ ଜାଣିଛନ୍ତି ବଡ଼ ଲୋକମାନେ ମଧ୍ୟ ଠିକ ଏଇଭଳିଆ ଭୁଲ କରୁଛନ୍ତି। ଜଣେ ରୋଗୀକୁ ଡାକ୍ତର ନିୟମିତ ଔଷଧ ଖାଇବା ପାଇଁ କହନ୍ତି, ଆଉ ବାହାର ଖାଦ୍ୟ ନ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ହେଲେ ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଡାକ୍ତରଙ୍କ ପରାମର୍ଶକୁ ବି ଖାତିର କରନ୍ତିନି, ନିଜର ମନମାନି ଚଳାନ୍ତି। ଏହାଦ୍ୱାରା କ'ଣ ହୁଏ, କେବଳ ସେମାନଙ୍କର ହିଁ କ୍ଷତି ହୁଏ।
0: ହଁ, ପରାମର୍ଶକୁ ଖାଲି ଶୁଣିଲେ ନୁହଁ, ତାକୁ ଠିକ ରୂପେ ପାଳନ କରିବା ହିଁ ବୁଦ୍ଧିମାନର ପରିଚୟ। ମହାଭାରତର ଦୁର୍ଯ୍ୟୋଧନ କଥା ଟିକେ ମନେ ପକାଇଲ, କେଡ଼େ ହଟି ମାନି ଅହଙ୍କାରୀ ଥିଲେ ସେ, ନିଜ ପିତାମାତା ଜେଜେ ଆଉ ଭାଇମାନଙ୍କର କାହାରି କଥାକୁ ସେ ଶୁଣିଲେ ନାହିଁ। ଯୁଦ୍ଧ ବିନା ସୂଚୀ ଅଗ୍ରବୀ ଭାଇମାନଙ୍କୁ ଦେବିନୀ କହିଲେ। ତାଙ୍କର ଅଭିମାନ ଲାଗି ମହାଭାରତ ପରି ଭୟଙ୍କର ଯୁଦ୍ଧ ହେଲା, ପରିଣାମ କ'ଣ ହେଲା, କେବଳ ନଷ୍ଟ, ସମାଜର ପରିବାରର ପୁଣି ରାଜ୍ୟର ହେଲା।
1: ସତରେ ଅହଙ୍କାର ମଣିଷକୁ ଜ୍ଞାନଶୂନ୍ୟ କରିଦିଏ। ଏହି ସମୟରେ ସେ କେବେ ମଧ୍ୟ ଠିକ୍ ନିଷ୍ପତ୍ତି ନେଇପାରିବ ନାହିଁ, ଆଉ ଏହାଦ୍ୱାରା ସଠିକ୍ ପଥରୁ ମଧ୍ୟ ସେ ଦୂରେଇ ଯିବ। ଏହିଭଳିଆ ଲୋକଙ୍କୁ ଯେତେ ବୁଝେଇଲେ କ'ଣ ହେବ, ସେ ଅନ୍ୟମାନଙ୍କର କଥାକୁ ଗ୍ରହଣ କରିବା ପାଇଁ ନାରାଜ।
0: ତେବେ ଆଜି ଏହିଭଳି ଏକ ପ୍ରସଙ୍ଗକୁ ନେଇ ବିଷୟ ରହିଛି, ଯେତେ କହିଲେ ଭାଗବତ। ଏହି ସମ୍ପର୍କରେ ଆସନ୍ତୁ ଶୁଣିବା ଆମ ଶ୍ରୋତାଙ୍କର ମତାମତ।
2: ମୁଁ ଡକ୍ଟର ଅଶୋକ କୁମାର ମହାନ୍ତି, ରାଜ୍ୟପାଳ ଆଉ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଦାମନଯୋଡି। ଯେତେ କହିଲେ ଭାଗବତ ତୋଷ ନହୁଛି ମୋର ଚିତ, ଏହା ଆମର ଭାଗବତ ବାଣୀର ଗୋଟିଏ ପଦପଙ୍କ୍ତି। ମହାରାଜା ପରିଚିତ ଶୁକମୁନିଙ୍କୁ କହିଛନ୍ତି, ପୁଷ୍ଟ ଚରିତ ଭାଗବତ ଶୁକେ କହିଲେ ପରିଚିତ, ଗାଇ ଗାଇ ରାମାୟଣ ପଢି ପଢି ଗୀତା, ଶୁଣି ଶୁଣି ଭାଗବତ ସରେଜାନା କଥା। ମହାରାଜା ପରିଚିତ ଯେତେବେଳେ ଅଭିଶାପ ପାଇଥିଲେ, ସାତ ଦିନ ମଧ୍ୟରେ ତକ୍ଷକ ନାଗ ଦଂଶନ କରିବ, ସାତ ଦିନ ମଧ୍ୟରେ କିଏ ତାଙ୍କୁ ମୁଖ୍ୟ ପ୍ରଦାନ କରିପାରିବ? ଯେତେବେଳେ ପ୍ରଶ୍ନ ଆସିଛି ଋଷି ମୁନିମାନଙ୍କର ପରାମର୍ଶ କ୍ରମେ ସେ ବ୍ୟାସଦେବଙ୍କ ପୁତ୍ର ଶୁକମୁନିଙ୍କ ପାଖକୁ ଯାଇ ଭାଗବତର ସେଇ ବ୍ରହ୍ମଜ୍ଞାନ ଶ୍ରବଣ କରିଛନ୍ତି। ଶୁକଦେବ ଯେତେ ବୁଝେଇଲେ, ଅମୃତ ତୁଲ୍ୟ ପାନ କରି ମଧ୍ୟ ମହାରାଜା ପରିଚିତଙ୍କର ଆତ୍ମସନ୍ତୋଷ ହେଉନଥାଏ। ସେ ଆହୁରି ଅଧିକ କୃଷ୍ଣ କଥାମୃତ ଶ୍ରବଣ ଇଚ୍ଛା ପ୍ରକାଶ କରିଥାନ୍ତି, ଯାହା ଏହି ଭାଗବତ ବାଣୀ ଯେତେ କହିଲେ ଭାଗବତ ଦୋଷ ନହୁଛି ମୋର ଚିତ ପଦଟି ସର୍ବଜନ ବିଦିତ। ଆଜିର ସମାଜରେ ଦେଖିଲେ ରଙ୍କ ଠାରୁ ରାଜା ପର୍ଯ୍ୟନ୍ତ ଯେତେ ଧନ ଦୌଲତ ଥିଲେ ମଧ୍ୟ କେହି ସନ୍ତୁଷ୍ଟ ନୁହନ୍ତି। ଆହୁରି ଦରକାର ଦେୟାର ମଷ୍ଟ ବି ମୋର ମନି, ଲୋଭ ଆସକ୍ତି ମଣିଷର ବଢି ବଢି ଚାଲିଥାଏ, ହ୍ୟୁମାନ ୱାଣ୍ଟସ ଆର୍ ଅନଲିମିଟେଡ୍। ଏପରି ଲୋଭାଶକ୍ତ ହେବା ଅନୁଚିତ, ଯେତିକି ଆମର ସମ୍ବଳ ପ୍ରାପ୍ୟ ଅଛି ସେତିକିରେ ସନ୍ତୁଷ୍ଟ ହେବା କଥା, ଚେଷ୍ଟା ପ୍ରୟାସ କର୍ମ ଜାରି ରଖିବା। ତା ଅର୍ଥ ନୁହେଁ ଯେ ମୁଁ ଆଉ କିଛି କର୍ମ କରିବି ନାହିଁ, ଯେତିକି ଅଛି ସେତିକିରେ ସନ୍ତୁଷ୍ଟ ହୋଇ ରହିଯିବି। ଜୀବନରେ ଥିବା ପର୍ଯ୍ୟନ୍ତ ଆମେ କିଛି ସତ୍କର୍ମ କରିବା, ଅନ୍ୟର ଉପକାର କରିବା, ସମାଜର ଜାତିର ଦେଶର କିଛି ଛାପ ଆମେ ଛାଡ଼ିଯିବା। ସୁନ୍ଦର ଯେତିକି ଅନ୍ଧାର ସେତିକି ଏହି ଯେ ଗହନ ବନ, ତେଣୁତୁ ଆପଣା ସଂକଳ୍ପେ ଅଟଳ ଅଚଳ ରହରେ ମନ, ଆଗରେ ପଡିଛି ପଥ ବହୁଦୂର ଆହୁରି କେତେ ଯେ ବାକି, ଚାଲିବି ଚାଲିବି ନ ପଡ଼ିବି ଥକି, ମୁଦିବା ଆଗରୁ ଆଖି, ଲିଭି ଲିଭି ଆସେ ଜୀବନ ପ୍ରଦୀପ, ସରି ସରି ଆସେ ଆୟୁ, ଏମର ସଂସାର ତେଜିବା ଆଗରୁ କିଛିଟା ସନ୍ତକ ଥାଉ। ତେଣୁ ଆମ ଜୀବନ ଦଶା ମଧ୍ୟରେ ଆମେ କିଛି ମହନୀୟ କାର୍ଯ୍ୟ କରିବା, ବେଶୀ ସ୍ୱାର୍ଥପର ହେବା ନାହିଁ, ଲୋଭାଶକ୍ତ ହେବା ନାହିଁ, ନିଜେ ତୋଷ ହେବା ସହିତ ଜଗତର କିଛି ମଙ୍ଗଳ କାମନା କରିବା। ଏଇ ପଦପଙ୍କ୍ତି ଆମକୁ ଆଜିର ଯୁଗରେ ପ୍ରେରଣା ଦେଇ ଆସୁଛି, ଯାହା କୁହାଯାଏ ଯେତେ କହିଲେ ଭାଗବତ ତୋଷ ନହୁଛି ମୋର ଚିତ। ସେମାନେ ଏକଜିଦିଆ ହେଇଯାନ୍ତି, ଏକ ସିଙ୍ଗିଆ ଅର୍ଥାତ୍ ମୁଁ ଯାହା କହୁଛି ସେଇଟା ଠିକ, ଅନ୍ୟମାନେ ଯାହା କହିଲେ ସେ ସହଜରେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହୋଇନଥାନ୍ତି ନାହିଁ। ତେଣୁ ନିଜର ଯୁକ୍ତି, ନିଜର ତର୍କ, ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ସମାଜରେ ବହୁତ ଲୋକ ଅଛନ୍ତି, ନିଜର ପ୍ରାଧାନ୍ୟ ଜାହିର ରଖିବା ପାଇଁ ସତତ ଚେଷ୍ଟା କରିଥାନ୍ତି, ସେମାନଙ୍କୁ ଠାରୁ ଦୂରେଇ ରହିବା ଉଚିତ।

ମୋ ନାଁ ଦିଲୀପ କୁମାର ଓଝା, ମୁଁ ବାଲିମେଳା ରହେ। ଯେତେ କହିଲେ ଭାଗବତ, ତୋଷ ନହିଲା ମୋର ଚିତ୍ତ, ଏହା ଏକ ସୁନ୍ଦର ଓଡ଼ିଆ ରୂଢ଼ିଟିଏ। ଏହାର ଆକ୍ଷରିକ ଅର୍ଥ କହେ ଯେ ଭାଗବତ ଏଭଳି ଏକ ଦିବ୍ୟ ପୁସ୍ତକ ଯାହାକୁ ଯେତେ ପଢ଼ିଲେ ବୁଝିଲେ ମନ ପୂରେ ନାହିଁ କି ହୃଦୟ ସନ୍ତୁଷ୍ଟ ବି ହୁଏ ନାହିଁ। କିନ୍ତୁ ଅନ୍ୟ ପକ୍ଷରେ ଏହାର ଆଉ ଏକ ଉଦ୍ଦେଶ୍ୟ ରଖି ଲୋକବାଣୀରେ ପ୍ରଚଳିତ ହୋଇଥାଏ। ଅର୍ଥାତ୍ ଯେତେ ତୁମେ ଯାହା କର, ଯାହା କୁହ, ଯାହା ବୁଝାଅ, ଅବୁଝା ଲୋକ ଉପରେ ତାର କୌଣସି ପ୍ରଭାବ ପଡ଼େ ନାହିଁ, କାରଣ ସେମାନେ ନିଜ ଭାବନାକୁ ନେଇ ବଞ୍ଚିବାରେ ଖୁବ୍ ଆନନ୍ଦ ପାଆନ୍ତି। ପରିବର୍ତ୍ତନ ବିମୁଖତା ସେମାନଙ୍କର ଯେମିତି ଅଭ୍ୟାସ ହୋଇଯାଇଥାଏ। କେତେଗୁଡ଼ିଏ ଉଦାହରଣ ଦେଲେ ଆମେ ସହଜରେ ବୁଝିପାରିବା। ପ୍ରଥମତଃ ମୁଁ କହିବି ଯେ ବୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷା ଉପରେ କେତେ କେତେ କାର୍ଯ୍ୟକ୍ରମ ଓ ସଚେତନତା କରାଯାଉଛି, ହେଲେ ତାର ପ୍ରଭାବ ଲୋକମାନଙ୍କ ଉପରେ କେତେ ପଡୁଛି ତାହା ଆମେ ସମସ୍ତେ ଦେଖୁଛନ୍ତି। ଠିକ୍ ପୂର୍ବ ପରି ଗଛ କଟା ଚାଲିଛି ଓ ଜଙ୍ଗଲରେ ନିଆଁ ଲଗା ବି ଚାଲିଛି। ଆଉ ଗୋଟେ ଉଦାହରଣ ନେଇପାରିବା ଯେ ନିଶାଦ୍ରବ୍ୟ ସେବନ ବିରୁଦ୍ଧରେ କେତେ ସଚେତନ କରାଯାଉଛି। ଟିଭି ଓ ସୋସିଆଲ ମିଡିଆରେ ବଡ଼ ବଡ଼ ହୋର୍ଡିଂ ସବୁ ଲଗାଯାଇ ଲୋକମାନଙ୍କୁ ସେ ସବୁରୁ ଦୂରେଇ ରହିବାକୁ କେତେ ସଚେତନ କରାଯାଉଛି, ହେଲେ କଣ ହେଉଛି? ଆମେ ଦେଖୁଛେ କୌଣସି ମଦୁଆ ନିଶାଦ୍ରବ୍ୟ ସେବନକାରୀ କଣ ବଦଳି ଯାଉଛନ୍ତି? ନା, ସେଠି ପୂର୍ବପେକ୍ଷା ବରଂ ଅଧିକ ବ୍ୟବହାର କରିବାରେ ଅଭ୍ୟସ୍ତ ରହୁଛି, କିନ୍ତୁ ତା ଉପରେ ଏହି କଥାର କୌଣସି ପ୍ରଭାବ ପଡ଼ୁନି। ପରିବର୍ତ୍ତନ କିନ୍ତୁ ସେମାନଙ୍କ ପାଖରେ ଦେଖିବାକୁ ମିଳୁନାହିଁ। ଠିକ୍ ସେହିପରି ଆମେ ବହୁତ ଗୁଡ଼େ ଉଦାହରଣ ଅଛି ଯେ ସ୍ୱଚ୍ଛ ଭାରତ ଅଭିଯାନ, ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ନିୟମର ପାଳନ, ଜଳ ସଂରକ୍ଷଣ, ପ୍ଲାଷ୍ଟିକ୍ ବ୍ୟବହାର ବର୍ଜନ, ସାଇବର ଠକେଇର ଶିକାର ନ ହେବା ପାଇଁ ଅନେକ କାର୍ଯ୍ୟକ୍ରମ, ମୋବାଇଲ ଓ ସୋସିଆଲ ମିଡିଆର କମ୍ ବ୍ୟବହାର, ଏହିପରି ବହୁତ କଥାକୁ ଆମେ ଉଦାହରଣରେ ଦେଖିବା ଯେ ଲୋକମାନଙ୍କ ଉପରେ ତାର କୌଣସି ପ୍ରଭାବ ପଡୁନାହିଁ। ତେଣୁ ଏ ରୂଢ଼ିଟି ବୁଝାଇ ଦେଉଛି ଯେ ତୁମେ ଯେତେ ଯାହା କର, ଯେତେ ସଚେତନ କର, ଆମେ ଯାହା ସେୟା ହିଁ ରହିବୁ, ସେୟା ହିଁ କରିବୁ। ଆମେ ତୁମ କଥା, ତୁମ ଉପଦେଶ ଓ ତୁମ ସଚେତନତାରେ ସନ୍ତୁଷ୍ଟ ହେବୁ ନାହିଁ କିମ୍ବା ବଦଳିବୁ ବି ନାହିଁ। ଅର୍ଥାତ୍ ଯେତେ କହିଲେ ଭାଗବତ, ଦୋଷ ନହିଲା ମୋର ଚିତ୍ତ। ସେମାନେ ଦେଖୁଛନ୍ତି ତାଙ୍କ ଆଖି ଆଗରେ ଅନେକ ଲୋକ ଅସୁବିଧାରେ ପଡୁଛନ୍ତି। ନିଶା ସେବନକାରୀମାନେ ସେମାନଙ୍କର କ୍ୟାନ୍ସର ହଉଛି, ଅପରେସନ ହଉଛନ୍ତି, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହଉଛି, ଜମିବାଡି ବିକ୍ରି ହଉଛି, ତଥାପି ବି ସେମାନଙ୍କ ଉପରେ ତାର ପ୍ରଭାବ ପଡୁନାହିଁ। ସେ ଜାଣୁଛନ୍ତି, ବୁଝୁଛନ୍ତି, କିନ୍ତୁ ପରିବର୍ତ୍ତନ ହଉନାହାନ୍ତି, କାରଣ ସେମାନେ ଏତେ ଅଭ୍ୟସ୍ତ ହେଇଛନ୍ତି। ତେଣୁ ବହୁତ ଚେଷ୍ଟା କରାଯାଉଛି।

0: ଏଥିରେ ସତ କଥା। ଯେଉଁମାନେ ବି ଅନ୍ୟମାନଙ୍କ କଥାକୁ ଶୁଣନ୍ତି, ନିଜ ଭୁଲରୁ ଶିକ୍ଷା ନିଅନ୍ତି, ସେମାନେ ଜୀବନରେ ସଫଳ ହୋଇପାରନ୍ତି।
1: ଖାଲି ଅନ୍ୟମାନଙ୍କ କଥା ଶୁଣିଲେ ନୁହଁ, ତାକୁ ଗ୍ରହଣ କରି କାର୍ଯ୍ୟରେ ପରିଣତ କଲେ, ପୁଣି ନିଜର ଭୁଲକୁ ସୁଧାରିବାକୁ ଚେଷ୍ଟା କଲେ ନିଶ୍ଚୟ ସଫଳତା ମିଳିପାରିବ।
2: ମୁଁ ବ୍ରହ୍ମା କୁମାରୀ ଗୀତା ଭଉଣୀ, ୟୁନିଟ୍ 9 ଭୁବନେଶ୍ୱର। ବାସ୍ତବିକ ଏହାର ଅର୍ଥ ହେଲା କି ଜଣେ ବ୍ୟକ୍ତିକୁ କେତେ ଭଲ ଭାବରେ ବୁଝାନ୍ତୁ, କିନ୍ତୁ ସେ ସବୁ ବୁଝିବ, ବୁଝିକି ବି କରିବନି। ଯେମିତି ଆଜି ସମସ୍ତେ ଜାଣୁଛନ୍ତି, ବୁଝାଯାଉଛି, ଆୱାରନେସ୍ କରାହଉଛି, ନିଶା ଖାଉନି, ପୁଣି ବି ଲୋକ ନିଶା ଖାଉଛନ୍ତି। ଗଛ କାଟନି, ପୁଣି ବି ଗଛ କାଟୁଛନ୍ତି। ବଡ଼ଙ୍କୁ ଡିସରିଗାର୍ଡ କରନି, ପୁଣି ବି ବଡ଼ଙ୍କୁ ଡିସରିଗାର୍ଡ କରୁଛନ୍ତି। ତ ଏତେ ସବୁ ଆୱାରନେସ୍ ହେଲା ପରେ, ଏଜୁକେଟେଡ୍ ହେଲା ପରେ

ଏତେ ଧର୍ମ ସଂସ୍ଥା ମାନେ ଏତେ ପ୍ରକାର ଶିକ୍ଷା ଦେଲା ପରେ ଯଦି କିଏ ବଦଳୁନି ତାହେଲେ ଆମ ବଡମାନେ ସେଇଥିପାଇଁ କହିଥାନ୍ତି, ଯେତେ କହିଲେ ଭାଗବତ ତୋ ସମୟ ରଚିତ, ଅର୍ଥାତ ଏ ବ୍ୟକ୍ତିକୁ କେତେ ବୁଝାଉ ଏ ସେଇ ଅବୁଝା ରହିବ। ଯେତେ ତାକୁ ଆପଣ ଭଲ ବାଟକୁ ନିଅନ୍ତୁ, ପୁଣି ପୁଣି ସେ ସେଇ ଅବାଟକୁ ଯିବ, ସେ ଭୁଲ କାମ କରିବ। ହଁ, ତେଣୁ ଆମେ ସମସ୍ତେ ଯୋଉ କଥାଟା ଭଲ ଜାଣୁଛେ ବୁଝୁଛେ ତାକୁ ନିଶ୍ଚିତ ଭାବରେ କରିବା ଦରକାର। ତା ଦ୍ଵାରା ଆମେ ନିଜେ ବି ସାଟିସ୍ଫାଏ ରହିବା, ସନ୍ତୁଷ୍ଟି ରହିବା, ଆଉ ଆମ ଦ୍ଵାରା ଅନେକ ମଧ୍ୟ ସନ୍ତୁଷ୍ଟି ରହିବେ, ଆଉ ସେଥିରେ ସମାଜର ବି କଲ୍ୟାଣ, ନିଜର ବି କଲ୍ୟାଣ, ପରିବାରର ବି କଲ୍ୟାଣ ସମେଇ ହେଇକି ରହିଛି। ତେଣୁ ସବୁ ଶ୍ରୋତା ମାନଙ୍କୁ ମୁଁ ଏଇ ଅନୁରୋଧ କରିବି, ଯୋଉଟା ଭଲ ଆମେ ବୁଝୁଛେ ବା ଆମକୁ ଯୋଉଟା ବୁଝାଯାଉଛି ତ ଆମେ ନିଶ୍ଚିତ ତାକୁ ନିଜ ଜୀବନରେ ଆପ୍ଲାଏ କରିବା, ଆଉ ଭଲ ମାର୍ଗରେ ଯିବା, ଭଲ କାମ କରିବା, ଆଉ ଭଲ କରିବାରେ ଯୋଉ ଖୁସି ଯୋଉ ସନ୍ତୁଷ୍ଟି ଥାଏ ସେ ଭୁଲ କରିବାରେ ନଥାଏ। ବହୁତ ଥର କଣ ହୁଏ, ବାଣୀରେ ଜଣେ ସୁଧୁରେନି ତ ସେଇ ସମୟରେ ଆମେ ନିରାଶା ବି ହବାନି। ଆମେ ଯେମିତି ଗୋଟେ ଗୋଟେ କାନ୍ଥରେ ଗୋଟିଏ ଥର ଚୋଟରେ ବା ଗୋଟିଏ ଥର ହାମରିଙ୍ଗରେ କାନ୍ଥଟା ପଡିଯାଏନି, 100 ଥର ହାମରିଙ୍ଗ କଲା ପରେ ସେ କାନ୍ଥଟି ଭାଙ୍ଗିଯାଏ। ତେଣୁ ପ୍ରଥମ ଥରର ହାମରିଙ୍ଗର ବି ଇମ୍ପୋର୍ଟାଣ୍ଟ ରହିଛି। ପ୍ରଥମ ଥରର ହାମରିଙ୍ଗ ନ ହେଇଥିଲେ 100 ପର୍ଯ୍ୟନ୍ତ ଆମେ ପହଞ୍ଚି ନଥାନ୍ତେ। ଯଦି କିଏ ବୁଝୁନି, ଅବୁଝା ହଉଛି, ବାରମ୍ବାର ସେ ଭୁଲ କରୁଛି, ତେଣୁ ଆମେ କେବେ ଧୈର୍ଯ୍ୟହରା ହବାନି କି କେବେ ସେ ବ୍ୟକ୍ତି ପାଇଁ ଆମେ ନକାରାତ୍ମକ ହବାନି କି କେବେ ବି ସେ ଜୀବନରେ ସୁଧୁରିବନି। ନାଇଁ, ପ୍ରତ୍ୟେକ ଜିନିଷ ପରିବର୍ତ୍ତନଶୀଳ, ଆଜି ନୁହେଁ ତ କାଲି ନିଶ୍ଚିତ ସେ ବ୍ୟକ୍ତି ସୁଧୁରିବ, ଯଦି ଆମ ଭିତରେ ସେତିକି ଧୈର୍ଯ୍ୟ, ସେତିକି ଭଲ ପାଇବା, ଆଉ ସେତିକି ଆମେ ତାଙ୍କୁ ସୁଭାବନା ରଖିକି ବୁଝେଇ ଚାଲିବା, ତେଣୁ ନିଶ୍ଚିତ ଭାବରେ ଇଏ ସମ୍ଭବ ହେଇପାରିବ କି ସାମ୍ନାବାଲା ବ୍ୟକ୍ତିଟି ଦିନେ ନା ଦିନେ ନିଶ୍ଚୟ ବୁଝିବ। ତେଣୁ ବୁଝିବା ବାଲା ବି କେବେ ନିରାଶା ହବା ନ ଦରକାର, ଆଶାବାଦୀ ରହିବା ଦରକାର। ସେଥିପାଇଁ ତ ବହୁତ ସୁନ୍ଦର କଥାଟିଏ କୁହାଯାଇଛି, କୋସିସ କରନେ ବାଲୁ କି କଭି ହାର ନେଇ ହୋତି। ତେଣୁ ଆମେ ସବୁବେଳେ ଚେଷ୍ଟା କରିବା ସଚେତନଶୀଳ ହବା, ଆଉ ସମାଜକୁ ସଚେତନ କରିବା, ଆଉ ତାଙ୍କୁ ସବୁବେଳେ ସୁଭାବନା ଦବା, ପଜିଟିଭ ସଂକଳ୍ପ ଦବା। ବାଣୀ ଠାରୁ ସଂକଳ୍ପ ଶକ୍ତି ବହୁତ ପାୱାରଫୁଲ। ଯଦି ଆମେ ବାଣୀରେ କାହାକୁ ବୁଝେଇଲେ ବୁଝୁନି, ତା ପାଇଁ ଯଦି ଆମେ ସୁଭାବନା ରଖନ୍ତି, ଶୁଭ ସଂକଳ୍ପ ଦିଅନ୍ତି, ତାହେଲେ ସେ ବେଶୀ ଆହୁରି କାମ କରିବ। ତାର ସବୁଠୁ ଗୋଟେ ବଡ କାରଣ ହଉଛି କି ଆମେ ତାଙ୍କୁ ଚାହୁଁଛେ ସେ ସୁଧୁରୁ, ଭାବନାଟା ଅଛି ସେ ସୁଧୁରୁ, କିନ୍ତୁ ଆମେ ତାଙ୍କୁ ଦଉଛେ ନେଗେଟିଭ ଏନର୍ଜି। ଯେମିତି ଜଣେ ମା ଗୋଟେ ଛୋଟ ଛୁଆଟେ, ସେ ଜମା ପାଠ ପଢୁନି, ଜିଦି କରୁଛି, ବୁଝୁନି, ଅବୁଝାଉଛି, କୁସଙ୍ଗରେ ପଢୁଛି, ତା ମା ଚାହୁଁଛି ମୋ ପିଲାଟି ସୁଧୁରୁ, ତାକୁ ବୁଝଉଛି, କିନ୍ତୁ ତା ସହିତ କଣ କରୁଛି, ତାକୁ ନେଗେଟିଭ ଏନର୍ଜି ଦଉଛି ବାରମ୍ବାର। ସେ ନିଜେ ବି ମନରେ ଭାବନା ରଖୁଛି ମୋ ପୁଅ ବୁଝୁନି ବୁଝୁନି, ସମସ୍ତଙ୍କ ପାଖରେ ଚର୍ଚ୍ଚା ବି ସେଇ କଥାଟି କରୁଛି ମୋ ପୁଅ ବୁଝୁନି ବୁଝୁନି। ତେଣୁ ଆମେ ଭାବୁଛେ ଗୋଟେ, ଆଉ ଯୋଉ ଏନର୍ଜିଟା ଦଉଛେ ଆଉ ଗୋଟେ। ତେଣୁ ସମସ୍ତେ ଯଦି ଆମେ ପ୍ରକୃତରେ ଚାହୁଁଛେ ସେ ପରିବର୍ତ୍ତନ ହଉ, ତାହେଲେ ତାର ଭଲଟାକୁ ଦେଖିବା, ଭଲଟାକୁ ଦେଖିକି ତା ପାଇଁ ଆମେ ପଜିଟିଭ ଏନର୍ଜି ରଖିବା, ଆଉ ସବୁବେଳେ ତା ଭିତରେ ଯୋଉ ଭଲ ଗୁଣ ସେଇଟାକୁ ଚର୍ଚ୍ଚା କରିବା, ବିଶେଷତାଟାକୁ ଚର୍ଚ୍ଚା କରିବା। ଦେଖନ୍ତୁ, ଗୋଟେ ପିଲାଟିଏ ଦୁଷ୍ଟ ହଉଛି, କୁସଙ୍ଗରେ ପଡୁଛି, କଥା ମାନୁନି, ନିଶ୍ଚିତ ଭାବରେ ଇଏ ଦୁଃଖକର କଥା ମା ବାପାଙ୍କ ପାଇଁ। କିନ୍ତୁ ପୁଣି ବି ଭାବନ୍ତୁ, ପିଲାଟି ଯଦି ଜନ୍ମ ନ ହେଇଥାନ୍ତା ତାହେଲେ ବାପାଙ୍କୁ କେତେ କଷ୍ଟ ହେଇଥାନ୍ତା। ତେଣୁ ସେ ମୋ ପାଇଁ ଜନ୍ମ ନେଇଛି, ମୋର ପୁଅ ହେଇଛି ବା ମୋର ଝିଅ ହେଇଛି, ସେଇଟା ବି ମୋ ପାଇଁ ଗୋଟେ ପ୍ରାଉଡ଼। ତେଣୁ ସବୁବେଳେ ଭଲ କଥାଟାକୁ ସ୍ମୃତିରେ ରଖିବା, ଭଲ କଥାଟା ତାର ବିଶେଷତାଟା ଯଦି ଆମେ ଚର୍ଚ୍ଚା କରିବା, ତାହେଲେ ନିଶ୍ଚିତ ଭାବରେ 100% ଗ୍ୟାରେଣ୍ଟି କି ସେ ପିଲା ଉପରେ ପ୍ରଭାବ ବି ପଡିବ, ସେ ପିଲା ଦିନେ ନା ଦିନେ ନିଶ୍ଚିତ

ମୋ ନାଁ ଭାନୁଲତା ବେହେରା, ମୁଁ ଭୁବନେଶ୍ୱରରେ ରହେ ଆଉ ମୁଁ ଗୋଟେ ଇଂଲିଶ ମିଡିୟମ ସ୍କୁଲରେ ଶିକ୍ଷକତା କରୁଛି। ଯେତେ କହିଲେ ଭାଗବତ, ଏ ହଉଛି ଗୋଟେ ଓଡିଆ ରୂଢି। ଓଡିଶାରେ ଯେମିତି ଭାଗବତ ପାଠର ଗୋଟେ ଦୀର୍ଘ ପରମ୍ପରା ରହିଛି, ସେ ଭାଗବତକୁ ସମସ୍ତେ ମାନିଥାନ୍ତି। ଯୋଉ ସେ ଶବ୍ଦଟି ମଧ୍ୟ ଜ୍ଞାନ ନୀତି ଉପଦେଶର ପ୍ରତୀକ ଭାବରେ କୁହାଯାଏ। ଯେ ଆମେ କିନ୍ତୁ ଜାଣିଛେ ଯେ ଭଲ କଥା ଶୁଣିବା କେବଳ ଯଥେଷ୍ଟ ନୁହେଁ, ଭଲ କଥାକୁ ଜୀବନରେ ପ୍ରୟୋଗ କରି ଜୀବନକୁ ଆଗକୁ ବଢେଇବା ଆଉ ଜୀବନକୁ ସୁନ୍ଦର ସରସ କରିବାଟା ହିଁ ପ୍ରକୃତ ମାନେ ସେ ଭଲ କଥାର ମହତ୍ଵ ସେତେବେଳେ ଯାଇକି ପ୍ରତିପାଦିତ ହେବ। ତ ତେବେ କାହିଁକି କୁହାଗଲା ଯେ ଯେତେ କହିଲେ ଭାଗବତ, ତାର ଅର୍ଥ ହେଲା ଆଜିର ସମୟ ଏମିତି କିଛି ହେଇଛି ଯାହାଫଳରେ କି ନକାରାତ୍ମକତା ଟିକେ ଅଧିକ ବଢି ଯାଇଛି। ଆଉ ନକାରାତ୍ମକତା ସବୁ ସମୟରେ ଆମେ ଜାଣିଛେ ଯେ ଦେଖିବାକୁ ସୁନ୍ଦର ହେଇଥାଏ, ଶୁଣିବାକୁ ଜାଣିବାକୁ ସୁନ୍ଦର ହେଇଥାଏ। ସବୁ ସୁନ୍ଦର ଜିନିଷ ଭଲ ନୁହେଁ, ଭଲ କି ଭଲ ନୁହେଁ ସେଟା ଆମେ ମଧ୍ୟ ଜାଣିଛେ। ତେଣୁ କୌଣସି ବ୍ୟକ୍ତିକୁ ଉପଦେଶ ବୁଝାମଣା ବା ଭଲ କଥା କହିଲେ ବି ସେ ଯଦି ତାକୁ ଗ୍ରହଣ ନ କରେ କିମ୍ବା ନିଜ ଆଚରଣରେ ପରିବର୍ତ୍ତନ ନ ଆଣେ, ତ ସେବେ ଯାଇକି କହିଥାଉ ଯେ ଯେତେ କହିଲେ ଭାଗବତ ଦୋଷ ନହିଲା ମୋର ଚିତ୍ତ। ତାର ଅର୍ଥ ତାର କାନରେ ପଡିକିରି ମଧ୍ୟ ସେ କାନରୁ ତାର ମନ ପର୍ଯ୍ୟନ୍ତ ଯାଇପାରିଲା ନାହିଁ। ଯେମିତି ଉଦାହରଣ ସ୍ୱରୂପ ପୁଅକୁ ତୁମେ ମୋବାଇଲ କମ୍ ବ୍ୟବହାର କରିବାକୁ କହିବ, କିନ୍ତୁ ଯେତେ କହିଲେ ଭାଗବତ। ମଦ୍ୟପକୁ ମଦ୍ୟ ଛାଡିବାକୁ କହିବ, କିନ୍ତୁ ଯେତେ କହିଲେ ଭାଗବତ, ସେ ତାର ଛାଡିବାର ନାମ ହିଁ ନେଇନଥାଏ। ତେଣୁ ମୁଁ ଏଠି କହିବି ଯେ ଆମେ କେବେ ବି ସେଥିରୁ ଭରସା ହାରିବା କଥା ନୁହେଁ, କାହାକୁ ବୁଝେଇ ବୁଝେଇ ଥକି କହିଯାଇ ତା ପ୍ରତି ନିରାଶ ହେବା କଥା ନୁହେଁ। ମୁଁ ଯେହେତୁ କିଛି ମାତ୍ରାରେ ଆଧ୍ୟାତ୍ମିକତାର କଥା କହିବି, ସେଇ ଲାଇନରେ ମୁଁ ଅଛି। ଆମେ ଯଦି ଜଣଙ୍କୁ ଖରାପ କହିକିରି ତାକୁ ଆହୁରି ବାରମ୍ବାର କହିବା ଯେ ତୋତେ ମୁଁ ଯେତେ କହିଲି ତୁ ସେଥିରେ ବଦଳିଲୁ ନାହିଁ, ତ ସିଏ ମଧ୍ୟ ନିଜ ଭିତରେ ମଧ୍ୟ ତାର ସେ ଯୋଉ ଆତ୍ମବିଶ୍ୱାସକୁ ସେ ଧୀରେ ଧୀରେ ମାରି ଚାଲିବ ଆଉ ସେ ଆହୁରି ମଧ୍ୟ ସେହିପରି ଖରାପ କାର୍ଯ୍ୟ ଆଡକୁ ବା ଭୁଲ ବାଟକୁ ଯାଇପାରିବ। ତେଣୁ ଆମକୁ ସବୁବେଳେ ତା ପ୍ରତି ଉତ୍ସାହର ମନୋଭାବ ବଢେଇବା ଦରକାର ଆଉ ତାକୁ ତାର ଆତ୍ମବିଶ୍ୱାସ ବଢେଇବା ଦରକାର। ଆଉ ଆମେ କେବେ ଆଶା ଛାଡିବା କଥା ନୁହେଁ। ହଁ, ଆମେ ତାଙ୍କୁ ଏଇଭଳି ବୁଝେଇବା ଯେ ଏଇ କାର୍ଯ୍ୟଟା ଯୋଉ କରୁଛନ୍ତି, ଏଇ କାର୍ଯ୍ୟରେ ତୁମର ବର୍ତ୍ତମାନର କଣ ସମୟ କେତେ ନଷ୍ଟ ହେଉଛି, ତୁମର ବର୍ତ୍ତମାନର ସମୟ ଚାଲିଗଲା ପରେ, ତୁମର ଏଇ ବୟସ ଚାଲିଗଲା ପରେ ବା ତୁମର ଏଇ ଯୋଉ ସାମର୍ଥ୍ୟ ରହିଛି ତୁମ ମସ୍ତିଷ୍କରେ ବା ତୁମର ବୁଦ୍ଧିରେ, ସେଇଟା ସେସବୁ ଭୁଲ ବାଟରେ ସେସବୁ ବ୍ୟବହାର ହେଇଯାଉଛି। ଯୋଉ ବୁଦ୍ଧି ଯୋଉ ଯୋଉ ସାମର୍ଥ୍ୟ ତୁମର କୌଣସି ଉପଯୁକ୍ତ କାର୍ଯ୍ୟର ବ୍ୟବହାର ହେଇଥାନ୍ତା, ଦେଖ ତୁମେ ସେଇଆକୁ ଏଭଳି କାର୍ଯ୍ୟରେ ତୁମର ସମୟ ଶକ୍ତି ଆଉ ତୁମର ସାମର୍ଥ୍ୟକୁ ସାରି ଦେଉଛ। ତେଣୁ ତୁମେ ନିଜକୁ ଆଗକୁ ଆଗ ପାଇଁ ଭଲ କରିବାକୁ ହେଲେ ତୁମକୁ ଏବେ ସେଇ ସାମର୍ଥ୍ୟକୁ ଭଲ ବାଟରେ ନେବାକୁ ପଡିବ। ତାଙ୍କୁ ଏମିତି ବି ବୁଝେଇ ପାରିବା ଯେ ତୁମର ପୂର୍ବ ସମୟକୁ ଦେଖ, ତୁମର ବାପା ମାଙ୍କୁ ଦେଖ, ଜେଜେ ଜେଜେ ମାଙ୍କୁ ଦେଖ, ଯେ ସେମାନେ କିପରି ସମୟ ଥିଲା, ସେମାନେ ଏସବୁ ମୋବାଇଲର ଆଡିକ୍ଟେଡ ବି ହଉନଥିଲେ, ଏସବୁ ଖରାପ ସଙ୍ଗ ଏସବୁର ଅଭ୍ୟାସ ମଧ୍ୟ ଏତେଟା କରୁନଥିଲେ, ତାଙ୍କ ଉପରେ ଜୀବନ ଜୀବିକାର ଏତେ ବୋଝ ରହୁଥିଲା ଯେ ସେ ଜୀବନ ଜୀବିକା ପଛରେ ହିଁ ଗୋଡେଇ ଗୋଡେଇ ତାଙ୍କର ଦିନଚର୍ଯ୍ୟାକୁ ସେଇଥିରେ ହିଁ ସାରିଥିଲେ, ତାଙ୍କ ବ୍ୟର୍ଥ ଜିନିଷରେ ତାଙ୍କର ବୁଦ୍ଧି ଯାଉନଥିଲା। ତେଣୁ ଆମେ ତାଙ୍କୁ ଏଇଭଳି ଭାବରେ ତାଙ୍କର ଅତୀତର ସବୁ ଇଏ ବୁଝେଇ ପାରିବା, କିମ୍ବା ସେ ଯୋଉ ଭୁଲ କାମଟି କରୁଛନ୍ତି ବା ସେଇ ଭୁଲ କାମ କେତେ ଜଣ କରିକିରି କ୍ଷତିଗ୍ରସ୍ତ ହେଇଛନ୍ତି, କେତେ ଜଣ ସେ ଭୁଲ କାମ କରିକିରି ଆଜି ଅପଦସ୍ତ ହେଉଛନ୍ତି, ସମାଜ ତାଙ୍କୁ ନିନ୍ଦା କରୁଛି, ତାଙ୍କର ଉନ୍ନତି ହେଇପାରୁନାହିଁ, ସେ ନଜିରକୁ ମଧ୍ୟ ଆମେ ତାଙ୍କ ସାମ୍ନାରେ ରଖିପାରିବା।

ସବୁବେଳେ ନମ୍ରତା ଆଚରଣ କରିବା। ମଣିଷ କେତେ ବଡ଼ ହେଲେ ମଧ୍ୟ ତାକୁ ସବୁବେଳେ ଶିଖିବାର ମନୋଭାବ ରଖିବା ଉଚିତ। ଅନ୍ୟର ଭଲ କଥାକୁ ଗ୍ରହଣ କରିବା ଦ୍ୱାରା ଜୀବନ ସୁନ୍ଦର ଆଉ ସଫଳ ହୋଇପାରିବ। ଜିଦ୍ ଆଉ ଅହଙ୍କାର ମଣିଷର ଉନ୍ନତିରେ ବାଧକ ସାଜିଥାଏ। ତେଣୁ ଆମେ ଜିଦ୍ କରିବାନି ବା ଅହଙ୍କାର ମନୋଭାବ ମନ ଭିତରେ ରଖିବାନି। ଜାଣିଛନ୍ତି ନା, ନିଶା ସେବନ ଦ୍ୱାରା ଶରୀର ଅସୁସ୍ଥ ହୋଇଥାଏ। ଏହି କଥା ଆମେ ସମସ୍ତେ ଜାଣିଛେ, ସମସ୍ତେ ଶୁଣୁଛନ୍ତି। ହେଲେ କେତେ ଜଣ ବା ଏହି କଥାକୁ ମାନୁଛନ୍ତି କହିଲେ? କେବଳ ଉପଦେଶକୁ ଶୁଣିଲେ ହେବନି, ବରଂ ତାକୁ ଜୀବନରେ ପାଳନ ମଧ୍ୟ କରିବାକୁ ପଡ଼ିଥାଏ। କିନ୍ତୁ ଏହିଭଳିଆ କଥାକୁ ସମସ୍ତେ ମାନିବାକୁ ନାରାଜ। ଜଙ୍ଗଲ ନଷ୍ଟ କରିବାନି, ଗଛ କାଟିବାନି, ପଶୁପକ୍ଷୀକୁ ହତ୍ୟା କରିବାନି। ହେଲେ ଏସବୁ କଥାକୁ ମଣିଷ ସତରେ କ'ଣ ଆଜି ଗ୍ରହଣ କରିଛି? ଏହା ଶୁଣିବା ନୁହଁ, ବରଂ ନିଜ ଜୀବନରେ ପାଳନ କରିବା।

ନମସ୍କାର, ମୁଁ ସୁନିତା ଦାସ ଭୁବନେଶ୍ୱରରୁ କହୁଛି। ଓଡ଼ିଆ ଭାଷା ରୂଢ଼ି, ଲୋକୋକ୍ତି ଓ ପ୍ରବଚନରେ ସମୃଦ୍ଧ। ଏଗୁଡ଼ିକ ଆମ ଲୋକଲୋଚନର ଅନୁଭୂତି, ଜ୍ଞାନ ଓ ଚିନ୍ତାଧାରାର ପରିଚୟ ବହନ କରେ। ଯେତେ କହିଲେ ଭାଗବତ ତୋଷ ନହେଲା ମୋର ଚିତ, ଏକ ପ୍ରଚଳିତ ରୂଢ଼ି ଯାହା ମଣିଷର ଏକ ବିଶେଷ ସ୍ୱଭାବକୁ ସୂଚିତ କରେ। ଏହି ରୂଢ଼ିର ଶାବ୍ଦିକ ଅର୍ଥ ହେଉଛି ଭାଗବତ ପରି ପବିତ୍ର ଓ ଜ୍ଞାନ ଗର୍ଭକ ଗ୍ରନ୍ଥର କଥା ଯେତେ ଶୁଣିଲେ ମଧ୍ୟ ମନ ସନ୍ତୁଷ୍ଟ ହୁଏ ନାହିଁ। କୌଣସି ବ୍ୟକ୍ତିଙ୍କୁ ଯେତେ ଉପଦେଶ, ଯୁକ୍ତି କିମ୍ବା ଭଲ କଥା କହିଲେ ମଧ୍ୟ ସେ ତାହାକୁ ଗ୍ରହଣ ନ କରିବା କିମ୍ବା ନିଜ ଭୁଲକୁ ସ୍ୱୀକାର ନ କରିବାକୁ ଏହି ରୂଢ଼ି ଦ୍ୱାରା ବୁଝାଯାଏ। ଆମ ସମାଜରେ ଅନେକ ସମୟରେ ଦେଖାଯାଏ ଯେ କେତେକ ଲୋକ ନିଜର ଜିଦ୍ ଓ ଅଜ୍ଞତା କାରଣରୁ ଭଲ ପରାମର୍ଶକୁ ଅବହେଳା କରନ୍ତି। ବାପା ମା, ଶିକ୍ଷକ କିମ୍ବା ଶୁଭାକାଙ୍କ୍ଷୀ ମାନେ ଯେତେ ବୁଝାଇଲେ ମଧ୍ୟ ସେମାନେ ସଠିକ ପଥରେ ଚାଲିବାକୁ ଇଚ୍ଛା କରନ୍ତି ନାହିଁ। ଏପରି ପରିସ୍ଥିତିରେ ଏହି ରୂଢ଼ିର ପ୍ରୟୋଗ କରାଯାଏ। ଉଦାହରଣ ସ୍ୱରୂପ, ଜଣେ ଛାତ୍ର ପଢାଶୁଣା ପ୍ରତି ଅବହେଳା କରି ଦିନ ସାରା ଖେଳକୁଦ ଓ ମୋବାଇଲରେ ସମୟ ନଷ୍ଟ କରୁଥିଲେ। ତାଙ୍କ ବାପା ମା ଏବଂ ଶିକ୍ଷକ ତାଙ୍କୁ ତାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ବହୁବାର ବୁଝାଇଲେ, କିନ୍ତୁ ସେ କାହାର କଥାକୁ କର୍ଣ୍ଣପାତ କଲେ ନାହିଁ। ତେବେ ତାଙ୍କ ବିଷୟରେ କୁହାଯାଇପାରେ, ଯେତେ କହିଲେ ଭାଗବତ ତୋଷ ନହେଲା ମୋର ଚିତ। ଏହି ରୂଢ଼ି ଆମକୁ ଏହି ଶିକ୍ଷା ଦିଏ ଯେ ଭଲ ଉପଦେଶ ଓ ସତ୍ ପରାମର୍ଶକୁ ସମ୍ମାନର ସହ ଗ୍ରହଣ କରିବା ଉଚିତ, କାରଣ ଜ୍ଞାନୀ ଓ ଅନୁଭବୀ ବ୍ୟକ୍ତିଙ୍କ କଥା ମଣିଷର ଜୀବନକୁ ସଠିକ୍ ଦିଗ ଦେଖାଇଥାଏ। ତେଣୁ ଆମେ ଜିଦ୍ ତ୍ୟାଗ କରି ଭଲ କଥାକୁ ଆପଣାଇବା ଉଚିତ। ଏହା ହିଁ ଏହି ରୂଢ଼ିର ମୂଳ ଉଦ୍ଦେଶ୍ୟ ବା ମୂଳ ସନ୍ଦେଶ।

0: ତାହେଲେ ଯାଇ ନିଶ୍ଚୟ ସତ୍ମାର୍ଗରେ ଆମେ ଆଗେଇ ପାରିବା।
1: ତେବେ ଏ ଥିଲା ସମ୍ଭାବନାର ବିଷୟ ଯେତେ କହିଲେ ଭାଗବତ। ଯେଉଁମାନେ ଏଥିରେ ଅଂଶଗ୍ରହଣ କରିଥିଲେ ଆଉ ଯେଉଁମାନେ ବର୍ତ୍ତମାନ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସଭିଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ। ତାହେଲେ ବର୍ତ୍ତମାନ ତ ଯିବା ସମୟ ଆସିଗଲାଣି, ଆମେ ଶ୍ରୋତାଙ୍କୁ କହିବା ଆଗାମୀ ଶନିବାର ଅର୍ଥାତ୍ ଜୁନ୍ ମାସର 27 ତାରିଖରେ କ'ଣ ବିଷୟ ରହିଛି।
0: ଆଗାମୀ ଶନିବାର ଅର୍ଥାତ୍ ଜୁନ୍ ମାସର 27 ତାରିଖ ସମ୍ଭାବନାର ବିଷୟ ରହିଛି ପଙ୍ଗପାଳକୁ ନିଆଁହୁଳା। ଏ ସମ୍ପର୍କରେ ଆପଣ ନିଜର ମତାମତ ଆମକୁ ଫୋନ୍ କରି କିମ୍ବା ନିଜ ଭଏସ୍ରେ ରେକର୍ଡିଂ କରି ହ୍ୱାଟ୍ସଆପ୍ ମାଧ୍ୟମରେ ଜୁନ୍ ମାସର 26 ତାରିଖ ଶୁକ୍ରବାର ସୁଦ୍ଧା ପଠାନ୍ତୁ କିମ୍ବା ଫୋନ୍ କରନ୍ତୁ। ଆମର ମୋବାଇଲ୍ ନମ୍ବର ହେଲା 9438268568। ବିଷୟଟି ପୁଣି ଥରେ କହି ରଖୁଛୁ,
1: ପଙ୍ଗପାଳକୁ ନିଆଁହୁଳା। ତାହେଲେ ବର୍ତ୍ତମାନ ସମ୍ଭାବନା ପରିସରରୁ ବିଦାୟ ନେଉଛୁ ଆମେ ଦୁହେଁ।
0: ମୁଁ ରଞ୍ଜନ।
1: ମୁଁ ସୁରଭି।
0: ନମସ୍କାର।

ଭାଗବତ ଶବ୍ଦଟି ହେଉଛି ଜ୍ଞାନର ଆଉ ଧର୍ମର ପ୍ରତୀକ। ଭାଗବତ ଶୁଣିଲେ ମଣିଷର ମନ ପବିତ୍ର ହୁଏ, ସତ୍ପଥରେ ଚାଲିବାର ପ୍ରେରଣା ମିଳେ। ହେଲେ ଜ୍ଞାନର କଥା ଯେତେ କହିଲେ ମଧ୍ୟ ଯିଏ ଶୁଣିବାକୁ ଚାହେଁନି ସେ କେବେ ବି ବଦଳିନଥାଏ। ତେଣୁ ଜ୍ଞାନର ଉପଦେଶକୁ ଗ୍ରହଣ କରିବା, ସମସ୍ତେ ଭଲ କଥା ଶୁଣିବା, ବୁଝିବା, ତାକୁ ନିଜ ଜୀବନରେ ପ୍ରୟୋଗ କରିବା।

ବର୍ଣ୍ଣବିବାହ ବର୍ଣ୍ଣାଳୀ ଶୁଣିଲେ କାର୍ଯ୍ୟକ୍ରମ ସମ୍ଭାବନା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ଶୁଣନ୍ତୁ, ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପଶ୍ଚିମବଙ୍ଗର ତାରକେଶ୍ୱର ହୁଗୁଳିଠାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତିର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଆଜି ଅପରାହ୍ନ 3:55। ଆଜି ରାତି 10:00 ଶୁଣିବେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ବେତାର ବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶୀ ଏବଂ ଭଜନ ଶୁଣିବେ ସକାଳ 8:30 ଶିଳ୍ପୀ ସ୍ନେହାଶ୍ରୀ ନାୟକ। ଓଡ଼ିଶୀ ଗୀତ ଶୁଣିବେ ସକାଳ 8:45 ଶିଳ୍ପୀ ମାମା ସ୍ୱାଇଁ। ସକାଳ 9:00 ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ସପ୍ତଧାରାରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ସକାଳ 9:30। ଦିନ 11:00 ପ୍ରଚାର କରିବ ବେତାର ନାଟକ ନିର୍ଜନ କାରାବାସ। ଶୁଣିଲେ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ସମୟ ସକାଳ 8:00 ପାଇଁ ଯାଉଛି। ପ୍ରଥମେ ସମାଚାର ପ୍ରଭାତ, ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି ସମୟ ମଧ୍ୟରେ।

ପ୍ରଥମେ ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି।

କାର୍ଯ୍ୟକ୍ରମର ଶେଷରେ ସୁଭାଷ ଚନ୍ଦ୍ର ବିଶିଙ୍କ ରଚନାରୁ ଶୁଣନ୍ତୁ ଭଜନ। ଶିଳ୍ପୀ ହେଲେ ସ୍ନେହାଶ୍ରୀ ନାୟକ।

0: ଶୁଣିଲେ କେତୋଟି ଭଜନ ଏବଂ ଓଡ଼ିଶୀ କାର୍ଯ୍ୟକ୍ରମର ଶିଳ୍ପୀ ଥିଲେ ସ୍ନେହାଶ୍ରୀ ନାୟକ।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଆକାଶବାଣୀ ଜୟପୁର ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣନ୍ତୁ ଓଡ଼ିଶୀ। ରାମାନୁଜ ସିଂଙ୍କ ରଚନାରୁ ଶିଳ୍ପୀ ହେଲେ ମାମା ସ୍ୱାଇଁ।

0: আচ্ছা দাসবাবু, আপনার ঘরটা
1: 1970
2: ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣୁଛନ୍ତି କେତୋଟି ଓଡ଼ିଶୀ। ବନମାଳୀଙ୍କ ରଚନାରୁ ପୁଣି ଥରେ ଶିଳ୍ପୀ ହେଲେ ମାମା ସ୍ୱାଇଁ।

ରାଜ୍ୟ କ୍ରମର ଶେଷରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚନାର ଶୁଣନ୍ତୁ ଓଡ଼ିଶୀ। ଶିଳ୍ପୀ ହେଲେ ମାମା ସ୍ୱାଇଁ।

0: ଶୁଣିଲେ କେତୋଟି ଓଡ଼ିଶୀ କାର୍ଯ୍ୟକ୍ରମର ଶିଳ୍ପୀ ଥିଲେ ମାମା ସ୍ୱାଇଁ।
1: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
2: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
1: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
1: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
2: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
1: ବିକାଶର ଧାରା ଓଡ଼ିଶା ସାରା।
0: ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ କଥାଚିତ୍ର ଓ କୌନ୍ତି। ଶିଳ୍ପୀ ନେଲେ ମହେନ୍ଦ୍ର କପୁର ଏବଂ ଲତା ମଙ୍ଗେସ୍କର।

পরবর্তী গীতটি শুনত কথাচিত্র কিসমত, শিল্পী হলে আশা ভোসলে।

ଗୀତି ଧାରା ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପରବର୍ତ୍ତୀ ଗୀତରେ ଶୁଣନ୍ତୁ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫିଙ୍କ କଣ୍ଠରେ କଥାଚିତ୍ର ସରଗମ୍।

କଥାଚିତ୍ର ଗାଇଡ଼। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର।

ମେରା ସାୟାର ଏହି ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାଙ୍କୁ ଏଠି କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ରର ଗୀତ ପୁଣିଥରେ ଶୁଣିପାରିବେ ଆଜି ପୂର୍ବାହ୍ନ 10:05। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ରେ 103.6 megahertz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆର୍ ଆପ୍ ମାଧ୍ୟମରେ। ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା।

ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କୀୟ ଏକ ସୂଚନା। ପଶ୍ଚିମବଙ୍ଗର ତାରକେଶ୍ୱର ହୁଗୁଳିଠାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତିର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଆଜି ଅପରାହ୍ନ 3:55। ଆଜି ରାତି 10ଟାରେ ଶୁଣିବେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ବେତାର ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କୀୟ ବିଶେଷ ସୂଚନା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ କଥାଚିତ୍ର ଲୋଫର। ଶିଳ୍ପୀ ହେଲେ ସାନ୍ ଏବଂ ତୋପୁ ମିଶ୍ର।

ସପ୍ତାହରେ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ କୁମାର ବାପି ଏବଂ ତପ ମିଶ୍ରଙ୍କ କଣ୍ଠରେ, କଥାଚିତ୍ର ପ୍ରେମ ରୋଗୀ।

କାର୍ଯ୍ୟକ୍ରମର ଶେଷରେ ଗୋଲାପି ଗୋଲାପି ଏ ଚଳଚ୍ଚିତ୍ର ଶିଳ୍ପୀ ନେଲେ ନିବେଦିତା ଏବଂ ବିନୋଦ ରାଠୋର।

ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜାନ କାର୍ଯ୍ୟକ୍ରମରେ ଚଳିତ ଜୁନ୍ ମାସର 21 ତାରିଖ ଅର୍ଥାତ୍ ଆସନ୍ତାକାଲି ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଗାଗର କାଜେ ଯୋଗର କାମ। ଏ ସମ୍ପର୍କରେ ଆପଣ ଚଳିତ ଜୁନ୍ ମାସର 21 ତାରିଖ ଅର୍ଥାତ୍ ଆସନ୍ତାକାଲି ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 0685423069। ବିଷୟଟି ପୁଣିଥରେ କହି ରଖୁଛୁ ଗାଗର କାଜେ ଯୋଗର କାମ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପରବର୍ତ୍ତୀ ଗୀତଟି ଶୁଣନ୍ତୁ କଥାଚିତ୍ର ପଦ୍ମାବତ ଶିଳ୍ପୀ ହେଲେ ଅରିଜିତ ସିଂ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସିବାୟ ଏହି ଚଳଚ୍ଚିତ୍ରର ଶିଳ୍ପୀ ନେଲେ ସୁନିଧି ଚୌହାନ ଏବଂ ଅରିଜିତ ସିଂ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କୀୟ କିଛି ସୂଚନା। ପଶ୍ଚିମବଙ୍ଗର ତାରକେଶ୍ୱର ହୁଗୁଳିଠାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତିର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଆଜି ଅପରାହ୍ନ 3:55। ଓଡ଼ିଶୀ ଏବଂ ଛାନ୍ଦ ଶୁଣିବେ ଆଜି ରାତି 8ଟାରେ କାର୍ଯ୍ୟକ୍ରମ ଶିଳ୍ପୀରେ ଗଗନ ବିହାରୀ ସ୍ୱାଇଁ। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ ରାତି 8:15। ଏଥିରେ ଶୁଣିବେ ଯୋଗ କରିବା ସୁସ୍ଥ ରହିବା ଏ ସମ୍ପର୍କରେ ସାକ୍ଷାତକାର ଅମ୍ବିକା ରଞ୍ଜନ ପାଣିଗ୍ରାହୀଙ୍କ ସହିତ। ଆଜି ରାତି 10ଟାରେ ଶୁଣିବେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ବେତାର ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କୀୟ ବିଶେଷ ସୂଚନା। ବର୍ତ୍ତମାନ ଶୁଣନ୍ତୁ କଥାଚିତ୍ର କଲିୟୁଗ। ଶିଳ୍ପୀ ହେଲେ ରାହତ ଫତା ଲିଖା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଦେଶୀ ବଏଜ୍ ଏହି ଚଳଚ୍ଚିତ୍ରର ଶିଳ୍ପୀ ହେଲେ କେକେ ଏବଂ ବବ୍।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସିଦ୍ଧାର୍ଥ ମହାଦେବନ ଏବଂ ଶିଳ୍ପା ରାଓଙ୍କ କଣ୍ଠରେ କଥାଚିତ୍ର ଧୂମ୍ 3।

ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କୀୟ ଏକ ସୂଚନା। ପଶ୍ଚିମବଙ୍ଗର ତାରକେଶ୍ୱର ହୁଗୁଳିଠାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ପିଏମ୍ କିଷାନ ସମ୍ମାନ ନିଧି 23ତମ କିସ୍ତିର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଆଜି ଅପରାହ୍ନ 3:55। କେତୋଟି ଓଡ଼ିଶୀ ଏବଂ ଛାନ୍ଦ ଶୁଣିବେ ଆଜି ରାତି 8ଟାରେ। କାର୍ଯ୍ୟକ୍ରମର ଶିଳ୍ପୀ ହେଲେ ଗଗନ ବିହାରୀ ବେହେରା। ରାତି 8 ବଜେ 15 ମିନିଟ୍ରେ ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଏଥିରେ ଶୁଣିବେ ଯୋଗ କରିବା ସୁସ୍ଥ ରହିବା ସମ୍ପର୍କରେ ଅମ୍ବିକା ରଞ୍ଜନ ପାଣିଗ୍ରାହୀଙ୍କ ସହ ସାକ୍ଷାତକାର। ଆଜି ରାତି 10ଟାରେ ଶୁଣିବେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ

ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ଏକ ବେତାର ବିବରଣୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କୀୟ ଏକ ସୂଚନା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ନେଇଛୁ କଥାଚିତ୍ର କ୍ରିଏଚର। ଶିଳ୍ପୀୟ ହେଲେ ଫରହାନ୍ ସହିଦ ଏବଂ ତୁଳସୀ କୁମାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ଶେଷରେ ଚେନ୍ନାଇ ଏକ୍ସପ୍ରେସ୍ ଏହି ଚଳଚ୍ଚିତ୍ରର ଶିଳ୍ପୀମାନେ ହେଲେ ବିଶାଲ ଦତ୍ଲାନୀ ଏବଂ ହମ୍ସିକା ଇୟର୍।

ଏହି ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ବେତାର ନାଟକ ନିର୍ଜନ କାରାବାସ। ମୂଳ ରଚନା ଜୟବର୍ଦ୍ଧନ, ବେତାର ରୂପାନ୍ତର ବାସନ୍ତୀ ଶ୍ରୀ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା। ତାହେଲେ ଆସନ୍ତୁ ଶୁଣିବା ନାଟକ ନିର୍ଜନ କାରାବାସ।

0: ମୁଁ ହିଁ ଜାଣିନି। ତେବେ ଏକଥା ବି ଟିକେ କହିଦିଅନ୍ତୁ ନା, ମୁଁ ଆଉ ମୋ ଭାଇ ମିଶି କେବେ ଆଉ କୋଉଠି ଏକାଣ୍ଡ କରିଛୁ?
1: ଷ୍ଟେସନକୁ ଆସ, ସବୁ ବୁଝିଯିବ। ନେଇ ଛାଲୁ ଯାଙ୍କୁ, ଆସ ଆଗ ଏ ଗାରର ଉପର ଥାଳୁ ପୁରା କାନ୍ଥଲା ଆସି କରିବା। ଆପଣ ବୋଧେ ବିଏ ପାସ୍ କରିଛନ୍ତି?
0: ବୋଧେ ନୁହଁ, ବାସ୍ତବରେ ମୁଁ ବିଏ ପାସ୍ କରିଛି, ବିଲାତରୁ ଶିକ୍ଷା ଗ୍ରହଣ କରିଛି।
1: ତଥାପି ତମେ ଇ ଆସନା କରି କୌଣସି ସାଜ ସଜା ନଥିବା କରି ଏଇଠି ଏ ମାଟି ଉପରେ ଶୋଇ ରହିଛେ?
0: ଯାହାକୁ ତମେ ମାଟି ବୋଲି କହୁଛ ସେଇଟା ମୋ ପାଇଁ ମାର କୋଳ। ମା କୋଳରେ ତମେ କେବେ ଯଦି ଶୋଇଛ ତେବେ ହୁଏତ ସେ ଆନନ୍ଦ କଣ ବୁଝିପାରିବ।
1: ତୁମ ଭଳି ଶିକ୍ଷିତ ଲୋକ ଏମିତି ମାଟି ଉପରେ ଶୋଇବା କଣ ସାବା ପାଉଛି?
0: ମୁଁ ନିହାତି ଭାବରେ ଜଣେ ଦରିଦ୍ର ଲୋକ, ଏଣୁ ଦରିଦ୍ର ଭାବରେ ହିଁ ରହୁଛି। ଆଉ ଶିକ୍ଷା ତ ଜ୍ଞାନପ୍ରାପ୍ତି ପାଇଁ ଗ୍ରହଣ କରାଯାଏ, ଗର୍ବ ଆଉ ଦେଖାଣିଆ ହେବା ପାଇଁ ନୁହଁ। ଏଇ ସାଜସଜା ନଥିବା ଘର ମୋ ସାମ୍ରାଜ୍ୟ, ଆଉ ମୁଁ ଏହାର
1: ସମ୍ରାଟ। ଏବେ ବୁଝିଛି, ଏକ ଦରିଦ୍ର ସମ୍ରାଟ ରାତାରାତି ଧନୀ ସମ୍ରାଟ ସାଜିବା ପାଇଁ ନିଜ ବାଇ ସାହାଯ୍ୟ ନେଇ ବୋମା ବିସ୍ଫୋରଣ କରେଇ ଦେଲା ନୁହେଁ?
0: ବୋମା ବିସ୍ଫୋରଣ
2: ନା
3: ସାର? ଏଇ ମାଟି ପାତ୍ର ଦେଖନ୍ତୁ, ଏଥିରେ କିଛି ସନ୍ଦେହଜନକ ଜିନିଷ ଅଛି।
1: କିଛି ବିସ୍ଫୋରକ ଭଳି ବାସୁଛି। ଅରବିନ୍ଦ ଘୋଷ ଠିକ କହୁଛି ନା ମୁଁ?
0: ବିଲକୁଲ ନୁହଁ। ଏଇ ପାତ୍ରରେ ଯୋଉ ମାଟି ଅଛି ତାହା ପବିତ୍ର ଦକ୍ଷିଣେଶ୍ୱରଙ୍କର ମାଟି।
1: ଏକାଟା ତୁମେ ନୁହଁ, ଆମେ କହିବୁ, ତଦନ୍ତ ହେଲେ ଜାଣିବେ ଏଇଟା ମାଟି କି ଆହୁରି ଖା।
4: ସାର୍, ନବଶକ୍ତି କାର୍ଯ୍ୟାଳୟର ଯାଞ୍ଚ ସରିଛି, ସେଇଠି ଗୋଟେ ସାଇକେଲ ମିଳିଛି ଯେଉଁଥିରେ କୁଷ୍ଟିଆ ଲେଖାହେଇଛି।
3: ସାର୍, କୁଷ୍ଟିଆଠାରେ ହିଁ ତ ସାହେବଙ୍କ ଉପରେ ଗୁଳି ଚଳେଇଥିଲେ, ପ୍ରମାଣ ପାଇଁ ଆମେ ଏ ସାଇକେଲକୁ ବି ସିଜ୍ କରିବା।
1: ହଁ ଶୁଣ, ତଳେ ସମସ୍ତେ ସାକି ପ୍ରସ୍ତୁତ ଅଛନ୍ତି ତ?
4: ଆଜ୍ଞା ହଁ। ଆଉ ଏ ବାକ୍ସରେ କିଛି ଚିଠି ମଧ୍ୟ ମିଳିଛି।
1: ଏଇ ସବୁ ମହିଳାଙ୍କ ଚିଠି, ଆମର କିଛି ଖାମର ନୁହେଁ। ଟିକେ ରୁହ, ଟିକେ ରୁହ। ବନ୍ଧୁ ବର ବିନାଦ ଗୁପ୍ତା,
0: ଏଇଟା ତ ଅଲଗଧାରୀଙ୍କ ଚିଠି।
1: ଅନେକ ଦିନ ହେବ ତୁମର କିଛି ଖବର ନାହିଁ, ବ୍ୟସ୍ତତା ହେତୁ ମୁଁ ମଧ୍ୟ ତୁମକୁ ଚିଠି ଦେଇପାରିନି। ଅରବିନ୍ଦ ଘୋଷଙ୍କୁ ଏକ ଜରୁରୀ କାମ ପାଇଁ ମୁଁ ଅନୁରୋଧ କରିଥିଲି, ଖବର ନିଅନ୍ତୁ କଣ ହେଲା। ବହୁତ ଜରୁରୀ କାମ, ବହୁତ ଜରୁରୀ କାମ, ସେଇଟା ତ ହେଇଗଲା। ନେଇ ଚାଲୁ ୟାଙ୍କୁ।
4: ହେଇ ନିଅ, ଏ ଟୋଷ୍ଟ ଖାଅ ଆଉ ଚା ପିଅ।
0: ନା ଥାଉ।
4: ହଁ, ଇଏ ହଉଛନ୍ତି ମୌଲବୀ ଶମସୁଲ ଆଲମ, ତମକୁ ଭେଟିବାକୁ ଆସିଛନ୍ତି, ଜଲ୍ଦି ଜଲ୍ଦି ଖାଇନିଅ। ଆଉ ଟିକେ ପରେ ପୋଲିସ କମିଶନର ହଲିଡେ ସାହେବ ତୁମକୁ ଭେଟିବାକୁ ଆସିବେ।
0: ଭେଟିବାକୁ ନା ଜେରା କରିବାକୁ?
4: ଜେରା କରିବାକୁ।
0: ସକାଳୁ ଏଯାଏଁ ଚାରି ଚାରି ଜଣ ଜେରା କରିସାରିଲେଣି, ଆଉ ଜଣେ ଆସିବେ। ହଉ, ତିନି ଦିନ ହେଲା ସକାଳେ ଡାଲି ଭାତ ଆଉ ସଞ୍ଜରେ ମୁଢ଼ି ଖାଇବାକୁ ମିଳୁଛି, ଯା ହଉ ଆଜି ଟିକେ ଚା ମିଳିଲା।
5: ଶୁଣୁଛି ଆପଣଙ୍କୁ ନିର୍ଜନ କାରାବାସର ଦଣ୍ଡ ମିଳିବ।
0: ବହୁତ ଭିତ୍ରୀ ଖବର ରଖିପାରୁଛନ୍ତି ତ?
5: ନା ନା, ଆପଣ ମୋତେ ଭୁଲ ବୁଝନ୍ତୁ ନାହିଁ, ଆପଣ ହିନ୍ଦୁ ଏବଂ ମୁଁ ମୁସଲମାନ ହୋଇପାରୁ, ହେଲେ ଆମେ ଯେ ଭାରତୀୟ, ହିନ୍ଦୁ ଆଉ ମୁସଲମାନ ଧର୍ମର ମୂଳମନ୍ତ୍ର ଏକ, ଓମ୍ରେ ଅ ଉ ମ ରହିଛି ତ, କୁରାନର ବୀଜ ଅ ଲ ମ, ଉଭୟଙ୍କ ମନ୍ତ୍ର ଏକ।
0: ମନ୍ତ୍ର

0: ହେଇପାରେ, ହେଲେ ମତି ତ ଭିନ୍ନ ଭିନ୍ନ।
1: ହିନ୍ଦୁଙ୍କର ଏହି ସତ୍ୟବାଦିତା ମତେ ଖୁବ୍ ଭଲ ଲାଗେ। ସତ କହିବା ନିଜ ଧର୍ମ ବୋଲି ମନେ କରନ୍ତି ପ୍ରତ୍ୟେକ ହିନ୍ଦୁ। ଗୋରା ସରକାର କହୁଛି ଆପଣ ସନ୍ତ୍ରାସବାଦୀ, ହତ୍ୟାକାରୀ ଦଳର ନେତା। ଏହା ସତରେ କେତେ ଦୁଃଖର କଥା, କେତେ ଲଜ୍ଜାର କଥା।
0: ନା, ଆପଣ ଲଜ୍ଜା କଲା ଭଳି କୌଣସି କାମ ତ ମୁଁ କରିନି। ଆମ ହିନ୍ଦୁଙ୍କ ଭିତରେ ଜୀବ ହତ୍ୟାକୁ ପାପ ବୋଲି ଗଣାଯାଏ। ଜୀବ କଥା ତେଣେ ଥାଉ, ଆମେ ତ କୀଟ ପତଙ୍ଗ ତରୁଲତା ପାଣି ପବନରେ ବି ପରମାତ୍ମାଙ୍କୁ ଦେଖୁ, ପଥର ଭିତରେ ବି ପରମେଶ୍ୱରଙ୍କୁ ଭେଟୁ।
1: ମୁଁ ଜାଣେ ଆପଣ ବେଶ ଧାର୍ମିକ ଲୋକ। ଅଚାନକ କିଛି ଭୁଲ ହୋଇଯାଇଛି।
0: ଭୁଲ କି ଭୁଲ?
1: ଛୋଟ ଭାଇ ବାରିନ୍ଦ୍ରକୁ ବଗିଚାରେ ବୋମା ତିଆରି କରିବାକୁ ଜାଗା ଦେଇ ଆପଣ ବଡ଼ ଭୁଲ କରିଛନ୍ତି।
0: ମହାଶୟ, ସେ ବଗିଚା ଯେମିତି ମୋର, ଠିକ୍ ସେମିତି ମୋ ଛୋଟ ଭାଇର ବି। ମୁଁ କିଏ ତାକୁ ବଗିଚା ଦବା କି ନ ଦବା ବୋଲା? ହଉ ହେଲା, ବଗିଚା ତାକୁ ଦେଲି, ହେଲେ ସେଇଠି ସେ ବୋମା ବନେଇଲା। ତେବେ ଏ ଶୁଭ ଖବରଟି ଆପଣଙ୍କୁ ଦେଲା କିଏ?
1: ନା, ମୁଁ କେବଳ ଏମିତିରେ କହୁଥିଲି।
0: ମହାଶୟ, ଏମିତିରେ କିଛି ହୁଏନି, ଆପଣ ଆପଣଙ୍କ ଦାୟିତ୍ୱ ନିଭାଉଛନ୍ତି। ହଁ, କିଛିଦିନ ପୂର୍ବେ ଜଣେ ଅପରିଚିତ ମୋତେ ସୂଚନା ଦେଇଥିଲେ, କୋନ୍ ନଗରେ ଯାଆନ୍ତୁ ନାହିଁ କିମ୍ବା କାହା ସହ ମିଶନ୍ତୁ ନାହିଁ, ଆପଣ ବିପଦରେ ପଡ଼ିପାରନ୍ତି, କିଛି ଲୋକ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି।
1: ମୁଁ ତାହେଲେ ଆସୁଛି। ଘର ଲୋକଙ୍କ ପାଇଁ ଆପଣଙ୍କର ବାର୍ତ୍ତା କିଛି ଅଛି ଯଦି କୁହନ୍ତୁ।
0: ହଁ, କହିଦେବେ, ମୁଁ ଆନନ୍ଦରେ ଅଛି, କୌଣସି ଅସୁବିଧା ନାହିଁ, ଶେଷରେ ସତ୍ୟର ହିଁ ଜୟ ହେବ।
2: କମିଶନର ହାଲିଡେ ସାହେବ ଆସୁଛନ୍ତି।
3: କୋନ୍ ନଗରରେ ଆପଣଙ୍କର କେହି ପରିଚିତ ଅଛନ୍ତି?
0: ହଁ, ଅନେକ ଅଛନ୍ତି।
3: କେବେ ସେଠାକୁ ଯାଇଛନ୍ତି?
0: ଥରେ।
3: ସେଠାରେ ଆପଣଙ୍କର ଘର ଅଛି?
0: ନା।
3: ଏଭଳି ଅମାନୁଷୀ କାମ ଆପଣ କାହିଁକି କଲେ?
0: କି କାମ?
3: ନିରୀହ ଲୋକଙ୍କୁ ହତ୍ୟା କରିବା।
0: ନିରୀହ ଲୋକଙ୍କୁ ମୁଁ ହତ୍ୟା କରିଛି ବୋଲି ଆପଣ ଭାବୁଛନ୍ତି?
3: ଆମ ନିକଟରେ ପ୍ରମାଣ ଅଛି।
0: ତେବେ ପ୍ରମାଣ କରନ୍ତୁ।
3: ଆମର ସାକ୍ଷୀ ଅଛନ୍ତି।
0: କେତେ ସତ କିଏ ଜାଣେ?
3: ଆଉ ଆପଣଙ୍କ ଉପରେ ହତ୍ୟାକାଣ୍ଡର ଯୋଉ ଆରୋପ ହେଇଛି
0: ସମ୍ପୂର୍ଣ୍ଣ ମିଥ୍ୟା। ଏଭଳି ଆରୋପକୁ ମୁଁ ଗ୍ରହଣ କରେନି।
3: ସିପାହୀ।
2: ଆଜ୍ଞା ହଜୁର।
3: ଏ ଲୋକକୁ ପୁରା ଏକୁଟିଆ କରି ରଖ, ଆ ପାଖକୁ କାହାକୁ କଥା ହେବାକୁ ଛାଡ଼ିବ ନାହିଁ। ଅନ୍ୟ କୌଣସି କଏଦୀ ଯେମିତି ଆ ପାଖକୁ ନ ଆସନ୍ତି ସେଥିପ୍ରତି ନଜର ରଖିବ। ମୁଁ ଏ ଲୋକକୁ ମୁଁ ନିର୍ଜନ କାରାବାସରେ ଦଣ୍ଡିତ କରୁଛି।
2: ଆଜ୍ଞା ହଜୁର।
4: ବାବୁ, ଠିକ ତ? ଆଜି ତ ବହୁତ ଗରମ ଲାଗୁଛି, ପତ୍ରଟିଏ ବି ହଲୁ ନାହିଁ।
2: ଏବେ ତ ଜୁନ୍ ଆରମ୍ଭ, କିଏ ଜାଣେ ଆଗକୁ କେମିତି ହବ।
4: ଆମେ ତ ବାହାରେ ଖୋଲାରେ ଅଛୁ, ତାଙ୍କ କଥା ଟିକେ ଭାବି ଦେଖ। ଅରବିନ୍ଦ ବାବୁଙ୍କ କୋଠରୀରେ ତ ଝରକା ବି ନାହିଁ, କୋଠରୀରେ ଥିଲେ ଦିନ କି ରାତି କିଛି ଜଣାପଡ଼େନି।
2: ଯେବେ ବେଶୀ ଗରମ ହେଉଛି, ଅରବିନ୍ଦ ବାବୁ ନିଜର କୁର୍ତ୍ତା ଖୋଲି ଭୂଇଁରେ ଗଡ଼ି ପଡ଼ନ୍ତି।
4: ପାଠ ପଢ଼ୁଆ ଭଲ ମଣିଷଟିଏ, କାଲି ମୋତେ ବହି କାଗଜ କଲମ ସବୁ ମାଗିଲେ। ମୁଁ ସାହେବଙ୍କୁ କହିଲି,
2: ଭାଇ ଏ ଜେଲ୍ ଦଣ୍ଡ ନରକ ଭୋଗଠୁ କିଛି କମ୍ ନୁହେଁ। ନ ବାଇ ଛ କୋଠରୀରେ 24 ଘଣ୍ଟା ପଡ଼ି ରହିବା, ଖିଆ ପିଆ ଝାଡ଼ା ପରିସା ସବୁ ସେଇ ବଖରାରେ।
4: କାଲି ବାବୁଙ୍କ କୋଠରୀ ପାଖ ଦେଇ ଯିବାବେଳେ ପଚାରିଲି ଠିକ ଅଛନ୍ତି ତ ବୋଲି। ବାବୁ ବିରକ୍ତ ହେଲେ, କହିଲେ ଆଖିକି ଟିକେ ନିଦ ଲାଗି ଆସିଲା ବେଳକୁ ଏମିତି ଚିଲେଇ କହୁଛ, ଆଉ ଠିକ କେମିତି ରହିବି?
2: କହିଲୁନି ଏଇଟା ମୋ କାମ?
4: ମୁଁ କହିଲି ବହୁତ ସମୟ ହେଲାଣି, ମୁଁ ଟିକେ ଦେଖି ଆସେ କେମିତି ଅଛନ୍ତି।
5: ପ୍ରହରୀ, ପ୍ରହରୀ, ଏ କୋଠରୀ ଭିତରକୁ ପାଣି ପଶି ଆସିଲା।
4: ମୁଁ କଣ କରିପାରିବି? କମ୍ବଳକୁ ଉଠେଇ ହାତରେ ଧରି ରଖନ୍ତୁ, ଆଜି ରାତି ଏମିତି ଠିଆ ଠିଆ କଟାଇବାକୁ।
0: ତୁ ଠିକ ଅଛୁ ତ ସରୋଜିନୀ?
6: ମୁଁ ଠିକ ଅଛି ଭାଇ, ଏଇ ନିଅ ତମ କୁର୍ତ୍ତା ଆଉ ଧୋତି।
0: ଆରେ, ମତେ ଲୁଗା ପିନ୍ଧିବା ପାଇଁ ଅନୁମତି ମିଳିଗଲା, ଆଗରୁ ଆବେଦନ କରିଥିଲେ। ହଁ, ଘରେ ସମସ୍ତେ ଠିକ ଅଛନ୍ତି ତ?
6: ବାରିନ୍ଦା ଆଉ ତୁମ କଥା ନେଇ ସମସ୍ତେ ଚିନ୍ତିତ।
0: କାଲି କଏଦୀଙ୍କ ପରେଡ୍ରେ ବାରିନ୍ଙ୍କୁ ଦେଖିଥିଲେ,

0: କିଛି କଥା ହେଇପାରିଲୁ କି?
1: ନା ନା ରେ, କିଛି କଥା ହେଇପାରିଲିନି, କଥା ହେବା ପାଇଁ ଆଦେଶ ନାହିଁ। ଏବେ ବି ମୋର ବିଶ୍ୱାସ ହଉନି ବାରିନ୍ କେବେ ଏଭଳି ଦୋଷ କରିଥିବ, ତା ସହ କଥା ହେବାକୁ ଚାହିଁଲେ ବି ସୁଯୋଗ ନାହିଁ। ମୋ ପଛରେ ସବୁବେଳେ ନରେନ୍ଦ୍ର ଗୋସ୍ୱାମୀଙ୍କୁ ଠିଆ କରୁଛନ୍ତି। ଗୋସ୍ୱାମୀଙ୍କ ବାପା ବଡ଼ ଓକିଲ, ମୋତେ କହୁଛି ମୁଁ ଦୋଷ ମାନିନେଲେ ତା ବାପା କାଳେ ମୋତେ ମୁକୁଳେଇ ଦେବ, ଅଦାଲତକୁ କହିବେ ଯେ ବଳପୂର୍ବକ ମୋ ନିକଟରୁ ବୟାନ ଆଦାୟ କରାଗଲା। ମୋତେ ତ ଲାଗୁଛି ସେ ଗୋଟେ ବାକ୍ୟବୀର।
0: ଆମ ପାଖରେ ଏତେ ଟଙ୍କା ବି ନାହିଁ ଯେ ଆମେ ଭଲ ଓକିଲ ଦେଇ ଅଦାଲତରେ ଲଢ଼ି ପାରିବା।
1: ଆରେ ଓକିଲଙ୍କର କି ଦରକାର, ଆମେ ନିର୍ଦ୍ଦୋଷ, ଆମର କିଛି ହବନି।
0: କିନ୍ତୁ ଗୋରା ସରକାର ଏକଥା ମାନିଲେ ତ? ସେ ଆପଣଙ୍କୁ ଶତ୍ରୁ ବୋଲି ମନେ କରୁଛି, ଆଉ ଏ ସରକାର ତାର ସମସ୍ତ ଶତ୍ରୁକୁ ଫାଶୀ ଖୁଣ୍ଟରେ ଝୁଲେଇବାକୁ ଚାହୁଁଛି।
1: ଏ ଗୋରା ଲୋକ ନିଜକୁ ଭଦ୍ରଲୋକ ବୋଲି କହି ହୁଅନ୍ତି, ଆରେ କେମିତି ଭଦ୍ର ହେଲେ ଏମାନେ? ନିଜର ଧୂର୍ତ୍ତ ବୁଦ୍ଧି ଯୋଗୁଁ ଏମାନେ ଅନ୍ୟର ମାଟିମାକୁ ଜବତ କରି ନିଜକୁ ରାଜା ବୋଲି ବୁଝିଛନ୍ତି। ଏ ମାଟିର ଲୋକ ନିଜ କଥା କହିବାକୁ ଚାହିଁଲେ ସେମାନଙ୍କୁ ରାଜଦ୍ରୋହୀ କହୁଛନ୍ତି।
0: ଭାଇ ଧୀରେ କୁହନ୍ତୁ, ଏ ପ୍ରହରୀ ଶୁଣୁଛି।
1: ମୁଁ ତ କିଛି ଭୁଲ କହୁନି, ମୁଁ ଚାହୁଁଛି ମୋ କଥା ସବୁ ଭାରତୀୟ ଶୁଣନ୍ତୁ। ମୋ ଦେଶର ଲୋକେ ଏ ଗୋରାଙ୍କର ଚାମଚାଗିରି ଛାଡ଼ି ନିଜ ମୁକ୍ତି କଥା ଚିନ୍ତା କରନ୍ତୁ।
0: ଭାଇ ଏ ନିର୍ଜନ କାରାବାସରେ ଆପଣଙ୍କ ସମୟ ବିତୁଛି କେମିତି?
1: ଖୁବ୍ ଭଲରେ ବିତୁଛି ସରୋଜିନୀ, ଖୁବ୍ ଭଲରେ ବିତୁଛି। ପିମ୍ପୁଡ଼ିଙ୍କ ସହ କଥା ହଉଛି, ଲାଲ ପିମ୍ପୁଡ଼ି ଆଉ କଳା ପିମ୍ପୁଡ଼ିଙ୍କ ଝଗଡ଼ା ହେଲେ ତାର ସମାଧାନ କରୁଛି। ପଢ଼ିବାକୁ କିଛି ବହି ମିଳିଯାଉଛି, ଲେଖିବାକୁ ଟିକେ କାଗଜ କଲମ ଆଉ କାଳି ମଧ୍ୟ ମିଳିଛି, ଆଉ ସକାଳେ ସଞ୍ଜରେ ଧ୍ୟାନ ବି କରୁଛି।
0: ଆଚ୍ଛା ଏତେ ସବୁ କରିପାରୁଛୁ ଭାଇ?
1: ଆରେ ଚଞ୍ଚଳ ମନ ପ୍ରଥମେ କିଛି ମାନୁନଥିଲା, ହେଲେ ଏବେ ଧୀରେ ଧୀରେ ମୋ ଅକ୍ତିଆରକୁ ଆସିଗଲାଣି। ମୁଁ ବରୋଦାରେ ଥିବା ସମୟରେ ମୁଁ ଧ୍ୟାନ କରିବାର ଅଭ୍ୟାସ କରିଥିଲି। ହଁ ସରୋଜିନୀ, କଥାରେ କୁହନ୍ତିନି କି ଯିଏ ନିର୍ଜନତାକୁ ସହିପାରେ ସେ ହୁଏତ ଦେବତା ଅବା ପଶୁ ହୋଇପାରେ। ଆରେ ଏବେ ବୁଝୁଛି, ସାଧକମାନଙ୍କ ପାଇଁ ବି ଯୋଗାଭ୍ୟାସ ଏତେ ସହଜ ନୁହଁ, ଶ୍ରଦ୍ଧା ଏବଂ ସମ୍ପୂର୍ଣ୍ଣ ଆତ୍ମସମର୍ପଣ ହିଁ ସାଧନାର ଏକମାତ୍ର ପଥ। ଆଉ ଏ ନିର୍ଜନ କାରାବାସ ମଣିଷ ପ୍ରତି ନିଷ୍ଠୁରତା ତାଡ଼ନା ଏସବୁ କେବଳ ଭଗବାନ କରିଥିବା ସଂଯୋଗ, ଏହି ସଂଯୋଗରୁ ମୋତେ ଶକ୍ତି ମିଳୁଛି ସରୋଜିନୀ। ଏ କାରାବାସର କୌଣସି କୁପ୍ରଭାବ ମୋ ଉପରେ ନାହିଁ। ସମୟ ବିତାଇବା ପାଇଁ ଏବେ ତ ମୋର ବହି ବି ଦରକାର ପଡ଼ୁନି।
2: ବାବୁ ଏକା ଧ୍ୟାନରେ ସେ ପାଖେ କ'ଣ ଦେଖୁଛନ୍ତି?
1: ସେଇ ସୁନ୍ଦର ଶାଗୁଆ ଗଛ, ଆଉ ସେଇ ଗଛରେ କିଚିରି ମିଚିରି ହେଉଥିବା ପକ୍ଷୀମାନଙ୍କୁ ଦେଖୁଛି, ସେମାନଙ୍କର ମଧୁର ଆଳାପକୁ ବୁଝିବାକୁ ଚେଷ୍ଟା କରୁଛି। ସକାଳ ଘଟେ ନାରାୟଣ, ଏ କାରାଗାରର କାନ୍ଥ ଲୁହା କବାଟ ଆଉ ସେ ଗଛ ସବୁଥିରେ ଚେତନା ରହିଛି, କୌଣସିଟି ଜିନିଷ ଅଚେତନ ନୁହଁ, ସବୁଥିରେ ଚୈତନ୍ୟ ଭରି ରହିଛି। ମୋତେ ଏମିତି ଲାଗୁଛି ଯେମିତି ଏ ସମସ୍ତ ଉପାଦାନ ମୋତେ କୁଳେଇ ନେଉଛନ୍ତି, ମୋତେ ଖୁବ୍ ଭଲ ପାଉଛନ୍ତି। ଥରେ ଥରେ ଖୋଦ୍ ଭଗବାନ ସେଇ ଗଛ ଛାଇରେ ଠିଆ ହେଇ ବଂଶୀ ବଜାଉଛନ୍ତି।
2: ଆପଣ ଠିକ୍ ହୋଇଯିବେ, ମୋତେ ବ୍ୟସ୍ତ ହୁଅନ୍ତୁନି। ନିର୍ଜନ କାରାବାସ ଭୋଗୁଥିବା ଅନେକ କଏଦୀ ଏମିତି ପାଗଳ ହେବା ମୁଁ ଦେଖିଛି। ହଁ ଆପଣଙ୍କୁ ଏବେ ତ ଜେଲ୍ କୋଠରୀ ନିକଟରେ ଖୋଲାରେ ସଞ୍ଜ ସକାଳେ ବୁଲିବାର ଅନୁମତି ମିଳିଛି। ଖୋଲା ପବନରେ ଏମିତି ସଞ୍ଜ ସକାଳେ ବୁଲିଲେ ଅତି ଶୀଘ୍ର ଆପଣ ଭଲ ହୋଇଯିବେ। ହାଉ ଆପଣଙ୍କୁ ଏ ସୁବିଧା ଡକ୍ଟର ଡେଲିଙ୍କ ସୁପାରିଶ ଯୋଗୁଁ ମିଳିଛି, ଖୁବ୍ ଭଲ ମଣିଷ ସେ।
1: ଏଇଠି ସମସ୍ତେ ଭଲ ମଣିଷ, ତମେ ବି ଖୁବ୍ ଭଲ। ମୋତେ ତ ସବୁ କଏଦୀ ଓକିଲ ସାକ୍ଷୀ ସଭିଏ ଭଲ ଲାଗୁଛନ୍ତି।
2: ଠିକ୍, କାରଣ ଆପଣ ନିଜେ ଖୁବ୍ ଭଲ ମଣିଷ। ବାବୁ କଥାଟିଏ ପଚାରିବି?
1: ହଁ ପଚାର।
2: ଆଜିକାଲି ଆପଣ ନା କିଛି ପଢ଼ୁଛନ୍ତି ନା କିଛି ନୂଆ ବହି ମଗାଉଛନ୍ତି?
1: ଆରମ୍ଭ ସମୟରେ ମୁଁ ସମୟ କଟୁନଥିଲା, ଏବେ କିନ୍ତୁ ଧ୍ୟାନରେ ମୋର ସମୟ ବହୁତ ଭଲରେ କଟୁଛି, ଏବେ ଆଉ କିଛି ଦରକାର ହଉନି।
3: ପ୍ରଣାମ ରବୀନ୍ଦ୍ର।

0: ନମସ୍ତେ ନମସ୍ତେ ଡକ୍ଟର ଡେଲି।
1: ବନ୍ଦ କୋଠରୀରୁ ବାହାରିବା ପରେ କେମିତି ଲାଗୁଛି?
0: ପଶୁପକ୍ଷୀଙ୍କୁ ବି ବନ୍ଧନ ଭଲ ଲାଗେନି, ସମସ୍ତେ ମୁକ୍ତ ଭାବରେ ବୁଲିବାକୁ ଚାହାନ୍ତି। ମୁଁ ତ ମଣିଷ।
1: ହଁ, ଆଉ ସେଇଥିପାଇଁ ଆପଣଙ୍କୁ ଏ ସୁବିଧା ଦିଆଯାଉ ବୋଲି ମୁଁ ସୁପାରିଶ କରିଛି।
0: ଧନ୍ୟବାଦ ଆପଣଙ୍କୁ।
1: ଧନ୍ୟବାଦର ଆବଶ୍ୟକ ନାହିଁ। ଦୟାନାଥ ବାବୁ ମୋତେ ଆପଣଙ୍କ ବିଷୟରେ ଅନେକ କଥା କହିଛନ୍ତି। 1890ରେ ଆପଣ ସିଭିଲ ସର୍ଭିସ ପାସ୍ କରିଛନ୍ତି।
0: ହଁ, ଘୋଡ଼ା ଚଢ଼ା ପାରିଲିନି ବୋଲି ମୋତେ ଅଯୋଗ୍ୟ ଘୋଷଣା କଲେ।
1: ମୁଁ ଆପଣଙ୍କ ଲେଖା ବି ପଢ଼ିଛି। ମୁଁ ଶୁଣିଛି ଆପଣ ଫରାସୀ, ଜର୍ମାନୀ, ଇଟାଲିଆନ ଭଳି ଅନେକ ଭାଷା ଜାଣନ୍ତି। ଗ୍ରୀକ୍ ଆଉ ଲାଟିନ୍ରେ ଆପଣଙ୍କର ଲେଖା ପାଇଁ ଆପଣ ପୁରସ୍କୃତ ମଧ୍ୟ ହୋଇଛନ୍ତି।
0: ଏସବୁ ସତ ହେଲେ ଆପଣ ମୋର କୁଣ୍ଡଳୀ ବନାଉଛନ୍ତି କି?
1: ହଁ, ଶୁଣିଛି କୁଣ୍ଡଳୀ ବନାଇଲେ ଟଙ୍କା ମିଳେ, ତେଣୁ ଭାବିଛି ଡାକ୍ତରୀ ସାଙ୍ଗରେ ଏ କୁଣ୍ଡଳୀ ବନାଇବା ବ୍ୟବସାୟ ବି କରିବି। ଆପଣଙ୍କର ଯଦି କିଛି ଆପତ୍ତି ନଥାଏ ତେବେ ନିଜ ବାବଦରେ କିଛି କୁହନ୍ତୁ।
0: ମୋ ବିଷୟରେ ଜାଣି କ'ଣ ବା କରିବେ ଡକ୍ଟର ଡେଲି?
1: କୁଣ୍ଡଳୀ ଲେଖିବି ଯେ,
0: କେବଳ ଏତିକି ଯଥେଷ୍ଟ ନୁହେଁ କି ମୁଁ ନିର୍ଜନ କାରାବାସ ଭୋଗୁଥିବା ଜଣେ କଏଦୀ, ଯାହାକୁ ବୋମାକାଣ୍ଡ ଭଳି ଏକ ଅପରାଧ ପାଇଁ ଏ ଦଣ୍ଡ ଦିଆହୋଇଛି।
1: ଆପଣଙ୍କ ଉପରେ ଏଇଟା କେବଳ ଗୋଟିଏ ଅଭିଯୋଗ, ମୁଁ କହିଦିଏ ଅରବିନ୍ଦଙ୍କ ବିଷୟରେ ନୁହେଁ, ବିଦ୍ୱାନ ଅରବିନ୍ଦଙ୍କ ବିଷୟରେ କିଛି ଜାଣିବାକୁ ଇଚ୍ଛା କରୁଛି।
0: ମୋର ଜନ୍ମ 1872 ମସିହା ଅଗଷ୍ଟ 15 ତାରିଖ ଦିନ କଲିକତାରେ ହୁଏ। ବାପା ଡକ୍ଟର କୃଷ୍ଣଘନ ଘୋଷ, କଲିକତାର ପ୍ରସିଦ୍ଧ ସିଭିଲ ସର୍ଜନ। ମାଙ୍କ ନାଁ ସ୍ୱର୍ଣ୍ଣଲତା ଦେବୀ। ମୁଁ ମୋ ବାପା ମାଙ୍କର ତୃତୀୟ ସନ୍ତାନ। ପରିବାରରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ରହିଥିଲା, କାରଣ ବାପାଙ୍କର ଶିକ୍ଷା ଦୀକ୍ଷା ବିଲାତରେ ହୋଇଥିଲା। ମୋର ପ୍ରାଥମିକ ଶିକ୍ଷା ମଧ୍ୟ ଦାର୍ଜିଲିଂର ଏକ କନଭେଣ୍ଟରେ ଆରମ୍ଭ ହୋଇଥିଲା। ମୋତେ 7 ବର୍ଷ ବେଳକୁ ବିଲାତ ପଠାଇ ଦିଆଯାଇଥିଲା ପଢ଼ିବା ପାଇଁ। 1885-1889 ମୁଁ ଲଣ୍ଡନର ସେଣ୍ଟ ପଲ୍ସ ସ୍କୁଲରେ ପାଠ ପଢ଼ିଲି। ତାପରେ କେମ୍ବ୍ରିଜର କିଙ୍ଗସ୍ କଲେଜରେ ପାଠ ସାରି 14 ବର୍ଷ ପରେ ଭାରତ ଫେରିଲି। 1893-1907 ଯାଏଁ ବଡ଼ୌଦା ରାଜ୍ୟର ଶାସନ ବ୍ୟବସ୍ଥାରେ ଅନେକ ପଦପଦବୀରେ କାମ କଲି। ବଙ୍ଗ ବିଭାଜନ ପରେ ଚାକିରି ଛାଡ଼ି ରାଜନୀତିରେ ସକ୍ରିୟ ହେଲି।
1: ଆଉ ରାଜନୀତି ଆଡ଼କୁ ମନ କେବେ ଆଉ କେମିତି ପଡ଼ିଲା?
0: ହଁ, ବିଲାତରେ ମୁଁ ଥିବା ସମୟରେ ବାପା ଦି ବେଙ୍ଗାଲ ପତ୍ରିକା ମୋ ନିକଟକୁ ପଠାଉଥିଲେ। ତାଙ୍କ ପତ୍ର ସବୁରେ ଭାରତରେ ବ୍ରିଟିଶ ସରକାରଙ୍କର ଦମନଲୀଳା ବିଷୟରେ ବି ଲେଖୁଥିଲେ। ସେହି ସମୟରୁ ହିଁ ଏ ଦେଶ ପାଇଁ କିଛି କରିବାର ଭାବନା ମୋ ମନରେ ବସା ବାନ୍ଧିଥିଲା। କେମ୍ବ୍ରିଜରେ ପଢ଼ୁଥିବା ସମୟରେ ଇଣ୍ଡିଆନ ମଜଲିସ୍ ନାମକ ଏକ ସଂଗଠନର ସଂସ୍ପର୍ଶରେ ଆସିଥିଲି। ଏ ସଂଗଠନ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ କାମ କରୁଥିଲା। ମୁଁ ଭାବୁଛି ଡକ୍ଟର ଡେଲି, ମୋ ବିରୁଦ୍ଧରେ ଖୁଫିଆ ତଥ୍ୟ ପାଇଁ ଏତକ ଯଥେଷ୍ଟ।
1: ଭଲ ହେବ, ଆପଣଙ୍କ ସପକ୍ଷରେ ଲଢ଼ିବା ପାଇଁ ଆପଣ ଗୋଟେ ଭଲ ଓକିଲ ରଖନ୍ତୁ।
0: ଭଲ ଓକିଲ ପାଇଁ ଭଲ ଫିସ୍ ବି ଦରକାର, ସେଇଟା ମୁଁ ଆଣିବି କୋଉଠୁ? ତା ଛଡ଼ା ମୋ ସାନ ଭାଇ ବାରିନ୍ ବି ଜେଲରେ, ଘରର ଆର୍ଥିକ ଅବସ୍ଥା ଠିକ୍ ନାହିଁ।
1: ଓହୋ,
2: କମିଶନର ହାଲିଡେ ସାହେବ ଏ ପାଖକୁ ଆସୁଛନ୍ତି, ବହୁତ ରାଗିକି ଅଛନ୍ତି।
3: କାହିଁକି, କଣ ହେଇଛି ବୋଲି
2: ମୁଁ ଜାଣିନି।
4: ଏକି ପ୍ରକାର ଅବହେଳା, ଜଣେ କଏଦୀକୁ କେବଳ 2 ଜଣ ସର୍ଜେଣ୍ଟ ଅଦାଲତକୁ ନେଇ ଆସିଛନ୍ତି। ଆଗରୁ ଏଭଳି କଏଦୀକୁ 25-30 ଜଣ ସର୍ଜେଣ୍ଟ ନେଇକି ଆସୁଥିଲେ। ଏଇ ବୋମା ବିସ୍ଫୋରଣ କରିଥିବା ଧୂର୍ତ୍ତ ଲୋକଙ୍କୁ ଶାନ୍ତିର ପୂଜାରୀ ବୋଲି ଭାବନ୍ତୁ ନାହିଁ। ଏମାନଙ୍କୁ କୋର୍ଟ ଚାଲାଣ କଲାବେଳେ ସଶସ୍ତ୍ର ପୋଲିସ ଘେରି ରହିବା ଦରକାର, ଆଉ ପଛରେ ଆଉ ଏକ ଦଳ ପୋଲିସ ସତର୍କ ରହିବା ଲୋଡ଼ା। କେବଳ ସେତିକି ନୁହେଁ, ୟୁରୋପୀୟ ସର୍ଜେଣ୍ଟ ମାନଙ୍କର ଗୋଟିଏ ପ୍ଲାଟୁନ ହାତରେ ଗୋଳା ଭର୍ତ୍ତି ବନ୍ଧୁକ ସହ ଏମାନଙ୍କର ପାଖରେ ରହିବେ। ଏଇଟା ମୋ ଅର୍ଡର, ଅଣ୍ଡରଷ୍ଟାଣ୍ଡ?
5: ୟେସ୍ ସାର୍।
4: ଆଉ ମାଜିଷ୍ଟ୍ରେଟ ବର୍ଲି ସାହେବଙ୍କ ଆସିବା ସମୟ ହେଲାଣି, ଯାଅ ସଭିଙ୍କୁ ନେଇ ଆସ। ଏ

0: ମୁଁ ତାଙ୍କୁ ଥରେ ବୋମା ଦେଖେଇଛି।
1: ତୁମେ ମିଛ କହୁଛ।
0: ନା ନା ମୁଁ ସତ କହୁଛି।
2: ସତ ଆଉ ମିଛର ବିଚାର ପରେ ହବ, ହେଲେ ମୁଁ ଦେଖିଲି ଯେ ଅଦାଲତଙ୍କ କାର୍ଯ୍ୟ ଚାଲିଥିବା ସମୟରେ ସମସ୍ତେ ଗୀତା ରାମାୟଣ ସବୁ ପଢୁଥିଲେ। ଏମିତି ମନେ ହେଲା ଯେ ଏମାନେ ନିଜ କୃତ କର୍ମ ପାଇଁ ଅନୁଶୋଚନା କରୁନାହାନ୍ତି, ମୃତ୍ୟୁକୁ ବି ଭୟ କରୁନାହାନ୍ତି। ମୋର ଆଦେଶ ହେଲା ଆଗାମୀ ଦିନରେ ଏଇ ଅଦାଲତ ଭିତରକୁ କେହି କୌଣସି ପୁସ୍ତକ ନେଇ ଆସିବେ ନାହିଁ। ଶୃଙ୍ଖଳା ମାନିବା ଜରୁରୀ।
3: ଏ ନରେନ ଗୋସ୍ୱାମୀ ତ ବିଶ୍ୱାସଘାତୀ ହେଲା। ନିଜ ପ୍ରାଣ ବଞ୍ଚାଇବାକୁ ଯାଇ ସରକାରୀ ସାକ୍ଷୀ ହେଇଗଲା।
4: ଗୋସ୍ୱାମୀର ସାକ୍ଷ୍ୟ ବାରିନ ଆଉ ଅରବିନ୍ଦଙ୍କ ପାଇଁ ବିପଦ ଆଣିବ।
3: ଏ ଗୋସ୍ୱାମୀର କିଛି ବ୍ୟବସ୍ଥା କରିବାକୁ ହବ।
5: ପରେଡ ସମୟରେ ସବୁବେଳେ ଅରବିନ୍ଦ ଦା ପାଖେ ପାଖେ ରହେ, ଆଉ କହୁଥାଏ ଦୋଷ ମାନି ନବା।
6: କହୁଥିଲା ମୋ ବାପା ନାମଜାଦା ଓକିଲ, ଆମକୁ ବଞ୍ଚେଇ ଦେବେ।
7: ଆରମ୍ଭରୁ ହିଁ ଏ ଗୋସ୍ୱାମୀ ସନ୍ଦେହଜନକ ଚରିତ୍ରର ଲୋକ।
3: ଏ ଗୋସ୍ୱାମୀର କିଛି ବ୍ୟବସ୍ଥା କରିବାକୁ ହବ, ନଚେତ ନିର୍ଦ୍ଦୋଷ ଲୋକଙ୍କୁ ଇଏ ଫାଶି ଖୁଣ୍ଟରେ ଝୁଲେଇ ଦେବାରେ ସାହାଯ୍ୟ କରିବ।
7: କଣ କରିବ
3: ଜାଣିନି, ହେଲେ ହେଲେ ମୁଁ ଟିକେ ହସ୍ପିଟାଲ ଯାଉଛି, ଶ୍ୱାସ ବିମାରୀଟା ମୋତେ କଷ୍ଟ ଦେଲାଣି।
4: ତୁମ ସାଙ୍ଗରେ ମୁଁ ବି ଯିବି, ଏଇ କିଛି ଦିନ ହେଲା ମୋର ବି ପେଟ ଠିକ ରହୁନି। ଚାଲ ଚାଲ ଯିବା ଚାଲ।
3: ତୁମେ ସମସ୍ତେ ଗୋସ୍ୱାମୀ ସହ ଆଗ ଭଳି ହିଁ ବ୍ୟବହାର କର, ତା ମନରେ ସନ୍ଦେହ ଯେମିତି ନ ହୁଏ।
7: ହଁ ସେମିତି କରିବା।
6: ଆମ ପାଇଁ ଏବେ ଏକମାତ୍ର ବାଟ ଖୋଲା ଅଛି।
5: କଣ ସେ ବାଟ?
6: ଜେଲରୁ ଖସି ବାହାରିଯିବା।
7: କେମିତି କହିପାରୁଛ ଏ କଥା? ଆଲିପୁର ଜେଲ ଏଇଟା, ଏଠି ଖୁବ କଡ଼ା ପହରା, ଖସି ଚାଲିଯିବା ମୋଟେ ସମ୍ଭବ ନୁହଁ।
6: ମୁଁ ତାର ବ୍ୟବସ୍ଥା କରିସାରିଛି, ଇସାରା ମିଳିବା ମାତ୍ରେ ଆମ ଲୋକ ରସି ଆଉ ସିଡ଼ି ନେଇ ହାଜର ହେଇଯିବେ। ବାହାରେ ଆମ ପାଇଁ ନଦୀରେ ଡଙ୍ଗା ଅପେକ୍ଷା କରିଥିବ, ନଦୀ ପାର କରି ଆମେ ସୁନ୍ଦରବନ ଭିତରକୁ ଚାଲିଯିବା, ସେଠାରେ ପୁଲିସ ଆମକୁ ଖୋଜିବା ସହଜ ନୁହେଁ।
5: ଯୋଜନା ତ ଠିକ ଲାଗୁଛି
6: ଦାଦା, ଆସନ୍ତୁ ଆସନ୍ତୁ ଦାଦା।
8: ସମୟ କେମିତି କଟିଗଲା ଆଦୌ ଜଣା ପଡ଼ିଲାନି।
7: ଆଖି ବନ୍ଦ କରି ଘଣ୍ଟା ଘଣ୍ଟା କେମିତି ବସିପାରୁଛ ଅରବିନ୍ଦ ଦାଦା? ମୁଁ ତ ଗୋଟେ ମିନିଟ୍ ମଧ୍ୟ ବସିପାରେନି।
8: ଯିଏ ଧ୍ୟାନ କରିପାରେ ତାର ଆନନ୍ଦର ସୀମା ତୁମେ ବୁଝିପାରିବନି ହେମ। ସେ ଦୁନିଆରେ ଥରେ ପ୍ରବେଶ କଲେ ଏ ଦୁନିଆକୁ ଆଉ ଫେରିବାକୁ ଇଚ୍ଛା ହିଁ ହୁଏନି, ମନ ଏକଥା ହିଁ କୁହେ। ସେଇ ପରମ ଆନନ୍ଦ ଭିତରେ ବୁଡ଼ି ରହି ସେଇ ଦୁନିଆରେ ହଜିଯିବ।
7: ଆନନ୍ଦ ପରମ ଆନନ୍ଦ ମୁଁ ତ କିଛି ଜାଣିନି, ହଁ ଏତିକି ବୁଝେ ଯେ ଦୁଇ ମିନିଟ ଆଖି ବୁଝିଲେ ସେଇ ଜାଗାରେ ହିଁ ନିଦରେ ଗଡ଼ି ପଡ଼ିବି।
8: ନା, ଧ୍ୟାନକୁ ଉପଭୋଗ କରିପାରିଲେ ନିଦ ବି କୁଆଡ଼େ ଉଭେଇଯିବ, ବିପଦ ସବୁ ଦୂରେଇଯିବ। କେବଳ ଏହି ସାତ୍ୱିକ ଭାବ ହିଁ ଆମକୁ ଶକ୍ତି ଦେବ, ଦେଶକୁ ଆଗେଇ ନେବାର ଏକମାତ୍ର ରାସ୍ତା ହେଲା ଏହି ଆଧ୍ୟାତ୍ମିକ ମାର୍ଗ। ଭାଇଚାରା, ଆତ୍ମଜ୍ଞାନ ଆଉ ଭଗବତ ପ୍ରେମ ଆମ ଭାରତୀୟଙ୍କୁ ଯେଉଁ ଭାବରେ ଏକତ୍ରିତ କରିପାରେ, ହୁଏତ ଅନ୍ୟ କୌଣସି ଦେଶରେ ଏହା ସମ୍ଭବ ନୁହେଁ। ରାମକୃଷ୍ଣ ପରମହଂସ ଥରେ କହିଥିଲେ, ତମେ ସବୁ ଏବେ ଯାହା ଦେଖୁଛ ସେ କିଛି ନୁହଁ, ଦେଶରେ ଏମିତି ଏକ ସ୍ରୋତ ଆସୁଛି ଯାହାଫଳରେ ଅଳ୍ପ ବୟସର ବାଳକ ବାଳିକା ମଧ୍ୟ ମାତ୍ର ତିନି ଚାରି ଦିନର ସାଧନା ପରେ ସିଦ୍ଧି ଲାଭ କରି ଦେଶ ପାଇଁ ଅନେକ କିଛି କରିପାରିବେ।
5: ତୁମର ଗୁଢ ତତ୍ତ୍ୱପୂର୍ଣ୍ଣ କଥା ଏ ମୂଢ ମନରେ ପଶିପାରୁନି।
7: ଏବେ ତ ସେ ଗୋସ୍ୱାମୀର ବିଶ୍ୱାସଘାତକୁ ନେଇ ଆମେ ଚିନ୍ତିତ, ମନଗଡ଼ା କାହାଣୀ କହି ସେ ଆମ ସଭିଙ୍କୁ ଫାଶୀଖୁଣ୍ଟରେ ଚଢ଼େଇ ଦେବାକୁ ପଛେଇବ ନାହିଁ। ଏଣୁ ଆମେ ଗୋଟିଏ ଯୋଜନା କରୁଛୁ।
8: ଯୋଜନା କି ଯୋଜନା?
6: ଜେଲରୁ ଖସି ଚାଲିଯିବା,
8: ଏକଥା କଣ ସମ୍ଭବ?
6: ସବୁ ଯୋଜନା ସରିଛି ଦାଦା,
8: କିନ୍ତୁ ଏ କାମ କଲେ ତମ ସଭିଙ୍କ ଅପରାଧ ଦୁଇଗୁଣ ହେଇଯିବ, ଧରା ପଡ଼ିଲେ ଜେଲ ରହଣି ବି ଦୁଇଗୁଣ ହେଇଯିବ।
5: ଫାଶୀଖୁଣ୍ଟରେ ଥରେ ଝୁଲାଇବା ଯାହା

0: ବାହାରେ ଝୁଲେଇବା ବି ତାହା।
1: ଜେଲରୁ ବାହାରି ଗଲେ ଆମେ ଦେଶ ପାଇଁ ବହୁତ କିଛି କରିପାରିବା ଦାଦା। ଏହି କାରାଗାରରେ ସଢ଼ିବା ଠାରୁ ଆତ୍ମହତ୍ୟା କରିନେବା ଉଚିତ ହେବ।
2: ଦେଖ ତମେ ସବୁ ଯାହା କରିବ କର, ମୁଁ କିନ୍ତୁ ସେ ଯୋଜନାର ସପକ୍ଷରେ ନାହିଁ। ଅଦାଲତକୁ ସାମ୍ନା କରିବାରେ ମୋର କିଛି ଆପତ୍ତି ନାହିଁ। ହେଲେ ଯୋଜନା ଆରମ୍ଭ କଲା କିଏ?
3: ଦାଦା ମୁଁ ହିଁ କରିଛି।
2: ତମେ? ସେ ପାଖେ ଭଉଣୀ ସରୋଜିନୀ ଦେଶବାସୀଙ୍କୁ ନିବେଦନ କରୁଛି, ମୋ ଭାଇମାନେ ନିର୍ଦ୍ଦୋଷ ଆଉ ସେମାନଙ୍କ ଉପରେ ସରକାର ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି। ଅଧିକାଂଶ ଦେଶବାସୀ ଏକଥା ବିଶ୍ୱାସ କଲେଣି। ସରୋଜିନୀ ଦୁଆର ଦୁଆର ବୁଲି ଆମ ପାଇଁ ସହଯୋଗ ଭିକ୍ଷା କରୁଛି। କେହି ଜଣେ ଭଲ ଓକିଲ ଯୋଗାଡ଼ ହେଲେ ଆମ ପାଇଁ ଲଢ଼ିବ ବୋଲି ଚିନ୍ତା କରୁଛି। ସଭିଙ୍କ ନିକଟରୁ ସେ ସହାନୁଭୂତିରେ ଆଶା ରଖି ଏଭଳି ନିବେଦନ କରୁଛି। ଦେଶବାସୀ କଡ଼ ମୋ ଲେଖା ମାଧ୍ୟମରେ ମୋ ଦେଶଭକ୍ତି କଥା ଜାଣିନାହାନ୍ତି? ସେ ପାଖେ ଜଣେ ଭଉଣୀ ସମଗ୍ର ଦେଶର ଭାଇ ଭଉଣୀଙ୍କ ହାତ ଯୋଡ଼ି ଆମ ଦୁଇ ଭାଇଙ୍କ ମୁକ୍ତି ପାଇଁ ବିନତି ଜଣାଉଛୁ। ଆଉ ତମେ ତମେ ସେଭଳି ଏକ ପବିତ୍ର ପ୍ରୟାସକୁ କଳଙ୍କିତ କରିବାର ଯୋଜନା କରୁଛ। ଠିକ୍ ଅଛି, ଦେଶ ପାଇଁ ସବୁ କର, ଦେଶ ଆମର ମା। ହେଲେ ଏକଥା ବି ମନେ ରଖ, ସରୋଜିନୀ ଆମ ଭଉଣୀ।
0: ଦାଦା କି ବହି ପଢୁଛନ୍ତି?
2: ବିବେକାନନ୍ଦ ଗ୍ରନ୍ଥାବଳୀ।
0: ଠିକ୍ ଅଛି, ଆପଣ ପଢି ସାରନ୍ତୁ, ମୋତେ ଦେବେ, ମୁଁ ବି ପଢିବି।
2: ନିଶ୍ଚୟ, ତମେ ବି ପଢ।
0: ଦାଦା ଆପଣଙ୍କ ପଢା ଅଭ୍ୟାସ ଯୋଗୁଁ ଏବେ କାରାଗାରରେ ଗୁଡ଼ାଏ ବହି, ଏମିତିକି ଗୀତା, ଉପନିଷେଦ, ପୁରାଣ, ରାମକୃଷ୍ଣ କଥାମୃତ, ବଙ୍କିମ ଗ୍ରନ୍ଥାବଳୀ, ୟୁରୋପୀୟ ଦର୍ଶନ, ବ୍ରହ୍ମା ସଙ୍ଗୀତ, ଏମିତିକି କିଛି ଇତିହାସ, ସାହିତ୍ୟ, ଏମିତି କେତେ କ'ଣ। ଏ କାରାଗାରରେ ଏକ ରକମ ଭଲ ପାଠାଗାରଟିଏ ଗଢ଼ି ଉଠିଲା ଦାଦା।
2: ହଁ, ସମୟର ସଦୁପଯୋଗ କର ଆଉ ଏସବୁ ବହି ପଢ।
1: ଆରମ୍ଭରୁ ହିଁ ଗୋସ୍ୱାମୀ ମୋତେ ସନ୍ଦେହଜନକ ଚରିତ୍ର ମନେ ହଉଥିଲା।
0: ଦାଦା ଦାଦା କଥାଟିଏ କହିବି ବୋଲି ଭାବୁଛି।
2: କ'ଣ କହିବ କହୁନ।
0: ଜେଲ ଭିତରକୁ ଦୁଇଟା ଆସିଗଲାଣି।
2: ଆରେ ଜେଲ ଭିତରକୁ ରିଭଲଭର ଆସିଲା କେମିତି?
0: ଜଣେ ଘରୁ ଖାଦ୍ୟ ମଗେଇଥିଲା ଆଉ ଜଣେ ମାଛ ତରକାରୀ, ତା ଭିତରେ ଏସବୁ ଆସି ପହଞ୍ଚିଗଲା।
2: କ'ଣ କରିବାକୁ ଭାବିଛ ତମେ ସବୁ? ତମେ ସବୁ ଏସବୁ କଲେ ମକଦ୍ଦମା ତ ଆହୁରି ଲମ୍ବା ହେଇଯିବ। ତେବେ ଏଥିରେ ବି କ'ଣ ବାରିନ୍ଦ୍ର ସାମିଲ ଅଛି?
0: ନା, ବାରିନ୍ କିଛି ଜାଣିନି, ଆପଣ ବିଷୟରେ କାହାକୁ କିଛି ପଚାରିବେ ନାହିଁ।
2: ଆରେ ବାରିନ୍
3: ଦାଦା,
2: ଓକିଲ କଥା କିଛି ଜଣାପଡ଼ିଲା?
3: ନା।
2: କୋଉ ଅଦାଲତରେ ଚାଲିବ ଆମ କେସ୍, କିଏ ହବ ଜଜ୍?
3: କେହି ଜଣେ ବିଚ୍କ୍ରାଫ୍ଟ।
2: ଓ ଓ, ଚାର୍ଲସ ପୋର୍ଟନ ବିଚ୍କ୍ରାଫ୍ଟ କି ସେ?
3: ହଁ ହଁ ଦାଦା, ସିଂ ସିଂ। ତମେ ତାଙ୍କୁ ଜାଣିଛ କି ଦାଦା?
2: ହଁ, କେମ୍ବ୍ରିଜରେ ଆମେ ଏକାଠି ଥିଲୁ, ଆଇସିଏସ୍ ପରୀକ୍ଷା ପାଇଁ ମଧ୍ୟ ଆମେ ଏକାଠି ଯାଇଥିଲୁ। ମୁଁ ଭାରତକୁ ଫେରିବାର 3 ମାସ ଭିତରେ ହିଁ ସେ ଏଇଠି ପୋଷ୍ଟିଂ ପାଇ ଆସିଲେ। ଅନେକ ବର୍ଷ ପୂର୍ବେ ମୋର ତାଙ୍କ ସହ ଭେଟ ବି ହୋଇଥିଲା। ଏବେ ଆମ ଦୁହିଁଙ୍କର ମୁହାଁମୁହିଁ ହେବ, ଜଣେ ଜଜ୍ ଆସନରେ ଆଉ ଜଣେ କଏଦୀ ଭାବରେ କାଠଘରରେ।
3: ଦାଦା ଏତେ ବେଶୀ କାହିଁକି ଭାବୁଛ କହିଲ? ଯାହା ହେବାକୁ ଥିବ ହେବ।
0: ଦାଦା ଅନେକ ଦିନ ହେଲା ଆମର ଗୀତ ନାଚ ହେଇନି, ଚାଲ ଗୀତ ନାଚ କରିବା।
3: ହଁ ଦାଦା, ତମେ ବି ଗାଇବ, ଆସ ଆସ ଦାଦା।
2: ହଉ ଠିକ୍ ଅଛି, ଚାଲ।
4: ନରେନ୍ ଗୋସ୍ୱାମୀ ଶୀତଳ ହୋଇଗଲା।
5: ନରେନ୍ଦ୍ର ଗୋସ୍ୱାମୀକୁ କିଏ ହତ୍ୟା କଲା? କିଏ କରିଛି ଷଡ଼ଯନ୍ତ୍ର? କିଏ? ମୁଁ ପୁଣି ଥରେ ପଚାରୁଛି, ସତ କୁହ, ନହେଲେ ସମସ୍ତେ ଦଣ୍ଡ ଭୋଗିବେ। କୁହ, କିଏ ହତ୍ୟା କରିଛି ଗୋସ୍ୱାମୀକୁ?
6: ମୁଁ ହତ୍ୟା କରିଛି ଗୋସ୍ୱାମୀକୁ।
7: କେବଳ ସେ ଜଣେ ନୁହଁ, ମୁଁ ବି ସାଙ୍ଗରେ ଥିଲି।
5: କୁହ, ସତ୍ୟେନ ଘୋଷ କେମିତି ହତ୍ୟା କଲା ଗୋସ୍ୱାମୀକୁ?
6: ମୋତେ ଭେଟି

0: ତାକୁ ମୁଁ ତାକୁ ହସ୍ପିଟାଲକୁ ଡାକିଥିଲି। ସେ ସାଙ୍ଗରେ ଅଙ୍ଗରକ୍ଷକୁ ନେଇ ମୋତେ ଭେଟିବାକୁ ଆସିଲା। କଥାବାର୍ତ୍ତା ଭିତରେ ମୁଁ ରିଭଲଭର୍ ଚଳାଇଦେଲି, ହେଲେ ସେ ଦୌଡ଼ି ଯିବାକୁ ଚେଷ୍ଟା କଲା। ମୁଁ ତା ପଛରେ ଦୌଡ଼ିଲି। ଏତିକି ବେଳେ କନାଏଲାଲ ବି ପହଞ୍ଚିଗଲା। ମୁଁ ତ ଶ୍ୱାସ ରୋଗୀ, ଦୌଡ଼ି ପାରିନି, ହେଲେ ମୁଁ ଜାଣିପାରିଲି ଏତେ ଶକ୍ତି ମୋତେ ମିଳିଲା କେମିତି। ଆମେ ଦୁହେଁ ତା ପଛରେ ଗୁଳି ଚଳାଇ ଦୌଡ଼ି ଚାଲିଲୁ। ଅଚାନକ ଗୋଟିଏ ଖୋଳି ତା ମେରୁଦଣ୍ଡରେ ବାଜିଲା ଏବଂ ସେ ସେଇଠି ତଳି ପଡ଼ିଲା।
1: ଜାଣିଛା ଏଥିପାଇଁ ତୁମକୁ କେହି ଦଣ୍ଡ ମିଳିବ, ଜାଣିଛା?
0: ମୃତ୍ୟୁ ଦଣ୍ଡଠୁ ବଳି କିଛି ଦଣ୍ଡ ଥାଇପାରେ କି?
1: ତମକୁ ମଧ୍ୟ ଦଣ୍ଡ ହିଁ ମିଳିବ।
0: ଦଣ୍ଡରୁ ରିହାତି ପାଇବା ପାଇଁ ମୁଁ ବିଲକୁଲ ଅପିଲ ମଧ୍ୟ କରିବି ନାହିଁ।
1: କାହିଁକି ତମକୁ ପାସି ଦଣ୍ଡରେ ବି ବହା ନାହିଁ?
0: କ୍ରେଗେନ ସାହେବ, ଫାଶୀ ଆପଣ ମୋ ଶରୀରକୁ ଦେବେ, ଯାହା ଏମିତିରେ ବି ନଶ୍ୱର, ହେଲେ ମୋର ଆତ୍ମା ଶାଶ୍ୱତ, ଅଜର, ଅମର।
1: ଏଲେ ଅନ୍ୟକୁ ହତ୍ୟା କରି ତୁମେ ପାଇଲ କଣ
0: ସନ୍ତୋଷ? ଏମିତିରେ ମୁଁ ଶ୍ୱାସ ବିମାରୀରେ ପୀଡ଼ିତ, ପ୍ରତି ମୁହୂର୍ତ୍ତ ମରଣ ଭୟରେ ବଞ୍ଚୁଛି। ମୋ ଆତ୍ମା ମୋତେ ବାର ବାର ଚେତେଇ ଦଉଛି, ଦେଶ ପାଇଁ କିଛି କର, ତୁମ ସାଥୀଙ୍କ ପାଇଁ କିଛି କର, ଆଉ ଏ କାମଠୁ ଭଳି ଭଲ କାମ କଣ ବା କରିପାରନ୍ତି? ମୁଁ ଏବେ ଶାନ୍ତିରେ ମରିପାରିବି।
1: ସତ କୁହ, ଏ ଜେଲ ଭିତରକୁ ରିଭଲଭର ଆସିଲା କେମିତି? କିଏ ମଗାଇଲା? କେମିତି ମଗାଇଲା?
2: ମୁଁ ଜାଣିନି କିଏ ଆଉ କେମିତି ମଗେଇଲେ।
1: ତାହେଲେ ତମ ହାତକୁ ସେ ରିଭଲଭର ଆସିଲା କୁଆଡୁ?
2: ଖୁଦିରାମ ବୋଷ ମତେ ରିଭଲଭର ଦେଲେ, ଦିନେ ରାତିରେ ସେ ମତେ ଏଇଠିକି ଭେଟିବାକୁ ଆସିଥିଲେ।
1: ଏସବୁ ବେକାର କଥା, ଜଣେ ମୃତ୍ୟ ବ୍ୟକ୍ତି ରିଭଲଭର ନେଇ ଆସିବ ଏଇଟାକୁ, ଏଇଟା ଗୋଟେ ବିଶ୍ୱାସଯୋଗ୍ୟ କଥା?
2: ସାହେବ, ଖୁଦିରାମ ଆପଣଙ୍କ ନଜରରେ ମରିଯାଇଛନ୍ତି, ହେଲେ ଆମ ଭିତରେ ସେ ଅଛନ୍ତି, ଆମ ପାଇଁ ସେ ଅମର ରହିବେ।
1: ହଉ, ଠିକ କଥା, ତାହେଲେ ସେ ରିଭଲଭର ତୁମକୁ କାହିଁକି ଦେଲେ? ଶୁଣେ,
2: କହିଲେ ଦୁଷ୍ଟ ନରେନ୍ଦ୍ରନାଥ ଗୋସ୍ୱାମୀଙ୍କୁ ଗୁଳି କର, ନହେଲେ ସମସ୍ତେ ମରିବ।
1: ହେଲେ ଗୋସ୍ୱାମୀଙ୍କୁ ମାରିବାକୁ କହିଲେ କାହିଁକି?
2: କାରଣ ସେ ଦେଶଦ୍ରୋହୀ।
1: ତମେ ମାନେ ଖୁଦିରାମ ଯାହାକୁ ମାରିବାକୁ କହିଲେ ତାକୁ ତୁମେ ମାରିଦେବ? ମାରିଦେବ?
2: ହଁ ସାହେବ, ମାରିବାକୁ ହେବ, ନଚେତ ସେ ମୋତେ ଯେଉଁ ପ୍ରଶ୍ନ ପଚାରିବେ ତାର ଜବାବ ମୁଁ କେମିତି ଦେଇପାରିବି? ଯାଏ
1: ପ୍ରହରୀ, ଏଇ ସାବିଙ୍କୁ ଅଲଗା ଅଲଗା କାଟାରୀରେ ବାନ୍ଧ କରିଦିଅ, ଏମାନଙ୍କ ମଧ୍ୟରୁ କେହି ମଧ୍ୟ ସୁସ୍ଥ ମସ୍ତିଷ୍କର ନୁହନ୍ତି, ସମସ୍ତେ ପାଗଳ ହେଇଗଲେଣି, ପକ ଜକ ସମାନ। ଏଇ ଚଟ ଲୋକମାନେ ଇଂରେଜ ସରକାରଙ୍କୁ ଆହ୍ୱାନ ଦେବାକୁ ଚିନ୍ତା କଲେଣି। ହାରେ
3: ସବୁକିଛି ପୂର୍ବ ନିର୍ଦ୍ଧାରିତ, କଣ ହବ ଆଉ କଣ ନ ହବ ଏସବୁ ବିଧିର ବିଧାନ। ବେଳେବେଳେ କଣ ଘଟିବାକୁ ଯାଉଛି ଖୋଲା ଆଖିକୁ ଜଳ ଜଳ ଦିଶୁଥାଏ, ବିବେକ ବି ସେହି କଥା କହୁଥାଏ, ଘଟେ ଆଉ କିଛି ଯାହା ବିଷୟରେ ଆମେ କଳ୍ପନା ବି କରିନଥାଉ। ଏସବୁ ପଛରେ ଗୋଟାଏ ଶକ୍ତି କାମ କରୁଥାଏ, ସେହି ଶକ୍ତି ହିଁ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ପରିଚାଳିତ କରୁଥାଏ। ପତ୍ରଟିଏ ପବନରେ ଚହଲିବାଠାରୁ ଆରମ୍ଭ କରି ପ୍ରକୃତିର ତାଣ୍ଡବ ଯାଏ ସବୁ

0: ସବୁ ସେଇ ଶକ୍ତିର ଇସାରାରେ ଘଟେ। ମୁଁ ନିଜ ପାଇଁ ଚିନ୍ତିତ ନୁହଁ, ବାରିନ୍ କଥା ହିଁ ମୋତେ ଟିକେ ଚିନ୍ତିତ କରୁଛି। ହେଲେ ଏ କଥା ବି ବୁଝେ ସିଏ, ଏସବୁ ଚିନ୍ତା କେବଳ ବ୍ୟର୍ଥ ଚିନ୍ତା, ମଣିଷ ମନ ମାତ୍ରକେ ଚଞ୍ଚଳ। ନିଜ ମନଗଢ଼ା କାହାଣୀ କହି ଅଦାଲତକୁ ଭୁଲେଇଦେବା ସେ ନରେନ୍ଦ୍ରନାଥ ଗୋସ୍ୱାମୀ, ସିଏ ଆଉ ଏବେ ନାହିଁ। ହେଲେ ଆମ କଥାକୁ ତର୍କସଙ୍ଗତ ଭାବରେ ଅଦାଲତ ସମ୍ମୁଖରେ ରଖିବା ପାଇଁ ଓକିଲଟିଏ ବି ଆମ ପାଇଁ ମିଳିନାହିଁ।
1: ଦାଦା, ଏଇ ଅଳ୍ପ ସମୟ ପୂର୍ବରୁ ତମେ ଯେଉଁ ଅଦୃଶ୍ୟ ଶକ୍ତିର କଥା କହୁଥିଲ, ସେହି ଶକ୍ତି ହିଁ ସବୁକିଛିକୁ ପରିଚାଳିତ କରୁଥାଏ। ସେ କଥା ତୁମେ ଏକଦମ ସତ କହୁଥିଲ ଦାଦା। ସାଧାରଣ ଲୋକଙ୍କ ପାଖରେ ନିବେଦନ କରିବା କଥା ମୁଁ କଳ୍ପନା ବି କରିନଥିଲି। ଅଚାନକ ମୋତେ ଏକ ସୂଚନା ମିଳିଲା, ଅଦାଲତରେ ଅରବିନ୍ଦଙ୍କ କେସ୍ ଲଢ଼ିବା ପାଇଁ ମୁଁ ଉପସ୍ଥିତ ରହିବି।
0: କଣ କହୁଛୁ, କିଏ ସେ ମହାଶୟ?
1: ଆପଣଙ୍କ ମିତ୍ର।
0: ମୋ ମିତ୍ର କିଏ ସିଏ, ନା କଣ?
1: ଚିତ୍ତରଞ୍ଜନ ଦାସ।
0: କଣ କହୁଛୁ ସରୋଜିନୀ, ଚିତ୍ତରଞ୍ଜନ ଦାସ ଆଜି ମୋ ପାଇଁ ଏଠିକି ଆସୁଛନ୍ତି?
2: ଆପଣମାନେ ଶାନ୍ତ ରୁହନ୍ତୁ, ଜୋରସେ ଆବାଜ ଆସୁଛନ୍ତି।
3: ମିଷ୍ଟର ଚିତ୍ତରଞ୍ଜନ ଦାସ ଆପଣ?
4: ହଁ ମିଷ୍ଟର ନର୍ଟନ, ମୁଁ।
5: ମିଷ୍ଟର ନର୍ଟନ, ଅଦାଲତର କାର୍ଯ୍ୟ ଆରମ୍ଭ କରାଯାଉ।
3: ୟେସ୍ ସାର୍। ମହାଶୟ, ବାରିନ୍ଦ୍ର କୁମାର ଘୋଷ, ଉଲ୍ଲାସକର ଦତ୍ତ ଏଣ୍ଡ ଅନ୍ୟ 6 ଜଣ କଏଡ଼ିଙ୍କ ଅଭିଯୋଗକୁ ନେଇ ଉଭୟ ପକ୍ଷରୁ ବାଡ଼ ପ୍ରତିବାଡ଼ ସରିଛି। ଆଜି କେବଳ ଅରବିନ୍ଦଙ୍କ କଥାକୁ ନେଇ ଉଭୟ ପକ୍ଷ ବୟାନ ରଖିବେ। ସାକ୍ଷ୍ୟ ପ୍ରମାଣ ମଧ୍ୟ ଆଗରୁ ସରିଛି। ମହାଶୟ, ଅରବିନ୍ଦଙ୍କ ଉପରେ ଏକ ସଙ୍ଗୀନ ଅଭିଯୋଗ ଆସିଛି ଯେ ସେ ଏଭଳି ଏକ ଅମାନୁଷିକ କାର୍ଯ୍ୟ କରିଛନ୍ତି ଯାହାର ଫଳସ୍ୱରୂପ ଅନେକ ନିରୀହ ମଣିଷ ଜୀବନ ହାରିଛନ୍ତି। ଏଭଳି ଏକ କାଣ୍ଡ ହେତୁ କେତେ ଯେ ସ୍ତ୍ରୀ ବିଧବା ହୋଇଗଲେ, କେତେ ଶିଶୁ ପିତୃହରା ହେଲେ ଏଣ୍ଡ ଆହୁରି ଅନେକ ପରିବାର ଉଜୁଡ଼ି ଗଲେ। ଏହି ଅମାନୁଷିକ ବୋମା କାଣ୍ଡରେ ଅରବିନ୍ଦଙ୍କ ସାନ ଭାଇ ବାରିନ୍ଦ୍ର କୁମାର ଘୋଷଙ୍କ ହାଟ ରହିଥିବା କଥା ପ୍ରମାଣିତ ହୋଇସାରିଛି। ଏ ଦୁଇ ଭାଇ ମିଶି ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚିଛନ୍ତି। ଅରବିନ୍ଦ ଘୋଷଙ୍କ ବଗିଚା ମାଣିକତଲାରୁ ଅନେକ ଦସ୍ତାବେଜ ମଧ୍ୟ ଆମର ହସ୍ତଗତ ହୋଇଛି, ଯେଉଁଥିରେ ବଡ଼କଟ୍ଟା ଆଉ ଛୋଟକଟ୍ଟା ବୋଲି ଲେଖା ହୋଇଛି। ସାକ୍ଷୀ ନରେନ୍ଦ୍ରନାଥ ଗୋସ୍ୱାମୀ କହିଥିଲେ ବଡ଼କଟ୍ଟାର ଅର୍ଥ ବଡ଼ ଭାଇ ଅରବିନ୍ଦ ଘୋଷ, ଆଉ ଛୋଟକଟ୍ଟାର ଅର୍ଥ ଛୋଟ ଭାଇ ବାରିନ୍ଦ୍ର କୁମାର ଘୋଷ। ଏହା ଛଡ଼ା ଏକ ଚିଠିରେ ସାଙ୍କେତିକ ଭାବରେ ବୋମା ପାଇଁ ମିଠେଇ ଶବ୍ଦ ବ୍ୟବହାର କରି ଲେଖାଯାଇଛି। ବନ୍ଦେ ମାତରମ୍ ପତ୍ରିକାରେ ଅରବିନ୍ଦଙ୍କ ଲେଖା ପଢ଼ିଲେ ମନେ ହେଉଛି ସାଧାରଣ ଲୋକଙ୍କୁ ବ୍ରିଟିଶ ଶାସନ ବିରୁଦ୍ଧରେ ମଟେଇବା ପାଇଁ ସେଭଳି ଲେଖାର ମୂଳ ଉଦ୍ଦେଶ୍ୟ। ମହାଶୟ, ଅରବିନ୍ଦ ଘୋଷ ବିରୁଦ୍ଧରେ ମିଳିଥିବା ସମସ୍ତ ସାକ୍ଷ୍ୟ ପ୍ରମାଣ ଏକଥାକୁ ପ୍ରମାଣିତ କରୁଛି ଯେ ସେ ରାଜଦ୍ରୋହ ଅପରାଧରେ ଜଡ଼ିତ, ଏବଂ ଜଣେ ରାଜଦ୍ରୋହୀକୁ ଏଭଳି ଦୃଷ୍ଟାନ୍ତମୂଳକ କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ କରିବା ନିମନ୍ତେ ମୁଁ ଅଦାଲତଙ୍କୁ ଅନୁରୋଧ କରୁଛି, ଯେମିତି ଭବିଷ୍ୟତରେ ଏ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ କେହି ବି ସାହସ କରିବାକୁ ଆଗଭର ହେବା ନାହିଁ। ଦାସ ମାଇ ଲର୍ଡ।
5: ମିଷ୍ଟର ଚିତ୍ତରଞ୍ଜନ ଦାସ, ନିଜର ବୟାନ ପ୍ରସ୍ତୁତ କରନ୍ତୁ।
4: ମହାଶୟ, ଅରବିନ୍ଦ ଘୋଷଙ୍କ ମକଦ୍ଦମାର ମୁଁ ଗଭୀର ଅଧ୍ୟୟନ କରିଛି। ଅରବିନ୍ଦଙ୍କ ସହ ଯେଉଁମାନେ ସଜା ଭୋଗୁଛନ୍ତି ସେ ସମସ୍ତଙ୍କୁ ଏକା ଅଭିଯୋଗରେ ଜେଲ୍ ଭିତରେ ରଖାଯାଇଛି। କେତେକଙ୍କୁ ଜେଲ୍ରୁ ମୁକ୍ତି ମଧ୍ୟ ମିଳିସାରିଛି। ଅରବିନ୍ଦଙ୍କ ମକଦ୍ଦମା ଏକ ସନ୍ଦେହ ଉପରେ ଆଧାରିତ ହୋଇ ରହିଛି, କୌଣସି ବଳିଷ୍ଠ ପ୍ରମାଣ ନାହିଁ। କେବଳ କଏଦୀଙ୍କ ସାକ୍ଷ୍ୟକୁ ସତ ମନେ କରି ଅଭିଯୁକ୍ତକୁ ଦଣ୍ଡିତ କରିବା ତର୍କସଙ୍ଗତ କି? ଏ କଥା ସର୍ବବିଦିତ ଯେ ସଂଗ୍ରାମୀଙ୍କ ବିରୁଦ୍ଧରେ ସାକ୍ଷୀ ଯୋଗାଡ଼ କରି ମକଦ୍ଦମା ପ୍ରସ୍ତୁତ ହେଉଛି। ଏହି ଅଦାଲତକୁ ଆଗରୁ ଜଣେ ସାକ୍ଷୀ ଏ କଥା ମଧ୍ୟ କହିସାରିଛନ୍ତି ଯେ ତାଙ୍କୁ ଏହି ମକଦ୍ଦମା ବିଷୟରେ କିଛି ଜଣା ନାହିଁ। ପୋଲିସ ତାଙ୍କୁ ଜବରଦସ୍ତ ଉଠାଇ

0: ମାନିଛନ୍ତି। ଏହି ମକଦ୍ଦମାର ଏକମାତ୍ର ସାକ୍ଷୀ ନରେନ୍ଦ୍ରନାଥ ଗୋସ୍ୱାମୀ ବର୍ତ୍ତମାନ ଏ ଦୁନିଆରେ ନାହିଁ। ମୃତ ବ୍ୟକ୍ତିଙ୍କର ସେହି ବୟାନକୁ ଖାରଜ କରାଯାଉ ବୋଲି ମୁଁ ଅଦାଲତକୁ ଅନୁରୋଧ କରୁଛି। ମହାଶୟ, ଯେତେବେଳେ ଆମ ମନ ସନ୍ଦେହ ଘେରରେ ରହେ, ଆମ ବିଚାର ସ୍ପଷ୍ଟ ହୋଇପାରେ ନାହିଁ। ପୂର୍ବରୁ ହିଁ ଆମେ ମନକୁ ଏକ ଉଦ୍ଦେଶ୍ୟମୂଳକ କଥା ମାନିବାକୁ ପ୍ରସ୍ତୁତ କରିସାରିଥାଉ। ଏଣୁ ସାଧାରଣ କଥାର ମଧ୍ୟ ଗୂଢ଼ ଅର୍ଥ ରହିଛି ଭଳି ଆମର ମନେ ହୁଏ। ଏଭଳି ସମୟରେ କିଛି ବ୍ୟକ୍ତିଗତ ଚିଠି, ଯେଉଁଥିରେ ବଡ଼ କର୍ତ୍ତା, ଛୋଟ କର୍ତ୍ତା, ମିଠେଇ ଭଳି ଶବ୍ଦ ଲେଖାଯାଇଛି, ତାକୁ ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ଷଡ଼ଯନ୍ତ୍ର ବୋଲି ବିଚାର କରାଯାଉଛି। ମିଠେଇ ଏକ ମଧୁର ସମ୍ପର୍କର ସୂଚକ। ଏହିଭଳି ଏକ ଶବ୍ଦ ବୋମା ସହିତ କିଭଳି ଯୋଡ଼ି ଦିଆଯାଉଛି, କ'ଣ ବା ଯୁକ୍ତି ରହିଛି ଏଭଳି ଭାବିବା ପାଇଁ ଥରେ ବିଚାର କରାଯାଉ। ଭାଷା ଜ୍ଞାନର ଅଭାବ ହିଁ ଏଭଳି ଏକ କୁଚ୍ଛିତ ବିଚାରକୁ ପ୍ରଶ୍ରୟ ଦେଇପାରେ। ବନ୍ଦେ ମାତରମରେ ଅରବିନ୍ଦଙ୍କ ଲେଖା ବିଷୟରେ ମୋର କେବଳ ଏତିକି ସୂଚାଇ ଦେବା ଯଥେଷ୍ଟ ହେବ ଯେ ଏ ସମସ୍ତ ଲେଖା ଅନେକ ବର୍ଷ ଆଗରୁ ଲେଖାଯାଇଛି। ଏସବୁ ଲେଖା କେବଳ ସାହିତ୍ୟ ପାଇଁ ଲେଖାଯାଇଛି। ଏସବୁ ଲେଖାରେ ଜଣେ କବିଙ୍କ ଅନ୍ତରର ପବିତ୍ର ଭାବନା ଭାଷା ହୋଇ ନଜରକୁ ଆସେ। ଦେଶପ୍ରେମର ଭାବନାକୁ ଆମେ କେଉଁ ଯୁକ୍ତିରେ ଦେଶଦ୍ରୋହ ବୋଲି ପ୍ରମାଣିତ କରିବା? ନା, ଏହା କଦାପି ଦେଶଦ୍ରୋହ ନୁହେଁ। ଅରବିନ୍ଦ ଘୋଷଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ମଧ୍ୟ ଜାଣେ। ସେ ଜଣେ ଧର୍ମପରାୟଣ ବ୍ୟକ୍ତି, ପ୍ରକୃତିକୁ ପ୍ରେମ କରୁଥିବା ଲୋକ, ସମଗ୍ର ବିଶ୍ୱକୁ ନିଜ ପରିବାର ମନେ କରୁଥିବା ଜଣେ ଭଲ ମଣିଷ, ଅତିମାତ୍ରାରେ ସମ୍ବେଦନଶୀଳ, ଏପରିକି ଏକ ପିମ୍ପୁଡ଼ିର ମୃତ୍ୟୁ ବି ତାଙ୍କୁ ବିଚଳିତ କରିପକାଏ। ସେଭଳି ଏକ ବ୍ୟକ୍ତି ବୋମା ବିସ୍ଫୋରଣ ଘଟାଇ ଅନେକ ଲୋକଙ୍କୁ ହତ୍ୟା କରିବା ଭଳି ଜଘନ୍ୟ ଅପରାଧ କରିବା ଅସମ୍ଭବ। ମହାଶୟ, ନ୍ୟାୟ ବ୍ୟବସ୍ଥା ଦେଶ ଏବଂ ଦେଶବାସୀଙ୍କ ହିତ ପାଇଁ ପ୍ରସ୍ତୁତ ହୋଇଛି। ଦେଶବାସୀଙ୍କୁ ଜେଲ୍ ଭିତରେ ନର୍କ ଯାତନା ଦେଇ ଫାଶୀ ଖୁଣ୍ଟରେ ଝୁଲାଇ ଦେବା ହିଁ ଏ ବ୍ୟବସ୍ଥାର ଉଦ୍ଦେଶ୍ୟ ନୁହେଁ। କାହାକୁ ଫାଶୀରେ ଝୁଲାଇ ଦେବା ପରେ ଆମେ ଯଦି ତାକୁ ନିର୍ଦ୍ଦୋଷ ବୋଲି ପ୍ରମାଣ ପାଇଲେ, ତେବେ କ'ଣ ଆମେ ତାକୁ ଫେରାଇ ଆଣିପାରିବା? ନିର୍ଜନ କାରାବାସ ଭଳି ଦଣ୍ଡ ଭୋଗିଥିବା ମୁହୂର୍ତ୍ତ ସବୁକୁ କ'ଣ କେବେ ଫେରାଇ ଦେଇପାରିବ ଏ ବ୍ୟବସ୍ଥା? କଦାପି ନୁହେଁ ମହାଶୟ। ଆମେ ଯେତେବେଳେ ଜୀବନ ଦେଇ ନ ପାରୁ, ସେଭଳି କ୍ଷେତ୍ରରେ ଜୀବନ ନେଇଯିବାର ଅଧିକାର ବାସ୍ତବରେ ଆମକୁ ଦେଇଛି କିଏ? ଶେଷରେ ମୁଁ କେବଳ ଏତିକି କହିବି, ମୋର ମୋହକିଲ ଅରବିନ୍ଦ ଘୋଷ ନିର୍ଦ୍ଦୋଷ, ନିର୍ଦ୍ଦୋଷ, ଅନିର୍ଦ୍ଦୋଷ। ଧନ୍ୟବାଦ।
1: ମିଷ୍ଟର ଚିତ୍ତରଞ୍ଜନ ଦାସଙ୍କ ବକ୍ତବ୍ୟ ସ୍ପଷ୍ଟ ଏବଂ ମକଦ୍ଦମାର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରିଛି। ଜଣେ ଲେଖକଙ୍କୁ ହିଁ ଆମେ ଯଦି ଦେଶଦ୍ରୋହୀ ବୋଲି ବିଚାର କରିବା, ତେବେ ଆମ ଆଇନ ବ୍ୟବସ୍ଥା ଅନେକ ବିପଦପୂର୍ଣ୍ଣ ନିଷ୍ପତ୍ତି ପାଇଁ ବାଟ ଖୋଲିଦେବ। କୌଣସି ପୂର୍ବ ସିଦ୍ଧାନ୍ତ ନ ରଖି ଆମେ ଏଭଳି ପତ୍ର ପାଠ କଲେ ସେଥିରେ ସନ୍ଦେହ କଲାଭଳି କିଛି ଆମକୁ ମିଳିବ ନାହିଁ। ବର୍ତ୍ତମାନ ଆଜିର ନିଷ୍ପତ୍ତି, ବୋମାକାଣ୍ଡରେ ଲିପ୍ତ 6 ଜଣ କଏଦୀଙ୍କୁ 4 ବର୍ଷ ପାଇଁ କଳାପାଡ଼ି ଦଣ୍ଡ ବିଧାନ କରାଯାଉଛି। ଅଭିଯୁକ୍ତମାନଙ୍କର ନାମ ତାଲିକାରେ ଦର୍ଶାଯାଇଛି। ବରିନ୍ଦ୍ର କୁମାର ଘୋଷ ଆଉ ଉଲ୍ଲାସକର ଦତ୍ତଙ୍କୁ ମୁଁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରୁଛି। ଅରବିନ୍ଦ ଘୋଷଙ୍କ ବିରୁଦ୍ଧରେ ପ୍ରସ୍ତୁତ ତଥ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଅସମର୍ଥ। ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ଅରବିନ୍ଦ ଘୋଷଙ୍କୁ ସସମ୍ମାନେ ସମସ୍ତ ଅଭିଯୋଗରୁ ମୁକ୍ତ କରାଯାଉଛି। ଦ କୋର୍ଟ ଇଜ୍ ଆଡଜର୍ନ୍ଡ।

0: ଜେଲ୍ରୁ ମୁକୁଳି ଆସି ଭାଇ ଏହା ଲେଖିଛନ୍ତି।
1: ତାହେଲେ ମୋତେ ବି ଟିକେ ପଢ଼ି ଶୁଣାଇ ଦିଅ ସରୋଜିନୀ।
0: ମୁଁ ସେ ସମସ୍ତଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଉଛି ଯେଉଁମାନେ ମୋକଦ୍ଦମା ସମୟରେ ମୋତେ ସାହାଯ୍ୟ କରିଛନ୍ତି। ସେହି ଅଗଣିତ ପରିଚିତ ତଥା ଅପରିଚିତ ବ୍ୟକ୍ତିବିଶେଷଙ୍କ ନାମ ଜାଣିବା ମୋ ପକ୍ଷେ ଅସମ୍ଭବ। ସେମାନେ ନିଜ ନିଜ ସାଧ୍ୟ ମତେ ମୋତେ ସହଯୋଗ କରିଛନ୍ତି, ମୋକଦ୍ଦମା ପାଇଁ ପାଣ୍ଠି ଯୋଗାଡ଼ କରିଛନ୍ତି।
2: ମୁଁ ସେ ସଭିଙ୍କୁ ବ୍ୟକ୍ତିଗତ ଭାବରେ ମୋ କୃତଜ୍ଞତା ଜଣାଇବା ମୋର ସାମର୍ଥ୍ୟ ବାହାରେ।

0: ଚିଠି ଆଉ ଟେଲିଗ୍ରାମ ବି ଆସିଛି। ପ୍ରତ୍ୟେକଙ୍କୁ ଭିନ୍ନ ଭିନ୍ନ ଭାବରେ କୃତଜ୍ଞତା ଜଣାଇବା ମୋ ପାଇଁ ଅସାଧ୍ୟ କାମ। ଏତେ ସଂଖ୍ୟାରେ ଲୋକେ ମୋ ମୁକ୍ତି ପାଇଁ ଅପେକ୍ଷା କରୁଥିଲେ, ପ୍ରାର୍ଥନା କରୁଥିଲେ, ସେମାନଙ୍କୁ ମୋର ଅଶେଷ ଅଶେଷ ଅଶେଷ କୃତଜ୍ଞତା। ଦେଶ ପାଇଁ ଲଢ଼ିବା ମୋ ପାଇଁ ବିପଦ ସଂକୁଳ ଥିଲା, ହେଲେ ଦେଶବାସୀ ମୋତେ ସେହି ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ସେମାନଙ୍କ ପାଖରେ ଚିର ଋଣୀ।
1: ତଥାପି ବିପଦ ଦୂର ହେଲାଣି କି? ସଞ୍ଜ ସକାଳେ ଘର ଚାରିପାଖେ ପୋଲିସ ପଇଁତରା ମାରୁଛି, ବୁଝିପାରୁନି ଏ ସରକାର କ'ଣ ଚାହୁଁଛି।
2: ଭାଉଜ, ଜେଲରୁ ଭାଇଙ୍କ ମୁକ୍ତିକୁ ସରକାର ତାର ପରାଜୟ ବୋଲି ବିଚାର କରୁଛି, ଏଣୁ ଆମ ବିରୁଦ୍ଧରେ କିଛି କରିବା ପାଇଁ ଅନେଇ ବସିଛି। ଜଜ୍ ବିଚ୍ କ୍ରାଫ୍ଟଙ୍କ ଉପରେ ବି ସରକାର ଖପା ଅଛି, ମକଦ୍ଦମାକୁ ଉଚିତ ଗୁରୁତ୍ୱର ସହ ବିଚାର କଲେ ନାହିଁ ବୋଲି ଏବେ ବି ଅସନ୍ତୋଷ ରହିଛି, ତଦନ୍ତ ଏବେ ବି ସରିନି।
1: ପୋଲିସ ଯେଉଁଭଳି ନଜର ରଖିଛି ମୋତେ ତ ଭୟ ହେଉଛି, ସେମାନେ ଅନ୍ୟ କିଛି ମିଛ ଅଭିଯୋଗରେ ପୁଣି କେତେବେଳେ ଭାଇଙ୍କୁ ଜେଲ୍ ନେବା ଯୋଜନାରେ ଅଛନ୍ତି।
2: ଭାଉଜ, ଭାଇଙ୍କୁ ଏଥର ବାହାରକୁ ଯିବାକୁ ମନା କରିବାକୁ ହେବ।
1: ମୁଁ ତ କେବେ ତାଙ୍କୁ ରୋକିପାରିନି, କେବଳ ବିଧିର ବିଧାନ କହି ଚୁପ୍ ରହିବା ଛଡ଼ା ମୁଁ ବା ଆଉ କ'ଣ କରିପାରେ।
2: ହେ, କେହି ଜଣେ କବାଟ ବାଡ଼େଇଲେଣି, ଭାଇ ହେଇଥିବେ, ମୁଁ ଦେଖେ।
1: ହଁ ହଁ, ଆଗ ଟିକେ ଝରକା ଦେଇ ଅନା।
0: ନା, ଉଠିବା ଲୋଡ଼ା ନେ, ବସ ବସ, ମୁଁ ତମକୁ କିଛି କହିବି।
1: କ'ଣ ହେଲା? କ'ଣ ପାଇଁ ଆପଣ ଏତେ ବିବ୍ରତ ଜଣା ପଡ଼ୁଛନ୍ତି?
0: ଶୁଣ, ଏଣିକି ଏ ବିବ୍ରତ ଅବସ୍ଥା ମୋ ସହ ପ୍ରତିକ୍ଷଣ ରହିବ। ମୃଣାଳିନୀ, ମୁଁ ଏମିତି ଏକ ପ୍ରାଣୀ ଯାହା ଭିତରେ ତିନି ପ୍ରକାର ପାଗଳପଣ ଖୁନ୍ଦି ହୋଇ ରହିଛି। ବିବାହ ପରେ ପରେ ହିଁ ମୁଁ ତମକୁ କହିଦେଇଥିଲି। ପ୍ରଥମଟି ହେଲା, ମୋତେ ଈଶ୍ୱର ଯାହା ଦେଇଛନ୍ତି ସେଥିରୁ ମୋ ଚଳିବା ନିମନ୍ତେ ଆବଶ୍ୟକ ନ୍ୟୁନତମ ସମ୍ପତ୍ତି ରଖି ବାକିତକ ଦାନରେ ଦେଇଦେବା। ଦ୍ୱିତୀୟ ପାଗଳପଣ ହେଲା, ମୁଁ ଈଶ୍ୱରଙ୍କୁ ଭେଟିବାକୁ ଚାହେଁ। ତୃତୀୟ ପାଗଳପଣଟି ହେଲା, ଏ ଭାରତକୁ ମୋ ମା ବୋଲି ବିଚାର କରେ। ଏ ମା ମୋତେ ଯାହା ଦେଇଛି ସବୁତକ ତାର।
1: ମୁଁ ଜାଣେ ମୋ ତରଫରୁ କିଛି ଅଭିଯୋଗ ହିଁ ନାହିଁ,
0: ଆଉ ଯଦି ବି ଥାଏ ମୁଁ ସେ ଦିଗରେ କିଛି କରିପାରିବିନି। ମୁଁ କେବଳ ଏତିକି କହିବି ମୃଣାଳିନୀ, ତମେ ତମ ମନକୁ ଅବିଚଳିତ ରଖିବା ପାଇଁ ଧ୍ୟାନ ଧର୍ମରେ ହିଁ ରୁହ। ସରକାର ମୋ ରଚନା ସବୁରେ ଦେଶଦ୍ରୋହର ଛିଦ୍ର ଖୋଜିବାରେ ବ୍ୟସ୍ତ, ଯେକୌଣସି ମୁହୂର୍ତ୍ତରେ ମୋତେ ଜେଲ୍ ଭିତରେ ନେଇ ରଖିପାରନ୍ତି। ଖୋଦ୍ ଭାଇସରାୟ ଲେଖିଛନ୍ତି, ଯଦି ଦେଶର ସମସ୍ତ କ୍ରାନ୍ତିକାରୀଙ୍କୁ କାରାଗାରରେ ବନ୍ଦୀ କରାଯାଇ କେବଳ ମୋତେ ବାହାରେ ବୁଲିବାର ଅଧିକାର ମିଳେ, ତେବେ ମୁଁ ଏକୁଟିଆ ମୋ ଲେଖାବଳରେ ଆଉ ଗୋଟିଏ ସେନା ପ୍ରସ୍ତୁତ କରିଦେଇପାରେ। ମୋତେ ନିରନ୍ତର ଧମକପୂର୍ଣ୍ଣ ଚିଠି ମିଳିବାରେ ଲାଗିଛି। ମୁଁ ବାରମ୍ବାର ସ୍ପଷ୍ଟୀକରଣ ଦେବା ପରେ ହଁ କିଛି କମ୍ ହୋଇଛି ସତ, ହେଲେ ମୋ ବିରୁଦ୍ଧରେ ସରକାର ଖୁବ୍ ସଜାଗ ଅଛନ୍ତି। ଦେଶର ସମସ୍ତ କ୍ରାନ୍ତିକାରୀକୁ ଦୂରଦୂରାନ୍ତର କେଉଁ ଏକ କଏଦୀଖାନାକୁ ପଠାଇ ସରକାର ନିଶ୍ଚିନ୍ତ ରହିବା କଥା ଚିନ୍ତା କରୁଛି। ମୁଁ ଶୁଣୁଛି ପ୍ରାୟ 50-55 ଜଣ କ୍ରାନ୍ତିକାରୀଙ୍କୁ ଜେଲ୍ ଭରିବାର ଏକ ଯୋଜନା କରୁଛି ସରକାର, ସେହି ତାଲିକାରେ ମୋ ନାଁ ବି ରହିଛି। ସରକାର ମନେ କରୁଛି ମୁଁ ହିଁ ଏହି କ୍ରାନ୍ତିକାରୀମାନଙ୍କର କର୍ଣ୍ଣଧାର, ଆମକୁ ସ୍ୱାଧୀନତା ଭିକରେ ନୁହଁ ବରଂ ହକ୍ ଭାବରେ ମିଳିବା ଦରକାର ବୋଲି ମୋର ବକ୍ତବ୍ୟକୁ ମୁଁ ଆଜୀବନ କହୁଥିବି, ଏବଂ ମୋତେ ସରକାର କୋପ ଦୃଷ୍ଟିରେ ହିଁ ଦେଖୁଥିବ।
1: ମୋର ତ ଭୟ ହେଉଛି ଆପଣଙ୍କ କଥା ଶୁଣି।
0: ଭୟ କ'ଣ ପାଇଁ? ମୃତ୍ୟୁ ଜୀବନର ଅନ୍ତିମ ସତ୍ୟ। ହଁ, ଏବେ ତୁମକୁ ଯାହା କହିବାକୁ ଚାହୁଁଛି ମନ ଦେଇ ଶୁଣ। ନିର୍ଜନ କାରାବାସ ସମୟରେ ମୁଁ ଧ୍ୟାନରେ ରହୁଥିଲି, ଯେଉଁଥିରେ ମୋତେ ଅସୀମ ଆନନ୍ଦ ମିଳୁଥିଲା। ସ୍ୱରାଜ ପାଇଁ ଲଢ଼ୁ ଲଢ଼ୁ କେତେବେଳେ ଯେ ମୋ ଲଢ଼େଇ ଆଧ୍ୟାତ୍ମ ପାଇଁ ମୁହେଇଲାଣି ମୁଁ ବି ଜାଣିନି। ଏବେ ମୁଁ ଏକ ଆଧ୍ୟାତ୍ମିକ କ୍ରାନ୍ତି ବି ଚାହିଁବାରେ ଲାଗିଛି। ଧ୍ୟାନରେ ଥିବା ସମୟରେ ମୋତେ ଏଠାରୁ ଦୂରକୁ ଯିବାର ନିର୍ଦ୍ଦେଶ ମଧ୍ୟ ମିଳିଛି।
1: କୁଆଡ଼େ ଚାଲିଯିବେ?
0: ଏ ଇଂରେଜ ରାଜ୍ୟରୁ କେଉଁ ଦୂରକୁ?
1: ମୋତେ ଏଇଠି ଏମିତି ଏକୁଟିଆ କରି ଚାଲିଯିବେ?
0: ନିୟତିର ନିର୍ଦ୍ଦେଶ କିଭଳି ସେ କଥା ମୁଁ କହିପାରେ କି? ତେବେ ଅବଶ୍ୟ ତମ ସହ ଦେଖା ହେବ।
1: ଅନ୍ତତଃ ଏତିକି ତ କୁହନ୍ତୁ, ଆପଣ କେଉଁ ସ୍ଥାନକୁ ଯିବାକୁ ସ୍ଥିର କରିଛନ୍ତି?
0: ହଉ, ତମକୁ ମୁଁ କହୁଛି, ହେଲେ ତୁରନ୍ତ ଏହି କଥାକୁ ତମ ମନରୁ ପୋଛି ପକାଅ। ଅନ୍ଧାର ରାତିରେ ମୁଁ ଏଇ ନିକଟରେ ନଦୀକୂଳକୁ ଯିବି, ସେଇଠି ମୋ ପାଇଁ ନୌକାଟିଏ ଥିବ।

0: ସେଥିରେ ଚନ୍ଦନ ନଗର ଯିବେ, ସେଠି ଫରାସୀ ଶାସନ ଚାଲିଛି, ଏଣୁ ଏ ବ୍ରିଟିଶ ମୋର କିଛି କ୍ଷତି କରିପାରିବନି।
1: ହଁ, କେବେ ଯିବାକୁ ଠିକ କରିଛନ୍ତି?
0: କେବେ ଆଉ କଣ, ଏଇ ମୁହୂର୍ତ୍ତରେ
1: ଅଚାନକ ଏଭଳି ନିଷ୍ଠୁର ନିଷ୍ପତ୍ତି?
0: କଥା ହିଁ ଏମିତି, ନହେଲେ ନିଜ ଦେଶ ନିଜ ମା ମାଟି ଛାଡ଼ି କେହି କଣ ଯାଏ? ହଁ, ମୋ ବିରୁଦ୍ଧରେ ଖୁବ୍ ଷଡ଼ଯନ୍ତ୍ର ଚାଲିଛି, ମୋତେ ଯେକୌଣସି ମୁହୂର୍ତ୍ତରେ ବନ୍ଦୀ କରି ନେଇଯାଇପାରନ୍ତି। ଅନ୍ତତଃ ସେଭଳି କିଛି ଘଟିବା ଆଗରୁ ମୁଁ ଯିବାକୁ ଚାହୁଁଛି।
1: ଏବେ?
0: ହଁ, ଏଇ ମୁହୂର୍ତ୍ତରେ। ତମେ କେବଳ ଏତି କାମ କର, ତଳକୁ ଯାଇ ଭଲ ଭାବରେ ଦେଖିଆସ, କେହି ଯେମିତି ମୋ ପିଛା କରିବାକୁ କୋଉଠି ଛକି ବସି ନାହାନ୍ତି ତ?
1: ନା, କେହି କେଉଁଠି ନାହାନ୍ତି।
0: ମୁଁ ଚାଲିଲି, ହେଲେ ମୋ ଉପରେ ବିଶ୍ୱାସ ରଖ, ଏଇଟି କେବଳ ରାତିକର ଅନ୍ଧାର, ଭଲ ସକାଳଟି ଆସିବ ନିଶ୍ଚୟ, ସକାଳର ଫର୍ଚ୍ଚା ଆଲୁଅ ଆସିବ ନିଶ୍ଚୟ।

ଶୁଣିଲେ ନାଟକ ନିର୍ଜନ କାରାବାସ, ମୂଳ ରଚନା ଜୟବର୍ଦ୍ଧନ, ବେତାର ରୂପାନ୍ତର ବାସନ୍ତୀ ଶ୍ରୀ, ପ୍ରଯୋଜନାରେ ଥିଲେ ନରେନ୍ଦ୍ରନାଥ ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ଆମେ ପ୍ରଥମେ ନେଇଛୁ ଦିଲୱାଲେ କଥାଚିତ୍ରର ଏହି ଗୀତଟି। ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ସାନୁ, ଅଲକା ୟାଗ୍ନିକ ଏବଂ ଅଜୟ ଦେବଗନ। ସମୀରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ନଦୀମ ଶ୍ରବଣ। କଥାଚିତ୍ର ଦିଲୱାଲେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣମାନେ ବର୍ତ୍ତମାନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ଆପ୍ ମୁଝେ ଅଚ୍ଛେ ଲଗ୍ନେ ଲଗେ, ଗୀତଟିରେ କଣ୍ଠଦାନ କରିଛନ୍ତି ଆଲକା ୟାଗ୍ନିକ ଏବଂ ଅଭିଜିତ। ଇବ୍ରାହିମ ଅସ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ରାଜେଶ ରୋଶନ। କଥାଚିତ୍ର ଆପ୍ ମୁଝେ ଅଚ୍ଛେ ଲଗ୍ନେ ଲଗେ।

ଏହି ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ FM 103.6 MHz ଯୋଗେ। ମୋବାଇଲ ଫୋନ୍ର ନ୍ୟୁଜନ୍ AIR ଆପ୍ ସାହାଯ୍ୟରେ ମଧ୍ୟ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା।

0: ଚିଚି ସାରେ ମାଙ୍ଗ ତାମା ଦେହ ତାକି ଅହି ଆନେ ତାଙ୍କ କରୁପଦା ଯଦି ଜାର୍ନା ନୁଚି ସାରେ ତାଙ୍କୁ ଏ ବିଭିନ୍ନ ପ୍ରକାର ରୋଗ ଯାକ ବାଏ
1: ହଁ ନିନ ବ୍ୟସ୍ତ ସମାନ ଏନ୍ତା କିଛି ଆୟା ଯଦି ନେହିଁ କି ଉଡ଼ଇନେ କିଛି ତାନୁ ନେହିଁ କାଦି ତିନେ ନେହିଁ ଜୁରୁ ଗହନେ କି ଯାହା ବି ରାନ୍ଧା ଚିଞ୍ଜିମ୍ ନେ ମାତ୍ର ନେହିଁ କି ତିନାଦି ମାନେ ଗୋଟେ ମାର ଏନି କି ନାହିଁ ଯେ ଯାଇ କୁଚା ଜିନିଷ ଅଳ୍ପ କମା ଖାଚି ନାହିଁ ପରିବା ଜିନିଷ ଆମେ ଯେଟା କି ସବୁଜ ପରିବା ଇଞ୍ଜିମ୍ ନେ ରେ ମା ଏ ଜିନିଷ ତିନା ନା ହାଟ ତାଛର ମାର ଏନା କଡିମ ନା ହୁକୁଆ କଡିମ ନାହିଁ କି ହାରୁସ୍ କେ ହାଟ ତାଣି କଡିମ ନାହିଁ କାଜା କଡିଆ ସାତା କଥା ମାର କଡି ନାହିଁ ଏନା କି ମାର ସବୁବେଳେ ମାର ତ ଟିକେ ଅସୁବିଧା ସ୍କେ ମଜାମ ନେ କ୍ୟା କିଛି ଡାବୁ କାସୁସ୍ କେ ମାତଣ ହାରକା ହିଲା ଓ ଯାହାଫଳରେ ମାର ଆମନି ଘଟାଇ କି ଶସ୍ତା ଜିନିଷ ଆମନି ଘଟାଇ କି ଉଣା ଦାରା ତଳେ ମଡ଼ା ହେଇନେ ଏ ଦାଣି ମାର ସିନିଖି ନାହିଁ ଗୋଟେ ଇ ଅଭ୍ୟାସ ଅଡ଼ିଆ ହଜାନେ ଗୋଟେ ଏଚ ବେଳେ ତା ଡାବୁ ମାଚିସ୍ କେ କି ଡାବୁ ଆମର ସୁବିଧା ମାଚିସ୍ କେ ଏ ଲୋକ ତିସ୍କେ ଏ ଜିନିଷ ଉପରେ ଏକ ମାର ସିନିକିମ୍ ନାହିଁ ଏଦା ପାଇଁ ଇ ପନିପରିବା ଜିନିଷ ମାର ତ କାମିକି ହିମ ନାହିଁ ମା ବାଡ଼ା କୁଡ଼ା ଆପେ କି ହରୁ ମାରି ଆପେ କି ମାର ସବା ବେଡ଼ା ତାସ୍କେ ନିହି କାଦି ମାର ଚାଷୀ ଲୋକ ଥାଏ ଚାଷ କି ହାନା ଦେ ମାର ନିଡ଼ବାତକା ତିନି ଲୋକ
0: ଗୋଟେ
1: ଏ ଚାଷ ତି ମାର ଏନି କି ନାହିଁ ପରିବା ଚାଷ କି ହିମ ନାହିଁ ମାତ୍ର ଏ ପରିବା ତି ମାର ଚାଷ କେତେ ସାରେ
0: ଭିଟାମିନ ମେଳେ ମାର ମା ଦେହ ଯାକ ସୁସ୍ଥ ରହିନେ
1: ତ ତାଇ ବା ପାଇଁ ଯେ ମାର ଚାଷ କି ନାହିଁ ଇଚ୍ଛା କଲା ଏଇଟା ମିଲ ଗୋଟେ ପତେକା ଲାଆସ୍ କେ ମାର ନାହିଁ ମାର ଲା ପୁଟା ପତେକା ସେ ମାର କାମ ଲୋଡ଼ା କି ନାହିଁ ମାତ୍ର ମାରୁ ନେହିଁ କି କାଦି କୁଣ୍ଡା ତିନାଦି ମାନେ ଆବାସ କେ ତିନାଦି ମାନେ ଆୟାସ କେ ତିନାଦି ମାନେ ଏମ୍ବାଟା ଯେ ମା କକାର ପଦା ଆସକେ ସୁସ୍ଥ ଆନୁ ଓଡ଼େ ନିହି ମଣିଷୀ ବା ନିହି ଲୋକ ଆହନା ଓଡ଼େ ନିହି ଡାଲୁ ଆହନା ତାଙ୍କୁ ଜାର୍ନି କିନୁ
0: ଯଦି
1: ହେଲା ହିଁ ଯଦି ମାର କ୍ୟାତ ହେଇଛି ସାର ଏଚ ବେଳେ ତ ଯଦି ମାର ତ ମେସିନ୍ ନାହିଁ ତ ଆମ ଗୋଟା ରକଟା ପଟେ ନେଶ ହାତ ଆସି ର କାନୁ ପଟେ ଏମ୍ବାଟେ ମଝା ର କେୟୁ ପଟେ ଏଲା ହିଁ ଅଛ ଏଦଣି ମାର ହେଲେ ବିକଳାଙ୍ଗ ଯେ ନାହିଁ ଗୋଟେ ଏଦଣି ପୋଲିଓ ରୋଗ ମେରେ ଏଦା ପାଇଁ ପୋଲିଓ ରୋଗ ଆପେ ହେଇଛି ସାର ମାର ଆୟା ତାନୁ ବାଣ୍ଡିତା ଆହନା ତାନୁ ମାନାଟେ ଏ ସମୟଟେ ଏବେ ମାର ଏନିକି ହିମ ନାହିଁ ଯେ ଫଳମୂଳ ଚଚା ହିମ ନାହିଁ କି ଯାଇ କୁଣିତ ଏ ଦିଆ ତଲି ମୂଳଟେ ମାର ନେହିକି ଚିଚି ସାର ଦେ ନେହି କକର ପଦାସ୍କେ ନେହି ଜାର୍ନେ ଆନାରି ହେମାଟା ମଞ୍ଜା ନେହି ବୁଦ୍ଧିମାନସ୍କେ ଆନାରି ନେହି ସ୍କେ ଆନାରି ପାଟସ୍କେ ଫୁନେରି ଗୋଟେ ହୃଷ୍ଟପୃଷ୍ଟ ଆହନା ତାମ୍ବୁ ନେହି ତାମେ ଆଙ୍ଗାଉଲି ଘଟଣା ଆନୁ ଏଦା ପାଇଁ ଯେ ସବୁବେଳେ ମାର ମା କକାର ପଦାଣୀ ପାଇଁ ଇଚ୍ଛି ସାର ମାର ଏନିକି ନିହିଡ଼ରେ ଇଚ୍ଛାର ମାରସ୍କେ ସିନିକି ନଦୀ ମାନେ ଓଡ଼େଇଲା ହିଁ ଏଚେ ବେଳେ ତ ମାର ହାଜିମ ନାହିଁ ଡାକ୍ତର ତାଣ ହାଜିମ ନାହିଁ ଡାକ୍ତର ତାଣ ହାଜାନସ୍କେ କି ଏନେ ନାଇଁ ଭିତରେ ବାହିମ ନାହିଁ ଇଚ୍ଛି ସାର ତାମେ ତଲେ ହାଜାନା ପରାମର୍ଶ ଆହନା ମାର ଯଦି ଏ ଅନୁସାରେ ଭିଟାମିନ ଜାତୀୟ ମାର ଆମେ ଗୋଟାଇକି ଭିଟାମିନ ତି ଅସଚିଚି ସାର ମାଙ୍ଗେ ଏ ଅପୂରଣୀୟ ଆମେ ଗୋଟାଏ ମଞ୍ଜାମ ନେ କି ଉଣା ହମଜାନେ ଭିଟାମିନ ଅଛି ସାର ଏଦା ଚିଚି ସାର ତମେ ଅସଚିତ ସାର ନିହି ଆନାଇ ଯେ ତଲିମୁଲ ମାର ନିହି ଖାଦି ନିହି ରାନ୍ଧା ତିନ ଇ କଥା ବେଶାଳ ତାକି ମା ତଲେ ର ବୋପି ମାନେ ତାନ ତାଣ୍ଟେ ମାର ବେନ
2: ଆତେ ଇଞ୍ଜୁମାର ରୋଗ ବିଷୟ ତାଲେ ହାଡାନ ଏ ରୋଗ ଆତେ ପୋଲିଓ ରୋଗ ଅଡେ ଇ ରୋଗ ଏନେ ହିଁ ଆହିନେ ଅଡେ ଏମିତି ଲୋକ ପୋଲିଓ ରୋଗ ଆହିନେ ଏ ବିଷୟ ତାହେଲେ ବେସିଲିଜର ତାଙ୍ଗି ମାନେ ମତେ ଇଞ୍ଜୁମାର ହାଡ଼ାନ ପୋଲିଓ ବିଷୟ ତାହେଲେ ଏଡ଼େ ମତେ ତାଙ୍ଗି ଜୁହାର ତାଙ୍ଗି
3: ଜୁହାର ଜୁହାର
2: ମୁଁ ପରିଚୟ ଟିକେ ହିଁ ମୁଁ ତାଙ୍ଗି
3: ନା ଧର ଲିଜା ସାଉନ୍ତା ନାନୁ ଏମେ କି ହିଁ ମାଇ ବିଡ଼ି କଲେଜ
2: ମତେ ଇଞ୍ଜୁମାର ପୋଲିଓ ବିଷୟ ତାହେଲେ ହାଡ଼ାନ କି
3: ହଁ ହାଡ଼ାନ
2: ମତେ ପୋଲିଓ ଇଚ୍ଛେ ଏନେ ଆହିନେ ତାଙ୍ଗି ଅଡ଼େ ତା ପୋଲିଓ ଇଚ୍ଛେ ଏନ୍ଦି
3: ପୋଲିଓ ଇଞ୍ଜି ର ରୋଗ ମାନେ ଇଦାଣି ଅଲଗା ଦରୁ ଇନଫ୍ଲେକ୍ଟେଡ୍ ପାରାଲିସ୍ ଇଦି ଉଣା କକାରୁ ପଦା ଟାଣେ 80% ତଞ୍ଜା ଆମେ
2: ଓହୋ ଆତେ ଇଦି ଉଣା କକାରୁ ପଦା ଟାଣା 80% ବେଶୀ ତଞ୍ଜା ନେ କି
3: ଓହୋ
2: ଆତେ ଇଦି ଏନି କାରଣ ତାକି ଆହିନେ ଏନି କାରଣ
3: ଇନି କାରଣ ତାକି ଆନେ ମାନେ ଇ ରୋଗ ଇଣ୍ଟର ଭାଇରସ ଜନିତ ରୋଗ ଇ ରୋଗ ରୋଗୀର ମୂଳ ତାନେ ମାନେ ଖାଦ୍ୟ ଜଳ ଚିଞ୍ଜି ସାରେ ସୁସ୍ଥ ଲୋକ ଟାଣ ହାନେ
2: ଓହୋ ଆତେ ଇଦି କି ମାନେ ଖାଦ୍ୟ ତାଲେ ମାନେ କି ଆନା ସୁସ୍ଥ ଲୋକ ଟାଣା ହାନେ
3: ହଁ
2: ଓହୋ
3: ଅଡେ ଖାଦ୍ୟ ଚିଞ୍ଜି ସାରେ ଇଦି ଖାଦ୍ୟ ନଳିତା ଆଣିନେ ଓଡ଼େ ଆଣ୍ଡାନା

0: ଶୁଣିଲେ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୋ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଇଠି ଆପଣଙ୍କୁ କହି ରଖୁଛୁ ଯେ ପଶ୍ଚିମବଙ୍ଗର ତାରକେଶ୍ୱର ହୁଗୁଳିଠାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତିର ସିଧା ପ୍ରସାରଣ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ଆଜି ଅପରାହ୍ନ 3:55। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାଟି ଏତିକିରେ ଶେଷ ହେଲା।
1: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
2: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
1: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
1: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
2: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
1: ବିକାଶର ଧାରା ଓଡ଼ିଶା ସାରା।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ କୃଷି।

फुला थोई फुला थोई फुला थोई।

ये पेड़ जोड़ी बर बेल मुरब्बा जेली बर हमारी।

0: আচ্ছা দাসবাবু, আপনার ঘরটা
1: 1974 ଏଥର ଆସନ୍ତୁ ଶୁଣିବା ହିମାଚଳ ପ୍ରଦେଶର ପାହାଡ଼ି ଲୋକଗୀତ ସମବେତ କଣ୍ଠରେ।

0: ଆକାଶବାଣୀ ଜୟପୁର ଶୁଣନ୍ତୁ ଚାଷବାସ କଥା।
1: ଆଜି ଆମେ ଚାଷବାସ କଥାରେ ଜାଣିବା ବାଇଗଣ ଚାଷ ସମ୍ପର୍କରେ। ଆମ ରାଜ୍ୟର ପାଣିପାଗ ଆଉ ମାଟି ହେଉଛି ବାଇଗଣ ଚାଷ ପାଇଁ ଉପଯୁକ୍ତ। ତେଣୁ ଚାଷୀ ଭାଇ ଭଉଣୀମାନେ ଏହି ବାଇଗଣ ଚାଷ ଅଧିକ କରିଥାନ୍ତି। ଆଉ ବାଇଗଣ ହେଉଛି ଏମିତି ଏକ ପ୍ରମୁଖ ପନିପରିବା ଫସଲ ଯାହା ବର୍ଷ ସାରା ବଜାରରେ ଆମକୁ ବହୁତ ପରିମାଣରେ ମିଳେ। ଏହି ବାଇଗଣ ଚାଷରୁ ଅଧିକା ଲାଭ ପାଇବା ପାଇଁ ଆମକୁ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ତାହେଲେ ଜାଣିବା ବାଇଗଣ ଚାଷ ପାଇଁ ଆମେ ଜମି ପ୍ରସ୍ତୁତି କିପରି କରିବା। ବାଇଗଣ ଚାଷ କରିବାକୁ ଚାହୁଁଥିବା ଚାଷୀ ଭାଇ ଓ ଭଉଣୀମାନେ ଜମିକୁ ପ୍ରଥମେ 4-5 ଓଡ଼ ଚାଷ କରି ମାଟିକୁ ଗୁଣ୍ଡ କରିଦିଅନ୍ତୁ। ଶେଷ ଓଡ଼ ଚାଷ ସମୟରେ 1 ପିଛା 12 ଗାଡ଼ି ଗୋବର ଖତ ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ। ଧାଡ଼ିକୁ ଧାଡ଼ି 3 ଫୁଟ ବ୍ୟବଧାନ ଆଉ ଗଛକୁ ଗଛ 2 ଫୁଟ ବ୍ୟବଧାନରେ ଚାରାଟିକୁ ଲଗାଇବାକୁ ହେବ। ଆଜିକାଲି ତ ବହୁତ ରକମର ବିହନ ମଧ୍ୟ ବଜାରରେ ମିଳୁଛି, କିନ୍ତୁ ରୋଗ ପୋକ ସହନ ଶକ୍ତି ଥିବା ବିହନ ବ୍ୟବହାର କଲେ ଅମଳ ମଧ୍ୟ ଅଧିକ ମିଳିପାରିବ। ତା ସହିତ ଚାଷୀ ଲାଭବାନ ମଧ୍ୟ ହୋଇପାରିବ। ସେହିପରି ବିହନଗୁଡ଼ିକ ମଧ୍ୟରୁ ବଜାରରେ ମିଳୁଥିବା ବିହନଗୁଡ଼ିକ ହେଉଛି ପୁଷା ବ୍ରାଣ୍ଡ, ପୁଷା ପର୍ପଲ, ପୁଷା କ୍ଲଷ୍ଟର, ପୁଷା ଅନମୋଲ, ପୁଷା କ୍ରାନ୍ତି, ମୁକ୍ତା କେଶି, କାଶି କୋମଲ, କାଶି ପ୍ରକାଶ, ଆର୍କା କୁସୁମକର, ଆର୍କା ନବନୀତ ଭଳି ଉନ୍ନତ କିସମର ବିହନ। ଏଗୁଡ଼ିକ ଚାଷୀକୁ ଅଧିକ ଲାଭ ଦେବ। ପ୍ରାୟ 500-600 ଗ୍ରାମ ମଞ୍ଜି 1 ପିଛା ପାଇଁ ଆବଶ୍ୟକ ପଡ଼ିଥାଏ। ଚାରା ଲଗାଇବାର 25 ଦିନ ପରେ କ୍ୟାଲସିୟମ ଏମୋନିୟମ ନାଇଟ୍ରେଟ୍ ଦେଇ ହୁଡ଼ା ଟେକି ଦିଅନ୍ତୁ। ଗଛ ଲଗାଇବାଠାରୁ ଗଛଗୁଡ଼ିକରେ ଚେର ଆସିବା ପର୍ଯ୍ୟନ୍ତ ଟେକା ପାଣି ଦେବାକୁ ହେବ। ହୁଡ଼ା ଟେକିବା ପରେ ଆବଶ୍ୟକ ଅନୁସାରେ ସିଆର୍ କରି ଜଳସେଚନର ବ୍ୟବସ୍ଥା କରନ୍ତୁ। ବାଇଗଣ ଗଛରେ କେତେଗୁଡ଼ିଏ ପୋକ ଲାଗନ୍ତି, ସେ ମଧ୍ୟରୁ କାଙ୍କଡ଼ିଆ ପୋକ ଯେତେବେଳେ ସେ ଲାଗେ ପ୍ରଥମ ଅବସ୍ଥାରେ ପତ୍ରଗୁଡ଼ିକୁ ଉପାଡ଼ି ଫିଙ୍ଗି ଦେବାକୁ ପଡ଼ିବ। ଗଛରେ କାଣ୍ଡବିନ୍ଧା ପୋକ ମଧ୍ୟ ଲାଗିଥାଏ, ସେତେବେଳେ ଗଛର କଅଁଳ ଡାଳକୁ ବାନ୍ଧିବା ବେଳେ ଗଛ ସବୁ ଝାଉଁଳି ଯାଇଥାଏ। ଫଳ ଧରିବା ମାତ୍ରେ ଏହି ପୋକ ଫଳଗୁଡ଼ିକୁ ଆକ୍ରମଣ କରିଥାଏ। ତେଣୁ ଏସବୁ ରୋଗ ଦୂର କରିବା

0: କହିଲେ, 15 ଦିନ ଅନ୍ତରରେ 2 ଥର ସେଭିନ୍କୁ ସ୍ପ୍ରେ କରିବାକୁ ପଡ଼ିବ। ରୋଗ ଓ ପୋକମାନଙ୍କ ଦାୟରୁ ରକ୍ଷା କରିବା ଲାଗି ଉନ୍ନତ ତଥା ରୋଗ ସହ୍ୟ କରିପାରୁଥିବା ବିହନ ବ୍ୟବହାର କରିବାକୁ ହେବ। ହାଇବ୍ରିଡ୍ କିସମଗୁଡ଼ିକ ଅତ୍ୟଧିକ ଅମଳକ୍ଷମ, ତେଣୁ 1 ଏକରକୁ ପ୍ରାୟ 100 କ୍ୱିଣ୍ଟାଲରୁ ଅଧିକ ଅମଳ ମିଳିପାରିବ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏଠି ଆପଣଙ୍କୁ କହି ରଖୁଛୁ ଯେ ପଶ୍ଚିମବଙ୍ଗର ତାରକେଶ୍ୱର ହୁଗୁଳିଠାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତିର ସିଧା ପ୍ରସାରଣ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ଅପରାହ୍ନ 3:55। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ କିଶୋର ଭାରତୀ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ମିନତୀରାଣୀ ନନ୍ଦ।

ପିଲାଏ ପାଠ ପଢ଼ିଲେ ଆମେ ଅନେକ କଥା ଜାଣିପାରୁ। ପ୍ରତ୍ୟେକ ବିଷୟରେ ରହିଛି ଅନେକ କିଛି ତଥ୍ୟ ଯାହା ଆମେ ଜାଣିଥାଉ। ହେଲେ ବେଳେବେଳେ ଆମେ ସହଜ ବିଷୟକୁ ପଢ଼ିବାରେ ଆଗ୍ରହ ରଖୁ, କିନ୍ତୁ କଷ୍ଟ ବିଷୟଗୁଡ଼ିକୁ ପଛରେ ପଢ଼ିବା ପାଇଁ ଛାଡ଼ି ଦେଇଥାଉ। ତା ପ୍ରତି ଯେହେତୁ ଦୃଷ୍ଟି କମ୍ ଦେଉ, ତେଣୁ ସେ ଧୀରେ ଧୀରେ ଆମଠାରୁ ଦୂରେଇ ଯାଏ। କିନ୍ତୁ ଆମକୁ ସହଜ ସରଳ ମାଧ୍ୟମରେ ତାକୁ କିପରି ପଢ଼ିବାକୁ ହେବ, ସେହି କୌଶଳକୁ ଆପଣାଇବାକୁ ହେବ। ହଁ ପିଲାଏ, ଏବେ ତୁମମାନଙ୍କର ସ୍କୁଲ ଖୋଲିଲାଣି, ପାଠପଢ଼ାର ଜୋର ରହିବ, ନୂଆ ନୂଆ ବିଷୟକୁ ପଢ଼ିବାର ଆଗ୍ରହ ମଧ୍ୟ ଥିବ। ସେହି ଆଗ୍ରହକୁ ମୋଟେ କମ୍ କରିବନି। କୁହାଯାଏ ନା, ଜାଣିଲେ ଜିଣିବା। ହଁ, ଆମେ ଯେତେ ଆଗକୁ ପଢ଼ିବା ସେତେ ଆଗକୁ ବଢ଼ିପାରିବା। ଏଣୁ ପିଲାଏ, ପାଠକୁ ସାଥୀ କରି ତା ସହିତ ଚାଲିବାକୁ ଚେଷ୍ଟା କରିବା। ଏଇତକ ଚିନ୍ତନ ସହିତ ଆଜି କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆରମ୍ଭ କରିବା।

ହଁ ତ, ପାଠ ପଢ଼ିଲେ ଆମେ ଅନେକ କଥା ଜାଣିପାରିବା। ଇତିହାସ, ଭୂଗୋଳ, ବିଜ୍ଞାନ, ଗଣିତ, ସାହିତ୍ୟ ସବୁ ବିଷୟରେ ଜ୍ଞାନ ଲାଭ କରିପାରିବା। ଯେମିତି ଇତିହାସର ଚର୍ଚ୍ଚିତ ଚେହେରା ଆମ ଅଞ୍ଚଳର ଶହୀଦ ଲକ୍ଷ୍ମଣ ନାୟକ, ଦେଶ ପାଇଁ ବଳିଦାନ ଦେଇ ସେ ଆଜି ଅମର। ଚାଲ ପିଲାଇ, ଆଜି ଶୁଣିବା ତାଙ୍କରି ଉପରେ ନାଟିକାଟେ। ସଙ୍ଗୀତ ରୂପକ ଶହୀଦ ଲକ୍ଷ୍ମଣ ନାୟକ। ଏହି ସଙ୍ଗୀତ ରୂପକକୁ ନେଇ ଆସୁଛନ୍ତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସାରଦା ବିହାରର ପିଲାମାନେ। ତାହେଲେ ଚାଲ ଶୁଣିବା।

0: ପରାଧୀନତାର ଶୃଙ୍ଖଳରେ ବନ୍ଦୀ ଭାରତ ମାତା ଯେତେବେଳେ ଇଂରେଜ ଶାସକଙ୍କ ଅନ୍ୟାୟ ଅତ୍ୟାଚାରର ସୀମା ଅତିକ୍ରମ କରେ, ତାହାର ସନ୍ତାନ ମାନଙ୍କ କରୁଣ ଚିତ୍କାର ଶୁଣେ, ସେତେବେଳେ ତାର ହୃଦୟ ବିଦ୍ରୋହ କରିଉଠେ। ଡାକ ଦିଏ, ଆସ ମୋର ସୁଯୋଗ୍ୟ ସନ୍ତାନଗଣ, ବିଦ୍ରୋହ କର ଏହି ଅତ୍ୟାଚାରୀ ଇଂରେଜ ଶାସକଙ୍କ ବିରୁଦ୍ଧରେ, ଏହି ପରାଧୀନତାର ଶୃଙ୍ଖଳରୁ ମୋତେ ମୁକ୍ତ କର। ଠିକ୍ ସେହି ସମୟରେ ଜାତିର ଜନକ ମହାତ୍ମା ଗାନ୍ଧୀ ଡାକରା ଦେଇଥିଲେ ସ୍ୱାଧୀନତା ସଂଗ୍ରାମ ପାଇଁ। ପ୍ରତ୍ୟେକ ସଂଗ୍ରାମୀ ହୃଦୟରେ ଶ୍ରଦ୍ଧା ଓ ବିଶ୍ୱାସର ବୀଜ ପବନ କରି ଆଗେଇ ନେଲେ ସ୍ୱାଧୀନତା ସଂଗ୍ରାମ। ବହୁ ଯୁବକ ଯୁବତୀ ସ୍ୱରାଜ ଆନ୍ଦୋଳନର ଅଗ୍ନିଶିଖାରେ ଦେଇଥିଲେ ଝାସ। ଭାରତ ମାତାର ବହୁ ସୁଯୋଗ୍ୟ ସନ୍ତାନ ହୋଇଥିଲେ ଶହୀଦ, ମାଟିର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖି ରକ୍ତରେ ଲେଖି ଦେଇଥିଲେ ଇତିହାସ। ଠିକ୍ ସେତିକି ବେଳେ ଲକ୍ଷ୍ମଣ ନାୟକଙ୍କ ହୁଏ ଆବିର୍ଭାବ। ବିଶାଳ ଭୂଖଣ୍ଡ, ଅବିଭକ୍ତ କୋରାପୁଟ ଜିଲ୍ଲା, ପ୍ରାକୃତିକ ସୌନ୍ଦର୍ଯ୍ୟ ବିମଣ୍ଡିତ ଏହି ଅଞ୍ଚଳର ଶାନ୍ତ ସରଳ ଆଦିବାସୀମାନେ ସ୍ୱାଭିମାନୀ ଓ ସ୍ୱାଧୀନ ଚେତା। ବଣ ପାହାଡ଼ ଘେରା ଏକ ଅଖ୍ୟାତ ପଲ୍ଲୀ ତେନ୍ତୁଳି ଗୁମାର ଅପାଠୁଆ ଭୂମିଆ ଜାତିର ଯୁବକ ଲକ୍ଷ୍ମଣ ନାୟକ ମହାତ୍ମା ଗାନ୍ଧୀଙ୍କ ଅହିଂସା ମନ୍ତ୍ରରେ ଅନୁପ୍ରାଣିତ ହୋଇ ସଂକଳ୍ପ ନେଇଥିଲେ ଗରିବ ଆଦିବାସୀ ବନବାସୀମାନଙ୍କୁ ଦୁଃଖ ଦୁର୍ଦ୍ଦଶାରୁ ମୁକ୍ତି ନିମନ୍ତେ ସଂଗ୍ରାମ କରିବା ପାଇଁ।
1: ଭାଇମାନେ, ମହାତ୍ମା ଗାନ୍ଧୀଙ୍କ ଡାକରାରେ ସତ୍ୟାଗ୍ରହ କରିବା ପାଇଁ ଆମେ ସମସ୍ତେ ଏକାଠି ହୋଇଛେ। ଉପସ୍ଥିତ ସଦସ୍ୟ ରାଧାମୋହନ ସାହୁ, ନୀଳକଣ୍ଠ ପାତ୍ର, ସଦାଶିବ ତ୍ରିପାଠୀ, ସଦାନନ୍ଦ ମହାନ୍ତି, ଲକ୍ଷ୍ମୀଚନ୍ଦ୍ର ଦାସ, କୋଟପାଡ଼ର ସୂର୍ଯ୍ୟନାରାୟଣ ମାଝି ଏବଂ କପିଳ ପାତ୍ର, ସମସ୍ତଙ୍କୁ ମୋର ସ୍ୱାଗତ। ଆଜିର ପ୍ରସ୍ତାବ, ଶ୍ରୀ ଲକ୍ଷ୍ମଣ ନାୟକଙ୍କୁ ମାଲକାନଗିରି ଅଞ୍ଚଳର ସତ୍ୟାଗ୍ରହ ପାଇଁ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର କରିବେ।
2: ମୁଁ ପ୍ରସ୍ତାବରେ ସହମତି ଜଣାଉଛି।
3: ହଁ ହଁ, ଆମେ ସମସ୍ତେ ପ୍ରସ୍ତାବରେ ସହମତି ଜଣାଉଛୁ।
1: ତାହେଲେ ଲକ୍ଷ୍ମଣଙ୍କୁ ଗାନ୍ଧୀ ଟୋପେଇ ପିନ୍ଧାଇ ଦିଅ। ଭାରତ ମାତା କି
4: ଜୟ,
1: ବନ୍ଦେ
4: ମାତରମ୍,
1: ବନ୍ଦେ
4: ମାତରମ୍,
1: ବନ୍ଦେ
4: ମାତରମ୍,
1: ବନ୍ଦେ
4: ମାତରମ୍।

0: ଶୁଣ ଭାଇ ମାନେ, ମହାତ୍ମା ଗାନ୍ଧୀ ଡାକରା ଦେଇଛନ୍ତି କର ବା ମୋର ସତ୍ୟାଗ୍ରହ ଆନ୍ଦୋଳନ ପାଇଁ, ସମସ୍ତେ ରାଜି ତ?
1: ହଁ ହଁ, ଆମେ ସମସ୍ତେ ରାଜି।
0: ତେବେ ଶୁଣ, ଆମେ ଅନ୍ୟାୟ ସହିବୁ ନାହିଁ, ଅନ୍ୟାୟ ଟିକସ ଦେବୁ ନାହିଁ,
1: ଆମେ ବେଠିଆ ଖଟିବୁ ନାହିଁ। ଯେତେ ବଡ଼ ଅଧିକାରୀ ହେଉ ପଛେ ଆମେ ଅସହଯୋଗ କରିବୁ, ଆମେ ସଭା କରିବୁ, ଆମେ ଆମ କଥା ବଡ଼ ପାଟିରେ କହିବୁ। ତୁମେ ଆମକୁ ଧର, ମାର, ହାଣ, କାଟ, ଜେଲ ଦିଅ, ଆମେ ଆପତ୍ତି କରିବୁ ନାହିଁ।
0: ଆମେ ମାଡ଼ ଖାଇବା ପଛେ ଆମେ ପ୍ରତିବାଦ କରିବା ନାହିଁ। ଗାନ୍ଧୀ ମହାତ୍ମା।

0: ସାର୍ ସାର୍
1: ଲକ୍ଷ୍ମଣ ନାୟକ ଏକ ବିରାଟ ମେଳି ଧରି ଥାନା ଆଡକୁ ମାଡି ଆସୁଛି।
2: କଣ ହେଲା? ଆରେ ହେ କଣ କରିବା, ତୁମେ ଫରେଷ୍ଟ ଗାର୍ଡ ରିବିନି ଅମିନ ଯେତେ ସରକାରୀ କର୍ମଚାରୀ ଅଛନ୍ତି ସମସ୍ତଙ୍କୁ ଖବର ଦିଅ।
1: ହଁ ସାର୍, ମୁଁ ଯାଉଛି। ଆଉ ଜଣେ ପୋଲିସ କୁ ଆପଣ ମାଲକାନଗିରି ପଠେଇ ଫୋର୍ସ ର ବ୍ୟବସ୍ଥା କରନ୍ତୁ।
2: ହଁ ହଁ, ଭଲ କଥା, ମୁଁ ସେଇ ବ୍ୟବସ୍ଥା କରୁଛି।
3: ବନ୍ଦେ ମାତରମ୍।
4: ଭାରତ ମାତା କି
3: ଜୟ।
4: ଭାରତ ମାତା କି
3: ଜୟ।
5: ଭାଇ ମନ, ଗାନ୍ଧୀ ମହାପୁର କହିଲା ଅଛେ, ଘରା ସାମ ନାଜିଲେ ଚାଲ ଯିବାକୁ ପଡ଼ୁଛି। ଏଥର ଆମର ଗାଁ ବନ ଡଙ୍ଗର ସବୁ ଆମର, ଗଛ ମାଛ ସବୁ ଆମର। ଆଜିଠୁ ବେଟ ବଗାର ନାହିଁ, ହାଟ ପାନୁ ନାହିଁ, କାଟକଟା ପାନୁ ନାହିଁ। ବନ୍ଦେ
3: ମାତରମ୍। ବନ୍ଦେ ମାତରମ୍।
4: ଭାରତ ମାତା କି
3: ଜୟ।
4: ଭାରତ ମାତା କି
3: ଜୟ।
2: ଲକ୍ଷ୍ମଣ, ତମର ସମାବେଶକୁ ବେଆଇନ ଘୋଷଣା କରାଗଲା, ତେଣୁ ତୁମେ ଫେରି ଯାଅ, ତମେ ସଭା ସମିତି କରିପାରିବ ନାହିଁ।
5: ଯାହା ବିପଦ ପଡିଲେ ପଡୁ ପଛେ, ଯେଉଁଥିପାଇଁ ଆସିଛେ ତାହା କରିବା ହିଁ କରିବା।
3: ବନ୍ଦେ ମାତରମ୍। ବନ୍ଦେ ମାତରମ୍।
1: ଉଲି ଯାଅ, ନହେଲେ ଗୁଳି କରିବି।
6: ତମେ ଯାହା କରୁଛ କର, ତ୍ରିରଙ୍ଗା ପତାକା ଥାନା ଉପରେ ଉଡିବ।
1: ତାହେଲେ ଗୁଳି ଖାଇ ମର।
3: ବନ୍ଦେ ମାତରମ୍।
1: ମାଡ କାମି, ପତାକା ଧରିକି ତଳକୁ ଚାଲି ଆସ, ତୁମେ ଗୁଳି ଖାଇବ।
7: ଯାହା କରୁଛ କର,
1: ତାହେଲେ ତୋ ପାଇଁ ଏଇ ଗୁଳି।
5: ଓହ କି କଷ୍ଟ, ତମେ ମାନେ ମଣିଷ ନା, ଆଉ କଣ ଏତେ ମାଡ ଗାଳି ଦେଉଛ?
6: କାହିଁକି ରେ ଏମିତି ହେଉଛ? ମରବ, ସମସ୍ତେ ମରବ, ଆମର ବଡ ବାବୁ କଥା ମାନିବ ନାହିଁ।
5: ମରିଗଲି ମରିଗଲି, ମୁଣ୍ଡରେ ମୋର କିଏ ଗୁଳି କରିଦେଲା ରେ।
2: କଣ କରିବା କଣ କରିବା, ସରକାର ଜାଣିଲେ ପୋଲିସ ଗୁଳିରେ ରାମାର ମୃତ୍ୟୁ ହୋଇଛି ବୋଲି ଆମର ତ୍ରାହି ନାହିଁ।
1: ସାର୍ ସାର୍, ଗୋଟିଏ କାମ କରନ୍ତୁ, ଡାକ୍ତରକୁ ଡାକି ମିଛ ରିପୋର୍ଟ ରାମାୟର ମୃତ୍ୟୁ ଠେଙ୍ଗା ମାଡରେ ହୋଇଛି ବୋଲି।
2: ହଁ ଭଲ ବୁଦ୍ଧି ଗୋଟେ ଦେଲୁ ରେ ଡାକ୍ତର ବାବୁ। ଡାକ୍ତର ବାବୁ।
8: ହଁ ସାର୍, ମତେ ଡାକିଲେ କି?
2: ରାମାୟର ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖ ଏବଂ ରିପୋର୍ଟରେ ରାମାୟର ମୃତ୍ୟୁ ଠେଙ୍ଗା ମାଡରେ ହୋଇଛି ବୋଲି ରିପୋର୍ଟ ଦିଅ।
5: ଆରେ ମୋର ସାଙ୍ଗସାଥି ମାନେ ବନ୍ଧୁକ ଗୁଳି ଖାଇ ମରିଗଲେ, ଭାରତ ମାତାର ସ୍ଵାଧୀନତା ପାଇଁ କେତେ କେତେ ଲୋକ ଖଣ୍ଡିଆ ଖାବରା ହୋଇଗଲେ, ମୁଁ ଯାହା ବଞ୍ଚିଛି ଦେଖିକରି ଆଉ ସୋଇ ହେଉ ନାହିଁ, କଣ କରିବି।

0: ଆଜିର କେସ୍ ବିଚାର ପାଇଁ ଅର୍ଡର ଅର୍ଡର
1: ରାମାୟଣର ମୃତ୍ୟୁ ପାଇଁ ଲକ୍ଷ୍ମଣ ନାୟକ ଦାୟୀ, ତାଙ୍କର ବିଚାର କରାଯାଉ।
0: ସାକ୍ଷୀ ଦେବା ପାଇଁ ସାକ୍ଷୀକୁ ହାଜର କରାଯାଉ।
2: ମୁଁ ନିଜ ଦେଖିଛି ଲକ୍ଷ୍ମଣର ଠେଙ୍ଗା ମାଡ଼ରେ ରାମାୟଣର ମୃତ୍ୟୁ ହୋଇଛି।
3: ହଁ, ମୁଁ ମୃତ୍ୟୁକାଳୀନ ଜମାନବନ୍ଦୀ ଦେଇଛି, ଠେଙ୍ଗା ମାଡ଼ରେ ରାମାୟଣର ମୃତ୍ୟୁ ହୋଇଛି।
0: ସବୁ ଦଲିଲ ଏବଂ ସାକ୍ଷୀ ମାନଙ୍କ ବୟାନରୁ ଜାଣିଲି ଯେ ଲକ୍ଷ୍ମଣ ନାୟକ ଦୋଷୀ, ତେଣୁ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଗଲା।
4: ତମର କାହା ସାଙ୍ଗରେ ମିଶିବାର ଅଛି?
5: ମୋର ସାଥୀ ଭାଇ ମାନେ ଜେଲରେ ଅଛନ୍ତି, ସେମାନଙ୍କୁ ଟିକେ ଦେଖିଥାନ୍ତି।
6: ଲକ୍ଷ୍ମଣ
5: ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ
6: କଣ କହିବ?
5: ମୋର ତ ବହୁତ ଭାଇ ମାନେ ମଲେ ବହୁତ ଜେଲରେ ଅଛନ୍ତି, ଯେଉଁ ସ୍ୱରାଜ ପାଇଁ ଲାଗିଛେ ସେଇ ସ୍ୱରାଜ ଦେଖିପାରିବି ନାହିଁ, ଏତିକି ଦୁଃଖ ରହିଗଲା।
6: ଆଉ କଣ କହିବ?
5: ମୋ ପୁଅ ଝିଅଙ୍କୁ ବାହା କରିଦେବ।
6: ଧନ୍ୟ ଧନ୍ୟ ଲକ୍ଷ୍ମଣ, ତୁମେ ହିଁ ଭାରତ ମାତାର ସୁଯୋଗ୍ୟ ସନ୍ତାନ,
3: ତୁମ ଶେଷ ଇଚ୍ଛା ବ୍ୟକ୍ତ କର।
5: ସୂର୍ଯ୍ୟ ଯଦି ସତ୍ୟ ହୋଇଥାଏ, ଚନ୍ଦ୍ର ଯଦି ସତ୍ୟ ହୋଇଥାଏ, ତେବେ ଭାରତ ମାତା ଯେ ସ୍ୱାଧୀନ ହେବ ତାହା ମଧ୍ୟ ସତ୍ୟ ହେବ। ଭାରତ ମାତା କି
7: ଜୟ,
5: ଭାରତ ମାତା କି
7: ଜୟ,
5: ବନ୍ଦେ
7: ମାତରମ୍,
5: ବନ୍ଦେ ମାତରମ୍।

ପିଲାଇ ସୁସ୍ଥ ଶରୀର ପାଇଁ ଯୋଗ କେତେ ଆବଶ୍ୟକ ଆସ ଆଜି ଜାଣିବା। ପିଲାଇ ବିଶ୍ୱର ଭିନ୍ନ ଭିନ୍ନ ରାଷ୍ଟ୍ରରେ ବିଭିନ୍ନ ଖାଇବା ପ୍ରଣାଳୀ, ଶୋଇବା ସମୟ ଆଉ ବଞ୍ଚିବାର ବିଭିନ୍ନ ପ୍ରକାରର ଜୀବନଶୈଳୀ ଦ୍ୱାରା ମନୁଷ୍ୟ ଦୈନନ୍ଦିନ ଜୀବନ ଅତିବାହିତ କରିଥାନ୍ତି। କିନ୍ତୁ ପୃଥିବୀର ସମସ୍ତ ବର୍ଗର ମନୁଷ୍ୟ ସମାଜର ଜୀବନଶୈଳୀ ଯାହା ହେଉ ନା କାହିଁକି ସମସ୍ତଙ୍କର ଗୋଟିଏ ସର୍ବଶ୍ରେଷ୍ଠ ଲକ୍ଷ୍ୟ ହେଲା ବିଭିନ୍ନ ସଂକ୍ରାମକ ଆଗନ୍ତୁକ ରୋଗ ଏବଂ ଦୈବୀ ଦୁର୍ବିପାକରୁ ନିଜକୁ ରକ୍ଷା କରି ନିରୋଗୀ ଭାବେ ଦୀର୍ଘାୟୁ ଜୀବିବା। ସୁସ୍ଥ ଶରୀର ପାଇଁ ଆମେ ନିଜର ଦୈନନ୍ଦିନ ଜୀବନଶୈଳୀ, ଖାଦ୍ୟପେୟ ସହ ବ୍ୟାୟାମ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଅନ୍ୟପକ୍ଷରେ ଏହି ତାଲିକାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ଆମେ ସାମିଲ କରିପାରିବା, ତାହା ହେଲା ଯୋଗ। ନିୟମିତ ଯୋଗ କରିବା ଦ୍ୱାରା ତାହା କେବଳ ଶରୀରକୁ ସୁସ୍ଥ ରଖେ ତା ନୁହେଁ, ମାନସିକ ସ୍ତରକୁ ମଧ୍ୟ ସନ୍ତୁଳିତ ରଖେ। ଜନସାଧାରଣଙ୍କୁ ଯୋଗର ଉପକାରିତା ବିଷୟରେ ସଚେତନ କରାଇବା ଲାଗି ପ୍ରତିବର୍ଷ ଜୁନ୍ 21 ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଆୟୁର୍ବେଦ ଶାସ୍ତ୍ରରେ ଯୋଗକୁ ଚିକିତ୍ସା ଶାସ୍ତ୍ରର ଏକ ଅଙ୍ଗ ଭାବେ ଗ୍ରହଣ କରାଯାଇଛି। ସରଳ ଭାଷାରେ ଏହାର ଅର୍ଥ ହେଲା ଶରୀରକୁ ସନ୍ତୁଳିତ ରଖି ମନକୁ ଏକାଗ୍ରତା ରଖିବା, ମନର ଆବେଗକୁ, ମନର ଚିନ୍ତା ଓ ବିଚାର ଶକ୍ତିକୁ ସନ୍ତୁଳିତ କରି ରଖିବାକୁ ଯୋଗ କୁହାଯାଏ। ମହାକବି କାଳିଦାସଙ୍କ ମତରେ ଶରୀର ମାଧ୍ୟମ ଖଳୁ ଧର୍ମ ସାଧନମ୍, ଅର୍ଥାତ୍ ଧର୍ମ ରକ୍ଷା କରିବା ନିମନ୍ତେ ଶରୀର ପ୍ରଥମେ ସୁସ୍ଥ ରହିବା ଆବଶ୍ୟକ। ପ୍ରତ୍ୟେକ ମନୁଷ୍ୟ ଶରୀରରେ କିଛି ନା କିଛି ରୋଗ ରହିଥାଏ, ତେଣୁ ଶରୀରକୁ ବ୍ୟାଧି ମନ୍ଦିର ବୋଲି କୁହାଯାଏ। ଯୋଗ ଅଭ୍ୟାସ ଦ୍ୱାରା ଶରୀରର ବ୍ୟାଧିକୁ ଦୂର କରିବା ଏକ ପ୍ରକ୍ରିୟା। ଆୟୁର୍ବେଦ ଶାସ୍ତ୍ରରେ ପତଞ୍ଜଳି ନାମକ ଜଣେ ଋଷି ଯୋଗ ବିଷୟରେ

ଉପନିଷଦ ଭାବରେ ବର୍ଣ୍ଣନା କରିଛନ୍ତି। ଏହା ପତଞ୍ଜଳି ଯୋଗଶାସ୍ତ୍ର ଭାବେ ଆୟୁର୍ବେଦ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଯୋଗାଭ୍ୟାସ ଦ୍ୱାରା ମନୁଷ୍ୟ ସୁସ୍ଥ ତେଜସ୍ୱୀ ଓ ଦୀର୍ଘଜୀବୀ ହୋଇଥାଏ। ଯୋଗାଭ୍ୟାସ ନିମନ୍ତେ ସର୍ବପ୍ରଥମେ ଆହାର ବିହାର ଶୟନ ଶଯ୍ୟା ତ୍ୟାଗ ଇତ୍ୟାଦି ଦୈନନ୍ଦିନ ନିତ୍ୟକର୍ମ ଠିକ୍ ଭାବେ କରିବା ଉଚିତ, ଯାହାଦ୍ୱାରା ଯୋଗ କରିବା ନିମନ୍ତେ ପ୍ରତିବନ୍ଧକ ଦୂର ହୋଇଯାଏ। ଯୋଗ ଶରୀରର ଅନେକ ଜଟିଳ ତଥା ଦୂରାରୋଗ୍ୟ ଉପଶମ ନିମନ୍ତେ ଏକ ଉତ୍ତମ ମାଧ୍ୟମ। ଯୋଗ ଦ୍ୱାରା ମାନସିକ ଓ ଶାରୀରିକ ସ୍ତରରେ ଶାନ୍ତି ମିଳେ। ଚେତନା ଶକ୍ତିର ବିକାଶରେ ଏହା ସହାୟକ ହୋଇଥାଏ। ଯୋଗାଭ୍ୟାସ ଦ୍ୱାରା ଶରୀରର ମାଂସପେଶୀଗୁଡ଼ିକ ସଂକୋଚନ ପ୍ରସାରଣ ଉତ୍ତମ ରକ୍ତ ସଞ୍ଚାଳନ ଶ୍ୱାସକ୍ରିୟା ନିୟନ୍ତ୍ରଣ ହେବା ସହ ଏକାଗ୍ରତା ରହିବା ସହ ମନକୁ ଶାନ୍ତି ମିଳିଥାଏ। ଭାରତୀୟ ସଂସ୍କୃତି ପରମ୍ପରା ଅନୁଯାୟୀ ଯୋଗ ଏକ ବହୁ ପୁରାତନ ଶାସ୍ତ୍ର। ଭାରତୀୟ ମୌଳିକ ଚିକିତ୍ସା ଶାସ୍ତ୍ର ମତରେ ଯୋଗ ଏକ ଆସନ ଏକ ବିଜ୍ଞାନ ଏବଂ ଏକ ଚିକିତ୍ସାର ମାର୍ଗ ଅଟେ। ଯୋଗ ଦ୍ୱାରା ଶରୀରର ଗଚ୍ଛିତ ରୋଗକୁ ଚିକିତ୍ସା କରାଯିବା ସହ ଶରୀର ଭିତରକୁ ରୋଗକୁ ପ୍ରତିରୋଧ କରିବାର ଏହା ଏକ ମାଧ୍ୟମ। ଆବାଳ ବୃଦ୍ଧ ବନିତା ଅର୍ଥାତ୍ ବାଳକ ବୟସ୍କ ମହିଳା ବୃଦ୍ଧଙ୍କ ସମେତ ଯୋଗୀ ଭୋଗୀ ଏବଂ ରୋଗୀ ସମସ୍ତେ ଯୋଗାଭ୍ୟାସ କରିବାର ଆବଶ୍ୟକତା ରହିଛି। ଆବାହମାନ କାଳରୁ ଯୋଗୀ ଋଷିମାନେ ଯୋଗାଭ୍ୟାସ କରି ସୁସ୍ଥ ନିରୋଗ ରହିବା ଓ କର୍ମଠ ହେବା ସହ ଦୀର୍ଘାୟୁ ହୋଇପାରୁଥିଲେ। ଯୋଗାଭ୍ୟାସ ଦ୍ୱାରା ମନୁଷ୍ୟ ଔଷଧ ବିନା ନିରୋଗ ପରିଣତ ବୟସ ପର୍ଯ୍ୟନ୍ତ କାର୍ଯ୍ୟଦକ୍ଷତା ସନ୍ତୁଳିତ ରହିବା ସହିତ ଶ୍ରବଣ ଶକ୍ତି ଦୃଷ୍ଟିଶକ୍ତି ସ୍ମରଣ ଶକ୍ତି ଠିକ୍ ଭାବରେ କାର୍ଯ୍ୟ କରିଥାଏ। ଏହାସହ ଦୀର୍ଘଜୀବୀ ହୋଇପାରିବାର ସୁଯୋଗ ମଧ୍ୟ ସୃଷ୍ଟି ହୋଇଥାଏ। ଯୋଗାଭ୍ୟାସ ଶାସ୍ତ୍ର ଅନୁମୋଦିତ ଏବଂ ଯେକୌଣସି ଅଭିଜ୍ଞ ଗୁରୁଙ୍କଠାରୁ ଜଣେ ଯୋଗ ଶିକ୍ଷା ଲାଭ କରିପାରିବେ। ମହିଳାମାନେ ଯୋଗାଭ୍ୟାସ କରିବା ଦ୍ୱାରା ବହୁତ ସୁଫଳ ମିଳିଥାଏ। ଯୋଗ ଅଭ୍ୟାସ ଦ୍ୱାରା ହଜମ କ୍ରିୟା ସନ୍ତୁଳିତ ହୋଇଥାଏ, ଶରୀରର ମୋଟାପଣ କମିଯାଇଥାଏ, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଜନିତ ସମସ୍ୟାକୁ ସନ୍ତୁଳିତ ମଧ୍ୟ ରଖାଯାଇପାରେ ଏବଂ ସବୁଠୁ ଶ୍ରେଷ୍ଠ କଥା ହେଉଛି ମାନସିକ ଅବସାଦ ଅନେକାଂଶରେ ଦୂର ହୋଇଯାଏ। ମନରେ ଏକାଗ୍ରତା ସୃଷ୍ଟି ହେବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ, ଯାହାଦ୍ୱାରା ଶରୀର ନିରୋଗ ରହିଥାଏ। ଭାରତର ବିଭିନ୍ନ ବଡ଼ ବଡ଼ ଶିକ୍ଷାନୁଷ୍ଠାନମାନଙ୍କରେ ଯୋଗକୁ ଏକ ପାଠ୍ୟକ୍ରମ ଭାବରେ ଗ୍ରହଣ କରାଯାଇଛି। ଏହାଦ୍ୱାରା ଆଗାମୀ ପିଢ଼ିଙ୍କର ଭବିଷ୍ୟତ ପାଇଁ ଯୋଗର ବହୁଳ ପ୍ରଚାର ପ୍ରସାର ହେବା ସହ ଏକ ସ୍ୱାସ୍ଥ୍ୟ ରକ୍ଷାରେ ସହାୟକ ହୋଇପାରିବ। ବର୍ତ୍ତମାନ ପରିସ୍ଥିତିରେ ମଣିଷ ସୁସ୍ଥ ସମାଜ ନିରୋଗ ଓ ଦୀର୍ଘାୟୁ ନିମନ୍ତେ ଯୋଗାଭ୍ୟାସର ନିତାନ୍ତ ଆବଶ୍ୟକତା ରହିଛି, ଯାହାଦ୍ୱାରା ମନୁଷ୍ୟ ସବୁବେଳେ ସତେଜ କ୍ରିୟାଶୀଳ ଚଳଚଞ୍ଚଳ ନିରୋଗ ହେବା ସହ ଦୀର୍ଘଦିନ ବଞ୍ଚି ରହିପାରିବାର ମାର୍ଗ ସୃଷ୍ଟି କରିପାରିବ। ଆମ ଭାରତୀୟ ମୌଳିକ ଚିକିତ୍ସା ଶାସ୍ତ୍ରକୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏକ ସ୍ୱତନ୍ତ୍ର ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଆୟୁଷ ନାମକ ଏକ ବିଭାଗ ଗଠନ କରାଯାଇଛି। ସେହିପରି ଦେଶର ସବୁ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗରେ ସ୍ୱତନ୍ତ୍ର ଆୟୁଷ ବିଭାଗ ଖୋଲାଯାଇଛି। ଆୟୁଷର ଅର୍ଥ ହେଉଛି ଏର ଅର୍ଥ ଆୟୁର୍ବେଦ, ୱାଇର ଅର୍ଥ ଯୋଗ, ୟୁର ଅର୍ଥ ୟୁନାନି, ଏସ୍ର ଅର୍ଥ ସିଦ୍ଧ ଏବଂ ଏଚ୍ର ଅର୍ଥ ହୋମିଓପାଥି। ଅନ୍ୟପକ୍ଷରେ ଯୋଗକୁ ଚିକିତ୍ସା ବିଜ୍ଞାନ ଭାବେ ଗ୍ରହଣ କରାଯାଇ ଏହାକୁ ଏକ ଚିକିତ୍ସା ଶାସ୍ତ୍ରର ମାନ୍ୟତା ମଧ୍ୟ ଦିଆଯାଇଛି। ଏଣୁ ପିଲାଏ ପ୍ରତ୍ୟହ ଆମେ ଯୋଗାଭ୍ୟାସ କରିବା ଏବଂ ସୁସ୍ଥ ତଥା ନିରୋଗ ଜୀବନଯାପନ କରିପାରିବା।

ଡକ୍ଟର ଜାକିର ହୁସେନ ଥିଲେ ଭାରତର ତୃତୀୟ ରାଷ୍ଟ୍ରପତି ଏବଂ ପଦବୀରେ ଅବସ୍ଥାପିତ ହୋଇଥିବା ପ୍ରଥମ ମୁସଲମାନ। ଜଣେ ବିଶିଷ୍ଟ ଶିକ୍ଷାବିତ୍ ଓ ସ୍ୱାଧୀନତା ସଂଗ୍ରାମୀ ଭାବରେ ସେ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଅବଦାନ ପାଇଁ ତାଙ୍କୁ 1963 ମସିହାରେ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ଜନ୍ମଗ୍ରହଣ କରିଥିଲେ ହାଇଦ୍ରାବାଦଠାରେ 1897 ମସିହା ଫେବୃଆରୀ ମାସର 8 ତାରିଖରେ। ତାଙ୍କର ଶିକ୍ଷା ଥିଲା ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଏବଂ ଜର୍ମାନୀର ବର୍ଲିନ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡକ୍ଟରେଟ୍ ହାସଲ କରିବା। ପ୍ରାରମ୍ଭିକ କାର୍ଯ୍ୟ ଥିଲା ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜାମିଆ ମିଲିଆ ଇସଲାମିଆର ପ୍ରତିଷ୍ଠା ଏବଂ ବିକାଶରେ ନିଜକୁ ନିୟୋଜିତ କରିଥିଲେ। ରାଜନୈତିକ କ୍ୟାରିୟର ଥିଲା 1957ରୁ 1962 ପର୍ଯ୍ୟନ୍ତ ବିହାରର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। 1962ରୁ 1967 ପର୍ଯ୍ୟନ୍ତ ଭାରତର ଉପରାଷ୍ଟ୍ରପତି ଥିଲେ। 1967 ମସିହାରେ ସେ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। 1969 ମସିହା ମେ ମାସ 3 ତାରିଖରେ କାର୍ଯ୍ୟକାଳ ମଧ୍ୟରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ସମାଧି ନୂଆଦିଲ୍ଲୀସ୍ଥିତ ଜାମିଆ ମିଲିଆ ଇସଲାମିଆ କ୍ୟାମ୍ପସରେ ହିଁ ରହିଛି।

ପିଲାଏ ବର୍ତ୍ତମାନ ଜାଣିବା ନୀଲମ ସଞ୍ଜୀବ ରେଡ୍ଡିଙ୍କ ବିଷୟରେ। ନୀଲମ ସଞ୍ଜୀବ ରେଡ୍ଡି ଥିଲେ ଭାରତର ଷଷ୍ଠ ରାଷ୍ଟ୍ରପତି ଏବଂ ଅବିଭକ୍ତ ଆନ୍ଧ୍ରପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ। 1913 ମେ ମାସ 19 ତାରିଖରେ ଜନ୍ମିତ ଏହି ସ୍ୱାଧୀନତା ସଂଗ୍ରାମୀ ଭାରତୀୟ ରାଜନୀତିରେ ଜଣେ ତୁଙ୍ଗ ନେତା ଥିଲେ। ତାଙ୍କ ସମ୍ପର୍କରେ କିଛି ମୁଖ୍ୟ ତଥ୍ୟ ଆମେ ଜାଣିବା। ସେ 1977 ଜୁଲାଇ 25ରୁ 1982 ଜୁଲାଇ 25 ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ। ନୀଲମ ସଞ୍ଜୀବ ରେଡ୍ଡି ହେଉଛନ୍ତି ଭାରତର ଏକମାତ୍ର ରାଷ୍ଟ୍ରପତି ଯିଏକି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ସେ ଦୁଇଥର ଲୋକସଭାର ବାଚସ୍ପତି ଭାବରେ ମଧ୍ୟ ସଫଳତାର ସହିତ ଦାୟିତ୍ୱ ନିର୍ବାହ କରିଥିଲେ। ସେ ପ୍ରଥମେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ପରେ କେନ୍ଦ୍ରମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ 1996 ଜୁନ୍ ମାସର 1 ତାରିଖରେ ଇହଧାମ ତ୍ୟାଗ କରିଥିଲେ।

କିଶୋର ଭାରତୀ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ FM 103.6 MHz ଯୋଗେ। ଏଠି ଆପଣଙ୍କୁ କହି ରଖୁଛୁ ଯେ ପଶ୍ଚିମବଙ୍ଗର ତାରକେଶ୍ୱର ହୁଗୁଳିଠାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତିର ସିଧା ପ୍ରସାରଣ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ଅପରାହ୍ନ 3:55 ରେ। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍ ଇନ୍ ଇଂଲିଶ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ହେଲେ ପ୍ରଥମେ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଉଦ୍ଘାଟନ ଶିଳାନ୍ୟାସ। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ମକ୍ଡ୍ରିଲ୍ ଆୟୋଜନ କରିଛି ଏନ୍ଟିଏ। କୋଲକାତାର ରେଡ୍ରୋଡ୍ଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଗଲେ ଆମେରିକା ଓ ଇରାନ୍ର ପ୍ରତିନିଧି ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ପୁରୁଷ ବର୍ଗ ତୃତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଚେନ୍ନାଇଠାରେ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଭୂମି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତିଙ୍କ 68ତମ ଜନ୍ମଦିବସ ପାଳନ ଅବସରରେ ଶ୍ରୀ ମୋଦି ଏହି ଗସ୍ତରେ ଆସି କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାନ୍ତାଳି ଜାହେରା ଗୋଷାଣୀ ପୀଠ ଏବଂ ହୋ ଜାହେରା ଗସ୍ତ କରିବା ସହ ସେଠାରେ ପ୍ରାର୍ଥନା କରିଛନ୍ତି। ଦକ୍ଷତା ବିକାଶ କେନ୍ଦ୍ର ଏବଂ ପାହାଡ଼ପୁର ସ୍କୁଲ୍ ସମେତ ସେଠାକାର ଅନ୍ୟ କେତେକ ପ୍ରତିଷ୍ଠାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିଛନ୍ତି। ଦକ୍ଷତା ବିକାଶ କେନ୍ଦ୍ରଠାରେ ଶ୍ରୀ ମୋଦି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଛନ୍ତି। ଜନଜାତି ଅଞ୍ଚଳରେ ସମାବେଶୀ ବିକାଶକୁ ଆଗେଇ ନେବା ସହିତ ଶିକ୍ଷା ଦକ୍ଷତା ବିକାଶ ଏବଂ ଗୋଷ୍ଠୀ ଅଂଶଗ୍ରହଣ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଉପରେ ଶ୍ରୀ ମୋଦି ଏହି କେନ୍ଦ୍ରଠାରେ ଆଲୋକପାତ କରିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗଦେବେ। ଏହି ଅବସରରେ ଶକ୍ତି ପରିବହନ ଶିଳ୍ପ ଭିଭିଭୂମି ସ୍ୱାସ୍ଥ୍ୟସେବା ଶିକ୍ଷା ଜଳସେଚନ ଏବଂ ପାନୀୟ ଜଳ ଭଳି ବିଭିନ୍ନ କ୍ଷେତ୍ରରେ ହେବାକୁ ଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ପାଇଁ 47,600 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ କରାଯାଇଛି। ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶ ତଥା ବିଦେଶର କେତେକ ସ୍ଥାନରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷାର ପ୍ରସ୍ତୁତି ନେଇ ଆଜି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ମକ୍ଡ୍ରିଲ୍ର ଆୟୋଜନ କରାଯାଇଛି। ସକାଳ 9ଟାରୁ ଆରମ୍ଭ ହୋଇଥିବା ଏହି ପୂର୍ବାଭ୍ୟାସ ବିଭିନ୍ନ ପର୍ଯ୍ୟାୟରେ ଦିନସାରା ଜାରି ରହିବ। ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେଉଥିବା ଏହି ପ୍ରସ୍ତୁତିରେ 2.5 ଲକ୍ଷରୁ ଅଧିକ ସୁରକ୍ଷା କର୍ମଚାରୀ ଅଂଶଗ୍ରହଣ କରୁଛନ୍ତି। ସୁରକ୍ଷିତ ସୁଗମ ଏବଂ ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏନ୍ଟିଏ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22,79,000 ଅଧିକ ଛାତ୍ରଛାତ୍ରୀ ଆସନ୍ତାକାଲି ପରୀକ୍ଷା ଦେବେ। ଅପରାହ୍ନ 2ଟାରୁ 5:15 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଏନ୍ଟିଏ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଦକ୍ଷ ଏବଂ ପ୍ରଭାବଶାଳୀ ନେତା ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ସହ ଶ୍ରୀ ମୋଦି ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମଧ୍ୟରେ ଅନ୍ୟତମ ବୋଲି

ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି। ଆମେରିକାର ଏକ ନ୍ୟୁଜ୍ ପୋର୍ଟାଲ୍ ସହ ସାକ୍ଷାତକାର ଅବସରରେ ଶ୍ରୀ ଟ୍ରମ୍ପ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତକୁ ସ୍ଥିରତା ପ୍ରଦାନ କରିଛନ୍ତି। 12 ବର୍ଷରୁ ଅଧିକ ସମୟ ଧରି କ୍ରମାଗତ ଭାବେ ଶ୍ରୀ ମୋଦି କ୍ଷମତାରେ ରହିବା ନେଇ ବର୍ଷ୍ଣନା କରିବା ସହ ରାଷ୍ଟ୍ରପତି ଟ୍ରମ୍ପ୍ ଭାରତ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଦୁଇ ଦେଶ ମଧ୍ୟରେ ନିରନ୍ତର ବାଣିଜ୍ୟ ସମ୍ପର୍କ ଅବ୍ୟାହତ ରହିଛି। ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆନ୍ତର୍ଜାତିକ ସ୍ତରରେ ଜଣେ ସମ୍ମାନସ୍କଦ ବ୍ୟକ୍ତି ଏବଂ ତାଙ୍କର ସାର୍ବଜନୀନ ଶାନ୍ତ ଆଚରଣ ମଧ୍ୟରେ ନିଷ୍ପଭି ନେବାରେ ସେ ଅତ୍ୟନ୍ତ ଦୃଢ଼ ବୋଲି ବର୍ଷ୍ଣନା କରିଛନ୍ତି।

0: ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଏହି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯୋଗର ଆବଶ୍ୟକତା ଉପରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଉଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ମୁଖ୍ୟ ଜାତୀୟ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ଜବଲପୁରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆକାଶବାଣୀ ସମ୍ଭାଦ ବିଭାଗ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ସମାଜର ବିଭିନ୍ନ ବୟସର ଲୋକଙ୍କ ପାଇଁ ଯୋଗକୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ୍ୟରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଅଣସଂକ୍ରମିତ ରୋଗଗୁଡ଼ିକ ପାଇଁ ପ୍ରମାଣ ଆଧାରିତ ଯୋଗ ନିୟମାବଳୀ ଆରମ୍ଭ କରାଯାଇଛି। ଶ୍ରୀ ଯାଦବ କହିଛନ୍ତି, କାର୍ଯ୍ୟରତ ବୃତ୍ତିଗତଙ୍କ ପାଇଁ ୱାଇବ୍ରେକ୍ ନାମକ ଏକ ନୂତନ ଆପ୍କୁ ସରକାର ପ୍ରଚଳନ କରିଛନ୍ତି।
1: लोग दिन भर चेयर पे बैठ के काम करना पड़ता है। वो लोग भी जब लंच ब्रेक होता है तब तक बहुत सारी थकान वो लोगों में आती है, तो वो थकान दूर करने के लिए भी उनके लिए वाई ब्रेक नाम का एक हमने ऐप निकाला है कि उसमें 10 मिनट में तुम चेयर पर बैठे बैठे कौन से आसन कर सकते हो, वो करने से जो भी तुम्हारा थकान आई होगी वो दूर हो जाएगी।
0: ଏହି ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ଆଜି ରାତି 9:15ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ସ୍ୱିଜରଲ୍ୟାଣ୍ଡରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ସେଠାକୁ ଗସ୍ତରେ ଯାଇଛନ୍ତି। ଦୁଇ ଦେଶ ମଧ୍ୟରେ ଗତକାଲି ଆଲୋଚନା ଆରମ୍ଭ ହେବାର ଥିଲା, କିନ୍ତୁ ଲେବାନନ୍ରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧବିରତି ପାଇଁ ସହମତି ପ୍ରକାଶ ପାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାତାରର ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଥିବା ଜଣାପଡ଼ିଛି। ଇରାନ୍ ମଧ୍ୟ ଏହି ବୁଝାମଣା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ କରିବା ଲକ୍ଷ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ଘୋଷଣା କରାଯାଇଥିବା ବୁଝାମଣାପତ୍ର ପରେ ଏହି ପରବର୍ତ୍ତୀ ଆଲୋଚନା ସମ୍ଭାବ୍ୟ ପରମାଣୁ ଚୁକ୍ତି ନେଇ କେନ୍ଦ୍ରୀଭୂତ ହେବାର ଆଶା ରହିଛି। ଆମେରିକାର ଜଣେ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ତଥା ଜ୍ୱାଇଁ ଜାରେଡ୍ କୁଶନର ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସ୍ୱିଜରଲ୍ୟାଣ୍ଡରେ ରହିଛନ୍ତି। ଦୁଇପକ୍ଷ ମଧ୍ୟରେ କେବେ ଆଲୋଚନା ଆରମ୍ଭ ହେବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ୱଷ୍ଟ ସୂଚନା ମିଳିନାହିଁ। ଭାରତ ଆସନ୍ତା ସୋମବାରଠାରୁ ଦୁଇଦିନିଆ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକର ଆୟୋଜନ କରୁଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିବେ। ସାମ୍ପ୍ରତିକ ସମୟରେ ସୁରକ୍ଷା ଆଧାରିତ ଆହ୍ୱାନଗୁଡ଼ିକର ମୁକାବିଲା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଏବଂ ଏ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ସୂଚନା ଏବଂ ଯୋଗାଯୋଗ କ୍ଷେତ୍ରର ସଠିକ୍ କାର୍ଯ୍ୟାନ୍ୱୟନ ଓ ଆତଙ୍କବାଦ ବିରୋଧୀ ତଥା ସୁରକ୍ଷା ଉପରେ ସମ୍ପ୍ରତି ଅନୁଷ୍ଠିତ ବ୍ରିକ୍ସ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ସମ୍ମିଳନୀର ନିର୍ଯ୍ୟାସ ଉପରେ ଏହି ବୈଠକରେ ସମୀକ୍ଷା କରାଯିବାର ସମ୍ଭାବନା ରହିଛି ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚଳିତ ସିରିଜ୍ର ତୃତୀୟ ତଥା ଶେଷ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ସମ୍ଭାଦ ପ୍ରସ୍ତୁତ ହେଲା ବେଳକୁ ଆଫଗାନିସ୍ତାନ 4 ଓଭରରେ 1 ୱିକେଟ୍ ବିନିମୟରେ 12 ରନ୍ ସଂଗ୍ରହ କରିଥିଲା। ଏହି ଶୃଙ୍ଖଳାରେ ଭାରତ 2-0 ଆଗୁଆ ରହି ସିରିଜ୍କୁ ଅକ୍ତିଆର କରିସାରିଛି। ଶୁଭମନ ଗିଲ୍ଙ୍କ ନେତୃତ୍ୱାଧୀନ ଭାରତ ଦଳ ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ 7 ୱିକେଟ୍ରେ ବିଜୟୀ ହୋଇଥିଲା। ପରେ ଲକ୍ଷ୍ନୌରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଅଧିନାୟକ ଶୁଭମନ ଗିଲ୍ ଏବଂ ଇଶାନ କିଶନ୍ଙ୍କ ଶତକ ବଳରେ ଭାରତ 170 ରନ୍ର ବୃହତ୍ ବ୍ୟବଧାନରେ ବିଜୟ ହାସଲ କରିଥିଲା। ଏହି ଗସ୍ତ ପୂର୍ବରୁ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଭାରତ 3 ଦିନ ମଧ୍ୟରେ 1 ଇନିଂସ୍ ଏବଂ 300 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଖେଳାଯାଇଥିବା ମ୍ୟାଚ୍ରେ ବ୍ରାଜିଲ୍ ହାଇତିକୁ 3-0 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ବ୍ରାଜିଲ୍ ଚଳିତ ବିଶ୍ୱକପ୍ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି। ପୂର୍ବରୁ ପ୍ରଥମ ମ୍ୟାଚ୍ରେ ବ୍ରାଜିଲ୍ ମୋରକୋ ମଧ୍ୟରେ ଖେଳ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ଡି'ର ଅନ୍ୟ ଏକ ମ୍ୟାଚ୍ରେ ଆମେରିକା ଏବଂ ଅଷ୍ଟ୍ରେଲିଆକୁ 2-0 ଗୋଲ୍ରେ ପରାସ୍ତ କରିଥିଲା। ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ଖେଳଗୁଡ଼ିକ ମଧ୍ୟରେ ଆଜି ତୁର୍କୀ ପାରାଗୁଏ, ସ୍କଟଲାଣ୍ଡ ମୋରକୋ ଏବଂ ନେଦରଲ୍ୟାଣ୍ଡ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 68ତମ ଜନ୍ମଦିବସ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ପାହାଡ଼ପୁର ଗସ୍ତରେ ଆସିଛନ୍ତି।

ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଏଠି ଆପଣଙ୍କୁ କହି ରଖୁଛୁ ଯେ ପଶ୍ଚିମବଙ୍ଗର ତାରକେଶ୍ୱର ହୁଗୁଳିଠାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତିର ସିଧା ପ୍ରସାରଣ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ଆଜି ଅପରାହ୍ନ 3:55ରେ। ଆଜି ରାତି 10:00ରେ ଶୁଣିବେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ବେତାର ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆ ଅପଲୋଟ ଚଲେ ଏହି କଥାଚିତ୍ରର ଗୀତଟି ଆସନ୍ତୁ ଶୁଣିବା। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଆଲକା ୟାଗ୍ନିକ। ସମୀରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ନଦୀମ ଶ୍ରବଣ।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ପ୍ରଥମେ କିଛି ବିଜ୍ଞାପନ ବିରତି ଏବଂ ଦିନ 2:32 ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟବାସୀଙ୍କ ସ୍ୱପ୍ନ ପୂରଣ ଲାଗି ଗତ ଦୁଇ ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ରାଜ୍ୟରେ ଗତ ଦୁଇ ବର୍ଷରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଶରଣାର୍ଥୀଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଶରଣାର୍ଥୀ ଦିବସ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମିଳିତ ଭାବେ ମୟୂରଭଞ୍ଜ ରାଇରଙ୍ଗପୁରରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଭିଭିଭୂମି ନିର୍ମାଣ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଜଳସେଚନ କ୍ଷେତ୍ର ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ରାଜ୍ୟ ସରକାର ଗତ ଦୁଇ ବର୍ଷ ମଧ୍ୟରେ ପ୍ରତିଟି କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦେଇ ଲୋକମାନଙ୍କ ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସାନ୍ଥାଳୀ ଭାଷାରେ ସମ୍ଭିଧାନ ପ୍ରସ୍ତୁତ କରାଯାଇଥିବା କହିବା ସହ ଓଡ଼ିଶାର ସନ୍ତାନମାନଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଥିବା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗତ ଦୁଇ ବର୍ଷରେ ରାଜ୍ୟ ସରକାର ଲୋକମାନଙ୍କ ସ୍ୱପ୍ନ ସାକାର କରିବା ଦିଗରେ ସଫଳତା ଲାଭ କରିଛନ୍ତି।
1: रघुनाथ मुर्मू जी ने संथाली भाषा के लिए ओल चिकी लिपि का निर्माण किया था। हमारी सरकार ने संथाली भाषा में भारत के संविधान को प्रस्तुत किया।

0: किया है। उड़ीसा की संतानों को पद्म सम्मान देकर सम्मानित किया है। पिछले दो वर्षों में उड़ीसा सरकार भी इन सभी विभूतियों के सपनों को पूरा करने में दिन रात पुरुषार्थ कर रही है।
1: ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ରାଜ୍ୟ ସରକାର ଗତ ଦୁଇ ବର୍ଷରେ ମହିଳା ଗରିବ ଅନ୍ନଦାତା ଅନୁସୂଚିତ ଜାତି ତଥା ପଛୁଆବର୍ଗଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି। ରାଜ୍ୟର କଲ୍ୟାଣ ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ। ଶିକ୍ଷା ସ୍ୱାସ୍ଥ୍ୟ ମହିଳା ସଶକ୍ତିକରଣ ଓ ଜନସାଧାରଣଙ୍କ ଜୀବନଧାରଣ ମାନରେ ଏହି ସମୟ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
2: ଅନେକ ପ୍ରତିବନ୍ଧକ ସତ୍ତ୍ୱେ ରାଜ୍ୟର ମହିଳା ଗରିବ ଅନ୍ନଦାତା ଯୁବବର୍ଗ ଅନୁସୂଚିତ ଜାତି ଜନଜାତି ତଥା ପଛୁଆ ବର୍ଗଙ୍କ ପାଇଁ ଅନେକ ନୂତନ କାର୍ଯ୍ୟକ୍ରମ ଆଉ ଯୋଜନାମାନ ଆମ ସରକାର ପ୍ରଳୟନ କରିସାରିଛନ୍ତି, ଯାହାଫଳରେ ବିକାଶର ଗତିରେ ତୀବ୍ରତା ଆସିଛି। ଶିକ୍ଷା ସ୍ୱାସ୍ଥ୍ୟ ମହିଳା ସଶକ୍ତିକରଣ ଜୀବନ ଜୀବିକା ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଜି ଓଡ଼ିଶା କ୍ଷେତ୍ରରେ ଆସିଛି। ସରକାରଙ୍କର ଉଦାର ଶିଳ୍ପ ନୀତି ଯୋଗୁଁ ଆଜି ଆମ ରାଜ୍ୟ ଶିଳ୍ପପତିଙ୍କ ପ୍ରଥମ ପସନ୍ଦର ରାଜ୍ୟ ଭାବେ ଆଜି ଓଡ଼ିଶା ଆପଣଙ୍କ ସାମ୍ନାରେ ଛିଡ଼ା ହୋଇଛି।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗ୍ରାମ ପାହାଡ଼ପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କ 68ତମ ଜନ୍ମଦିବସ ପାଳନ ଉତ୍ସବରେ ଯୋଗ ଦେଇଥିଲେ। ପାହାଡ଼ପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିବାସୀ ଉପାସନାସ୍ଥଳୀ ସାନ୍ଥାଳି ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପାହାଡ଼ପୁର ସ୍କୁଲ ସମେତ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ସହ କଥାବାର୍ତ୍ତା କରିଥିଲେ। ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସମେତ ଅନ୍ୟ କେତେକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଗତକାଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁରରେ ପହଞ୍ଚିବା ପରେ ଏକ ମେଡିକାଲ କ୍ୟାମ୍ପକୁ ଉଦ୍ଘାଟନ କରିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ବ୍ରହ୍ମକୁମାରୀଙ୍କ ମାତୃଶକ୍ତି ଭବନ ଏବଂ ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ର ଉଦ୍ଘାଟନ କରିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରେ ମୟୂରଭଞ୍ଜ ପୁଲିସ୍ ଜିଲ୍ଲାର ପୁନର୍ଗଠନ କରାଯାଇ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସୃଷ୍ଟି କରାଯାଇଥିଲା। ଏହି ନୂତନ ପୁଲିସ୍ ଜିଲ୍ଲା ଅଧୀନରେ 2 ପୁଲିସ୍ ଉପଖଣ୍ଡ ଓ 14 ଥାନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 68 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଦେଶସେବା ସମସ୍ତଙ୍କୁ ପ୍ରେରଣା ଯୋଗାଇଛି ବୋଲି କହିବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଓଡ଼ିଶା ମାଟିର ଅନନ୍ୟ ଗୌରବ ଓ ଦେଶ ପାଇଁ ପ୍ରେରଣା ଓ ସଂକଳ୍ପର ପ୍ରତୀକ ଭାବେ ବର୍ଣ୍ଣନା କରି ତାଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆସନ୍ତାକାଲି ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଦେଶବ୍ୟାପୀ ପ୍ରସ୍ତୁତି ନେଇ ମକ୍ ଡ୍ରିଲ୍ ଆୟୋଜନ କରାଯିବ। ସକାଳ 9:00 ମକ୍ ଡ୍ରିଲ୍ ଆରମ୍ଭ ହୋଇ ଦିନ ତମାମ ଜାରି ରହିବ। 2.5 ଲକ୍ଷରୁ ଅଧିକ ସୁରକ୍ଷା କର୍ମଚାରୀ ମକ୍ ଡ୍ରିଲ୍ରେ ସାମିଲ ହେବେ। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଏବଂ ପାରଦର୍ଶୀ ଢଙ୍ଗରେ ପରିଚାଳନା ପାଇଁ ଏହି ମକ୍ ଡ୍ରିଲ୍ କରାଯିବ। ସୂଚନା ଅନୁଯାୟୀ ଆସନ୍ତାକାଲି ଦେଶର 551 ସହର ଏବଂ ବିଦେଶର 14 ସହରରେ 22 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେବେ। ପରୀକ୍ଷାରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ସହ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଏବଂ ଜିପିଏସ୍ ସମର୍ଥିତ ଯାନ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ରାଣୀତାଲସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରାକୃତିକ ଓ ଜୈବିକ କୃଷି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ କର୍ମଶାଳାରେ ଯୋଗଦେଇ କୃଷକଙ୍କ ଆୟ ବୃଦ୍ଧି, ପରିବେଶ ସୁରକ୍ଷା, କ୍ଷେତ ବଞ୍ଚାୟ ଅଭିଯାନ ଓ ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନନିଧି ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ଟଙ୍କା ପ୍ରଦାନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ

ଆଭାସୀ ଜରିଆରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। 2019 ମସିହାରୁ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା 11 କୋଟିରୁ ଅଧିକ କୃଷକଙ୍କୁ 22ଟି କିସ୍ତି ଜରିଆରେ 4 ଲକ୍ଷ କୋଟି ଟଙ୍କାରୁ ଅଧିକ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନିଯୁକ୍ତି ସୃଷ୍ଟି, ଯୁବପିଢ଼ିଙ୍କୁ ସଶକ୍ତ ଏବଂ ଭବିଷ୍ୟତ ପାଇଁ ସୁଦୃଢ଼ କର୍ମଶକ୍ତି ନିର୍ମାଣ କରିବାରେ ସହାୟତା ହେଉଛି। ଯୋଜନାରେ ଯୁବପିଢ଼ିଙ୍କୁ ଅସୀମ ସୁଯୋଗ ସହିତ ସଶକ୍ତ କରିବାର ଦୃଷ୍ଟିକୋଣ ନିହିତ ରହିଛି। ଯୋଜନା ଅଧୀନରେ ପ୍ରାୟ 70 ଲକ୍ଷ ଚାକିରି ସୃଷ୍ଟି କରାଯାଇଛି। ଦେଶବ୍ୟାପୀ ଅଦ୍ୟାବଧି 20 ଲକ୍ଷ ଯୁବଗୋଷ୍ଠୀ ନିଜ ପ୍ରଥମ ଚାକିରିର 6 ମାସ ପୂରଣ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ସରକାର ରୋଜଗାରର ସମସ୍ତ ପଥକୁ ମଜବୁତ କରିଛନ୍ତି। ଭିଭିଭୂମିରୁ ନବସୃଜନ, ବିନିର୍ମାଣରୁ ଡିଜିଟାଲ ଅର୍ଥନୀତି ଏବଂ ମହାକାଶରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ କେନ୍ଦ୍ର ସରକାର 2 ବର୍ଷ ମଧ୍ୟରେ 3.5 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟିର ଲକ୍ଷ୍ୟ ରଖିଛନ୍ତି। ବୌଦ୍ଧ ଜିଲ୍ଲାରେ ଶିଶୁ ଏବଂ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଶିଶୁ ଶ୍ରମିକ ଚିହ୍ନଟ ସହ ସେମାନଙ୍କୁ ଉଦ୍ଧାର କରି ପୁନର୍ବାସ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉର୍ମାସ ପକ୍ଷରୁ ଆମ୍ବ ପସରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏଥିରେ 45 ପ୍ରକାର ଆମ୍ବ ପ୍ରଦର୍ଶିତ ହୋଇଥିଲା। ବିପର୍ଯ୍ୟୟ ପ୍ରସ୍ତୁତି ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ଆଶ୍ରୟସ୍ଥଳୀଗୁଡ଼ିକରେ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନୂଆପଡ଼ା ଜିଲ୍ଲାରେ ଚଳିତ ରବି ଋତୁରେ 44ଟି ଧାନ କ୍ରୟ କେନ୍ଦ୍ର ଜରିଆରେ ଗତକାଲି 636 ଜଣ ଚାଷୀ 31,670 କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରି କରିଛନ୍ତି। ଶରଣାର୍ଥୀମାନଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଶରଣାର୍ଥୀମାନଙ୍କ ସମସ୍ୟା ଏକ ବିଶ୍ୱସ୍ତରୀୟ ସମସ୍ୟା ହୋଇଥିବାରୁ ଏହାର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଚାଲିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମସ୍ତେ ନିରାପଦ ରହିବା ପର୍ଯ୍ୟନ୍ତ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟବାସୀଙ୍କ ସ୍ୱପ୍ନ ପୂରଣ ଲାଗି ଗତ 2 ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେକୋଲୋ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆସନ୍ତୁ ଜାଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ପଶ୍ଚିମବଙ୍ଗର ତାରକେଶ୍ୱର ହୁଗୁଳିଠାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତିର ସିଧା ପ୍ରସାରଣ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ଆଜି ଅପରାହ୍ନ 3:55ରେ। ଆଜି ରାତି 10ଟାରେ ଶୁଣିବେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ବେତାର ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଜୁଆନ କାତାରେ ଶୁଣିବେ ସାକ୍ଷାତକାର ଯୁବଶକ୍ତି ଦେଶର ଭବିଷ୍ୟତ କିଏ, ଜାଣିବା କଥାରେ ମେକ୍ ଇନ୍ ଇଣ୍ଡିଆ, ଏନ୍ଏସ୍ଏସ୍ ଓ ପ୍ରଧାନମନ୍ତ୍ରୀ କୁଶଳ ବିକାଶ ଯୋଜନା ସମ୍ପର୍କରେ ଶୁଣିବେ। ଚୈତିଜହ୍ନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30ରେ, ଏଥିରେ ହାଲଚାଲରେ ଜୈବ ବିବିଧତାର ସୁରକ୍ଷା, ଭେଟଘାଟରେ ଆଦିବାସୀ ଲୋକମାନଙ୍କର ଜମି ଅଧିକାର ଆରି ଜଙ୍ଗଲ ଅଧିକାର ଆଇନ ସମ୍ପର୍କରେ ଗୌତମ ସ୍ୱାଇଁଙ୍କ ସହ ସାକ୍ଷାତକାର ଶୁଣିବେ। ପରେ ଜିଉନା ଖାଉନାରେ ନାରାୟଣ ତଳେଇଙ୍କ ସହ ସାକ୍ଷାତକାର ଶୁଣିବେ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ 6:10ରେ। 6:20ରେ ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। ହିନ୍ଦୀ ଭଜନ ଶୁଣିବେ 6:30ରେ ଶିଳ୍ପୀ ପଙ୍କଜ ମଲ୍ଲିକ ଏବଂ ନୀତିନ ମୁକେଶ। ଆଜିର ପ୍ରସଙ୍ଗ 6:55ରେ। 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ 7:00ରେ। 7:30ରେ ଶୁଣିବେ ବନାନୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶୀ ଏବଂ ଛାନ୍ଦ ଶୁଣିବେ 8:00ରେ, ଶିଳ୍ପୀ ହେଲେ ଗଗନ ବିହାରୀ ବେହେରା। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ 8:15ରେ, ଏଥିରେ ଶୁଣିବେ ଯୋଗ କରିବା ସୁସ୍ଥ ରହିବା, ଏ ସମ୍ପର୍କରେ ଅମ୍ବିକା ରଞ୍ଜନ ପାଣିଗ୍ରାହୀଙ୍କ ସହ ଏକ ସାକ୍ଷାତକାର। ପରେ ହେଲ୍ଥ ଟିପ୍ସରେ ଶୁଣିବେ ସନ୍ତୁଳିତ ଖାଦ୍ୟର ଆବଶ୍ୟକତା ସମ୍ପର୍କରେ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ 8:35ରେ, ଏଥିରେ ଖୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଅଜୟ ବହଙ୍କାର। 9:30ରେ ଶୁଣିବେ ଜାତୀୟ ଚଳଚ୍ଚିତ୍ର ପତ୍ରିକାର କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ସୂଚନା ଶୁଣିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ 2:48:10। ଏଇଠି ଶେଷ କରୁଛୁ ଆମର ଆଜିର ପ୍ରଥମ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆମର ଦ୍ୱିତୀୟ ତଥା ବିଶେଷ ଅଧିବେଶନରେ ଅପରାହ୍ନ 3:55ରେ। ସେତେବେଳେ ଯାଏଁ ଆପଣମାନେ ଶୁଣୁଥାନ୍ତୁ ବିବିଧ ଭାରତୀର ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ରହୁଛୁ, ନମସ୍କାର।

0: बहुत बहुत धन्यवाद.
1: Moving towards the future, towards a Viksit Bharat, developed India by 2047, we hope and pray that the resolve and the vow of the Prime Minister bears fruit and we see all those great results in our lives, in the lives of the country, in the lives of everyone to be there in the future.
2: धीरे धीरे कार्यक्रम अपनी समाप्ति की ओर बढ़ रहा है. अब समय है आपसे विदा लेने का. श्रोताओं, इस कार्यक्रम को आप तक पहुंचाने में प्रस्तुति सहयोग दिया श्री एस वाई खान ने और इस कार्यक्रम के प्रस्तुतकर्ता थे श्री प्रमोद कुमार. यह कार्यक्रम आकाशवाणी के दिल्ली केंद्र से प्रसारित किया गया. इसी के साथ मैं सिद्धार्थ सिंह अपने साथी कमेंटेटर वैभव ज्योत्सना श्रीवास्तव के साथ आपसे अनुमति लेता हूं. नमस्कार.
3: ଶୁଣୁଥିଲି ପଶ୍ଚିମବଙ୍ଗର ତାରକେଶ୍ୱର ହୁଗୁଳିଠାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତିର ସିଧା ପ୍ରସାରଣ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ. ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ. ବର୍ତ୍ତମାନ ପ୍ରଚାର କରୁଛୁ ଦେଶାବସର କାର୍ଯ୍ୟକ୍ରମ ଚୈତି ଜହ୍ନ. ଉପସ୍ଥାପନାରେ ଅଛନ୍ତି ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ଜୟନ୍ତ ପଟ୍ଟନାୟକ.

0: ତପତ ପରା ତପତ ନାଇଁ ନି ଆର
1: ସମାନ ତ ଖରା ଏମିତି ଛେକେ ନାଇ ସିନା ପସନା ଯେ ସମାନ ଆର କହ ନାଇଁ ନି
0: ଇ ଆମର ବୈଠକ ଲଗେ ଗୋଟେ ଗଛ ମିଶାଲ ରହିଲା ବରଗଛ ଗୋଟେ ବଡ଼ଟା ରହିଲା ଚିତି ଛନେ ବସିବି ବୋଲି ଆଇଲି ଯେ ଖଣ୍ଡେ ପଣ୍ଡିବିତା ବୋଲି ଆର ଖୋନେନି ତ ପତାର ସେ ଗଛ ମିଶା ନାଇଁ ନି
1: ଏମିତି ତ ସବୁକେ କାଟଲା ଇ ଜନ ଖମନ ମନ ରହିଲା କି ନାଇଁ ଖମନ ମନ କେ ଗୋଟେ ପାଣ୍ଡକା ଗାର ଦରବାକେ ଯାଇକିରି ଏଇଟା ମନକେ ପଡ଼ାଇବା ଦେଖାନି ପାଣ୍ଡକା ମାନେ ଗୁଡାକେ ପଡ଼ାଉ ପଡ଼ାଉ ପୁରା ଖମନ ପଡି ଗଲାନି
0: ଆରେ କହ ନାଇଁ ନାଇଁ ସେଟା କାଜ ତ ତପ ତାରି ସତେ କି ନାଇଁ
1: ମୁଇ ଡମରୁ ଆରେ ତୁଇ
0: ମୁଇ ଡମାଇ କାଇ
1: ଡମାଇ ଦୁଇ ଲୋକ ମିଶତେ
0: ଜୁଆର
1: ଜୁଆର କରିଦୁ ହେଲେ ଡମାଇ ପ୍ରଥମ ଦେଖ ଜିଆଦ ଗୋଟା ଅଛେ କୁଟରା ଗୋଟା ଅଛେ ଏଠେ କାଇ ସେ ଖଡା ଗୋଟା ଅଛେ ଏଇଟା ମାନେ ସବୁ ବୋଲତେ ରହିଲା କମନା
0: ନାଇ
1: ଏବେ ତ ଗୋଟେ ଜିଆଦ ନାଇ କି କୁଟରା ନାଇ ଗୋଟେ ଚେଡେ ଚିରଗୁନ ନିଆ
0: ସତ ସତା
1: କମନ ମିଶା ନାଇ
0: କମନ ତ ନାଇଁ ଆରି
1: ହେଲେ ଏମତି ଯଦି ଚାଲିଲା ବୋଲେ ଆଇ ପାନି ତ ନା ମାରେ ନା ମାରେ ଆରି ଆମର ପିଲା ଟୋକି କେ ନାତି ନାତରା କେ ଦେଖାଇବା କାଜେ ବୋଲେ ଫଟା ନେ ଖୋଜ କେ ପଡ଼ସି ଏ ଦୁଇଟା ଜିଆଦ ଇଟା କୁଟରା ଏ ଦୁଇଟା ପାଣ୍ଡକା ବୋଲିକିରି ଦେଖାଇବାକୁ ପଡ଼ସି
0: ଆମେ ମାତ୍ର ଆଖି ଲଗେ ଦେଖିଦେଲୁ
1: ଦେଖିଦେଲୁ ହେଲେ ସରକାର ଆଜ୍ଞା ତ କେତେ ନିୟମ ମନ କରଲା ଅଛି ଇ ଜନ ଖାଇବା କି ନାଇଁ ଇ ଆମ ଆମଡା ଜନ ଟାକୁ ମନ ବାଛସି ଆଇ ଟାକୁ ମନକେ ପନେ ପାନି ମାରୁ ମାରୁ ଏଟାକେ ନିକରି ଖମନ ଆଣି ଫିଙ୍ଗବାର ଆରି ଜନ କଲି ମନ ଅଛି କି ନାଇଁ ଆଇ କଲି ମନର ଆଇ ମଞ୍ଜି ମନକେ ମିଶା ଖମନ ଆଣି ଫିଙ୍ଗବାର ଏମତି କରଲେ ଅଲପ ଆରି ଖମନ ବାଢ଼ସି
0: କାଇ ବୋଲେ ଆରି କାଇଟା ଖମନ ବଢ଼ବା ସଙ୍ଗେ ସଙ୍ଗେ ଆମର କାଇ ଜୀବ ଜନ୍ତୁ ମନ ମିଶା ବଢ଼ବା
1: ବଢ଼ବା
0: ଆମର ଇ ପରିବେଶ ଜନ ଆଚେ ଧରତୀ ମା ଜନ ଆଚେ ସେଟା ମିଶା ସୁନ୍ଦର ହେସି
1: ସୁନ୍ଦର ହେସି
0: ଆର ଜନ ପାନି ମିଶା ଏବେ ଉନା ହେଇଗଲାନି କି ନାଇଁ ହେ ପାନି ମିଶା ବୋଲ କଣ୍ଡେ ମାରସି ପାନି ମିଶା ଖାଇବା ପାନି ମିଶା କଣ ଆଇ ଯେ ପାନି କେ ମିଶା ଆମେ ସଙ୍ଗାଇବାର ଆଚେ ଏମତି ସବୁ କାମ କରଲେ ସରି କାଇଟା ବୋଲେ କଣ୍ଡେ ଆମର ଧରତୀ ମା କାକ ରହିସି ଆମକେ ମିଶା ଜିମ୍ବାକେ
1: ବୋଲେସି ହେଲେ ଆମର ଭାଇ ବହିନୀ ମାନେ ସବୁ ଶୁଣବାଏ ହେ ଗଛ ନାଇଁ ତ ଜୀବନ
0: ନାଇଁ
1: ଏଇଟା କାଜେ ଗଛ ମାନେ ଲଗାଇବା ହେଲେ ଡମାଏ ଗୀତ ଗୋଟେ ଶୁଣବୁ କି
0: ହେଲେ ଶୁଣୁନି ଆରି
1: ହେଲେ ଶୁଣୁ।

0: କେନ୍ତା ଲାଗଲା ଗୀତ?
1: ଗୀତ ମନ ତ ବାତ୍ୟାନ ରବୁ ସାରି
0: ବଢିଆ ଅଛେ ନି?
1: ହଇ କାଏ
0: ହେଲେ କାଟା ଗୋଟେ ଜିକାଇ ଆଣିଲିସ ବୋଲୁ?
1: ଓଇ ଓଇ ଏବେ ଜନ କଥା କହିଥିଲୁ କି ନେଇ, ଜନ ଆମର ଆଦିବାସୀ ଲୋକ ମାନେ ନାଚତ ସେମାନଙ୍କର ଜଙ୍ଗଲ ଆଇନ କାଇଟା, ଜମି ଅଧିକାର କାଇଟା, ହଁ ଏ ବିଷୟ ନେଇକି ଗୋଟେ ବିସ୍ତାର କରି ଆମର ପରେଷ୍ଟି ବାବୁ ବୁଝାଇ ଦେଲା ଚତ, ତାଙ୍କର ସାଙ୍ଗେ ଗୋଟେ ବେଟ ଗାର୍ଡ ଜିକେ ଆଣିଲିଛି।
0: ଆଲେ ଶୁନୁ,
1: ଆଲେ ଶୁନୁ,
2: ଆଲେ ବାବୁ ଜୁହାର ଲାଗ।
3: ଜୁହାର ଲାଗ, ଜୁହାର ଲାଗ, ତମକୁ ମିଶା ଜୁହାର ଲାଗ, ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ ତମକୁ ମିଶା ଜୁହାର ଲାଗ। କେନ୍ତା ଭଲ ଅଛ ତ?
2: ଭଲାକା ଫରେଷ୍ଟର ବାବୁ, ହେଲେ ତମର ପରିଚୟ କହି ଦିଆ କାଇ।
3: ମୋର ନାଁ ଗୌତମ କୁମାର ସ୍ୱାଇଁ, ମୁଁ ଏ ଜୋରପୁର ଫରେଷ୍ଟ ଡିପାର୍ଟମେଣ୍ଟ ଲୋକ ଚାକିରି କରିଲିନି, ଫରେଷ୍ଟ ଚାକିରି କରିଲିନି, ମୁଁ ଜୟନଗର ସେକ୍ସନରେ ଫରେଷ୍ଟରେ ଅଛି। ଆନିମାନ କରି ଆସି ଅଲଗ, ଏବେ ତ ଆଜି ତ ଖଣ୍ଡେ ପାଣି ମାରିଲାନି ଆମର ବାଟେ, ତମର କେନ୍ତା ତମର ବାଟେ ପାଣି ଫୁଣା ମାରେ କି ନାଇଁ? ହେଲେ
2: ଓ ଜବର ଦିନ କେ ଖଣ୍ଡେ ମେ ଗୋଟାଇ କରି ପାଣି ମାରିଲା ପରା
3: ଖଣ୍ଡେ ଶୀତଲା ଶୀତଲା ହେଲା ବୋଲା
2: ବେଶୀ ଉନା ବଲାଇନି, ଗଛ ପତ୍ର ମାନ ସବୁ ଲକ କାଟି ଦେଲାଇନି କାଇକି କେନ୍ତା ବାରିଷ୍ଟର ବାବୁ? ହେଲେ
3: ନାଇଁ ତେବର ପାଇଁ ତ ଆମେ ଏସୁ ଆମର ପାଞ୍ଜିଆ ଗୁଡା ଲଗେ ଗୋଟେ ନର୍ସରୀ କରିଲଉଛୁ ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ, ସେଟା ଲକେ ପାଙ୍ଗୁଆ ଲୋକେ ଚାରା ଦେଲୁନି ବୋଲେ ସେଟା ମାଗଣା ଚାରା ବିତରଣ ବୋଲି କୋଟିଆ ଭାଷାରେ କହିଲେନି, ସେଟା ଆମର କୋରାପୁଟିଆ ଭାଷାରେ ବୋଲେ ସେଟା ପାଙ୍ଗୁଆ ଦେବାଟା ପାଙ୍ଗୁଆ ଲୋକ ଦେଲୁନି, ଗଛ ନେଇକରି ଗଛ ମୁଁ ରୋପା ଜୟପୁର ଶୀତଲା ହେଇଛି, ଶୀତଲା ହେଲେ ସରି ପାଣି ମାରିଛି
2: ଭଲ କଥା ବାବୁ। ହେଲେ କାଇ କାଇ ଚାରା ମନ ଦେଲା ନିଆଲେ?
3: କାଇ କାଇ ଚାରା ବୋଲେ ଜାମକୋଲି ଅଛେ, ପନସ ଅଛେ, ସୀତାଫଲ ଅଛେ, ଆରି ବାଲିଆ ଅଛେ, କେତେ ରକମର ଶାଗ ଖାଇଲା ପର ବଡ଼ ଶାଗ ଅଛେ, କେତେ ରକମର ଶାଗ ଅଛେ
2: ଇଲେ ଗୋଟେ ଗୋଟେ ମାଗିଲେ ମିଶା ଦେବା କି କି
3: ଦେଲୁନି? ଏମିତି ଖାଲି ଭୋଟ ପରିଚୟ ପତ୍ର ନହେଲେ ଆଧାର କାର୍ଡ ଜେରକ୍ସ ଗୋଟେ ଧରିକିରି ଆସିଲେ ମିଶା ଆମେ ଏମିତି ତିନି ପୁଲିଆ ଦେଲୁନି
2: ଇଏ ଦେଖାଇ ବୋଲେ ଆମକେ ଜାଗା ଆରକାର ହେଲେ ଏକା ଦେବା କି ଏମିତି ମିଶା ଆମେ ଘର
3: ପାଇଲେ ତମର କଣ ଜଞ୍ଚେଲେ ବେଡ଼ା କୁଡା କଣ ଦେଲେ ହିରି ମୁଣ୍ଡା ମିଶା ରଖିଲେ ମିଶା ଦେବୁ
2: ଭଲ କଥା କହିଦେଲା ଫରେଷ୍ଟ ବାବୁ। ହେଲେ ଆଇବୁ ହେଲେ ଆରି ଏମିତି ଦେଲା ବୋଲେ
3: ଆଶା ସମସ୍ତଙ୍କୁ ସବୁ ଲୋକେ ରେଡ଼ିଆ ଲୋକ କହିଲିନି ପାଞ୍ଜା ଗୁଡା ଲୋକ ଗୋଟେ ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ ଗୋଟେ ନର୍ସରୀ ହେଲା ଅଛେ, ସେଟା ମୁଇଁ କଲିନି ଗୌତମ ସ୍ୱାଇଁ ଫରେଷ୍ଟର ସେଠି ଲେଖା ହେଲା ଅଛେ ଆଶା, ଗୋଟେ ଆଧାର କାର୍ଡ ର ଜେରକ୍ସ ଆଣିକରି ସବୁକେ ପାଞ୍ଚଟା ଲାଖେ ଗଛ ପାଙ୍ଗୁଆ ଲୋକ ମୁଇଁ ଦେଲିନି ସବୁକେ ବାଣ୍ଟି ବାଣ୍ଟି ଗଛ ମୁଣ୍ଡ ରୋପା ଆରେ ଆମର ଜୟପୁର ଡାଣ୍ଡ କଲମ ଶୀତଲା ହବ ପାଣି ପୁନା ମାର ହବ ବୋଲିକରି
2: ଭଲ କଥା କହିଲେ। ଆମର କୋରାପୁଟ ଭିତରେ ଆରେ କହନ୍ତି କହନ୍ତି ସବୁ ବାଟ ସେମିତି ମିଳିଛି ଫରେଷ୍ଟ ବାବୁ
3: ମିଳିଲାନି ଆବେ କାଇତେ ଲୋକ ମିଶା ପାତରପୁଟ ମିଶା ମିଳିଲାନି ଆରି ବାଗ୍ନିପୁଟ ଲୋକ ମିଶା ନାକି ଡଙ୍ଗର ଲୋକ ମିଳିଲାନି ଆରି କୋରାପୁଟ ଲୋକ ଆସେ ଆରି ପଟାଙ୍ଗି ଲୋକେ ସୁଙ୍କି ଲୋକେ ନନ୍ଦପୁର ଲୋକେ ଡୁଡ଼ମା ଲୋକେ ଆରି ଧାମନଯୋଡି ଲୋକେ ଆସେ ସବୁ ଲୋକ ଚାରା ବିତରଣ କେନ୍ଦ୍ର ହେଲା ଅଛେ ସବୁ ଆଶା ଗୋଟେ ଗୋଟେ ଆଧାର କାର୍ଡ ର ଜେରକ୍ସ ଧରିକରି ସବୁ ପାଙ୍ଗୁଆରେ ଗୋଟେ ପାଞ୍ଚ ଲକ୍ଷ ଗଛ ନେଇକରି ସମାନ ଗଛ ମାନେ ପାଞ୍ଚ ଲକ୍ଷ ଗୋଟେ ପିଲାଟିଏ ଗଛ ପାଞ୍ଚଟା ପିଲାଟିଏ ଗଛ ପାଞ୍ଚଟା ଗୋଟେ ଲକ୍ଷ ପାଞ୍ଚଟା ଗଛ।

0: ପାର୍କ। ଏବେ ଯାଇକରି ଆମର 3 କୋଟି ଗଛ ହବ, ଜୟପୁର ଡ୍ୟାମ ଶୀତଳା ହେଇଛି, ପାନିପୁନା ମାରିଛି। ଆମର ରେଡିଓ ଶୁଣିବା ସମସ୍ତେ ଭାଇ ଭଉଣୀ ମନକେ ଜୁହାର ଲାଗ, ସମସ୍ତଙ୍କେ କହିଲିନି ସବୁ ଆଶା ଗଛ ମାନେ ମିଳିଲାନି, ଜଣେ ଗୋଟେ ପିଲାକେ 5ଟା ଗଛ, ଗୋଟେ ପିଲାକେ ଗଛ 5ଟା ଗଛ, ଗୋଟେ ମାଇଜିକେ 5ଟା ଗଛ, ଗୋଟେ ମନୁଷ୍ୟକେ 5ଟା ଗଛ ରପା ରୋପିଲେ ସରି। ଆମର କୋରାପୁଟ ଜିଲ୍ଲା ଖଣ୍ଡେ ଶୀତଳା ହେଇଛି, ଆଗତୁରୁ ପୁରା ଶୀତଳା ହେଇଛି, ପାନିପୁନା ମାରିଛି, କାକର ମିଶା ବଢିଆ ହେଇଛି, ଖରା ପାନି ମିଶା ବସିଛି।
1: ଭଲ କଥା କହିଦେଲା ବାବୁ, ହେଲେ ଏବେ ତ ସବୁ ଲୋକ ଜାଣିଲା, ଏବେ ଏବେ ଗଛ ମନ ଆମେ ରୋପବାର ଅଛି, ଆରି ସେଟାକେ ବଢାଇବାର ଅଛି ନାଇ କି? ଆରେ କାଇଟା ଗୋଟେ ପଚାରିବି ବୋଲତେ ରେଲି ବୋଲେ, ଏବେ ଆମର ଆଦିବାସୀ ଲୋକ ଆସତ କି ନାଇଁ ଆମର କୋରାପୁଟ ବାଟେ, ହେଲେ ଆମର ଖାଇ ଅଧିକାର ଅଛେ, ଜଙ୍ଗଲ ଉପରେ ଖାଇ ଅଧିକାର ଅଛେ, ଜମି ଉପରେ ଖାଇ ଅଧିକାର ଅଛେ, ସେଟା
0: ଜଙ୍ଗଲ ଭିତରେ ବୋଲେ ଖାଇ ଅଧିକାର ସେଟା ବୁଝେଇବାର ଅଛେ ବୋଲେ, ଆମର ରିଜର୍ଭ ଫରେଷ୍ଟ ଏରିଆ, ରିଜର୍ଭ ଫରେଷ୍ଟ ଏରିଆ ଭିତରେ ଆଦିବାସୀ ଜାଗା ମନ ରହିଛି, ଗାଁ ମନ ରହିଛି, ସେଟା ST ସେଡ୍ୟୁଲ ଟ୍ରାଇବ, ଖାଲି ST ଲୋକ ଗାଇବାର ଅଛେ, ସେଟା କମ୍ ଫୋର୍ସ ହେବାର ଅଛେ। ST ଲୋକ ହେଲେ ସେମାନଙ୍କୁ ଯଦି ଆମର ଡଙ୍ଗର ମନେ ମାରିକରି ଜଙ୍ଗଲ ମନକେ ମାରିକରି ଚାଷ କରିଦେଇଛି, ସେଟା 3 ପାଟୁ 4 ପାଟୁ ଚାଷ କରୁଥିବାର ଅଛି, ଏସବୁ ମାରିଲେ ନହେ। 15 ବର୍ଷ 20 ବର୍ଷ 25 ବର୍ଷ ଲେଖା ଚାଷ କରୁଛି, ତାଙ୍କର ଦାଦି ଆନର ବେଲର ଚାଷ କରତେ ରହିଛି ବୋଲେ ସେଟାକେ RI ରେଭିନ୍ୟୁ ବାଲା ଫରେଷ୍ଟ ବାଲା ଜଏଣ୍ଟ ଭେରିଫିକେସନ କରବାଇ କରଲେ ସର ନାଇଁ ନାଇଁ ଚାନ୍ଦିକି ଫଲନା ଲକ ଗୋଟେ ଆସିକିରି ଚାଷ କରିଦେଲେ ଆଜ୍ଞା ଏଟା କମ୍ ଜାଗା ନାଇଁ ରିଜର୍ଭ ଫରେଷ୍ଟ ଜଙ୍ଗଲ ଭିତର ଏରିଆ ରିଜର୍ଭ ଫରେଷ୍ଟ ST ଗାଁ ଗୋଟେ ରହିଛି ଚାରିପଟେ ରିଜର୍ଭ ଫରେଷ୍ଟ ଭିତରେ ଥିବେ ସେମାନେ ଚାଷବାସ କରୁଥିବେ ବେଡ଼ା କୁଡା ନଥିବ ଯଦି ରିଜର୍ଭ ଫରେଷ୍ଟ ଚାଷ କରୁଥିବେ ବୋଲେ ସେଟା 7 ପୁରୁଷର ଯଦି ଚାଷ କରି ଆସୁଥିବେ ବୋଲେ ସେଟା ଯାକୁ ସବୁ ଜଙ୍ଗଲ ଜମି ପଟା ବଣ୍ଟା ଯିବ ସେଟା ରେଭିନ୍ୟୁ ଫରେଷ୍ଟ ଜଏଣ୍ଟ ଭେରିଫିକେସନ କରାହବ ପୋଲିସ ସଭାରେ ସେଟା ସାଙ୍କସନ ହବ କଲେକ୍ଟର ପାଖକୁ ପରମିସନ ପାଇଁ ଯିବ କଲେକ୍ଟର ପାସ୍ ହେଲା ପରେ ସମସ୍ତଙ୍କୁ ଡାକିକିରି ତହସିଲଦାର ଯେ ST ଲ୍ୟାଣ୍ଡ ଖଣ୍ଡେ ଖଣ୍ଡେ ଦିଆ ହବ ସେଟା ତମେ ଚାଷ କରିକି ଆଜି କେତିକି ବର୍ଷ ହେଲା ଚାଷ କରି ଖାଉଛ ମା ଭଉଣୀ ମାନେ ସେଥିପାଇଁ ତମକୁ ଜାଗା ଦିଆଗଲା ବୋଲି ସେଟା ଏମିତି ନା ଆଇନରେ ଅଛି ସେଟା। ଖାଲି ଚାଷ କରି ଗରିବ ଲୋକ ତ ଚାଷ କରି ଖାଇବାଇ
1: ବିକିଲା
0: ବା ବିକବାକେ ନୁହେଁ ସରକାର ସେମାନଙ୍କୁ ପାଟା ଦେଲେ ବି ଏଟା ସବୁ ସରକାର ଆକା ତମକୁ 100 ବର୍ଷ 99 ଲିଜ୍ ପରା ନେଲୁନି ସିନା ମାତ୍ର ସମ୍ପତ୍ତି ସରକାରର ମାତ୍ର ତମକୁ ଚାଷ କରି ଖା ବୋଲି ଦେଲୁନି ସେମିତି ହିସାବରେ ପାଟା ଦିଆ
1: ହେଲା ସେଟା ଅବକା ST ଲୋକେ ଆକା କି ଆମର ଆଦିବାସୀ ଲୋକକେ ମିଶା ସେମିତି କାଇ ଆଇନ ଅଛେ ବାବୁ?
0: ନା ନା ଆଦିବାସୀ ଲୋକ ଦିଆ ହେଇଛି ନା ଆଦିବାସୀ ଲୋକେ ଆଦିବାସୀ ଲୋକ ସେଟା ଯେ ତାର ଦାଦି ଆନର ଚାଷ କରି ଖାଇତେ ରହିବାର ଅଛି ବର୍ଷକେ ବର୍ଷ ଖଣ୍ଡଲା ଚାଷ କରିକି ଖାଇକିରି ମୁଇଁ ଗୁଲା ଗାଁଟା ସବୁ ଜଙ୍ଗଲ କେ ମାରିକି ଧ୍ୱଂସ କରିକି ମୋତେ ପାଟା ଦିଆ ବୋଲି ତକ ନହେ
1: ଜଙ୍ଗଲ ସରି ଯାଇଛି
0: ଗୋଟେ ଜଙ୍ଗଲ ଗୋଟେ ଗାଁର ଲାଗି ଏତେ ବଡ ଜଙ୍ଗଲ ସରି ଯାଇଛି ସେଟାର ପାଇଁ ପୋଡୁ ଚାଷ ଆମର କୋରାପୁଟ ଭାଷାରେ ପୋଡୁ ଚାଷ ଅଛି ଜୟ ଲଗାଇ ଲଗାଇକିରି ଡସେଇ କରି ଚାଷ କରିଲାନି ଏସବୁ ଏଟାକୁ ମାର୍କେଟ ଡସେଇବା ସେ ପରକୁ ଆରି ଗୋଟେ ଡସେଇବେ ପରକୁ ଆରି ଗୋଟେ ସେ ପର ଆରି ଗୋଟେ ଏମିତି ଡସେଇତେ ବୁଲେ ନହେ ଗୋଟେ ଗୋଟେ ଜମି ଏକା 10 ବର୍ଷ 12 ବର୍ଷ 15 ବର୍ଷ 20 ବର୍ଷ ହେଲା ଚାଷ କରତେ ରହିଛି ବୋଲେ ସେଟା ST ଲୋକ ହେଇଥିବେ ରିଜର୍ଭ ଫରେଷ୍ଟ ଭିତରେ ଥିବ ବୋଲେ ତାକୁ ଜଙ୍ଗଲ ଜମି ପଟା ଦିଆଯିବ ସେଟା ଜଏଣ୍ଟ ଭେରିଫିକେସନ କରାହବ ତୋର ଦାଦି ଆମର ବାପା ବଡ ବାପା ଦାଦା ଅମଳର ଯଦି କରା ହେଇଥିବ ଚାଷ 15-20 ବର୍ଷ ଚାଷ କରି ଖାଉଛୁ ବୋଲେ ତାକୁ ଦିଆ ହବ ଜଙ୍ଗଲ ଜମି ପଟା
1: ସେମିତି
0: ନହେ
1: ଗୋଟେ ଲୋକ ବୋଲା କେତେ ଏକରା ଦେଇପାରୁଛି ସରକାର ଏବେ ତମେ କରଲା
0: ସରକାର ଗୋଟେ ଏକରା ହିସାବ ନ ଦେ ସେଟା ଗୋଟେ ଏକରା କେ ସେଟା ଜଣକେ ଅଧ ଏକରା ଏମିତି ଦେଇଛି ଡଙ୍ଗର ମନ ଦେବାଇ ଅଧ ଏକରା ତିନ ପାଉ ଏମିତି ଦେବାଇ ବୋଲେ ବୁକେ ନା ସହ ଚାଷ କରି ଖାଇ ବଞ୍ଚ ବୋଲିକରି ଦେବାଇ ସେଟା ଡଙ୍ଗର ଦାନ ମାଣ୍ଡିଆ ମୁଣ୍ଡି ଶୁଆ ଶୁଇ ବୁନିକରି ଖା ବୋଲିକରି ତକ ଦେବାଇ ଆର ଏକରା ଏକରା ଡାବର ଦେଇଛି ଦେଲା ପରେ ଖାଲି ମାରତେ ଏକା ଜଙ୍ଗଲ ନେଲା ନ ଦେ ସରକାର ନ ଦେ
1: ଜଙ୍ଗଲ ସୃଷ୍ଟି କରିବା କାଜେ ବୋଲି ତ ଚେଷ୍ଟା ଚାଲିଲା ଅଛେ ଆରି ଜଙ୍ଗଲ ମାରିକି ଚାଷ କରିଲେ ନହେ ନାଇ କି
0: ଗୋଟେ ଜଙ୍ଗଲ ଜମିକୁ ରିଜର୍ଭ ଫରେଷ୍ଟ ଏରିଆ ଭିତରେ ସିଡଲ ଟ୍ରାଇବ ଲୋକ ହେଇଥିବ ଆଦିବାସୀ ଲୋକ ହେଇଥିବ ରିଜର୍ଭ ଫରେଷ୍ଟ ଏରିଆରେ ଘର ବାନ୍ଧିକି ରେଭାଇ ରେଭିନ୍ୟୁ ଭିଲେଜ ହେଇଥିବ।

0: ଆରେ ପେରିଆ ଭିତରେ ଆଜିକି 15 ବର୍ଷରୁ 20 ବର୍ଷ ଚାଷ କରି ଖାଉଥିବ, 3-4 ପାଟୁ ହେଇଥିବ, ତାକୁ ଗୋଟେ ଏକରାରୁ ଅଧା ଏକରା ତାକୁ ଡଙ୍ଗର ଜମି ଜଙ୍ଗଲ ଜମି ପ୍ରଦାନ କରାଯିବ। କଲେକ୍ଟର ଅନୁସାରେ ସେଟା ଆଲାଉ କରିକି ଦିଆଯିବ। ସେଇ ଜାଗାରେ ସେ ପ୍ରତିବର୍ଷ ଚାଷ କରି ଖାଇବ, ଆଉ କୋଉକୁ ବିକି ପାରିବ ନାହିଁ।
1: ତାର ପରିବାର ମାତର ବାବୁ କାହିଁଟା ବୋଲେ ଏବେ ମନେକର ଗୋଟେ ଲକ କଲାନି ଦାଦିଆନୁ ତାର ପିଲା ସିଟି ଚାଷ କରିକିରି ଖାଇପାରିବା ହେଲେ ବୋଲ କଥା ବାବୁ ବୁଝାଇ ଦେଲା ଯେ ଆମର ଜଙ୍ଗଲ ଆଇନ ଆମର ଜମି ଆଇନ ଆମର ଆଦିବାସୀ ଲୋକ କାଜେ କାହିଁଟା ଅଛେ ସେଟା ବୋଲ ବାବରେ ବୁଝିଦେବା ଯେ କେମିତି କଲେ ଆର ଏନର ତେନର ଟା କରିକିରି କାଟିକିରି କଲେ ତ ନଏ ଏମିତି ଦାଦିଆନି ଠାନୁ କରଲା ପଛେ ତମର ଲଗେ ଯାଇକିରି ସେ ବୁଝାମଣା କରିକିରି ତମେ କହିବା ହିସାବରେ କଲେ ସେଟା ତାଙ୍କର କାଜେ
0: ହେଇଛି। ସେମିତି କଲେ ମିଳିଛି ଆର ବରଷ କେ ବରଷ ଜଙ୍ଗଲ କାଟି କାଟି ଧ୍ୱଂସ କଲେ ଜଙ୍ଗଲ ନଷ୍ଟ ହେଇଯିବ। କୋରାପୁଟ ଜିଲ୍ଲାରେ ଆମର ଜଙ୍ଗଲ କମିଯିବ। ଆଗରେ ଆମର ଓଡ଼ିଶାରେ କୋରାପୁଟ ଜିଲ୍ଲା ବୋଲେ 25-30 ବର୍ଷ ତଳେ ଲୋକ ଡରୁଥିଲା ଏ ବିଂ ଜଙ୍ଗଲ ଭିତରେ କିଏ ଯିବ ସେଠି ବୋଲେ। ଆଜିକାଲି ସବୁ ଚାକିରିଆ ମାନେ କୋରାପୁଟ ଜିଲ୍ଲା ଲୋକ ଆଇଲାନି କାହିଁକି ବୋଲି ଜଙ୍ଗଲ ଅଛେ, ଶୀତଲା ଅଛି, କ୍ଲାଇମେଟ ଭଲ ଅଛି, ଭଲ କ୍ଲାଇମେଟ ଅଛି, ଭଲ ଜାଗା, ସେଥିପାଇଁ ବୋଲି ସବୁ ତେନ ଲୋକ ଆଇନେ ଆଇଲାନି। କୋରାପୁଟ ଜିଲ୍ଲା ଆମର ସୁନାର ମାଟି, ଆମର ପାଣି ପବନ, ସେଥିପାଇଁ ସବୁ ଭଲ ବୋଲି ଆସୁଛନ୍ତି। ସେଥିପାଇଁ ଆମର କୋରାପୁଟ ସମସ୍ତ ସିଡ୍ୟୁଲ ଟ୍ରାଇବର ଭାଇ ଭଉଣୀ ମାନେ କୋରାପୁଟିଆ ଭାଇ ଭଉଣୀ ମାନଙ୍କେ ଏଇ ଆମର ଅଲ୍ ଇଣ୍ଡିଆ ରେଡିଓ ମାଧ୍ୟମରେ ମୁଁ ପର ଡିପାର୍ଟମେଣ୍ଟ ସବୁ ଆୱାରନେସ୍ କରୁଛି, ଜଙ୍ଗଲ ବଞ୍ଚାନ୍ତୁ ଆଉ ଆମର କୋରାପୁଟ ଜିଲ୍ଲାକୁ ବଞ୍ଚାନ୍ତୁ। ବୃକ୍ଷ ହିଁ ଜୀବନ, ପିଲାଟିଏ ଗଛଟିଏ, ମା ଟିଏ ଗଛଟିଏ, ଆଜିର ଏଇ ଆୱାରନେସ୍।
1: ଜବର ଧନ୍ୟବାଦ ଲାଗ ପରେଶ ବାବୁ, ବଡେ ନିକ ବୁଝାଇ
0: ଦେଲା। ନମସ୍କାର ଲାଗ, ଧନ୍ୟବାଦ ଲାଗ, ଆମର ଶ୍ରୋତା ଭାଇ ଭଉଣୀ ମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ।
2: କାହିଁ ନିକ ବୁଝାଇ ଦେଲା ଦେଖ ନି କେତେ ସବୁ ସରକାର ଆଇନ ଅଛେ କି ନାଇଁ, ବଢିଆ ବଢିଆ ଭାଇ ଭଉଣୀ ମାନେ ଜାଣିଲା
1: ଏଲେ ସେ ବାବୁ ପୁଣି ଶ୍ରଦ୍ଧା ଆସି ତାକୁ ମିଶା ଗୋଟେ ଗୀତ ଶୁଣାଇ ଦଉ କା
2: ଶୁଣ।

0: କରି
1: ଆଜ୍ଞା ହେଲାନି ଆଜ୍ଞା, ମୋତେ ଏବେ ତ 30 କିଲୋ ହେଲାଣି। ମୁଁ 10 ବର୍ଷ ଠୁ ଚାଷବାସ ଆରମ୍ଭ କରିଛି।
0: ଆମର ଚାଷବାସ ବୋଲେ ଏଇଟା କାଇ କାଇ ଚାଷ ମନ୍ତନ କରଲା?
1: ଏ ବିନ୍ସ, କୁବି, ବାଇଗଣ, ବେଜରି, ମରିଚ, କାକଡ ଟିକେ ଟିକେ, ଭେଣ୍ଡି, ଏଇଟା
0: ଶାଗ ଡାଲ ମୋର ନେଇ।
1: ହଇ ଶାଗ ଡାଲ ଦାନ ତ ଆଜ୍ଞା, ଦାନ ନ କଲେ ତ ଆମର କୋରାପୁଟ ଟାଇମରେ ବଞ୍ଚି ହବ ନାହିଁ। ଏଇ ଦାନ ମାଣ୍ଡିଆ ଏଇଟା ସବୁ ଟିକେ ଟିକେ କରୁଛୁ।
0: ହେଲେ ଆମର ଏଇ ଯେଉଁ ପନିପରିବା ବୋଲେ ଏଇ ଯେଉଁ ଶାଗ ଡାଲ, ଏଇଟାକେ ଚାଷ କରିବାଟା ଅଲଗ ସହଜ କି କଷ୍ଟ ହଏ?
1: ଆଜ୍ଞା ଚାଷର ଇଏ ହିସାବ ବାବଲେ ସେରି ଆଜ୍ଞା ସହଜ ଆକା ଅଛି। ଆରେ ଚାଷର ହିସାବ ନ ବାବଲେ ସେରି ଆମର ଶରୀର ତ ବଞ୍ଚବାର ଅଛି। ସେ ହିସାବ ଲଗେ ଦେଖିଲା ବେଲକେ ଯଦି ବୋଝ ବୋଲବୁ ବୋଲେ ତ ଶରୀର ପାଇଁ ଅସୁବିଧା କି ଶରୀର ବଞ୍ଚବା ପାଇଁ କରବାର ଆକା ଅଛି। କିଛିଟା କର୍ମ କଲେ ଆକା ଯାଇକରି ଆମକୁ ଫଳବ କି ନାଇଁ?
0: ବଢିଆ କଥା ଗୋଟେ କହିଦେଲା ଯେ ଆମେ କାମ ଦାମ କରଲେ ଆକା ଆମେ ଜୀବନ ଜିଇକେ ପାରବୁ। ଡାବୁ ରେବା ଲୋକ ମିଶା ହିଅତ କି ଡାବୁ ନା ରେବା ଲୋକ ମିଶା ହିଅତ, ଯେ କାମ ଦାମ ନ କରଲେ ରୋଗ ଆଇଛି, ଚିନ୍ତା ଆଇଛି, ନଏବା କାଇଛେ ବାସ୍କୁଟି ମାନେ ଏବା ବସିକରି କାମ ଦାମ କରିକରି ଗାଗର କେ ସୁସ୍ଥା କରିକରି ରଖବାର। ହେଲେ ଇ ଜନ ବିନିସ ବଲାସ କି ବାଙ୍ଗା ବଲାସ କି ବେଜରି ବଲାସ, ଏଇଟା ମାନେ କେତେ ମାସିଆ ଚାଷ ମନେ?
1: ଏଇଟା ମାନେ ବୋଲେ ସରି ପାଞ୍ଚ ଛଅ ମାସିଆ ଚାଷ ଆଜ୍ଞା। ବିନ୍ସ ହେଲାନି ପାଞ୍ଚ ମାସିଆ ଚାଷ, ଲଗାଇ କରି ଦୁଇ ମାସ ପୂର୍ବରୁ କାଢ଼ବାର, ମଝି ପତି କରି ମାସେକ ଭିତରକେ ଗଛ ହେସି, ଦୁଇ ମାସ ଭିତରକେ ଫଳ ହେସି, ଆରେ ଦୁଇ ମାସ ସରିଲା ବେଲକେ ବିନ୍ସ ସରସି।
0: ହେଲେ ବିନ୍ସ ଏବେ ବିନ୍ସ ଜଣ କରଲାସନି ଇତି କେଡେ କେଣ୍ଡ ପୁରା କରଲାସନି? ଆରି କଣ କଣ ଥିଲେ ତମେ ଖତ ସାର ସବୁ ଆଣିକରି କରଲାସନି କି କଣ ତିନିକରି ବିକଲାସନି? ଆଇଟା ମାନେ ଅଲଗ କହିଛି
1: ଏବେ ତ ଆଜ୍ଞା, ଏଇ ବର୍ଷ ଏତେ ମଡି ଚାଲିଲା ବରିଗୁମା, ନହେଲେ ସେରି ଏମିତି ଲକା ଲକା ବିକିଲୁ ବରିଗୁମା ନି କରି ଆମର ଇ ଲୋକ କାମତା କୁମଲି ଏମିତି କୁଚରା ଆଠ ମନ ମିଶା ଅଛେ ଆଜ୍ଞା, ସେମିତି ନି କରି ଯେମିତିକି ଆମର କୁକୁଡ଼ା ଗାଲି ପୁରା ଆଠ ମନ ବସିଛି, ସେଠି ଗଲେ ଦୁଇ ପଇସା ପାଇ ଆସି ବୋଲିକରି ଆଠ ମନ ବେଶୀ ଗଲୁନି ବରିଗୁମା, ସେତିକି କମ ଆକା। ଏବେ ସାର ପତର ବୋଲେ ସେରି ଆଜ୍ଞା, ଏବେ ଆମର ଗାଈ ଗୋରୁ ଅଛେ, ଗୋବର କତାକା ବୋଲା ପରେ ତାକେ ଡବି ମାରି କରି ଡବି ଲୋକ ଫୁଜେ ଲାଗା ଦେଇ କରି ବୋଲା ପରେ ଇଏ କରଲୁନି। ତାପରେ ଯଦି ଅଧିକ ଅସୁବିଧା ଚାଷ ଯଦି ଦୁର୍ବଳ ହେଲେ ଆମର କୁଲି ମଜୁରୀ ରେଟ୍ ନ ଫସାଏ ବୋଲିକରି ରାସାୟନିକ ମିଶା କଣ ଲାଗା ଦେବାକୁ ବାଧ୍ୟ ହେଲୁନି। କାହିଁକି ନେ ବୋଲେ ସେଠି ଆମର ଜମି ଲାଛୁଆ
0: ଆଜ୍ଞା,
1: ହଇ ଜମି ଲାଛୁଆ ହେଇଗଲା ଆଜ୍ଞା, ସରକାର କଣ୍ଟାକ୍ଟ କଣ୍ଟାକ୍ଟ ଦେଇ ଦେଇକରି ଆମେ ମିଶା ନ ପକାଉ ବୋଲି କୁଲି ମଜୁରୀ ରେଟ୍ ହେଇଗଲା, ବାଧ୍ୟ ହେଇକରି ଆମେ ମିଶା କଣ୍ଟାକ୍ଟ କଣ୍ଟାକ୍ଟ କରଲୁ, ନହେଲେ ସେଠି ବେଶୀରୁ ବେଶୀ ବୋଲେ ଆମର ଜୈବିକ ସାର ଆକା ହେଲାନି।
0: ହେଲେ ଆଜିକାଲି ତ ଲୋକ ତ ଗାଈ ଗୋରୁ ପୋଷବାଟା ଛାଡି ଦେଲା, ଜନ ଗାଈ କୁଡିଆ ମାନେ ରହିଲା, ଗୁଆଲ ଘର ରହିଲା, ଏଇଟା ମାନକେ ଭଙ୍ଗାଇ କରି ଘର ବାନ୍ଧି ଦେଲେ। ହେଲେ ଏବେ ଅଲପ ଇ ଗୋବର ଖତ ହିଓ, ଇ ଜୈବିକ ଖତ ହିଓ, ଏଇଟା ମାନେ ଅଲପ ମିଲବାଟା ଅଲପ କଷ୍ଟ ହେଇଗଲା
1: କଷ୍ଟ ଆଜ୍ଞା। ସେଟା ଏବେ ଯେ କାହିଁ କର୍ମ କଲେ ଆକା ଇଟା ମାନେ ପଡ଼ଲାନି, ନହେଲେ ନାଇଁ ଏବେ ସବୁ ସୁକର ପାଇଁ ବୋଲିକରି ଗାଡି ଘୋଡ଼ା ମିସିନ ଫିସିନ କରଯୁଗ ବୋଲିକରି କଳ ପଳେଇଲା କେ ସବୁ ବିକା ବିକ୍ରି କରିକରି ମଣିଷ ସୁକର ପାଇଁ ସବୁ ଜିନିଷକୁ ନଷ୍ଟ କରିଦେଲା।
0: ବଢିଆ କଥା ଗୋଟେ କହିଦେଲା। ଇ ଜଣ ଆମେ ପନିପରିବା ଶାଗ ଡାଲ ଜଣ ଚାଷ କରୁ ବୋଲେ ଏଇଟା ଗୋଟେ 50 ସେଣ୍ଟ ପରା ଜାଗା ଅଛେ, ମୁଇଁ ଆଇତି ବିନିସ କରବି ବୋଲେ ଭଲ ପାଚି ଆଇଲା ବୋଲେ ମୋତେ କେତେ ପରା ଲାଭ ମିଳେ
1: ଆଜ୍ଞା? ତମେ 50 ସେଣ୍ଟ ପରା କରବାସ ବୋଲେ ଆଜ୍ଞା, ଦେଖା ତମର କର୍ମ ଉପରେ ନିର୍ଭର, ଠିକ କରି ଇଏ କରବାସ ବୋଲେ କିଛି ନହେଲେ ମିଶା ଆମେ ତ 10 ସେଣ୍ଟ ଲେଖା କରିଦେଉଛେ, 10 ସେଣ୍ଟ କେ କିଛି ନହେଲେ ମିଶା 10,000 ଲେଖା ପାଇଲୁ, 50 ସେଣ୍ଟ କେ ଧରି ଦିଅ, 10 ସେଣ୍ଟ କେ 10,000 ବୋଲା ବେଲକେ 50 ସେଣ୍ଟର ମାଇନସ କରିଦିଅ,
0: 50 ସେଣ୍ଟ ବୋଲେ 50,000 ମିଳୁଛି ବୋଲେ
1: 50,000 ପାଇପାରବା, ମାତ୍ର ତାକେ ନିଷ୍ଠା ଭାବରେ କରବା, ଯଦି ନିଷ୍ଠା ଭାବରେ ନ କଲେ ଆଜ୍ଞା ତାହେଲେ ଭିତରେ 25,000 ମିଶା। ଏବେ ଆଜ୍ଞା ଦେଖା ଆମର ଆରି ଗୋଟେ କଥା, ବଜାର ମାର୍କେଟ ଯଦି ଦରଦାମ ରହି ଯାଇଛି ବୋଲେ ତ କାଇଁ ଭିତର ମିଶା ଅଛେ, ଦରଦାମ ଯଦି କମି ଯାଇଛି ବୋଲେ ଲସ୍ କେ ପଡିଛି।
0: ଏଇଟା ମିଶା ଗୋଟେ କଥା ଅଛେ ନି? ହେଲେ ଶାଗ ଡାଲ ଆମେ ଭଲ ଅଛେ କି ଆମେ ଦାନ ମଣ୍ଡିଆ ବିରି ଆମେ ଭଲ ଅଛେ?
1: ନାଇଁ ଆଜ୍ଞା, ଶାଗ ଡାଲ ଲଗେ ଆକା ଭଲ ଅଛେ, ଆମର ପନିପରିବା ତାନ କୁନ ଚାଷ କାଟି ନ ପାରେ ଆଜ୍ଞା, ପନିପରିବା ଠୁ ଦାନ କାଟି ପାରବ ନାହିଁ, ଡଡା କାଟି ପାରବ ନାହିଁ, ଆମର ଯେତିକି ଛଅ ମାସିଆ ପାଠି ଅଛି କିଏ କାଟି ପାରବ ନାହିଁ, ପନିପରିବା ସବୁଠୁ ଶ୍ରେଷ୍ଠ ହବ।
0: ହେଲେ ଏଇଟା ଆମର 12 ମାସ ତମେ ତମର ଗାଁର ଲୋକ ମାନେ କହିବ କି ନାଇଁ ଆଇ ଫଲନା ସବୁବେଳେ ବେଡ଼ାଇ ଆକାରେ ସି ଆଇ ଯେଡ଼େ ବେଲେ ଦେଖା ବେଡ଼ାଇ ଆକାରେ ସି ବୋଲବା, ହେଲେ ତମେ ଏଇଟା 12 ମାସ ଇଟା ଚାଷ କରଲା ସିନି ବୋଲବା କଥା? ଖରା ଖରା ଦିନେ ଖରା ରକମର, ବର୍ଷା ଦିନେ ବର୍ଷା ରକମର ନି? ନାଇଁ ବଢିଆ କଥା, କାମ ଆକା କରତେ ରହିବା। ହେଲେ ପିଲାଟକି କେତେଟା?
1: ପିଲାଟକି ଝିଅ

ଆଜିର ପ୍ରସଙ୍ଗ ଶୁଣିବେ ସନ୍ଧ୍ୟା 6:55, ରାତି 7:25 ପ୍ରଚାର କରିବୁ ଜିଲ୍ଲା ହାଲଚାଲ। ଏଥିରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ରାତି 7:30 ଶୁଣିବେ କାର୍ଯ୍ୟକ୍ରମ ବନାନୀ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶୀ ଏବଂ ଛାନ୍ଦ ଶୁଣିବେ ରାତି 8:00। ଶିଳ୍ପୀ ହେଲେ ଗଗନ ବିହାରୀ ବେହେରା। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ ରାତି 8:15। ଏଥିରେ ଶୁଣିବେ ଯୋଗ କରିବା ସୁସ୍ଥ ରହିବା ଏ ସମ୍ପର୍କରେ ଏକ ସାକ୍ଷାତକାର ଅମ୍ବିକା ରଞ୍ଜନ ପାଣିଗ୍ରାହୀଙ୍କ ସହିତ। ପରେ ହେଲ୍ଥ ଟିପ୍ସରେ ଶୁଣିବେ ସନ୍ତୁଳିତ ଖାଦ୍ୟର ଆବଶ୍ୟକତା ସମ୍ପର୍କରେ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:35। ଏଥିରେ ଖ୍ୟାଲ ପରିବେଷଣ କରିବେ ପଣ୍ଡିତ ଅଜୟ ବହନକର। ରାତି 9:30 ଶୁଣିବେ ଜାତୀୟ ଚଳଚ୍ଚିତ୍ର ପତ୍ରିକାର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଜି ରାତି 10:00 ଶୁଣିବେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ବେତାର ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲିର କିଛି। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ 6:05। ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ, ମିତାଲି ଚିନ୍ନାରା, ଜିତେନ୍ଦ୍ର ଠାକୁର, ନିରୁପମା ଦାସ, ଗୋପୀନାଥ ମହାପାତ୍ର ଏବଂ ବିଶ୍ୱ କଲ୍ୟାଣୀ ମହାନ୍ତି। 8:30 ପ୍ରଚାର କରିବୁ ସୁର ଲହରୀ। ଶିଳ୍ପୀମାନେ ହେଲେ ପ୍ରମୋଦ କୁମାର ଏବଂ ସବିତା ହତା। ଆନ୍ତର୍ଜାତୀୟ ଯୋଗ ଦିବସ 6:30 ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗ କୋଲକାତାର ରେଡ୍ ରୋଡ୍ରେ ଦେଶବ୍ୟାପୀ ଏକ ସମୟରେ ଆୟୋଜିତ ହେବାକୁ ଥିବା ଗଣଯୋଗ ପ୍ରଦର୍ଶନ ସହିତ ଜାତୀୟ ସ୍ତରର ଉତ୍ସବ ପାଳନର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। 8:45 ଶୁଣିବେ ସୁଗମ ସଙ୍ଗୀତ। ଫୋନ୍ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୁଁ ପସନ୍ଦ ଶୁଣିବେ 9:00। ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ। ଦିନ 12:30

ନିଶ୍ଚୟ ଶୁଣିବେ କେତୋଟି ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ଅରବିନ୍ଦ ମୁଦୁଲି, ନମିତା ଅଗ୍ରୱାଲ, ବସନ୍ତ ପାତ୍ର, ଇରା ମହାନ୍ତି, ସୁବାସ ଦାସ, ଶୈଳଭମା ଏବଂ ସନୁ ନିଗମ। ଦିନ ଗୋଟାଏ ବାଜି ପାଞ୍ଚ ମିନିଟ୍ରେ ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଅପରାହ୍ନ ପାଞ୍ଚଟାରେ ଶୁଣିବେ ଯୁବ ଶ୍ରୋତାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ରହିଛି ଯୁବପିଢ଼ି ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ ସାକ୍ଷାତକାର, ପରେ ଶୁଣିବେ ମେସେଜର ଉତ୍ତର ଏବଂ ଜାଣିବା କଥା। ଅପରାହ୍ନ ପାଞ୍ଚଟା ବାଜି ତିରିଶ ମିନିଟ୍ରେ ପ୍ରଚାର କରିବୁ ଚୈତି ଜହ୍ନ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଲାଇଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ବିଷୟ ରହିଛି ଗାଗଡ଼କାଜି ଯୋଗର କାମ। ସନ୍ଧ୍ୟା ଛଅଟା ବାଜି ପାଞ୍ଚ ମିନିଟ୍ରେ ପ୍ରଚାର କରିବୁ ସମ୍ପର୍କ ସେତୁ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା ଛଅଟା ବାଜି କୋଡ଼ିଏ ମିନିଟ୍ରେ। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ 2026 ଅନ୍ତର୍ଗତ ଇଂଲଣ୍ଡ ଓଲ୍ଡ ଟ୍ରେଡ୍ ମାଞ୍ଚେଷ୍ଟରଠାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟି ଟ୍ୱେଣ୍ଟି କ୍ରିକେଟ୍ ଖେଳର ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ଶୁଣିଲି ଆଜି ଏବଂ କାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା।

ଆକାଶବାଣୀ ଜୟପୁର ଭେଟି ଦେଉଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ଜିତ୍ ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ସଂଯୋଜନା ନଦୀପ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପୁଣି ଥରେ ଆମେ ନେଇଛୁ ସମୀରଙ୍କ ଗୀତ ରଚନାରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନି କୁମାର ସାନୁଙ୍କ ସହିତ। ଗୀତଟି ନେଇଛୁ କର୍ଜ ଚଳଚ୍ଚିତ୍ରରୁ। ସଙ୍ଗୀତ ସଂଯୋଜନା କରିଛନ୍ତି ସଞ୍ଜୀବ।

ଭେଟିଦେଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 115ତମ ଭାଗ।

ପୃଥୁ ଭଗବାନଙ୍କଠାରେ ଆପଣାର ଭକ୍ତି ନିବେଦନ କଲେ। ପୃଥୁ ରାଜା ହୋଇ ପ୍ରଜାଙ୍କୁ ସୁଖ ଦେଲେ। ସେ ପ୍ରଜା ଓ ସଭାସଦମାନଙ୍କୁ ହରିଙ୍କ ସେବା କରିବାକୁ ଉପଦେଶ ଦେଲେ। ଶ୍ରୀହରି ଚେତନା ରୂପରେ ସକଳ ଶରୀରରେ ବିଦ୍ୟମାନ। ପୃଥୁ ପୁଣି ଋଷିମାନଙ୍କୁ ପଚାରିଲେ କେଉଁ କର୍ମ କଲେ ମୁକ୍ତି ପାଇପାରିବ। ସେମାନେ କହିଲେ ଗୋବିନ୍ଦଙ୍କ ଚରଣ କମଳରେ ଆତ୍ମସମର୍ପଣ ହିଁ ସକଳ ଦୁଃଖରୁ ମୁକ୍ତି କରିବାର ଏକମାତ୍ର ପନ୍ଥା। ନିଷ୍କାମ ଭକ୍ତି ଦ୍ୱାରା ଓ ଆପଣା ପର ଭେଦବୁଦ୍ଧି ତ୍ୟାଗ ଦ୍ୱାରା ହରିଙ୍କ କୃପା ଲାଭ ସହଜ ହୁଏ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ହିନ୍ଦୀ ଭଜନ। ପ୍ରଥମ ଭଜନଟି ପାଇଁ କଣ୍ଠଦାନ କରିଛନ୍ତି ପଙ୍କଜ ମଲ୍ଲିକ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଜଗଜିତ୍ ସିଂଙ୍କ କଣ୍ଠରୁ। ଗୀତ ରଚନା ସୁଦର୍ଶନ ଫକୀର, ସଙ୍ଗୀତ ସଂଯୋଜନା ଜଗଜିତ୍ ସିଂ।

0: ଶୁଣିଲେ କେତୋଟି ହିନ୍ଦୀ ଭଜନ। ଆକାଶବାଣୀ ଜୟପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସମ୍ବାଦ, ପରେ ରହିଛି ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।
1: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତ ନିରନ୍ତର ଭାବେ ଶାନ୍ତିର ବାର୍ତ୍ତା ଦେଉଛି, କହିଲେ ରାଷ୍ଟ୍ରପତି। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ବଳିଷ୍ଠ ହେବ, ମତବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ହେବ ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗର ବାର୍ତ୍ତା ନେଇ ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ନୂତନ ପ୍ରକଳ୍ପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ରାଷ୍ଟ୍ରପତି କହିଛନ୍ତି ପଶ୍ଚିମ ଏସିଆ ସମେତ ବିଶ୍ୱର କେତେକ ସ୍ଥାନରେ ଅସ୍ଥିରତା ଦେଖାଦେଇଛି, ଏଭଳି ସ୍ଥିତିରେ ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ବାର୍ତ୍ତା ଦେଉଛି।
1: ଯେତେବେଳେ ପ୍ରଗତିର ସୁଫଳ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚେ ସେତେବେଳେ ପ୍ରଗତିର ଯଥାର୍ଥ ପ୍ରତିପାଦନ ହୁଏ। ଯେତେବେଳେ ଗାଁ ପ୍ରତି, ମାଟି ପ୍ରତି, ସମସ୍ତ ଜନତାଙ୍କ ପ୍ରତି ତାଙ୍କ ଯେଉଁ ଦରଦ ଏଥିରେ ପରିଲକ୍ଷିତ ହୁଏ। ଆଦିବାସୀ ଅଞ୍ଚଳ, ଦୁର୍ଗମ କ୍ଷେତ୍ର ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଜନସାଧାରଣଙ୍କ ଜୀବନଧାରଣର ମାନର ବ୍ୟାପକ ପରିବର୍ତ୍ତନ ଅଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି। ଆଜି ମଧ୍ୟ ସେ ସେହି ଗାଁକୁ ଏବଂ ସୂର୍ଯ୍ୟ ଗ୍ରାମ କରିବା ପାଇଁ ସେ ଯେଉଁ ଘୋଷଣା କରିଛନ୍ତି ତାକୁ ମୁଁ ଧନ୍ୟବାଦ ଦେବି।
0: ପ୍ରଧାନମନ୍ତ୍ରୀ କହିଛନ୍ତି 2036 ଓଡ଼ିଶା ଗଠନର 100 ବର୍ଷ ପୂରଣ ହେବ। 2047 ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବ। ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ, ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ମଧ୍ୟ ବଳିଷ୍ଠ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶରେ ଦେଶର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସମୁଦ୍ର, ଖଣିଜ ସମ୍ପଦରେ ଭରପୂର, କୃଷିର ଶକ୍ତି ଏବଂ ସାମର୍ଥ୍ୟବାନ ଯୁବ ପ୍ରତିଭା ଏହି ରାଜ୍ୟରେ ରହିଛନ୍ତି। ଓଡ଼ିଶାରେ ବନ୍ଦରଠାରୁ ଆରମ୍ଭ କରି ସେମି କଣ୍ଡକ୍ଟର, ସବୁଜ ଶକ୍ତି ଆଦି କ୍ଷେତ୍ରରେ ନିବେଶ ହୋଇଛି।
2: ଓଡ଼ିଶା ଆର୍ଥିକ ଗତିବିଧି ଉଦ୍ୟୋଗ

0: ବୈଜ୍ଞାନିକ ପଦ୍ଧତି ଆପଣେଇ କୃଷକମାନେ ଆୟ ବୃଦ୍ଧି କରିପାରିବେ ବୋଲି କହିଛନ୍ତି। ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ସ୍ୱାବଲମ୍ବୀ ଯୁବା ସମୃଦ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ବଣ୍ଟନ କରାଯାଇଥିଲା। ସୁବର୍ଣ୍ଣପୁରରେ ଦେବଦମ୍ପତି ବିବାହ ପରେ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ଗମ୍ଭୀରାରେ ପ୍ରବେଶ କରିଛନ୍ତି। ଶମ୍ଭୁ ବାବା ସୁବର୍ଣ୍ଣମେରୁ ଚନ୍ଦ୍ରଶେଖର କନ୍ୟା ପିତାଙ୍କ ବାସଭବନରୁ କୈଳାସନଗର ଅଭିମୁଖେ ଏକ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ଫେରିଛନ୍ତି। ଦେବଦେବ ମହାଦେବଙ୍କ ସହ ଅଷ୍ଟ ଶମ୍ଭୁ ଅଷ୍ଟ ବିଷ୍ଣୁ ଓ ଅଷ୍ଟ ହନୁମାନ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତ ନିରନ୍ତର ଭାବେ ଶାନ୍ତିର ବାର୍ତ୍ତା ଦେଉଛି କହିଲେ ରାଷ୍ଟ୍ରପତି। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ବଳିଷ୍ଠ ହେବ ମତବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ହେବ ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗର ବାର୍ତ୍ତା ନେଇ ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ କର୍ମରେ କୁଶଳତା ହିଁ ଯୋଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତୀୟ ସଂସ୍କୃତି ଓ ମାନବ ସଭ୍ୟତାକୁ ପ୍ରାଚୀନ ମୁନିଋଷିଙ୍କର ଶ୍ରେଷ୍ଠ ଦାନ ହେଉଛି ଯୋଗ। ଯୋଗର ମହତ୍ତ୍ୱ ଏବଂ ଏହାକୁ ଆପଣେଇବା ଲକ୍ଷ୍ୟ ନେଇ ଆନ୍ତର୍ଜାତିକ ସ୍ତରରେ ଭାରତ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲା। 2014 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ମିଳିତ ଜାତିସଂଘ ଜୁନ୍ ମାସ 21 ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ଚଳିତ ବର୍ଷ 12 ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ଆସନ୍ତାକାଲି ପାଳିତ ହେବାକୁ ଥିବା ଯୋଗ ଦିବସର ପ୍ରସଙ୍ଗ ରହିଛି ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ। ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ ସକ୍ରିୟ ଓ ମାନସିକ ଭାବରେ ସ୍ଥିର ରଖିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉତ୍ତମ ସ୍ୱାସ୍ଥ୍ୟର ମୂଳ ଭିତ୍ତିଭୂମି ହେଉଛି ସୁସ୍ଥତା ଓ ସକାରାତ୍ମକ ଚିନ୍ତାଧାରା। ଜୀବନ ପ୍ରବାହକୁ ପ୍ରକାରାନ୍ତରେ ଏହା ତ୍ୱରାନ୍ୱିତ କରିଥାଏ। ସନ୍ତୁଳିତ ଭୋଜନ, ନିୟମିତ ବ୍ୟାୟାମ ଏବଂ ଉତ୍ତମ ଜୀବନଚର୍ଯ୍ୟା ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ। ଏହା ବ୍ୟକ୍ତିକୁ ଉର୍ଜାବାନ ଏବଂ ଚଳଚଞ୍ଚଳ କରିଥାଏ। ପ୍ରାକୃତିକ ଉପାୟରେ ଶରୀରକୁ ସଠିକ୍ ଉପଯୋଗ କରିପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରାଯାଇପାରିବ। ଦୀର୍ଘ ଓ ନିରୋଗ ଜୀବନ ଜୀବନ ପ୍ରବାହର ମୂଳ ଉତ୍ସ। ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ଆବେଗମୟ ସହନଶୀଳତାକୁ ବିକାଶ ଘଟାଇବାରେ ଯୋଗ ଅଭ୍ୟାସ ଏବଂ ପ୍ରକ୍ରିୟା ଅନ୍ତତଃ ମହତ୍ତ୍ୱପୂର୍ଣ୍ଣ। ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଆସନ୍ତାକାଲି କୋଲକାତାର ରେଡ୍ ରୋଡ୍ଠାରେ ଜାତୀୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଦିବସ ପାଳନର ନେତୃତ୍ୱ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶର ଜବଲପୁରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଇତିମଧ୍ୟରେ ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଯୋଗ ସଙ୍ଗମ ପୋର୍ଟାଲରେ ପଞ୍ଜୀକରଣ ରେକର୍ଡ ସଂଖ୍ୟା ଛୁଇଁଛି। ପାଖାପାଖି 6 ଲକ୍ଷ ବ୍ୟକ୍ତିବିଶେଷ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଯୋଗ ଦିବସ ପାଳନ ପାଇଁ ଦେଶ ତଥା ବିଶ୍ୱସ୍ତରରେ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି। ଜାତୀୟ ପୋର୍ଟାଲ ମାଧ୍ୟମରେ ପଶ୍ଚିମବଙ୍ଗରୁ ସର୍ବାଧିକ 2,76,000 ଅଧିକ ପଞ୍ଜୀକରଣ ହୋଇଥିବାବେଳେ ପ୍ରାୟ 1,50,000 ପଞ୍ଜୀକରଣ ସହ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ, ଉତ୍ତରପ୍ରଦେଶ, ତାମିଲନାଡୁ, ଓଡ଼ିଶା ଏବଂ ଛତିଶଗଡ଼ ସମେତ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ ଆଶାତୀତ ହୋଇଛି। ସୁସ୍ଥ ଏବଂ ନିରାମୟ ଜୀବନକୁ ଆପଣେଇବା ତଥା ଯୋଗ ମାଧ୍ୟମରେ ଜନଭାଗିଦାରିତାର ଅଂଶଗ୍ରହଣକୁ ଏହା ପ୍ରତିଫଳନ କରୁଛି। ଅନ୍ୟପକ୍ଷରେ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଇତିମଧ୍ୟରେ ଅନୁଷ୍ଠିତ ଅନ୍ଲାଇନ୍ ବିଶ୍ୱଯୋଗ କାର୍ଯ୍ୟକ୍ରମ ଏକ ମାଇଲ୍ ଖୁଣ୍ଟ ସାବ୍ୟସ୍ତ ହୋଇଛି। ରେକର୍ଡ ସଂଖ୍ୟକ 4,35,000

8831 ଜଣଙ୍କ ଯୋଗଦାନ ସହ ଏହି କାର୍ଯ୍ୟକ୍ରମ ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ଯୋଗ 365 ଅଭିଯାନକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି କ୍ରମାଗତ ଭାବେ ଏହି ସଂଖ୍ୟା ବୃଦ୍ଧି ପାଉଛି। ସରକାରଙ୍କ ପକ୍ଷରୁ ହର୍ ଘର୍ ଯୋଗ ହର୍ ଦିନ୍ ଯୋଗ ଦୃଷ୍ଟିକୋଣ ଆଧାରରେ ଦୈନନ୍ଦିନ ଜୀବନରେ ଯୋଗ ଆପଣାଇବାକୁ ପରାମର୍ଶ ଦିଆଯାଇଛି। କାରଣ ଯୋଗ ହିଁ ଶରୀରକୁ ସୁସ୍ଥ ରଖିବାରେ ଏକ ପ୍ରାକୃତିକ ଔଷଧ। ମନ ଏବଂ ଆତ୍ମାର ଏହା ଏକ ଶୋଧନ ସ୍ତର ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ରୋଗ ମାନସିକତା ଜନିତ ହୋଇଥାଏ। ପ୍ରାର୍ଥନା ତଥା ଧ୍ୟାନ ଆଧାରିତ ଜୀବନଶୈଳୀ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିଥାଏ। ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପରିପ୍ରେକ୍ଷୀରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ଯୋଗ ସମାରୋହର ଆୟୋଜନ କରାଯାଇଛି। ଦେଶର ସାଂସ୍କୃତିକ ଐତିହ୍ୟ, ପର୍ଯ୍ୟଟନ ଏବଂ ସଭ୍ୟତାର ପରିଚୟକୁ ଯୋଗ ସହ ଯୋଡ଼ିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ନୂଆଦିଲ୍ଲୀରେ 100 ଦିନିଆ, ମହାରାଷ୍ଟ୍ର ଲୋନାରରେ 75 ଦିନିଆ, ହାଇଦ୍ରାବାଦର କାହ୍ନା ଶାନ୍ତିବନମ୍ରେ 50 ଦିନିଆ, ଖଜୁରାହୋରେ 25 ଦିନିଆ କାର୍ଯ୍ୟକ୍ରମ କରାଯାଇଛି। ଯୋଗ ଦିବସ ପାଳନର ପଶ୍ଚାତ୍ ଗଣନାର ଏକ ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମଗୁଡ଼ିକ ଆୟୋଜିତ ହେଉଛି। କୋଲକାତାରେ ହେବାକୁ ଥିବା ମୁଖ୍ୟ ଜାତୀୟ ସମାରୋହ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ ହୋଇଛି। ଏବେଠାରୁ ଦୈନନ୍ଦିନ ଜୀବନଶୈଳୀରେ ଯୋଗକୁ ଆପଣାଇପାରିଲେ ଆଗାମୀ ବାର୍ଦ୍ଧକ୍ୟ ଅବସ୍ଥା ଅଧିକ ସୁସ୍ଥ ଏବଂ ନିରୋଗ ହୋଇପାରିବ। ଯୋଗ କେବଳ କେତେକ ଶାରୀରିକ ଆସନ କିମ୍ବା ବ୍ୟାୟାମ ନୁହେଁ, ବରଂ ଏହା ଶରୀର, ମନ ଏବଂ ଆତ୍ମାକୁ ଏକ ସୂତ୍ରରେ ବାନ୍ଧି ରଖିବାର ଏକ ସାଧନା। ବର୍ତ୍ତମାନର ବ୍ୟସ୍ତବହୁଳ ଓ ଚାପଗ୍ରସ୍ତ ଜୀବନରେ ନିରୋଗ, ସୁସ୍ଥ ଏବଂ ଶାନ୍ତ ରହିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆସନ୍ତୁ ଆମେ ସମସ୍ତେ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଇବା ଏବଂ ଏକ ସୁସ୍ଥ ସମୃଦ୍ଧ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ କର୍ମରେ କୁଶଳତା ହିଁ ଯୋଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ବାହୁଡ଼ିବେ ମୋ ଜଗା ବଳିଆ ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଇରା ମହାନ୍ତି ଏବଂ କୁମାର ବାପି। ଗୀତିକାର ଦେବଦାସ ଚୋଟ୍ରାଏ, ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଏଇ ଯୁଗର କୃଷ୍ଣ ସୁଦାମା। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଟି ସୌରୀ, କୁମାର ବାପି ଏବଂ ତପୁ ମିଶ୍ର। ଗୀତ ରଚନା ଏବଂ ସଙ୍ଗୀତରେ ସଜେଇଛନ୍ତି ସ୍ୱରୂପ ନାୟକ।

କାର୍ଯ୍ୟକ୍ରମର ଶେଷ ଗୀତଟି ଆମେ ନେଇଛୁ କ୍ରିମିନାଲ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ପମେଲା ଜୈନ, ଗୀତ ରଚନା ନିଜମ, ସଙ୍ଗୀତ ସଂଯୋଜନା ଦୀପକ କୁମାର।

0: ପ୍ରଚାର କଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ରହିଛି ଜିଲ୍ଲା ହାଲଚାଲ। କ୍ରମରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000 ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ। ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି। ପରୀକ୍ଷା ଦେବେ 22,79,000ରୁ ଅଧିକ ଛାତ୍ରଛାତ୍ରୀ। ଏବଂ ଚେନ୍ନାଇ ଦିନିକିଆ ଏକ ଦିବସ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି। ପଶ୍ଚିମବଙ୍ଗ ହୁଗୁଲି ଜିଲ୍ଲାର ତାରକେଶ୍ୱରଠାରେ ଆଜି ଆୟୋଜିତ ପଶ୍ଚିମବଙ୍ଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି। ଏ ବାବଦରେ ଦେଶର 9,44,00,000ରୁ ଅଧିକ ଚାଷୀଙ୍କୁ 18,880 କୋଟି ଟଙ୍କା ପ୍ରଦାନ କରାଯାଇଛି। ଶ୍ରୀ ମୋଦି ସେଠାରେ ରେଳ, କୃଷି, ଗ୍ରାମୀଣ ବିକାଶ, ମତ୍ସ୍ୟ ଓ ପଶୁପାଳନ ଆଦି କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ପଶ୍ଚିମବଙ୍ଗଳର ବିକାଶ ପାଇଁ ଦ୍ରୁତଗତିରେ କାର୍ଯ୍ୟ ଆଗେଇ ଚାଲିଛି। ପଶ୍ଚିମବଙ୍ଗ ଦିବସ ପାଳନ ରାଜ୍ୟର ବିକାଶକୁ ଅଧିକ ଉତ୍ସାହ ପ୍ରଦାନ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000ରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ନୂତନ ପ୍ରକଳ୍ପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ରାଷ୍ଟ୍ରପତି କହିଛନ୍ତି ପଶ୍ଚିମ ଏସିଆ ସମେତ ବିଶ୍ୱର କେତେକ ସ୍ଥାନରେ ଅସ୍ଥିରତା ଦେଖାଦେଇଛି। ଏଭଳି ସ୍ଥିତିରେ ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ବାର୍ତ୍ତା ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି 2036 ମସିହାରେ ଓଡ଼ିଶା ଗଠନର 100 ବର୍ଷ ପୂରଣ ହେବ। 2047 ମସିହାରେ ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବ। ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ମଧ୍ୟ ବଳିଷ୍ଠ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶରେ ଦେଶର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସମୁଦ୍ର ଖଣିଜ ସମ୍ପଦରେ ଭରପୁର, କୃଷିର ଶକ୍ତି ଏବଂ ସାମର୍ଥ୍ୟବାନ ଯୁବ ପ୍ରତିଭା ଏହି ରାଜ୍ୟରେ ଅଛନ୍ତି। ଓଡ଼ିଶାରେ ବନ୍ଦରଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର, ସବୁଜ ଶକ୍ତି ଆଦି କ୍ଷେତ୍ରରେ ନିବେଶ ହୋଇଛି। ଓଡ଼ିଶାରେ ନୂତନ ରାଜ୍ୟ ସରକାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଉତ୍କର୍ଷ ଓଡ଼ିଶା ସମେତ ଅନ୍ୟ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ 20,00,000 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ବୋଲି

0: କର୍ମୀଙ୍କ ସମେତ ମୋଟ 47 ଜଣ ଚୀନ୍ ଦେଇ ମାନସରୋବର ଅଭିମୁଖେ ଅଗ୍ରସର ହେଉଛନ୍ତି। ସେମାନେ ଆଜି ସୁଦ୍ଧା ଗ୍ୟାଙ୍ଗେଜ୍ରେ ପହଞ୍ଚବେ। ସେମାନେ ଆସନ୍ତା 27 ତାରିଖ ଦିନ ମାନସରୋବର ପରିକ୍ରମା ପରେ ଆସନ୍ତା ମାସ ପ୍ରତ୍ୟାବର୍ତ୍ତନ କରି ଗ୍ୟାଙ୍ଗଟକ୍ରେ ପହଞ୍ଚବେ। ରାଜସ୍ୱ ବିଭାଗ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଏବଂ ଗରିବ ସାଧାରଣ ନାଗରିକଙ୍କୁ ସରକାରୀ ଯୋଜନାର ସୁଫଳ ତଥା ସେବା ପ୍ରଦାନ କରିବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଶ୍ରୀକାକୁଲମ୍ଠାରେ ରାଜସ୍ୱ ଦିବସ ସମାରୋହକୁ ଆଜି ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ନାଇଡୁ ରାଜସ୍ୱ କର୍ମଚାରୀ ଭୂ ପ୍ରଶାସନ ବିପର୍ଯ୍ୟୟ ପରିଚାଳନା ଏବଂ ସାଧାରଣ ସେବା ପ୍ରଦାନରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ଜମି ବିବାଦ ସମାଧାନ କରିବା କ୍ଷେତ୍ରରେ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ରାଜସ୍ୱ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି। ବଲିଭିଆରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି। ଦେଶବ୍ୟାପୀ ବୃଦ୍ଧି ପାଉଥିବା ଆର୍ଥିକ ଆବଶ୍ୟକତା ପରିପ୍ରେକ୍ଷୀରେ ସପ୍ତାହବ୍ୟାପୀ ଚାଲିଥିବା ସରକାରୀ ବିରୋଧୀ ପ୍ରତିବାଦକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରୋଡ୍ରିଗୋ ପାଜ୍ ଏହି ଘୋଷଣା କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ପାଜ୍ ବନ୍ଦ ରହିଥିବା ସଡ଼କପଥଗୁଡ଼ିକୁ ପୁନଃ ଚାଲୁ କରିବା ଏବଂ ଦେଶରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ଠାରେ ଭାରତ ଆଫଗାନିସ୍ତାନ ମଧ୍ୟରେ ଚଳିତ ସିରିଜ୍ର ତୃତୀୟ ତଥା ଶେଷ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ 44 ଓଭରରେ 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 218 ରନ୍ ସଂଗ୍ରହ କରିଛି। 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତାବ ପ୍ରସ୍ତୁତ ହେବା ବେଳକୁ ଭାରତ 17 ଓଭରରେ କୌଣସି ୱିକେଟ୍ ନ ହରାଇ 128 ରନ୍ ସଂଗ୍ରହ କରିଛି। ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000 ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ ଏବଂ ଚେନ୍ନାଇ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଏସ୍ଆଇଆର୍ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବାଲେଶ୍ୱରରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଓ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ରାଉତ ଏହାକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ସଂଶୋଧନ କାର୍ଯ୍ୟକ୍ରମ ସେପ୍ଟେମ୍ବର 6 ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ସେହିଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ କହିଛନ୍ତି।
3: ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ଏସ୍ଆଇଆର୍ ବାଲେଶ୍ୱର ଡିଷ୍ଟ୍ରିକ୍ଟକୁ ଆରମ୍ଭ ହୋଇଯାଇଛି। ଏସ୍ଆଇଆର୍ ପ୍ରୋସେସ ଆମର ଯେଉଁ ଡେମୋକ୍ରାଟିକ୍ ପ୍ରୋସେସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ରହୁଛି, ଅର୍ଥାତ୍ ଭୋଟର ତାଲିକା। ତାର ଭୋଟର ତାଲିକାରେ କୌଣସି ବି ଇଲିଜିବଲ ଭୋଟରର ନାଁ ତା ଭିତରେ ରହିବେ, ଅର୍ ଯୋଉ ବି ଇଲିଜିବଲ ଭୋଟର ରହିବେ ତାଙ୍କର ନାଁ ତାକୁ ବାହାର କରିବା ପାଇଁ ଏଟା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଛି। ଆପଣଙ୍କୁ ମିଳିଲା ପରେ ଆପଣ ତାକୁ ଫିଲ୍ଅପ୍ କରିକି ପୁନଃ ବିଏଲ୍ଙ୍କୁ ଦେବେ। ବିଏଲ୍ଙ୍କୁ ଦେଲା ପରେ ତାକୁ ଆମେ ଅନ୍ଲାଇନ୍ରେ ଡିଜିଟାଇଜେସନ୍ ହେବ।
2: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ର ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ସୁନାମି ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦିପୁର, ବାହାବଳପୁର, ଦୁବୁଲାଗାଡ଼ି ଓ ଭୀମପୁରର ବାତ୍ୟା ଆଶ୍ରୟସ୍ଥଳୀରେ ଏହି ଅଭ୍ୟାସ କରାଯାଇଥିଲା। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ମଡେଲ ଭିଲେଜ୍ ମିଶନ ଓ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଭାସୀ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବାଲେଶ୍ୱର ଜିଲ୍ଲା ଯୋଜନା କମିଟିର ପ୍ରାରମ୍ଭିକ ବୈଠକ ଅଧ୍ୟକ୍ଷ ତଥା ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଓ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏଥିରେ ଯୋଗ ଦେଇଥିଲେ। ମିଶନ ଶକ୍ତି ବଜାର ପ୍ରାଙ୍ଗଣରେ ଓର୍ମାସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଆମ୍ବପସରା 2026 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତପନ

0: ମର୍କଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ 10 ଜଣ ପ୍ରକୃତି ବନ୍ଧୁ ଓ 5 ଜଣ ପ୍ରକୃତି ମିତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ ହୋଇଛି। ଖୋର୍ଦ୍ଧାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 204 ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ବାଲେଶ୍ୱରର ଗେଙ୍ଗୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ବାଲେଶ୍ୱରରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ହିତାଧିକାରୀମାନଙ୍କୁ ଖାଉଟି କାର୍ଡ ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ମୋବାଇଲ୍ ଫୋନ୍ ବଣ୍ଟନ କରିଥିଲେ। ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଏବଂ ଧାମରାସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଡିଆର୍ଡିଓର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ପରୀକ୍ଷଣର ତଦାରଖ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଫଳତା ପାଇଁ ବୈଜ୍ଞାନିକ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରର 2 ବର୍ଷ ପୂର୍ତ୍ତି ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସରକାରଙ୍କର 2 ବର୍ଷର ସଫଳତା ଓ ଜନକଲ୍ୟାଣକାରୀ ଯୋଜନାର ରୂପାୟନ ସମ୍ପର୍କରେ ସୂଚନା ଦେଇଥିଲେ। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଗୋବିନ୍ଦ ଚନ୍ଦ୍ର ଦାସ, ପଦ୍ମଲୋଚନ ପଣ୍ଡା, ମାନସ କୁମାର ଦତ୍ତ, ସୁଭାଷିନୀ ଜେନା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଉପସ୍ଥିତ ଥିଲେ। ମହିଳା ସଶକ୍ତିକରଣ, ଗରିବ କଲ୍ୟାଣ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ସରକାରଙ୍କର ବିଭିନ୍ନ ପଦକ୍ଷେପ ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଆପଣମାନେ ଜିଲ୍ଲା ହାଲଚାଲରେ ଶୁଣିପାରିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣ ମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ଆଜିକାଲି ଗଛର ଅଭାବ ଦେଖାଦେଉଛି, ଯାହାଦ୍ୱାରା ମାଟି ପାଣି ପବନ ପରି ଆମ ଜୀବନଦାୟକ ପଦାର୍ଥ ପ୍ରଦୂଷିତ ହେବାରେ ଲାଗିଛି। ଆମ ଜୀବନ ଶୈଳୀ ପ୍ରଭାବିତ ହେଉଛି, ଚାଷ କାର୍ଯ୍ୟ ତଥା ଆମ ପ୍ରଗତି କ୍ଷେତ୍ରରେ ବାଧା ଉପୁଜୁଛି। ତେଣୁ ଏତେ ଅନିୟମିତତାକୁ ଆମେ କାହିଁକି ବରଦାସ୍ତ କରିବା? ଆମେ ଯେହେତୁ ଶିକ୍ଷିତ ଆଉ ଜାଣିବାର, ତେବେ ଚାଲନ୍ତୁ ନା ସ୍ୱଚ୍ଛ ସୁନ୍ଦର ପରିବେଶର ପରିକଳ୍ପନା କରି ଗଛ ଲଗେଇବା ପାଇଁ ଅଣ୍ଟା ଭିଡ଼ିବା। ପରିବେଶ ହିତ ପାଇଁ ରାଜ୍ୟ ବନ ବିଭାଗ ଯେଉଁ ପଦକ୍ଷେପ ହାତକୁ ନେଉଛି, ତାକୁ ଫଳପ୍ରଦ କରିବା ପାଇଁ ଆଗେଇ ଆସିବା। ତା ଛଡ଼ା ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଜାଣି ଏଥିରୁ ଲାଭ ପାଇବା ପାଇଁ ନିଜର ଭୂମିକାକୁ ସାବ୍ୟସ୍ତ କରିବା। ଏମିତି ସଚେତନ ମନୋଭାବ ନେଇ କାର୍ଯ୍ୟ କଲେ ଆମ ପରିବେଶ ନିଶ୍ଚୟ ସବୁଜ ବନାନୀରେ ପୂରି ଉଠିବ, ଆଉ ଆମେମାନେ ଏକ ବିଶୁଦ୍ଧ ପରିବେଶରେ ବସବାସ କରି ପ୍ରକୃତିର ଅବଦାନକୁ

0: କରିପାରିବା। ଶ୍ରୋତା ବନ୍ଧୁ, ପ୍ରକୃତିର ଅବଦାନକୁ ଉପଭୋଗ କରିବାକୁ ହେଲେ ଆମକୁ ପ୍ରଚୁର ପରିମାଣରେ ବୃକ୍ଷରୋପଣ କରିବାକୁ ପଡିବ। ହେଲେ ବୃକ୍ଷରୋପଣ ପାଇଁ ତ ଆମକୁ ପୂର୍ବରୁ ପ୍ରସ୍ତୁତି କରିବାକୁ ପଡିବ। ଚାରା ଗଛ କୋଉଠୁ ଆଣିବା, କେଉଁ ସ୍ଥାନରେ ରୋପଣ କରିବା, ତାର କିପରି ଯତ୍ନ ନେବା, ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବନ ବିଦ୍ୟାଳୟ ଭୁବନେଶ୍ୱରର ସହକାରୀ ପ୍ରାଧ୍ୟାପକ ଡକ୍ଟର ରଞ୍ଜନ କୁମାର କର। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାର ବାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ ମ୍ୟାଡାମ।
0: ସାର୍, ଆଜି ଆମର ଯୋଉ ଆଲୋଚନାର ବିଷୟ ରହିଛି ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି। ବୃକ୍ଷରୋପଣ ତ କରାଯିବ, ତା ପାଇଁ ପୁଣି ପ୍ରସ୍ତୁତିର ଆବଶ୍ୟକତା କଣ ରହିଛି?
1: ବୃକ୍ଷ ଏବଂ ମଣିଷର ସମ୍ପର୍କ ଏ ସଭ୍ୟତା ସୃଷ୍ଟିରୁ ହିଁ ଦେଖାଯାଏ। ନିଜେ ବଞ୍ଚିବା ପାଇଁ ମଣିଷ ଅହରହ ତା ଉପରେ ନିର୍ଭର କରେ। ବୃକ୍ଷ ଆମକୁ ତିନିଟି ଦ୍ରବ୍ୟ ଦେଇଥାଏ। ଗୋଟିଏ ଯାହାକୁ ଆମେ କହୁ ପ୍ରୋଭିଜନିଂ, ଅର୍ଥାତ୍ ଯାହାକୁ ବିକ୍ରି କରି ଆମେ ଅର୍ଥ ଉପାର୍ଜନ କରୁ, ଏବଂ ରେଗୁଲେଟରୀ, ଯୋଉଟା ପରିସଂସ୍ଥାକୁ ବଞ୍ଚାଇବା ପାଇଁ ବୃକ୍ଷର ସକାରାତ୍ମକ ଭୂମିକା ରହିଛି, ଯେଭଳି ଭାବରେ ଜଳଚକ୍ର, ଅମ୍ଳଜାନ ଏବଂ ତାହା ସହିତ ତାପମାତ୍ରାର ଯୋଉ ଶୋଧନ, ଏବଂ ତା ଛଡା ବୃକ୍ଷ ମଧ୍ୟ ଆମକୁ ଅନେକ ସାଂସ୍କୃତିକ ଏବଂ ପ୍ରେରଣାତ୍ମକ ସହଯୋଗ ଦେଇଥାଏ। ସେଇଥିରେ ଆମର ରହିଛି ପର୍ଯ୍ୟଟନ, ତାକୁ ନେଇ ଅନେକ କାରିଗର, କୁଶଳୀ ବ୍ୟକ୍ତି ଏବଂ ଅନେକ ଲେଖକ ଆଉ ବିଭିନ୍ନ ସବୁ ଚଳଚ୍ଚିତ୍ର ତାକୁ ନେଇକି ସୃଷ୍ଟି ହେଇଥାଏ। ସେଇ ଆମର ଆକର୍ଷଣର କେନ୍ଦ୍ରବିନ୍ଦୁ। ସେଇ ସବୁକୁ ଯଦି ଲକ୍ଷ୍ୟ କରାଯାଏ, ମଣିଷର ପୃଥିବୀରେ ବଞ୍ଚିବା ପାଇଁ ବୃକ୍ଷର ଆବଶ୍ୟକତା ରହିଛି। କିନ୍ତୁ ଏବେ ଯେଭଳି ଭାବରେ ଆମର ବିଶ୍ୱ ତାପନ ଏବଂ ଜଳବାୟୁ ପରିବର୍ତ୍ତନର ସମସ୍ୟା ଏବଂ ଚାଷୀମାନଙ୍କର ରୋଜଗାରର ସମସ୍ୟା ଯୋଉ ଦେଖାଯାଉଛି କ୍ଷେତ୍ରୀୟ ଫସଲରେ, ବୃକ୍ଷକୁ ଆମର କୃଷି ମଧ୍ୟକୁ ଆଣି ତା ଦେହରୁ ଭରପୁର ରୋଜଗାର କରିବା ସହିତ ପୃଥିବୀର ନିରାପତ୍ତା ପାଇଁ ବୃକ୍ଷକୁ ଗୋଟେ ସଂଗଠିତ ଭାବରେ ଲଗେଇବାର ପ୍ରୟୋଜନ ଅଛି।
0: ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ବୃକ୍ଷରୋପଣ ପାଇଁ କି ପ୍ରକାର ପ୍ରସ୍ତୁତି କରାଯାଇଥାଏ?
1: ବୃକ୍ଷରୋପଣ ପାଇଁ ଆମକୁ ଆଗ ଚାଷୀର ଆବଶ୍ୟକତା ଅଥବା କୌଣସି ଅନୁଷ୍ଠାନର ଆବଶ୍ୟକତାକୁ ଭିତ୍ତି କରି କରାଯାଏ। ବୃକ୍ଷରୋପଣ ଓଡ଼ିଶା ସରକାର ବା ଭାରତ ସରକାରଙ୍କର ବନ ବିଭାଗଠୁ ଆରମ୍ଭ କରି ଜଳ ବିଭାଜିକା ଏବଂ ଉଦ୍ୟାନ ବିଭାଗ, ଏପରିକି ବିଏମ୍ସି, ସିଡିଏ ସମସ୍ତେ ମଧ୍ୟ ସହରାଞ୍ଚଳରେ ବିଭିନ୍ନ ସରକାରୀ ବିଭାଗ ବୃକ୍ଷରୋପଣ କରିବା ସହିତ ସ୍କୁଲ, କଲେଜ, ରେଲୱେ, ନ୍ୟାସନାଲ ହାଇୱେ, ଏପରିକି ବ୍ୟକ୍ତି ବିଶେଷ ଚାଷୀମାନେ ସମସ୍ତେ ବୃକ୍ଷରୋପଣ କରୁଛନ୍ତି। ସମସ୍ତଙ୍କର ଆଭିମୁଖ୍ୟ କିନ୍ତୁ ଅଲଗା ଅଲଗା। ଜଣେ ଚାଷୀ ଯେତେବେଳେ ବୃକ୍ଷରୋପଣ କରେ, ସେ ନିଜର ରୋଜଗାରକୁ ଗୁରୁତ୍ୱ ଦିଏ, ଅର୍ଥାତ୍ ତା ପାଖରେ ଯୋଉ ଜମି ଅଛି ସେ ଜମିରେ ସ୍ୱତନ୍ତ୍ର ସେ ବୃକ୍ଷରୋପଣ କରିବ ନା କୃଷି ସହିତ ତାକୁ ସମନ୍ୱିତ ଭାବରେ ଲଗେଇବ, ଏବଂ ତାଙ୍କର ଯୋଉ ପତିତ ଜମି ଅଛି ସେଥିରେ ଯଦି ସେ କେବଳ ବୃକ୍ଷରୋପଣ କରନ୍ତି, ତାହେଲେ ସେ ଜମିର ଗୁଣମାନଙ୍କୁ ନେଇ ଏବଂ ତାଙ୍କ ପାଖରେ ସୁବିଧା ସୁଯୋଗ ଏବଂ ବଜାରକୁ ନେଇ ତାଙ୍କୁ ବୃକ୍ଷରୋପଣ କରିବାକୁ ପଡେ। ସେ ଦୃଷ୍ଟିରୁ ତାଙ୍କୁ ଉପଯୁକ୍ତ ସ୍ଥାନ ଏବଂ ତାଙ୍କର ସୁବିଧା ସୁଯୋଗ ଏବଂ ବଜାର ସବୁକୁ ନେଇକି ସିଏ ନିଷ୍ପତ୍ତି ନିଅନ୍ତି କୋଉ ବୃକ୍ଷ ରୋପଣ କରିବେ।
0: ଏଇଠି ଯୋଉ ଆପଣ କହିଲେ ସ୍ଥାନ, ତାହେଲେ କୁହନ୍ତୁ ପ୍ରସ୍ତୁତି ପରେ କେଉଁ କେଉଁ ସ୍ଥାନରେ ସବୁ ବୃକ୍ଷରୋପଣ କରାଯାଇଥାଏ?
1: ବୃକ୍ଷରୋପଣ ପାଇଁ ଆମେ ଯଦି ଗୋଷ୍ଠୀଗତ ଭାବରେ ଚିନ୍ତା କରିବା, ତାହେଲେ ଆମର ବନ ସୁରକ୍ଷା ସମିତି, ସ୍କୁଲ, କଲେଜ ଏବଂ ବିଭିନ୍ନ ଯୋଉ ସଂଗଠନ ଏପରିକି ବେସରକାରୀ ସଂଗଠନ ମଧ୍ୟ, ସେମାନେ ଗୋଟେ ସମାଜର ଆଭିମୁଖ୍ୟକୁ ନେଇ ପରିବେଶର ସୁରକ୍ଷାକୁ ବା ପରିସଂସ୍ଥା ଅର୍ଥାତ୍ ବିଭିନ୍ନ ବନ୍ୟଜୀବ, ପଶୁ ପକ୍ଷୀ ସେମାନଙ୍କର ସୁରକ୍ଷା ବଳୟ ସୃଷ୍ଟି କରିବା ପାଇଁ ଆଭିମୁଖ୍ୟ ରଖନ୍ତି। ଏବଂ ଯେତେବେଳେ ଆମେ ବ୍ୟକ୍ତିବିଶେଷ କଥା ଚିନ୍ତା କରୁ, ସେତେବେଳେ ସିଏ ତାଙ୍କର ମାନେ ନିଜର ସୁବିଧା ସୁଯୋଗ ଏବଂ ଲାଭାଂଶ କଥା ଚିନ୍ତା କରନ୍ତି। ଗୋଟେ ଛୋଟ ଉଦାହରଣ ଯଦି ମୁଁ ଏଠି ଆଣେ, ଶାଗୁଆନ ଗଛ ଯୋଉଟାକି ଭାରତ ବର୍ଷରେ ଦିନେ ଜନ୍ମ ଲାଭ କରିଥିଲା, ଆଜି ପୃଥିବୀର 80 ଦେଶ ଶାଗୁଆନ ଗଛକୁ ଚାଷ କରୁଛନ୍ତି। କାହିଁକି? ଶାଗୁଆନ ହେଉଛି ସମସ୍ତ କାଠମାନଙ୍କର ସିଏ ହେଉଛି ରାଜା। କିନ୍ତୁ ପରିତାପର ବିଷୟ, ଯୋଉ ଦେଶ ଦିନେ ଶାଗୁଆନରେ ସବୁଠାରୁ ବେଶି ରପ୍ତାନୀ କରୁଥିଲା, ଆଜି ଆମଦାନୀରେ ସମଗ୍ର ପୃଥିବୀରେ 87% ଅଂଶ କେବଳ ଭାରତ ଦଖଲ କରେ। କିନ୍ତୁ ଏଇଟା ହେଉଛି ଗୋଟେ ପରିତାପର ବିଷୟ। ଆମ ପାଖରେ ଯଥେଷ୍ଟ ଜାଗା ଅଛି, ଶାଗୁଆନ ଭଳି ଅନ୍ୟାନ୍ୟ ଗଛ ମଧ୍ୟ ଏଭଳି ଭାବରେ ଲୋକପ୍ରିୟତା ଆମର ଅବହେଳା ପାଇଁ ହରେଇ ଯାଇଛନ୍ତି। କିନ୍ତୁ ଆମ ଚାଷୀ ଭାଇମାନେ ଯଦି ପରିତ୍ୟକ୍ତ ଜମିକୁ ନେଇ ଉଚିତ ଲାଭଦାୟକ ବୃକ୍ଷରୋପଣ କରିବେ, ତା ଦେହରୁ ନିଶ୍ଚିତ ଭଲ ଲାଭାଂଶ ପାଇ ପୃଥିବୀର ବଜାରରେ ମଧ୍ୟ ନିଜେ

0: ନିଜର ଗୁରୁତ୍ୱ ଆରୋପ କରିପାରିବେ।
1: ଏଇ ଯୋଉ ବୃକ୍ଷରୋପଣ ପାଇଁ ଯୋଉ ଚାରା ଗଛ ପ୍ରସ୍ତୁତ ହେଇଥାଏ ସେଟା କୋଉଠୁ ଆସେ ଆଉ ତାକୁ କିଏ ପ୍ରସ୍ତୁତ କରିଥାଏ?
0: ବୃକ୍ଷରୋପଣ ପାଇଁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଉତ୍ସରୁ ଚାରା ପ୍ରସ୍ତୁତ କରାଯାଇଥାଏ। ପ୍ରଥମ ହେଲା ବନ ବିଭାଗ, ସେମାନେ ମଧ୍ୟ ଚାରା ଉତ୍ପାଦନ କରି ଚାଷୀମାନଙ୍କୁ ବିନା ମୂଲ୍ୟରେ ବା ରିହାତି ମୂଲ୍ୟରେ ପ୍ରଦାନ କରିଥାନ୍ତି। ତା ସହିତ ଜଳ ବିଭାଜିକା, କୃଷି ବିଭାଗ ମଧ୍ୟ ଆତ୍ମା, ବିଭିନ୍ନ ବ୍ୟବସ୍ଥା ସରକାରଙ୍କର ଅଛି। ଏପରିକି ଆମର ସହରାଞ୍ଚଳରେ ମଧ୍ୟ ଚାଷୀମାନଙ୍କୁ ଉପଯୁକ୍ତ ବୃକ୍ଷ କି ଲାଭଦାୟକ ବୃକ୍ଷ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ଛଡ଼ା ଅନେକ ବେସରକାରୀ ସଂସ୍ଥା ଯେଉଁମାନେ କି ନିଜର ଉଦ୍ୟୋଗ ସୃଷ୍ଟି କରିଛନ୍ତି ନର୍ସରୀ କରି, ସେମାନେ ଉନ୍ନତ ମାନର ଚାରା ଚାଷୀମାନଙ୍କୁ ଯୋଗାଇ ଦିଅନ୍ତି।
1: ସାର୍, ଯୋଉ ଚାରା ଗଛ କିପରି ପ୍ରସ୍ତୁତ କରାଯାଇଥାଏ?
0: କାଗଜ ପାଇଁ ଯୋଉ ଗଛ ହୁଏ ତାର ଚାରା ହଉ, ଅଥବା ବିଭିନ୍ନ ଔଷଧୀୟ ବୃକ୍ଷ ତାର ଚାରା ହଉ, ବିଭିନ୍ନ ପ୍ରକାର ଫଳ ବୃକ୍ଷ ହଉ, ଅନେକ ଚାରା ଯୋଉଗୁଡା କି ତାଙ୍କର ଲିଙ୍ଗୀୟ ପ୍ରଜନନ ମାଧ୍ୟମରେ ବା ତାଙ୍କର ମଞ୍ଜିରୁ ତାକୁ ପ୍ରସ୍ତୁତ କରାଯାଏ। ଆଉ କେତେଗୁଡା ଗଛ ଅଛି ଯେଉଁମାନଙ୍କୁ ଅଲିଙ୍ଗୀୟ, ଆଉ କେତେଟା ଗଛରେ ଉଭୟ ଲିଙ୍ଗୀୟ ଏବଂ ଅଲିଙ୍ଗୀୟରେ ପ୍ରସ୍ତୁତ କରାଯାଏ। ତେଣୁ ସେଥିପାଇଁ ଯଥେଷ୍ଟ କୁଶଳୀ ବ୍ୟକ୍ତି ଯେଉଁମାନେ କି ଚାରା ପ୍ରସ୍ତୁତ କରନ୍ତି ଏବଂ ଚାରାର ଗୁଣମାନ, ତାର ଯୋଉ ଉତ୍ସ, ଯୋଉ ସୂତ୍ରରୁ ମଞ୍ଜି ବା ଯୋଉ ଅଲିଙ୍ଗୀୟ ପ୍ରଜନନର ଦ୍ରବ୍ୟ ଯୋଉ ସୂତ୍ରରୁ ଆସିଛି ସେ ବିଷୟରେ ମଧ୍ୟ ସଠିକ ବିବରଣୀ ଆମକୁ ଜାଣିବା ଦରକାର।
1: ଆମେ ଯେତେବେଳେ ବୃକ୍ଷରୋପଣ କରୁ, ଗୋଟେରୁ ଗୋଟେ ଗଛ ମଧ୍ୟରେ ଦୂରତା କେତେ ରହିବାର ନିୟମ ଅଛି? ଯୋଉ ଆମେ ଚାରାଟା ଲଗାଉଛୁ ସେ ବୃକ୍ଷଟା କେତେ ଉଚ୍ଚତା ବିଶିଷ୍ଟ ହେବା ଦରକାର?
0: ଗଛର ଯୋଉ ଆଭିମୁଖ୍ୟକୁ ନେଇକି ଗଛ ଭିତରେ ଦୂରତା ନିର୍ଦ୍ଧାରଣ କରାଯାଏ। ଯଦି ଗୋଟେ ଗଛ ଆସବାବପତ୍ର ପାଇଁ ତାକୁ ଲଗାଯାଇଥାଏ, ଧରାଯାଉ ଶାଗୁଆନ ହେଲା ବା ଶାଳ ହେଲା, ଟିସୁ ହେଲା, ଗମ୍ଭାରୀ ହେଲା ବା ମେହଗନୀ ହେଲା, ଏମାନଙ୍କର ଅବଧି ଯଥେଷ୍ଟ ଅଧିକା, 15-20 ବର୍ଷ, ଏପରିକି ଶାଗୁଆନ ଗଛ 20 ବର୍ଷରୁ ମଧ୍ୟ ଅଧିକ। ଯେଉଁମାନଙ୍କର ଅବଧି ଅଧିକ ସେମାନଙ୍କୁ ଦୂରତା ଅଧିକା ନିଆଯାଏ। ଯେଉଁମାନଙ୍କର ଅବଧି କମ୍, ଯୋଉଟା କାଗଜ ଫଳ ପାଇଁ ବା ଯେଉଁମାନଙ୍କୁ ଆମେ ଜାଳେଣୀ କାଠ ପାଇଁ ବ୍ୟବହାର କରୁ, ଯଥା ୟୁକାଲିପଟାସ ହେଲା, ସୁବାବୁଲ ହେଲା ବା ଝାଉଁ ଗଛ ହେଲା, ଏମାନଙ୍କୁ ଆମେ ସ୍ୱଳ୍ପ ବ୍ୟବଧାନରେ 1-2 ମିଟର ବ୍ୟବଧାନରେ ତାକୁ ଆମେ ରଖିଥାଉ। ଏବଂ ଚାଷୀମାନଙ୍କ କ୍ଷେତ୍ରରେ ସେମାନେ ଯଦି ଗୋଟେ ବ୍ୟାପକ ବୃକ୍ଷରୋପଣ ନ କରି କୃଷି କ୍ଷେତ୍ର ମଧ୍ୟରେ ଏଗ୍ରୋଫରେଷ୍ଟ୍ରି କୃଷି ବନୀକରଣ ମାଧ୍ୟମରେ ଯେତେବେଳେ କରନ୍ତି ସେତେବେଳେ ନିଶ୍ଚିତ ଭାବରେ ଦୂରତା ସାଧାରଣ ଦୂରତା ଠାରୁ ବଢ଼ିଯାଏ। କାହିଁକି ଯଦି ସେଇ ଦୂରତା, ଯୋଉ ଦୂରତାରେ ସେମାନେ ବ୍ୟାପକ ବନୀକରଣ ବ୍ଲକ ପ୍ଲାଣ୍ଟେସନ କରୁଛନ୍ତି ଏବଂ ସେଇ ଦୂରତା ଯଦି ଏଇ କୃଷି କ୍ଷେତ୍ରରେ ବ୍ୟବଧାନ ରଖିବେ ତାହେଲେ ଆମର କ୍ଷେତ୍ରୀୟ ଫସଲ ପ୍ରଭାବିତ ହେବ ଛାଇ ଦ୍ୱାରା। ତେଣୁ ସାଧାରଣତଃ 6 ମିଟର ଲାଇନ ଭିତରେ ବା 2ଟି ଧାଡ଼ି ମଧ୍ୟରେ ଦୂରତା ରଖାଯାଏ ଏବଂ ପ୍ରତି ଧାଡ଼ି ମଧ୍ୟରେ 2 ମିଟର ଦୂରତା ଏଗ୍ରୋଫରେଷ୍ଟ୍ରି କ୍ଷେତ୍ରରେ ରଖାଯାଇଥାଏ।
1: ସାର୍, ଖାଲି ତ ବୃକ୍ଷରୋପଣ କରିଦେଲେ ବା ଚାରା ଗଛ ଲଗାଇଦେଲେ ହବନି, ତାର ରକ୍ଷଣାବେକ୍ଷଣ ପାଇଁ ସବୁ ତ ବ୍ୟବସ୍ଥା କରିବା ପାଇଁ ପଡିବ, ସେଥିପାଇଁ କି ପ୍ରକାର ବ୍ୟବସ୍ଥା କରାଯାଇଥାଏ?
0: ଗୋଟେ ଗଛ ଆମେ ଲଗାଇବା ପରେ ପରେ ଉଚିତ ପରିମାଣରେ ସାର, କୀଟନାଶକ ଔଷଧ ପ୍ରୟୋଗ କରିବା ଏବଂ ବର୍ଷା ଦିନରେ ଯେହେତୁ ଗଛ ଆମେ ଲଗାଉଛୁ ସେଥିପାଇଁ ଆଉ ଅଧିକ ପାଣି ଦେବାର ପ୍ରୟୋଜନ ପଡେ ନାହିଁ। ତଥାପି ଦୂର ଦୂରାନ୍ତରେ ଯେତେବେଳେ ଅତ୍ୟଧିକ ଖରା ହୁଏ ସେତେବେଳେ ମଧ୍ୟ ଆମକୁ ଭାରରେ କାନ୍ଧେଇ ବା କୌଣସି ଉପାୟରେ ଜଳସେଚନ କରି ସେଠି ଲାଇଫ୍ ସେଭିଂ ବା ଜୀବନ ରକ୍ଷାକାରୀ ତାଙ୍କୁ ପାଣି ଦେବାକୁ ପଡେ। ତା ଛଡା ତାଙ୍କୁ ମଧ୍ୟ ଅତ୍ୟଧିକ ପବନରୁ ସୁରକ୍ଷା ଦେବା ପାଇଁ କୌଣସି ବାଡ଼ିର ସହଯୋଗ ଦିଆଯାଇଥାଏ, ବାଡ଼ିକୁ ସାଥିରେ ବାନ୍ଧି ଦିଆଯାଇଥାଏ। ଏବଂ ତୃତୀୟ ଜିନିଷ ହେଲା, ଯେତେବେଳେ ପ୍ରତ୍ୟେକଟି ଗଛ ମଧ୍ୟରେ କୌଣସି ଗଛ ମରିଯାଏ ସେ ଗଛକୁ ଆମେ ଉଚିତ ସମୟରେ ମଧ୍ୟ ସେ ଖାଲି ସ୍ଥାନକୁ ଗଛ ଦ୍ୱାରା ପୂରଣ କରିବା ଦରକାର ପଡେ। ସାଧାରଣତଃ ଆମେ ଏଭଳି ଭାବରେ ଗଛ ଲଗାଇବା ଯୋଉ ଗଛକୁ ଗାଈ ଗୋରୁ ଖାଇ ନାହିଁ। ଯଦି ଆମର ଗାଈ ଗୋରୁକୁ ପତ୍ର ଡାଳ ଦେବାର ବ୍ୟବସ୍ଥା ରଖିବା ବା ଏଭଳି ଗଛ ଯୋଉଟା କି ଗାଈ ଗୋରୁ ଖାଇବେ ତା ପାଇଁ ଆମକୁ ନିଶ୍ଚିତ ଭାବରେ ବାଡ଼ ଦେବାକୁ ପଡିବ। ବାଡ଼ ଦେବା ପାଇଁ ଆମେ ସବୁଜ ବାଡ଼ ଦେବା, ଯୋଉଟା କି ସବୁଜିମା ସୃଷ୍ଟି କରିବା, କଣ୍ଟା ବଂଶ ହଉ ବା ଆମର ଚିଲର ଗଛ ହଉ ବା ନାଗଫେଣି ହଉ ବା କିଆ ଗଛ ହଉ, ଚାରିପଟେ ଆମେ ବିନା ମୂଲ୍ୟରେ ବାଡ଼ ସୃଷ୍ଟି କରିପାରିବା। ଆଉ ଯେତେବେଳେ ଗଛ ଉପରକୁ ବଢିବା ଆରମ୍ଭ ହବ ସେତେବେଳେ ତାର ଡାଳ ଆମେ କାଟି କାଟି ଯିବା, ଯେଭଳି ଭାବରେ ଗଛଟା ସିଧା ହେଇ ବଢିବ।
1: ବୃକ୍ଷରୋପଣ କରିବା ପାଇଁ ଚାରା ଗଛ ସାଧାରଣତଃ କେଉଁଠାରେ ଉପଲବ୍ଧ ହେଇଥାଏ? ଯେଉଁମାନେ ଚାହୁଁଛନ୍ତି ବେସରକାରୀ ସଂସ୍ଥା ସେମାନେ ଚାହିଁବେ, ସାଧାରଣ ଲୋକ ଚାହିଁବେ ଆଣିକି ତାଙ୍କ ବାଡି ବଗିଚାରେ ଲଗେଇବେ, ସେଟା କୋଉଠୁ ପାଇବେ ସେମାନେ?
0: ବୃକ୍ଷରୋପଣ କରିବା ପାଇଁ ପ୍ରଥମେ ସହଯୋଗ କରନ୍ତି ଆମର ଓଡ଼ିଶା ସରକାରଙ୍କର ବନ ବିଭାଗ, ତାଙ୍କର OFSDP ଓଡ଼ିଶା ଫରେଷ୍ଟ୍ରି ସେକ୍ଟର ଡେଭଲପମେଣ୍ଟ ପ୍ରୋଜେକ୍ଟ, OFSDP ମାଧ୍ୟମରେ ସେମାନେ ସହଯୋଗ କରନ୍ତି। ଏବଂ ତା ଛଡା ତାଙ୍କର ଅନ୍ୟ ସ୍କିମ୍ ମଧ୍ୟ ଅଛି, ଯୋଉ ସ୍କିମ୍ ମାଧ୍ୟମରେ ସେମାନେ

0: ରିହାତି ମୂଲ୍ୟରେ ଅଥବା ବିନା ମୂଲ୍ୟରେ
1: ଆଜ୍ଞା
0: ଚାରା ଚାଷୀ ଭାଇମାନଙ୍କୁ ପ୍ରଦାନ କରନ୍ତି ଏବଂ ତା ସହିତ ତାର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଧନରାଶିର ବ୍ୟବସ୍ଥା ରହେ। ତା ଛଡ଼ା ଫଳ ଗଛ ପାଇଁ ଆମର ଉଦ୍ୟାନ ମିଶନ ଅଛି, ଜଳ ବିଭାଜିକା ମଧ୍ୟ ଚାରା ପ୍ରଦାନ କରନ୍ତି, ଯେମିତି ଆମର ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଉନ୍ନତମାନର ଚାରା ମଧ୍ୟ ଦିଆଯାଏ, ଫରେଷ୍ଟ କଲେଜରେ ହେଉ ବା ହର୍ଟିକଲଚର ବିଭାଗରେ ହେଉ ସେଥିରେ ମଧ୍ୟ ଚାରା ଉପଲବ୍ଧ ହୁଏ। ଆଉ ଗୁଡ଼ାଏ ପ୍ରାଇଭେଟ ନର୍ସରୀ ଅଛି ଯେଉଁମାନେ ରେଜିଷ୍ଟାର୍ଡ, ତାଙ୍କଠୁ ଆମେ ସଠିକ ଭାବରେ ଉନ୍ନତମାନର ଚାରା ନିଜେ ଦେଖି ଯେତେବେଳେ କନଫିଡେନ୍ସ ପାଉଛୁ ସେତେବେଳେ ଆମେ ତାଙ୍କଠୁ ଚାରା ମଧ୍ୟ ନେଇପାରିବୁ।
1: ସାର୍, ଏଇ ଯୋଉ କହିଲେ ଉନ୍ନତମାନର ଚାରା, ସେ ଉନ୍ନତମାନର ଚାରା ଆମେ କେମିତି ଜାଣିବା ପାଇଁ, ସେ ଉନ୍ନତମାନର ଚାରା କେମିତି ହେଇଥାଏ?
0: ଉନ୍ନତମାନର ଚାରା ଆମେ ଜାଣିବା ପାଇଁ ସିଏ ରୋଗ ପୋକ ମୁକ୍ତ ହେଇଥିବ ଏବଂ ତାର ଉଚ୍ଚତା ସଠିକ ଥିବ ଏବଂ ଉଚ୍ଚତା ଅନୁସାରେ ତାର କାଣ୍ଡର ସଠିକ ଅଭିବୃଦ୍ଧି ହେଇଥିବ ଏବଂ ତାକୁ ଲକ୍ଷ୍ୟ କଲେ ଜଣାପଡ଼ିବ ଇଏ ଗୋଟିଏ ଉନ୍ନତ କିସମ ବା ଉନ୍ନତ ଗୁଣମାନର ଚାରା। ଯେତିକି ଅବଧି ମଧ୍ୟରେ ସେ ବଢ଼ିଛି ସେହି ହିସାବରେ ହୃଷ୍ଟପୃଷ୍ଟ ହେଇକି ଆଗକୁ ଆସିଛି ଏବଂ ଜାଣିପାରିବା ଯେ ଏହି ଗଛ ଲଗେଇଲେ ଆଗକୁ ଆମେ ନିଶ୍ଚିତ ତା ଦେହରୁ ସଠିକ ଅମଳ ପାଇପାରିବା। ଏହା ଛଡ଼ା ମଧ୍ୟ ଉନ୍ନତମାନର ଚାରା ଜାଣିବା ପାଇଁ ଯେଉଁ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ କରାଗଲାଣି, ସାର୍ଟିଫିକେସନ କରାଯାଉଛି, ତେଣୁ ସେ ସ୍ତରକୁ ଓଡ଼ିଶା ଯଦିଓ ଯାଇପାରି ନାହିଁ ଆଗକୁ ସମସ୍ତ ନର୍ସରୀଙ୍କୁ ମଧ୍ୟ ସାର୍ଟିଫିକେସନ କରାଯିବ ଯାହାଦ୍ୱାରା କି ଚାଷୀମାନଙ୍କୁ ଜାଣିବାର ଅସୁବିଧା ହେବ ନାହିଁ।
1: ସାର୍, ଏ ଯୋଉ ବୃକ୍ଷରୋପଣରେ ନର୍ସରୀ ମାନଙ୍କର ଭୂମିକା କି ପ୍ରକାର ରହିଛି ବା କଣ ରହିଛି?
0: ବର୍ତ୍ତମାନ ଯେହେତୁ ଗ୍ଲୋବାଲାଇଜେସନ ଜଗତୀକରଣର ଯୁଗ, ତେଣୁ ଆମେ ସେମାନଙ୍କର ଭୂମିକାକୁ ନିଶ୍ଚିତ ଭାବରେ ପ୍ରାଧାନ୍ୟ ଦେବା। ସେମାନେ ମଧ୍ୟ ଦୂର ଦୂରାନ୍ତରୁ ଅନ୍ୟ ରାଜ୍ୟରୁ ଭଲ ଭଲ ଚାରା ଆଣି ଆମର ଚାଷୀ ଭାଇମାନଙ୍କୁ ଯୋଗାଉଛନ୍ତି, ଏପରିକି ସରକାରୀ ଅନୁଷ୍ଠାନକୁ ମଧ୍ୟ ଯୋଗାଉଛନ୍ତି। କିନ୍ତୁ ସେଇଥିରେ ଗୋଟିଏ ଜିନିଷ ଆମେ ଜାଣିବାର ଅଛି, ସେମାନେ ଯେଉଁ ଚାରା ଦେଉଛନ୍ତି ତା ଭିତରେ ବୈଧତା କେତେ ଅଛି ତାକୁ ଆମେ ପରୀକ୍ଷା ନିରୀକ୍ଷା ବା ଯେତେବେଳେ ଆମେ ତାଙ୍କର ଚାରାକୁ ନେଇ ମନୋବଳ ଯେତେବେଳେ ସୁଦୃଢ଼ ହେଉଛି ଆମେ ସେହି ହିସାବରେ ଚାରା ନେବା। ଏପରିକି ଏନ୍ଜିଓ ମାନେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ବା ବିଭିନ୍ନ ଇକୋ କ୍ଲବ ବା ବନ ସୁରକ୍ଷା ସମିତି ଆଉ ସମସ୍ତଙ୍କ ଯୋଗସୂତ୍ରରେ ମଧ୍ୟ ଚାରା ଉତ୍ପାଦନ କରାଯାଉଛି।
1: ଦଲି, ବୃକ୍ଷରୋପଣରେ ଜଣେ ସାଧାରଣ ଜନତା, ବେସରକାରୀ ସଂସ୍ଥା ବା ଏନ୍ଜିଓ ଆଉ ସ୍ୱୟଂ ସହାୟକ ଗୋଷ୍ଠୀ କ୍ଲବ ମାନଙ୍କର କି ପ୍ରକାର ଦାୟିତ୍ୱ ରହିଛି?
0: ବୃକ୍ଷରୋପଣ ଏଇଟା ଗୋଟେ ସଂଗଠିତ ବ୍ୟବସ୍ଥା, ଏଥିରେ ବ୍ୟକ୍ତି ବିଶେଷ ଠାରୁ ସାରା ବିଶ୍ୱ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରତ୍ୟେକ ଅନୁଷ୍ଠାନର ମଧ୍ୟ ଭାଗିଦାରୀ ଅଛି। ତେଣୁ ଏହାର ଅର୍ଥକାରୀ ଅଂଶଟାକୁ କିଏ ପ୍ରାଧାନ୍ୟ ଦିଏ, କି ଏହାର ପରିବେଶର ଭୂମିକା ଉପରେ ପ୍ରାଧାନ୍ୟ ଦିଏ। ତେଣୁ ବ୍ୟକ୍ତି ଜଣେ ଯେତେବେଳେ ଅର୍ଥକାରୀ ଭୂମିକାକୁ ନେଇ ବୃକ୍ଷରୋପଣ କରେ ସେଇଥିରେ ମଧ୍ୟ ତାର ମୃତ୍ତିକାର ଉନ୍ନତି ହୁଏ ଏବଂ ତା ସହିତ ତାର ଅନ୍ୟ ଯେଉଁ କ୍ଷେତ୍ରୀୟ ଫସଲର ମଧ୍ୟ ସହଯୋଗ ସିଏ ସେ ଗଛରୁ ପାଇଥାଏ। ଏବଂ ଆମର ଇକୋ କ୍ଲବରେ ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହିତ ଏବଂ ସାଧାରଣ ଲୋକଙ୍କ ସହିତ ଅଭିଭାବକମାନଙ୍କ ସହିତ ମିଶିକିରି ସେ ଅଞ୍ଚଳରେ ବୃକ୍ଷରୋପଣ କରନ୍ତି ଏବଂ ପରିବେଶ ସମ୍ବନ୍ଧରେ ସଚେତନତା ସୃଷ୍ଟି କରନ୍ତି। ଏହା ଛଡ଼ା ଆମର ଯେଉଁ ଏନ୍ଜିଓ ବା ବେସରକାରୀ ସଂଗଠନ ସେମାନେ ସରକାରଙ୍କର ସମସ୍ତ ଯୋଜନାକୁ ସାକାର କରିବା ପାଇଁ ବ୍ୟକ୍ତିମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖନ୍ତି। ଆମର ବନ ସୁରକ୍ଷା ସମିତି ମାନେ ଯେଉଁ ବୃକ୍ଷରୋପଣ କରାଯାଉଛି ଜଙ୍ଗଲର ଆଖପାଖରେ ସେମାନେ ତା ସହିତ ଘନିଷ୍ଠ ସମ୍ପର୍କ ଯେଉଁ ଗ୍ରାମବାସୀମାନଙ୍କ ସହିତ ରଖି ତାର ରକ୍ଷଣାବେକ୍ଷଣର ମଧ୍ୟ ଦାୟିତ୍ୱ ନିଅନ୍ତି। ପ୍ରତ୍ୟେକ ବ୍ୟକ୍ତି ଏବଂ ଅନୁଷ୍ଠାନର ୟା ଦେହରେ ଯଥେଷ୍ଟ ଭାଗିଦାରୀ ରହିଛି।
1: ଆଜ୍ଞା, ତାହେଲେ ଚାରା ପ୍ରସ୍ତୁତିରେ ଓଡ଼ିଶା ସରକାର ତଥା ବନ ବିଭାଗର କର୍ତ୍ତବ୍ୟ କ'ଣ?
0: ଚାରା ପ୍ରସ୍ତୁତିରେ ଓଡ଼ିଶା ସରକାରଙ୍କର ବନ ବିଭାଗ ସିଏ ବିଭିନ୍ନ ଜାଗାରେ ପ୍ରତି ଡିଭିଜନ ଏପରିକି ପ୍ରତି ରେଞ୍ଜରେ ଆମର ଔଷଧୀୟ ଚାରା, ଜାଳେଣୀ କାଠ ପାଇଁ ଚାରା, ଫଳ ଚାରା ବିଭିନ୍ନ କିସମର ସବୁ ସୃଷ୍ଟି କରାଯାଇଛି ଏବଂ ଚାଷୀମାନଙ୍କୁ ବିନା ମୂଲ୍ୟରେ ଅନେକ ଚାରା ଏବଂ ରିହାତି ମୂଲ୍ୟରେ କିଛି ଚାରା, ତା ସହିତ ରକ୍ଷଣାବେକ୍ଷଣର ବ୍ୟବସ୍ଥା ମଧ୍ୟ।
1: ବନ ମହୋତ୍ସବ ସମୟରେ ତ ସାର୍ ଟଙ୍କାଟିଏ ଦେଇକି ବୃକ୍ଷଟିଏ ବି କିଣିବାର ବ୍ୟବସ୍ଥା ରହିଛି, ବନ ବିଭାଗ ଯୋଗାଇ ଦେଇଥାଏ।
0: ଜ୍ଞାନ କୌଶଳ ମଧ୍ୟ ବିନା ମୂଲ୍ୟରେ ବିତରଣ କରାଯାଏ। ଆଉ ଗୋଟିଏ ସବୁଠୁ ବଡ଼ କଥା ହେଲା, ଆଗରୁ ଯେଉଁ ବ୍ୟବସ୍ଥା ଥିଲା ଯେ ଗଛ ଲଗେଇଲେ କାଟିବାର ଯେଉଁ ସମସ୍ୟା ଥିଲା, ବନ ବିଭାଗ ସେଇ ଯେଉଁ କଟକଣାକୁ ବହୁତ ସହଜରେ ତାକୁ ସୁଧାରିବା ପାଇଁ ତା ଦେହରେ ତାଙ୍କର ସକାରାତ୍ମକ ଭୂମିକା ପ୍ରି ପାସପୋର୍ଟ ଗଛ ଲଗେଇଲା ବେଳକୁ ତାର ପରିଚୟ ସୃଷ୍ଟି କରିଦେଉଛନ୍ତି ବନ ବିଭାଗ।
1: ସାର୍, ଲୋକମାନଙ୍କୁ ବୃକ୍ଷରୋପଣ ପ୍ରତି ଆକୃଷ୍ଟ କରିବା ପାଇଁ କଣ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ?
0: ଲୋକମାନଙ୍କୁ ବୃକ୍ଷରୋପଣରେ ଆକୃଷ୍ଟ କରିବା ପାଇଁ ସରକାର ଅନେକ ଅନେକ ପ୍ରଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଆମର କ୍ଷେତ୍ରୀୟ ଫସଲ ଜଳବାୟୁ ପରିବର୍ତ୍ତନ ପାଇଁ

0: ସମସ୍ୟା ଘେରରେ ରହିଛି।
1: ବନ୍ୟା
0: ହଉ, ମରୁଡ଼ି ହଉ ବା ଅନ୍ୟାନ୍ୟ ସମସ୍ୟା, ରୋଗ ପୋକର, ସେଥିପାଇଁ ଚାଷୀ ଖର୍ଚ୍ଚାନ୍ତ ହେଉଛି। ଏବଂ ଅଧିକାଂଶ ସମୟରେ ଚାଷୀ ଭାଇମାନେ ନିଜର ବୃତ୍ତି ଛାଡ଼ି ଅନ୍ୟ ବୃତ୍ତିକୁ ସ୍ଥାନାନ୍ତରିତ ହେଉଛନ୍ତି, ଚାଷରୁ ସିଏ ନିଜର ବୃତ୍ତି ପରିବର୍ତ୍ତନ କରୁଛନ୍ତି। ଏହାଦ୍ୱାରା ଆମର ଯୋଉ ଭୂମି ଗାଁ ଗହଳିରେ ପରିତ୍ୟକ୍ତ ବା ପତିତ ହେଇ ପଡୁଛି,
1: ତେଣୁ
0: ସେହିସବୁ ଜମିରେ ବୃକ୍ଷରୋପଣ କରି ଚାଷୀମାନଙ୍କ ପାଇଁ କିଭଳି ଭାବରେ ଗୋଟେ ଉନ୍ନତ ରୋଜଗାରର ମାଧ୍ୟମ, ଚାଷର ସମସ୍ୟା ଘରରେ ରହୁଥିବା ତା ପାଇଁ ଗୋଟେ ବିକଳ୍ପ ବ୍ୟବସ୍ଥା ଏବଂ ବୀମା, ସେଥିପାଇଁ ସରକାରଙ୍କ ତରଫରୁ ଚାଷୀମାନଙ୍କୁ ସଚେତନତା ଦିଆଯାଉଛି ଏବଂ ତା ପାଇଁ ରେଡିଓ, ଟିଭି ଏବଂ ବିଭିନ୍ନ ଗଣମାଧ୍ୟମ, ଜର୍ନାଲ, ନ୍ୟୁଜଲେଟର ପ୍ରତ୍ୟେକଟି କ୍ଷେତ୍ରରେ ପରିବେଶକୁ ସୁରକ୍ଷା ନିମିତ୍ତ ଅହରହ ଗାଁ ଠାରୁ ଆରମ୍ଭ କରି ସାରା ବିଶ୍ୱ ପର୍ଯ୍ୟନ୍ତ ସବୁ ଜାଗାରେ ଗୋଟିଏ ବୈପ୍ଳବିକ ଭାବରେ ବୃକ୍ଷରୋପଣର ଚେଷ୍ଟା ଜାରି ଅଛି। ଯେ ଖାଲି ଯେ ଚାଷୀମାନେ ବୃକ୍ଷରୋପଣ କରିବେ ତାହା ନୁହେଁ, ଯେଉଁ ବ୍ୟକ୍ତିର ଭୂମି ଅଛି ଏବଂ ଏଇଟା ଗୋଟେ ନିରାପଦ ରୋଜଗାରର ବ୍ୟବସ୍ଥା ଏବଂ ପରିବେଶକୁ ସୁରକ୍ଷା କରିବାର ବ୍ୟବସ୍ଥା, ଏହାଦେହରେ କୌଣସି ରିସ୍କ ନାହିଁ ଯେ ଥରେ ବୃକ୍ଷରୋପଣ କରି ବାଡ଼ ଦେଇଦେଲେ ବର୍ଷା ସମୟରେ ସେ ଗଛ ମନକୁ ମନ ବଢିବ। ତେଣୁ ଏହି କାର୍ଯ୍ୟକ୍ରମକୁ ସମସ୍ତେ ଆଗକୁ ଆଗକୁ ବଢେଇବା ପ୍ରୟୋଜନ ଅଛି। ସରକାରଙ୍କର ଯୋଉ ବ୍ୟବସ୍ଥା ସକାରାତ୍ମକ ଯେଭଳି ଭାବରେ ଆଗକୁ ଆଗକୁ ଆସିବ।
1: ସାର୍, ବର୍ତ୍ତମାନ ପରିସ୍ଥିତିରେ ଲୋକମାନେ କେତେ ଦୂର ସଚେତନ ଅଛନ୍ତି ଯୋଉ ବୃକ୍ଷରୋପଣ ପାଇଁ?
0: ବର୍ତ୍ତମାନ ପରିସ୍ଥିତିରେ ଲୋକମାନେ ସଚେତନ ଅଛନ୍ତି ବୃକ୍ଷରୋପଣ ପାଇଁ, କିନ୍ତୁ ଆମ ପାଖରେ ଅନେକ ଅନ୍ତରାୟ ରହିଛି। ଅନ୍ତରାୟ ଗୁଡିକ ହେଲା, ଯେଭଳି ଭାବରେ ସଭ୍ୟତା ସହରୀକରଣ ଏବଂ ଉନ୍ନତିର ଧାରାରେ ଆଗକୁ ଆଗକୁ ବଢୁଛି, ରେଲ ଲାଇନ, ଜାତୀୟ ରାଜପଥ, ହାସ୍ପାତାଳ, ସ୍କୁଲ, କଲେଜ, ଆବାସସ୍ଥଳୀ ଯେଉଁଭଳି ଭାବରେ ପ୍ରସାରିତ ହେଉଛି, ଯଥେଷ୍ଟ ବୃକ୍ଷରୋପଣ ହେଉଛି। ସେଥିପାଇଁ ଆମକୁ କେମ୍ପା ପ୍ରୋଜେକ୍ଟ ମାଧ୍ୟମରେ ଯୋଉ ବିକଳ୍ପ ବୃକ୍ଷରୋପଣ ସରକାରଙ୍କର ବ୍ୟବସ୍ଥା ଅଛି। ଖାଲି ସରକାରଙ୍କୁ କହିଲେ ହବନି, ପ୍ରତ୍ୟେକଟି ବ୍ୟକ୍ତି, ଯେତେବେଳେ ଆମେ କୌଣସି ବୃକ୍ଷସ୍ଥଳକୁ ଆମେ ନଷ୍ଟ କରି ଅନ୍ୟ କିଛି କାର୍ଯ୍ୟକ୍ରମ ହାତକୁ ନେଉଛୁ, ସେତେବେଳେ ଆମ ମଧ୍ୟରେ ମଧ୍ୟ ନୈତିକତା ରହିବା ଦରକାର। ଆମେ ମଧ୍ୟ ଆଉ କିଛି ବୃକ୍ଷରୋପଣ କରିବୁ। ଆଦିବାସୀ ସଂସ୍କୃତି, ଇଣ୍ଡୋନେସିଆ ଓରାଙ୍ଗ ରିମା ସମ୍ପ୍ରଦାୟ ଏବଂ ଦକ୍ଷିଣ ଆମେରିକା ଆମାଜନ ର ଅନେକ ଆଦିବାସୀ ସଂସ୍କୃତିରୁ ଆମେ ଦେଖୁ ଯେ ତାଙ୍କର ଜନ୍ମଦିନରେ ସେମାନେ ଦୁଇଟି ବୃକ୍ଷରୋପଣ କରନ୍ତି ଏବଂ ଜୀବନ୍ତମାନ ନିଜ ଛୁଆ ଭଳି ତାକୁ ସେମାନେ ଆଡପ୍ଟ କରନ୍ତି ଏବଂ ତାକୁ ପରିପୁଷ୍ଟ କରି ସେମାନେ ଛିଡ଼ା କରନ୍ତି। ଆମ ମଧ୍ୟରେ ସେଇ ସଚେତନତା ଆଗକୁ ଆଗକୁ ବଢୁ, ଯୋଉ ଗଛ ସବୁ ଆମ ସାମ୍ନାରେ ଅଛି ତାକୁ ସୁରକ୍ଷା କରିବା ଏବଂ ଯୋଉ ପତିତ ଜମିରେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ତାଦ୍ୱାରା ଆମେ ଦୁଇ ପଇସା ରୋଜଗାର ପାଇପାରିବା ଏବଂ ଆମର GDPରେ 1.5% ଅଛି ଫରେଷ୍ଟ୍ର ଭାଗିଦାରୀ ଏବଂ ପୃଥିବୀରେ ଅଛି 2-3%, ଆଉ କିଛି ଜାଗାରେ ସେମାନଙ୍କର 5%ରୁ ଅଧିକା ଅଛି GDPରେ ଭାଗିଦାରୀ। ଆମର ବଳିଷ୍ଠ ମନୋବଳ ନିଶ୍ଚିତ GDPରେ ଭାଗିଦାରୀ ଦେବା ସହିତ ଆମର ଯୋଉ ଗରିବ ଗ୍ରାମୀଣ ଏବଂ ଆଦିବାସୀ ଲୋକ ନିରାପଦ ରୋଜଗାର ବୃକ୍ଷ ଦ୍ୱାରା ସୃଷ୍ଟି କରାଯାଇପାରିବ। ଶାଳ ପତ୍ର ହେଲା, କେନ୍ଦୁପତ୍ର ହେଲା, ତାପରେ ଖଜୁରୀ, ଏମିତି ଗ୍ରାମୀଣ ହସ୍ତଶିଳ୍ପ ଆମେ ବିକାଶ କରିପାରିବା, ତାକୁ ନେଇ ବିଶ୍ୱ ବଜାର ସୃଷ୍ଟି କରିପାରିବା। ତେଣୁ ୟା ଦେହରେ ଆହୁରି ବୈପ୍ଳବିକ ପରିବର୍ତ୍ତନ ସଂଗଠିତ ଭାବେ ଆବଶ୍ୟକତା ରହିଛି।
1: ସାର୍, ବର୍ତ୍ତମାନ ଜଙ୍ଗଲ ପରିମାଣ ଓଡ଼ିଶାରେ କେତେ ରହିଛି?
0: ବର୍ତ୍ତମାନ ଓଡ଼ିଶାରେ ଆମର ଜଙ୍ଗଲ ପରିମାଣ ଅଛି 61,204 ବର୍ଗ କିଲୋମିଟର, ଅର୍ଥାତ୍ ଶତକଡା 39 ଭାଗ,
1: ଶତକଡା 33 ଭାଗ ରହିବା କଥା
0: ଆମେ ଅଧିକାରେ ଅଛୁ। ତେବେ ଯଦି ଆମେ ଦେଖିବା, ଆମର ଘନତ୍ୱ ଜଙ୍ଗଲ ମାତ୍ର 538 ବର୍ଗ କିଲୋମିଟର, କିନ୍ତୁ ମଧ୍ୟମ ଘନତ୍ୱ ଜଙ୍ଗଲ 27,656 ଏବଂ ଉନ୍ମୁକ୍ତ ଜଙ୍ଗଲ 20,180 ବର୍ଗ କିଲୋମିଟର। ଆମକୁ ପ୍ରଚେଷ୍ଟା ଦରକାର କିଭଳି ଭାବରେ ମଧ୍ୟମ ଘନତ୍ୱ ଏବଂ ଉନ୍ମୁକ୍ତ ଜଙ୍ଗଲକୁ ଆହୁରି ଅଧିକରୁ ଅଧିକ ଘନତ୍ୱ କରିବା, ସେଥିପାଇଁ ସମସ୍ତଙ୍କର ପ୍ରୟାସ ରହିବା ପ୍ରୟୋଜନ।
1: ସାର୍, ଖାଲି ଜଙ୍ଗଲ ବଢିଗଲେ ତ ହବନି, ତାର ଘନତ୍ୱ ବଢିବା ବି ନିହାତି ଦରକାର, ସେଥିପାଇଁ ଆମକୁ କଣ କରିବା ପାଇଁ ପଡିବ?
0: ସମସ୍ତେ ମିଳିତ ଆନୁକୂଲ୍ୟରେ ପ୍ରଚେଷ୍ଟା କରିବା, ସଚେତନ ହେବା। ପ୍ରତ୍ୟେକ ନାଗରିକର ପ୍ରକୃତିକୁ ବଞ୍ଚାଇବାର ଆବଶ୍ୟକତା ରହିଛି। ଆମେ ଯେମିତି ପ୍ରକୃତିକୁ ନେଇକି ବଞ୍ଚୁଛୁ, ନିଜର ଅଧିକାର ପ୍ରକୃତି ଉପରେ ସାବ୍ୟସ୍ତ କରୁଛୁ, ପ୍ରକୃତିକୁ ବଞ୍ଚିବା ମଧ୍ୟ ଆମର କର୍ତ୍ତବ୍ୟ ରହିଛି। ତେଣୁ ଆମର ଯୋଉ ସମ୍ବିଧାନ ତିଆରି ହେଇଛି, ତା ଦେହରେ ପ୍ରକୃତିକୁ ସୁରକ୍ଷା କରିବା ପାଇଁ ଗୋଟେ କର୍ତ୍ତବ୍ୟ ମଧ୍ୟ ଦିଆହେଇଛି। ତେଣୁ ଏଇଟା ଖାଲି ବନ ବିଭାଗ ଉପରେ ଛାଡ଼ିଦେଲେ ବା କୌଣସି ଶିକ୍ଷକ ଉପରେ ଛାଡ଼ିଦେଲେ ହବନି। ମା ମଧ୍ୟ, ବାପା ମଧ୍ୟ, ଘରେ ଯୋଉ ଛୋଟ ଛୋଟ ଗଛ ଲଗେଇଛୁ, ସେ ଗଛକୁ କେମିତି ମାନେ ଦୈନନ୍ଦିନ ଜୀବନର ଗୋଟେ ଅଂଶ ଭାବରେ ତାକୁ ପ୍ରତିପାଳନ କରିବା ପାଇଁ ଆମେ ପିଲାଙ୍କୁ ଶିଖେଇବା। ଗୋଟେ ଟେପ୍ଟେ ରୁ ପାଣି ବହୁଛି।

0: ମାନେ ଯାଇକି ସଦ୍ବ୍ୟବହାର କରିବେ ପାଣିର, ପ୍ରତ୍ୟେକଟି ଜିନିଷରେ ଯୋଉ ପ୍ରାକୃତିକ ସମ୍ପଦର ସଠିକ ପରିଚାଳନା ଯେଭଳି ଭାବରେ ହବ, ଏଟା ଚ୍ୟାରିଟି ବିଗିନ୍ ସେଟ୍ ହୋମ୍, ବାପା ମାଠୁ ଆରମ୍ଭ କରିକି ଆମର ସବୁ ଗଭର୍ଣ୍ଣାନ୍ସ, ଯୋଉ ରାଜ୍ୟସ୍ତରରେ ହଉ, କେନ୍ଦ୍ରସ୍ତରରେ ହଉ, ବିଶ୍ୱସ୍ତରରେ ହଉ, ଗଭର୍ଣ୍ଣାନ୍ସ ସମସ୍ତଙ୍କର ଗୋଟେ ମିଳିତ ଭାଗିଦାରୀ ରହିଛି। ତେଣୁ ସମସ୍ତେ ମିଳିମିଶି ଚେଷ୍ଟା କଲେ ନିଶ୍ଚିତ ଭାବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆହୁରି ଆଗକୁ ଆଗକୁ ବଢ଼ିବ। ଏବଂ ସବୁଠୁ ବଡ଼ କଥା ହେଲା, ଆମ ରାଜ୍ୟରେ ଶତକଡ଼ା 23.5% ହଉଛନ୍ତି ଆଦିବାସୀ। ଆଦିବାସୀର ସଂଖ୍ୟା ଅନୁସାରେ ଭାରତରେ ହଉଛୁ ତୃତୀୟ। ସେ ଦୃଷ୍ଟିରୁ ଆମର ଖାଲି ଆଦିବାସୀ ନୁହଁ, ଅଣ ଆଦିବାସୀ ଅନେକ ଅଛନ୍ତି, ଯୋଉମାନେ କି ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି ଶତକଡା 25% ଲୋକ, ଏବଂ ଶତକଡା 100% ଲୋକ ଜଙ୍ଗଲରୁ ଆସୁଥିବା ଦ୍ରବ୍ୟକୁ ନେଇକି ବଞ୍ଚୁଛନ୍ତି, ନିର୍ଭର କରୁଛନ୍ତି। ଅମ୍ଳଜାନ ତ ସମସ୍ତଙ୍କ ପାଇଁ ଦରକାର, ବୃକ୍ଷ ଜୀବନ, ତେଣୁ ତାକୁ ନେଇ ଇନକ୍ଲୁଜିଭ ଇକୋନୋମି କଥା ଆଜି ଚିନ୍ତା କରାଯାଉଛି। ଇନକ୍ଲୁଜିଭ ଅର୍ଥାତ୍ ସମସ୍ତେ ମିଳିମିଶି ବଞ୍ଚିବା। ଜଙ୍ଗଲ ଯଦି ରହିବ,
1: ଜଙ୍ଗଲ ରହିବ, ବନ୍ୟପ୍ରାଣୀ
0: ରହିବେ, ଆମେ ବି ରହିବା, ଏବଂ ୟାଦ୍ୱାରା
1: ଜୈବ
0: ବିବିଧତା ରହିବ, ଏବଂ ଆମର ପ୍ରକୃତିର ସୁରକ୍ଷା ହେବା ସହିତ ଆମର ସମସ୍ତଙ୍କ ପାଇଁ ରୋଜଗାରର ଉତ୍ସ ନିରାପଦ ହେଇକି ରହିବ।
1: ସାର୍, ମାନ୍ୟବର ପ୍ରଧାନମନ୍ତ୍ରୀ ତ କହିଥିଲେ ଏକ ପେଡ୍ ମା କେ ନାମ, ଆଉ ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା, ଏଇ କଥାକୁ ଆପଣ ଜଣେ ଓୟୁଏଟିର ସହକାରୀ ପ୍ରାଧ୍ୟାପକ ହିସାବରେ କେତେ ଦୂର ଗ୍ରହଣ କରନ୍ତି?
0: ମାନ୍ୟବର ପ୍ରଧାନମନ୍ତ୍ରୀ ଗୋଟିଏ ମାର ଭୂମିକାକୁ ହୃଦବୋଧ କରି ବୃକ୍ଷ ପ୍ରତି ମଣିଷର ଆନ୍ତରିକତା ମା ଭଳି ରହୁ, ସେଥିପାଇଁ 2024 ମସିହା ବିଶ୍ୱ ପରିବେଶ ଦିବସ 5 June ଏହାକୁ ଘୋଷଣା କରାହେଇଥିଲା, ଏକ ପେଡ୍ ମା କି ନାମ। ଏହାର ଅର୍ଥ ମା ଯେଭଳି ଭାବରେ ଆମ ପାଇଁ ନିଜର କର୍ତ୍ତବ୍ୟ କରିଛନ୍ତି, ସେ କର୍ତ୍ତବ୍ୟର ଅନୁରୂପ ଆମେ ମଧ୍ୟ ବୃକ୍ଷ ପ୍ରତି ଭଲ ପାଇବା, ମାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା, ଅର୍ଥାତ୍ ସେ ବୃକ୍ଷକୁ ଆମେ ଲଗେଇବା ସହିତ ସମସ୍ତ ପରିଚାଳନା ଏବଂ ଯତ୍ନ ତାର ଶେଷ ପର୍ଯ୍ୟନ୍ତ ଆମେ ମାଙ୍କ ନାଁରେ କରିଚାଲିଥିବା। ଯେଭଳି ଭାବରେ ଆମେ ମାଙ୍କଠୁ ସମସ୍ତ ସେବା ପାଇଛୁ, ସେ ସେବାର ଅନୁରୂପ ଗୋଟେ ବୃକ୍ଷକୁ ପରିଚାଳନା କରିବା ପ୍ରକୃତି ପାଇଁ, ତେଣୁ ଏଇଟା ଯଥାର୍ଥ।
1: ଆଜି ଆମର ଯାହା ବିଷୟ ଥିଲା ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି, ସେ ସମ୍ପର୍କରେ ଆପଣ ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ଆମ ଶ୍ରୋତା ବନ୍ଧୁମାନେ ବି ଶୁଣିଥିବେ ଆଉ ନିଶ୍ଚୟ ତାକୁ କାମରେ ଲଗେଇବାକୁ ଚେଷ୍ଟା କରିବେ। ଆଜି ଯେଉଁମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ତାଙ୍କୁ ଏଇ ବୃକ୍ଷରୋପଣ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଉ କିଛି କୁହନ୍ତୁ।
0: ମୁଁ ଏଇ କଥା କହିବି ଯେ ଆମର ସଂସ୍କୃତି, ଆମର ଇତିହାସ, ଆମର ଧାର୍ମିକ ଭାବନା ବୃକ୍ଷ ସହିତ ଆବହମାନ କାଳରୁ ଜଡ଼ିତ। ସେଥିପାଇଁ ଆମ ପୂର୍ବପୁରୁଷ ଗୋଟିଏ ସଂସ୍କୃତ ପ୍ରବଚନ ଦେଇଥିଲେ, ସେବିତବ୍ୟ ମହାବୃକ୍ଷ ଫଳ ଛାୟା ସମନ୍ୱିତ ଯଦି ଦୈବାତ୍ ଫଳମ୍ ନାସ୍ତି ଛାୟା କେନ ନିବାର୍ଯ୍ୟତେ, ଅର୍ଥାତ୍ ମଣିଷ ବଞ୍ଚିବା ପାଇଁ ଖାଦ୍ୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଉପକରଣ ଏ ବୃକ୍ଷ ହିଁ ଦିଏ, କିନ୍ତୁ ଯେତେବେଳେ ବୃକ୍ଷ ଏସବୁ ଦେଇ ନପାରେ ତା ଛାୟା ଆମଠୁ ଅପସରି ନିଏ ନାହିଁ। ତେଣୁ ବୃକ୍ଷର ଛାୟା ତଳେ ଆମେ ସମସ୍ତେ ଆଶ୍ରିତ। ବୃକ୍ଷ ବଞ୍ଚି ରହିଲେ ଆମ ପୃଥିବୀ ବଞ୍ଚି ରହିବ, ଏବଂ ଆମ ରୋଜଗାର ବଞ୍ଚି ରହିବା ସହିତ ଆମର ପରିବେଶର ନିରାପତ୍ତା ମଧ୍ୟ ବଞ୍ଚି ରହିବ। ଆମର ପରବର୍ତ୍ତୀ ପିଢ଼ିମାନଙ୍କ ପାଇଁ ପୈତୃକ ସମ୍ପତ୍ତି ହେଉଛି ଆମର ପରିବେଶ, ଆମର ବୃକ୍ଷ, ଆମର ଜମି ଜାଗା। ଇଏ ପରବର୍ତ୍ତୀ ପିଢ଼ି ପାଇଁ କୌଣସି ପୈତୃକ ସମ୍ପତ୍ତି ନୁହଁ, ସୁସ୍ଥ ପରିବେଶ ହେଉଛି ପରବର୍ତ୍ତୀ ପିଢ଼ିମାନଙ୍କ ପାଇଁ ଇଏ ପୈତୃକ ସମ୍ପତ୍ତି, ଯାହାକୁ ଆମେ ସେମାନଙ୍କର ନିରାପତ୍ତା ପାଇଁ ଆଜି ନିଜର କର୍ତ୍ତବ୍ୟ ଭାବରେ ଆମେ ତାକୁ ସଜାଡ଼ିକି ରଖିବା, ସମସ୍ତେ ବୃକ୍ଷରୋପଣ କରିବା, ଏବଂ ଭବିଷ୍ୟତର ପିଢ଼ି ପାଇଁ ଆମେ ପୃଥିବୀ ଏବଂ ରୋଜଗାରକୁ ଆମେ ନିରାପଦ ଭାବରେ
1: ସବୁ ଜୀବମୟ ପୃଥିବୀ
0: କଳ୍ପନା କରିବା।
1: ଯାହା ହଉ ରଞ୍ଜନ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ବିଷୟ ଥିଲା ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି, ସେ ସମ୍ପର୍କରେ ଖୁବ୍ ସୁନ୍ଦର ଭାବରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ।

ଏଥିରେ ଯାଇ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆରମ୍ଭ କରୁଛୁ କେତୋଟି ଓଡ଼ିଶୀ ଏବଂ ଛାନ୍ଦ ସହିତ। ପ୍ରଥମ ଓଡ଼ିଶୀ ପାଇଁ ଶିଳ୍ପୀ ହେଲେ ଗଗନ ବିହାରୀ ବେହେରା, ଗୀତ ରଚନା ଗୋପାଳ କୃଷ୍ଣ।

କାର୍ଯ୍ୟକ୍ରମରେ ଶେଷରେ ଶୁଣନ୍ତୁ ଭକ୍ତ ଚରଣ ଦାସଙ୍କ ଗୀତ ରଚନାରୁ ଛାନ୍ଦ, କଣ୍ଠଶିଳ୍ପୀ ଗଗନ ବିହାରୀ ବେହେରା।

ଶୁଣିଲେ କେତୋଟି ଓଡ଼ିଶୀ ଏବଂ ଛାନ୍ଦ। ଶିଳ୍ପୀ ଥିଲେ ଗଗନ ବିହାରୀ ବେହେରା। ବିଭିନ୍ନ ସହଯୋଗିତାରେ ଥିଲେ ପଖାୱାଜ କାହ୍ନୁଚରଣ ପ୍ରଧାନ, ବଂଶୀ ଜୟ କୁଲଦୀପ, ଭାଓଲିନ ଉତ୍ତମ କୁମାର ନାୟକ, ଗୀତାର ପ୍ରକୃତି ରଞ୍ଜନ ସାମଲ, ହାରମୋନିୟମ ବିଜୟ କୁମାର ସାମନ୍ତରାୟ ଏବଂ ତାବ୍ଲା ତପମୟ ସାମଲ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଉପସ୍ଥାପନାରେ ଅଛନ୍ତି ଆରତୀ ସାହୁ।

ଶ୍ରୋତାବନ୍ଧୁ, ଯୋଗ ଏମିତି ଏକ ଜିନିଷ ଯାହାକି ଆମ ଶରୀରକୁ ସୁସ୍ଥ ରଖିଥାଏ ଏବଂ ବିଭିନ୍ନ ରୋଗରୁ ଆମକୁ ମୁକ୍ତି କରିଥାଏ। ଯୋଗ କରିବା ଦ୍ୱାରା ଆମ ଶରୀରର ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ। ତାହେଲେ ଶ୍ରୋତାବନ୍ଧୁ, ଚାଲନ୍ତୁ ଏକ ସୁନ୍ଦର ସାକ୍ଷାତକାରଟିଏ ଶୁଣିବା। ଯୋଗ କରିବା ସୁସ୍ଥ ରହିବା।

0: ସାର୍ ନମସ୍କାର, ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ସାର୍ ଆପଣଙ୍କ ପରିଚୟ।
1: ମୋ ନାଁ ହଉଛି ଅମ୍ବିକା ରଞ୍ଜନ ପାଣିଗ୍ରାହୀ। ମୁଁ ଓଡ଼ିଶା ପତଞ୍ଜଳି ଯୋଗ ସମିତିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କୋରାପୁଟ ଜିଲ୍ଲାର ଜିଲ୍ଲା ପ୍ରଭାରୀ ପତଞ୍ଜଳି ଯୋଗ ସମିତି।
2: ସାର୍ ଆଜିର ବିଷୟ ରହିଛି ଯୋଗ କରିବା ସୁସ୍ଥ ରହିବା, ଏହା ଉପରେ ଆପଣ କଣ କହିବେ?
1: ଦେଖନ୍ତୁ, ଆଜିର ଏଇ ବ୍ୟସ୍ତବହୁଳ ଦୁନିଆରେ ଆମେ ଯୋଉ ଖାଦ୍ୟ ବ୍ୟବହାର କରୁଛେ, ଯଥା ଚାଉଳ, ଗହମ କିମ୍ବା ଡାଲି ଜାତୀୟ ଶସ୍ୟ, ଯାବତୀୟ ଶସ୍ୟରେ ଆମ ଯୋଉ ସାରର ଅପମିଶ୍ରଣ ରହିଆସୁଛି, ତଦ୍ୱାରା ଆମ ଦେହରେ ଧୀରେ ଧୀରେ କ୍ଷତି ପହଞ୍ଚିବାରେ ଲାଗେ। ତତ୍ସହିତ ଆମେ ଯୋଉ ଜଳର ବ୍ୟବହାର କରୁଛେ, ଗତ ଦିନରେ ଆମେ ଯେତେବେଳେ ଛୋଟ ଛୁଆ ଥିଲେ ଜଳ ଆମେ ଯେତେବେଳେ ସିଧାସଳଖ ଆମେ କୂଅରୁ ପାଣି ବାହାର କରି ପିଇପାରୁଥିଲେ, ବର୍ତ୍ତମାନ କିନ୍ତୁ ତାହା ସମ୍ଭବପର ହେଇପାରୁନି। ଯେହେତୁ ଆଜିକାର ଏଇ ଯୋଉ ଜଳ ଆମ ନିକଟକୁ ପହଞ୍ଚୁଛି, ସେଥିରେ ବହୁତ ପ୍ରକାର ମିଲାବଟ ହେଇଯାଉଛି, ଯେମିତି କଳକାରଖାନା ପାଣି, ବିଭିନ୍ନ ଦୂଷିତ ପଦାର୍ଥ, ଏଭଳି ସବୁ ରହି ଜଳ ଦୂଷିତ ହେଇଯାଇଛି। ତତ୍ସହିତ ଆଜିକାର ସବୁଠାରୁ ବଡ଼ ଆମର ଯୋଉ ସମସ୍ୟା ରହିଛି, ଏଇ ଯୋଉ ଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ପାଇଁ ଆମର ଅମ୍ଳଜାନ, ସେଇ ଅମ୍ଳଜାନରେ ମଧ୍ୟ ପବିତ୍ରତା କିଛିଟା କମିଯାଉଛି। ଯେହେତୁ ଆଜିକାଲିର ବ୍ୟସ୍ତବହୁଳ ଦୁନିଆର କଳକାରଖାନା ତଥା ଏଇ ଯୋଉ ଗାଡି ଘୋଡ଼ାର ପ୍ରଚୁର ବ୍ୟବହାର, ଏଥିପାଇଁ ଆମକୁ ଦିନକୁ ଦିନ ଛୋଟ ଛୋଟ ରୋଗ ଠାରୁ ଆରମ୍ଭ କରି ବଡ଼ ବଡ଼ ରୋଗ ପର୍ଯ୍ୟନ୍ତ ଆମ ଶରୀରକୁ ଆସିଯାଉଛି।
2: ଯୋଗ ସମସ୍ତେ କରିପାରିବେ କି? ମାନେ ଯେକୌଣସି ବୟସର ଲୋକ ବି କରିପାରିବେ?
1: ଆପଣ ଯୋଉ ପ୍ରଶ୍ନ ରଖିଛନ୍ତି, ଆମେ ମୋର ଜ୍ଞାତ ସାରରେ ମୁଁ 2005 ପତଞ୍ଜଳି ଯୋଗ ସମିତି ସହିତ ଜଡିତ ହେଇ ମୁଁ ବିଭିନ୍ନ ସ୍କୁଲ କଲେଜ ଯାଇ ମୁଁ ବିଭିନ୍ନ ଅନୁଷ୍ଠାନରେ ଶିକ୍ଷା ଦେବା ପାଇଁ ଚେଷ୍ଟା କରୁଛି। ସେଥିରେ ମୁଁ ଯୋଉଥିରେ କି 3 ଛୁଆ ଯୋଉମାନେ ଯୋଉ ଆମର ପ୍ରାରମ୍ଭିକ ପର୍ଯ୍ୟାୟରେ ରୁହନ୍ତି, ସେମାନଙ୍କୁ ମଧ୍ୟ ଆମେ ଯୋଗ ଶିକ୍ଷା ପ୍ରଦାନ କରି ଏକଦମ 80 90 100 ପର୍ଯ୍ୟନ୍ତ ଲୋକଙ୍କ ପର୍ଯ୍ୟନ୍ତ ଆମେ ଯୋଗଟାକୁ ପ୍ରଚାର ପ୍ରସାର କରିପାରୁଛୁ, ପହଞ୍ଚେଇ ପାରୁଛୁ ଏବଂ ଯୋଗ ସମସ୍ତେ ଆମେ କରିବା ପାଇଁ ତାଙ୍କୁ ସତ୍ସାହସ ଦଉଛୁ ଯେ ସମସ୍ତେ ଆମେ ଯୋଗ କରିପାରିବା। ଅର୍ଥାତ୍ 3 ଆପଣ ମୃତ୍ୟୁ ପର୍ଯ୍ୟନ୍ତ ଯେକୌଣସି ବ୍ୟକ୍ତି ଯୋଗ କରିପାରିବେ।
2: ଏଥିପାଇଁ ପ୍ରକୃତ ସମୟ ସେମିତି କିଛି ଅଛି କି?
1: ଏଥିପାଇଁ ଆପଣ ହଉଛନ୍ତି ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଯଦି କରନ୍ତି ବହୁତ ଭଲ, ସେତେବେଳେ ଆପଣ ଶୌଚ ହେଇ ଅର୍ଥାତ୍ ଆପଣ ପରିଶ୍ରା ମଳଦ୍ୱାରେ ଇତ୍ୟାଦି କାମ ସାରିଦେଇ ଆପଣ ପେଟ ଖାଲି କରି ସେଇ ସମୟ ଯୋଉ ବ୍ରାହ୍ମ ମୁହୂର୍ତ୍ତ ଅଛି, ସେ ବ୍ରାହ୍ମ ମୁହୂର୍ତ୍ତ ଯୋଗୀ ଯୋଗ କରନ୍ତି, ଏ ସବୁଠାରୁ ସର୍ବୋକୃଷ୍ଟ ସମୟ। ଆଉ ସେଇ ସମୟରେ ଆପଣଙ୍କର ପେଟ ଖାଲି ଥାଏ, ତେଣୁ ଆପଣ ଯାହା ଯୋଗାଭ୍ୟାସ କରନ୍ତି ଆପଣଙ୍କ ସମସ୍ତ ଯୋଗାଭ୍ୟାସର ଲାଭ ସିଧାସଳଖ ଆପଣ ଶରୀରକୁ ଆସିଥାଏ। ସେଇଭଳି ଧରନ୍ତୁ କୌଣସି ରୋଗୀ ସେ ଉଠିପାରୁନାହାନ୍ତି

0: ମୁହୂର୍ତ୍ତରେ ସେ ମଧ୍ୟ ଯେତେବେଳେ ସନ୍ଧ୍ୟା ତ୍ୟାଗ କରୁଛନ୍ତି ତାଙ୍କେ ମଧ୍ୟ ମଳମୂତ୍ର ତ୍ୟାଗ କରି ତାପରେ ତାଙ୍କେ ଖାଲି ପେଟରେ ଯୋଗ କରିବା ବି ବିଧେୟ। କାରଣ ଏଇ ଯୋଉ ଖାଲି ପେଟ ଏବଂ ଉଠିବା ସମୟଟା ହଉଛି ସବୁଠାରୁ ଇମ୍ପୋର୍ଟାଣ୍ଟ ଆଉ ସବୁଠାରୁ ସର୍ବୋକୃଷ୍ଟ ସମୟ ହଉଛି ବ୍ରାହ୍ମ ମୁହୂର୍ତ୍ତ। ଆପଣ ତା ଅର୍ଥ ନୁହଁ ଯେ ଆପଣ ଖାଇବା ପରେ କିଛି ଏକ୍ସରସାଇଜ, ପ୍ରଶ୍ନ ବି ବେଳେବେଳେ ଆସେ ତ ଖାଇବା ପରେ ବି କିଛି ଏକ୍ସରସାଇଜ ଅଛି, ଯେମିତିକି ଆପଣଙ୍କ ଶ୍ୱାସପ୍ରଶ୍ୱାସ ପାଇଁ ଅମ୍ଳଜାନ ପର୍ଯ୍ୟାପ୍ତ ପରିମାଣର ଆବଶ୍ୟକ ଅଛି, ଆପଣ କରିପାରିବେ। ଆପଣ ବଜ୍ରାସନରେ ବି ଖାଇବା ପରେ ବସିପାରିବେ ଏବଂ ଛୋଟ ଛୋଟ ଆପଣଙ୍କର ହାତ ଗୋଡର ଏକ୍ସରସାଇଜ ଛୋଟ ଛୋଟ କରିପାରିବେ, ଯଦ୍ୱାରା କି ଆପଣଙ୍କ ପେଟ ଭିତରେ ଥିବା ଖାଦ୍ୟର କୌଣସି ପ୍ରଭାବ ଆସିବନି। ଆପଣ ସେହି ସମୟରେ ମଧ୍ୟ ଛୋଟ ବଡ ଯୋଗ କରିଦେଇପାରିବେ। କିନ୍ତୁ ଏଇ ଯୋଉ ଆପଣ କୁହନ୍ତି ଖାଦ୍ୟ ଖାଇବା ପରେ ଆମେ କୌଣସି ଯୋଗ କରିବାନି, ସେଟା ତା ପାଇଁ କିଛିଟା ବିରତି ଅଛି। ବିରତି ଅର୍ଥାତ୍ ଆପଣ ଅକ୍ସିଜେନ୍ ନେବା ପାଇଁ ଯେକୌଣସି ସମୟରେ ଆପଣ କରିପାରିବେ, ଆପଣଙ୍କର ଚକ୍ଷୁର ଭିଜନ କାପାସିଟି ବଢାଇବା ପାଇଁ, ଆପଣ ଦୃଷ୍ଟିଶକ୍ତି ବଢାଇବା ପାଇଁ, ଆପଣଙ୍କର ଯୋଉ ଭାମିଲି ପ୍ରାଣାୟମ ଅଛି କିମ୍ବା ଆପଣଙ୍କର ଅନ୍ୟାନ୍ୟ ଯୋଉ ତାର ପ୍ରାଣାୟମ ଗୁଡାକ ଅଛି ସେଗୁଡାକ ବି ଆପଣ କରିପାରିବେ, ଏଇଗୁଡାକ ଆପଣ କରିପାରିବେ। କିନ୍ତୁ ପେଟ ଜନିତ ପ୍ରାଣାୟମ ଆପଣ ଖାଇବା ପରେ କରିପାରିବେ ନାହିଁ। ପେଟ ଜନିତ ଯେହେତୁ ଆମ ଖାଦ୍ୟ ପଦାର୍ଥର ଦିନ ସମ୍ପୂର୍ଣ୍ଣ ଆସିନଥାଏ, ଦିନ ହେଇନଥାଏ, ଏଇଟାକୁ ଆମେ ମାନିବା ଉଚିତ। ଆଉ ଖାଲି ପେଟରେ ସବୁବେଳେ କରିବା ଉଚିତ।
1: ଯୋଗ କରିବା ଦ୍ୱାରା ଆମ ଶରୀରରେ କଣ ସବୁ ପରିବର୍ତ୍ତନ ହୋଇଥାଏ?
0: ଦେଖନ୍ତୁ, ଯେତେବେଳେ ଛୋଟ ଛୁଆଟେ ଆରମ୍ଭ ଯେତେବେଳେ କରେ ସେଇ ସମୟରେ ସେ ଚେଷ୍ଟା କରିଥାଏ ତା ମା ବାପାଙ୍କ ସହିତ, ତା ଭାଇ ଭଉଣୀ, ବଡ ଭାଇ ଭଉଣୀ, ତାଙ୍କ ପରିବାରଙ୍କ ସ୍ୱଜନଙ୍କ ସହିତ ତାର କଥା କହିବାର ଶୈଳୀ, କଥା କହିବାର ଭଙ୍ଗୀ ଚେଷ୍ଟା କରିଥାଏ, ତାଙ୍କୁ ସେ ଫଲୋଅପ୍ କରିଥାଏ। କିନ୍ତୁ ବେଳେବେଳେ କଣ ହୁଏ, କିଛି ପିଲାଙ୍କର ତ୍ରୁଟି ରହିଥାଏ, ମାନେ ଶାରୀରିକ ତ୍ରୁଟି ରହିଥାଏ, ଯୋଉ ତ୍ରୁଟି ମାଧ୍ୟମରେ ଯଦି ସିଏ ଯଦି ଯୋଗ ପ୍ରତି ତାକୁ ଧୀରେ ଧୀରେ ଯଦି ତାକୁ ଧୀରେ ଧୀରେ ଆମେ ଆକୃଷ୍ଟ କରିବା, ତାର ସେଇଠାରୁ ହିଁ ତାର ଧୀରେ ଧୀରେ ଧୀରେ ଧୀରେ ଡେଭଲପମେଣ୍ଟ ହେଇଯାଏ। ଯଦି ଧରନ୍ତୁ ଜଣଙ୍କର ବୟସ ହେଇଯାଇଛି, ସେ 15 ବର୍ଷ 16 ବର୍ଷ ହେଇଯାଇଛି, ତାଙ୍କର ଉଚ୍ଚତା ବଢିପାରୁନି, ଉଚ୍ଚତା ବଢାଇବାର ଅଛି, ସେ ମୋଟା ହେଇପାରୁନାହାନ୍ତି, ମୋଟା ହେବା ପାଇଁ ଚାହୁଁଛନ୍ତି, ତ ସେଇ ସମୟରେ ଯଦି ଆପଣ ଏଇ ଯୋଗାଭ୍ୟାସ ବି ସେଇ ସମୟରେ ବି ଆପଣ ଅଭ୍ୟାସ କରନ୍ତି, ତାହେଲେ ସେ ତାଙ୍କର ଉଚ୍ଚତା ବି ବଢେଇ ପାରିବେ। 20 ବର୍ଷରେ ଖୁସିରେ ତାଙ୍କ ଉଚ୍ଚତା ବଢିପାରିବ। ଆପଣ ସେମିତି ମୋଟା ହେବା ପାଇଁ ଚାହୁଁଛନ୍ତି, ସିଏ ମୋଟା ବି ବଢାଇବା ପାଇଁ ଯୋଗ କଲେ ଅଟୋମେଟିକ ମୋଟାପା ଧୀରେ ଧୀରେ ଧୀରେ ଧୀରେ ଯଦି କମ ଅଛି ଶରୀରର କ୍ଷତିପୂରଣକୁ ସେ ସମ୍ଭାଳି ନେବ। ଏବଂ ଆପଣ ଯଦି ଅତ୍ୟଧିକ ମୋଟା ହେଇଯାଇଛନ୍ତି, ଆପଣ ଯଦି ଯୋଗ ଆରମ୍ଭ କରିଦିଅନ୍ତି, ଆପଣଙ୍କର ନର୍ମାଲ ଷ୍ଟେଜକୁ ଆସିଯିବେ। ଅର୍ଥାତ୍ ଯୋଗ କରିବା ଦ୍ୱାରା ଆପଣଙ୍କ ସମଗ୍ର ଶାରୀରିକ ବିକାଶ ହେଇଥାଏ, ଯଥା ଆପଣଙ୍କର ଏଇ ଯୋଉ ଯାବତୀୟ ଥଣ୍ଡା ସର୍ଦି କାଶ ମୁଣ୍ଡ ବଥା ପେଟ ବଥା ଅଣ୍ଟା ବଥା ଏବଂ ଆପଣ କାନ ବଥା ବିଭିନ୍ନ ପ୍ରକାର ବ୍ୟଥା ତଥା ଆପଣଙ୍କ ବିଭିନ୍ନ ପ୍ରକାର ଜ୍ୱର ଜନିତ ଅସୁବିଧା କିମ୍ବା ଆପଣଙ୍କର ଯୋଉ ପିମ୍ପଲ୍ସ ବାହାରିବା, ଚୁଟି ଝଡିବା କିମ୍ବା ଆପଣଙ୍କର କାନ ଠିକ ଭାବରେ ନ ଶୁଭିବା, ଏଇଭଳି ଯେତେ ସବୁ ବିଭିନ୍ନ ପ୍ରକାର ଆମର ଯୋଉ ଶାରୀରିକ ରୋଗ ଗୁଡାକ ଛୋଟ ଛୋଟ ରୋଗ ରହୁଛି, ଏଥିରେ ନିଶ୍ଚିତ ଭାବରେ ଯଦି ଜଣେ ଆପଣ ନିୟମ ଅନୁସାରେ ଯୋଗ କରନ୍ତି ଶତକଡ଼ା 100 ଭଲ ହୋଇଥାଏ।
1: ଆଜିକାଲି ଖୁବ କମ ବୟସରେ ବିଭିନ୍ନ ପ୍ରକାର ରୋଗ ହେଇଯାଉଛି, ଏହି ଯୋଗ ମାଧ୍ୟମରେ କିଛିଟା କମିଯାଇପାରିବ କି?
0: ନିଶ୍ଚିତ ମ୍ୟାଡାମ, ଆପଣ ଯାହା କହୁଛନ୍ତି, ଆପଣ ଦେଖନ୍ତୁ ଆଜିର ଯୋଉ ଏଇ ଯୋଉ ଟ୍ରେଣ୍ଡ ରହିଛି, ଆମର ଯୋଉ ମୋବାଇଲ ଦୁନିଆ ଆସିଯାଇଛି, ଆମେ ଯୋଉ AI ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବୋଲି ବର୍ତ୍ତମାନ ଯୋଉ ଆମେ କହୁଛେ, ଏଇଗୁଡାକ ବର୍ତ୍ତମାନ ଆମ ଶରୀର ପାଇଁ ବହୁତ କ୍ଷତି କରୁଛନ୍ତି। ଆମେ ଜାଣୁଛେ ଆମେ ବହୁତ ଆଗକୁ ପଳେଇଗଲେ, ଏବେ ଦେଖନ୍ତୁ ଆମେ କେତେ ଦୂରରେ ରହିକି ଆମେ ସମସ୍ତଙ୍କ ସହିତ ବାର୍ତ୍ତାଳାପ କରିପାରୁଛେ। ଆମେ ଆମେରିକାରେ ଯଦି ଆମ ଭାଇ ଦେଇକି ଆମ ଭଉଣୀ ଅଛନ୍ତି, ଆମେ ସାଙ୍ଗେ ସାଙ୍ଗେ ତାଙ୍କ ସହିତ ବାର୍ତ୍ତାଳାପ କରୁଛେ, ତାଙ୍କ ମୁହଁ ଦେଖୁଛେ, ଇଏ କରୁଛେ। କିନ୍ତୁ ଏବେ ଯୋଉ ଆମେ ଯୋଉ ସ୍ଥିତିକୁ ଆସିଛେ, ଏବେ ଆମର ଶାରୀରିକ ମାନସିକ ବିକାଶ କମିଯାଉଛି, ଏଇ ଭଳିଆ ଯୋଉ ଯାନ୍ତ୍ରିକ ବିକାଶ ହିଁ ଆମର ଏଥିରେ ବଢିବାରେ ଚାଲିଛି। ତତ୍ ସହିତ ଏଇ ଯୋଉ ପିଲାଙ୍କର ଯୋଉ ଦୁରଭ୍ୟାସ, ଯେମିତିକି ସଙ୍ଗ ଦୋଷରେ ପଡି ପାନ ବିଡ଼ି ଗୁଟକା ଏବଂ ଏହା ସହିତ ସେମାନେ ବେଳେବେଳେ ମଦ୍ୟପାନ ସହିତ ବି ଜଡିତ ହେଇଛନ୍ତି, ଯଦି ଜଣେ ଯୋଗ କରନ୍ତି, ଯୋଗ କଲେ ଆପଣଙ୍କର ମାନସିକ ପରିବର୍ତ୍ତନ ଆସିଯାଏ, ଆପଣ ଚିନ୍ତାଧାରା ବଦଳିଯାଏ। କାରଣ ଆପଣଙ୍କ ପାଖରେ ଯୋଉ ସମସ୍ତେ ରୁହନ୍ତି

0: ଯାହା ସହିତ ଆପଣ ବସିକି ଯୋଗ କରନ୍ତି, ସେମାନଙ୍କର ନିଶ୍ଚିତ ଭାବରେ ଚିନ୍ତାଧାରା ଭଲ ଥାଏ। ଏବଂ ଯୋଉ ଆପଣ ଯୋଉ ଗୁରୁ କିମ୍ବା ଯୋଉ ଯାହା ସହିତ ଆପଣ ମିଶି କରୁଛନ୍ତି, ସେମାନଙ୍କ ଚିନ୍ତାଧାରା ନିଶ୍ଚିତ ଭଲ ଥାଏ, କାରଣ ସେମାନେ ଯୋଗ ଯେହେତୁ ଜଡିତ ଅଛନ୍ତି, ଯୋଗ କରୁଛନ୍ତି, ତାଙ୍କେ ନିଶ୍ଚିତ ଭାବରେ କିଛିଟା ପରିବର୍ତ୍ତି ଥାଆନ୍ତି। ତ ସେଇ ପରିବର୍ତ୍ତନର ପ୍ରଭାବଟା ସେଇ ପିଲାଙ୍କ ଉପରେ ପଡେ, ଯୋଉମାନେ ମଦ୍ୟପାନ କରୁଛନ୍ତି କିମ୍ବା ଗୁଟ୍ଖା ଅଭ୍ୟାସରେ ରହିଯାଇଛନ୍ତି। ସେମାନଙ୍କୁ ଯୋଉ ଆମେ କ୍ରମାନ୍ୱୟରେ ଧୀରେ ଧୀରେ ଧୀରେ ଧୀରେ ବୁଝେଇ ବୁଝେଇ ନବା, ତାହେଲେ ନିଶ୍ଚିତ ଭାବରେ ମଦ୍ୟପାନ ତ୍ୟାଗ ହବ, ଗୁଟ୍ଖା ବର୍ଜନ ହବ ଏବଂ ସମସ୍ତ ରୋଗରୁ ମୁକ୍ତି ମିଳିବ। ଏମିତିକି ପ୍ରବାଦ ଅଛି ଯେ ଯୋଗ ଦ୍ୱାରା ଅସାଧ୍ୟ ରୋଗର ଆପଣ ମୁକ୍ତି ପାଇବେ।
1: ବହୁତ ବହୁତ ଧନ୍ୟବାଦ ସାର୍, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ, ବହୁତ କିଛି କଥା କହିଲେ, ବହୁତ କିଛି କଥା ଆମେ ଜାଣିଲୁ। ବହୁତ ବହୁତ ଧନ୍ୟବାଦ, ରହୁଛୁ, ନମସ୍କାର।
0: ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ, ପ୍ରଣାମ।

ଏବେ ଜାଣିବା କିଛି ଟିପ୍ସ ସନ୍ତୁଳିତ ଖାଦ୍ୟର ଆବଶ୍ୟକତା। ସନ୍ତୁଳିତ ଖାଦ୍ୟ କିମ୍ବା ସନ୍ତୁଳିତ ଆହାର ହେଉଛି ଏକ ଖାଇବା ପଦ୍ଧତି ଯାହା ସର୍ବୋତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିପାରେ, ବୃଦ୍ଧିକୁ ସମର୍ଥନ କରିପାରେ ଏବଂ ଦୈନନ୍ଦିନ କାର୍ଯ୍ୟକଳାପ ପାଇଁ ଶକ୍ତି ଯୋଗାଇପାରେ। ଏହା ଆପଣଙ୍କ ଶରୀରକୁ ଉପଯୁକ୍ତ କାର୍ବୋହାଇଡ୍ରେଟ୍, ଟିସୁ ମରାମତି ଏବଂ ବୃଦ୍ଧି ପାଇଁ ପ୍ରୋଟିନ୍ ଏବଂ ହର୍ମୋନ୍ ଉତ୍ପାଦନ ଏବଂ ପୁଷ୍ଟିକର ଅବଶୋଷଣ ପାଇଁ ଚର୍ବି ଗ୍ରହଣ କରେ। ଏକ ସନ୍ତୁଳିତ ଦୈନନ୍ଦିନ ଖାଦ୍ୟ ଆପଣଙ୍କ ଶରୀରକୁ ସର୍ବୋତ୍ତମ ଭାବରେ କାର୍ଯ୍ୟ କରିବା ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ୱ, ଭିଟାମିନ୍ ଏବଂ ଖଣିଜ ପଦାର୍ଥ ଯୋଗାଇଥାଏ।

ତାହେଲେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଗଲାଣି, କାର୍ଯ୍ୟକ୍ରମଟିକୁ ଏଇଠି ରଖୁଛୁ। ଆଜି ପାଇଁ କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲି ମୁଁ ଆରତୀ ସାହୁ। ରହୁଛି, ନମସ୍କାର।

ଶୁଣିଲେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଉପସ୍ଥାପନାରେ ଥିଲେ ଆରତୀ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖେୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଅଜୟ ପୋହନକର। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ବାଗେଶ୍ରୀ।

0: ଭାରତର ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତର ପ୍ରଥମ ଦିନରେ ଗତକାଲି ଅପରାହ୍ନରେ ରାଇରଙ୍ଗପୁରଠାରେ ପହଞ୍ଚିଥିଲେ। ରାଇରଙ୍ଗପୁର ଉପଖଣ୍ଡ ହସ୍କିଟାଲ ପରିସରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଦ୍ୱାରା ଆୟୋଜିତ ଏକ ମେଡିକାଲ କ୍ୟାମ୍ପକୁ ଉଦ୍ଘାଟନ କରିବା ସହ କୁସୁମୀ ବ୍ଲକର ଏକ ଜଳଯୋଗାଣ ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିଥିଲେ। ମାନନୀୟ ରାଷ୍ଟ୍ରପତି ଗତକାଲି ରାଇରଙ୍ଗପୁରଠାରେ ହିଁ ରାତ୍ରିଯାପନ କରିଥିଲେ। ଆଜି ଜୁନ୍ 20 ମାନନୀୟ ରାଷ୍ଟ୍ରପତିଙ୍କ ଜନ୍ମଦିବସ ଥିଲା। ଏହି ଶୁଭ ଅବସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନନୀୟ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ରାଷ୍ଟ୍ରପତିଙ୍କ ନିଜ ଗାଁ ରାଇରଙ୍ଗପୁର ପାହାଡ଼ପୁରଠାରେ ପୂର୍ବାହ୍ନରେ ପହଞ୍ଚିଥିଲେ। ସେଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ମାନନୀୟ ରାଷ୍ଟ୍ରପତିଙ୍କ ସହ ବିତାଇଥିଲେ। ସାନ୍ତାଳ ସମ୍ପ୍ରଦାୟର ଜାହିରା ଏବଂ କୋହ୍ଲ ସମ୍ପ୍ରଦାୟର ଜାହିରା ମଧ୍ୟ ବୁଲି ଦେଖିଥିଲେ। ଏହା ସହ ଗ୍ରାମରେ ଥିବା ଦକ୍ଷତା ବିକାଶ ତାଲିମ କେନ୍ଦ୍ର ମଧ୍ୟ ପରିଭ୍ରମଣ କରିଥିଲେ। ସେଠାରେ ଆୟୋଜିତ ହୋଇଥିବା ଏକ ପ୍ରଦର୍ଶନୀକୁ ମଧ୍ୟ ଉଭୟ ପରିଦର୍ଶନ କରିଥିଲେ। ପରେ ପରେ ରାଇରଙ୍ଗପୁରଠାରୁ ଅନତି ଦୂର ଦାଣ୍ଡବୋଷଠାରେ ଅନୁଷ୍ଠିତ ଏକ ବିଶାଳ କାର୍ଯ୍ୟକ୍ରମରେ ଉଭୟ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନନୀୟ ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମ୍ପାଟି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂ ଦେଓ, ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର, ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଓ ମୟୂରଭଞ୍ଜର ମାନ୍ୟବର ଲୋକସଭା ସାଂସଦ ଶ୍ରୀ ନବଚରଣ ମାଝୀ। ଆଜି ଓଡ଼ିଶା ସରକାରଙ୍କ 2 ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ଭବ୍ୟ ସମାରୋହରେ ଓଡ଼ିଶା ସରକାରଙ୍କ ପ୍ରାୟ ସମସ୍ତ ବିଭାଗର ମନ୍ତ୍ରୀ ଏବଂ ଓଡ଼ିଶାର ଅନେକ ମାନ୍ୟବର ବିଧାୟକ ଓ ମାନ୍ୟବର ସାଂସଦଗଣ ସଭାରେ ଉପସ୍ଥିତ ଥିଲେ। ସଭା ସମାରୋହର ପ୍ରାରମ୍ଭରେ ପ୍ରଥମେ ଜାତୀୟ ସଙ୍ଗୀତ ଏବଂ ପରେ ପରେ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ବ୍ୟାଣ୍ଡ ଦ୍ୱାରା ରାଷ୍ଟ୍ରଗାନ ପରିବେଷିତ ହୋଇଥିଲା। ଏହାସହ ସଭାକାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ଏବଂ ସଭାର ପ୍ରାରମ୍ଭରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ସ୍ୱାଗତ ଭାଷଣ ରଖିଥିଲେ। ଏହି ଅବସରରେ ମାନନୀୟ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ବଟନ ଚିପି ପ୍ରାୟ 6,600 କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ।
1: ବିବିଧତାରେ ସମୃଦ୍ଧ ଓଡ଼ିଶା ଆଜି ବିକଶିତ ଭାରତର ବିକାଶ ଇଞ୍ଜିନ୍ରେ ଯୋଡ଼ି ହୋଇ ଦ୍ରୁତଗତିରେ ଆଗକୁ ବଢ଼ୁଛି। ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ଆଜି ଓଡ଼ିଶାର ବିକାଶ ଯାତ୍ରାର ଆଉ ଏକ ଗୌରବମୟ ଅଧ୍ୟାୟର ଶୁଭାରମ୍ଭ ହେଉଛି। ଏକ ନୂତନ ଭାରତର ସ୍ୱପ୍ନ ଓ ସଂକଳ୍ପ ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱାସ, ବିକାଶ ଓ ଜନକଲ୍ୟାଣର ଗୌରବମୟ 12 ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ 2 ଦୃଢ଼ ନେତୃତ୍ୱରେ ଆଜି ସମଗ୍ର ରାଜ୍ୟରେ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି। ଓଡ଼ିଶାରେ ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବା ପାଇଁ ଆଜି 72 ପ୍ରକଳ୍ପର ଶୁଭ ଲୋକାର୍ପଣ ଓ ଶିଳାନ୍ୟାସ କରାଯାଉଛି। ଏଥିପାଇଁ ବ୍ୟୟ ଅଟକଳ ରହିଛି 47,603 କୋଟିରୁ ଅଧିକ ଟଙ୍କା। ବିକଶିତ ଭାରତର ସ୍ୱପ୍ନ ସାକାର ଦିଗରେ ରେଳ ଭିତ୍ତିଭୂମିର ବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଆଧାରରେ 2 ନୂତନ ମଲ୍ଟି ଟ୍ରାକିଂ ରେଳପଥକୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ଅନେକ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ତା ଭିତରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁରଠାରେ BCGCL କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପର ଶିଳାନ୍ୟାସ କରାଯାଉଛି। ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ଘରେ ଘରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ 9 ପ୍ରକଳ୍ପର ଲୋକାର୍ପଣ। ଲୋକଙ୍କ ଜୀବନ ଜୀବିକାକୁ ଆହୁରି ସଶକ୍ତ କରିବା ପାଇଁ 10 ଜିଲ୍ଲାରେ ବିଭିନ୍ନ ସଡ଼କ ଓ ସେତୁ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ସେହିପରି ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ଲାଗି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ।

ଏତ ବହୁତ ସାରା ଚିଜ ଅଛି, ମୁଁ ଏଟାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ଇ ପ୍ରକଳ୍ପ ଓଡ଼ିଶାର ଉନ୍ନତି ପାଇଁ, ଏ ଅଞ୍ଚଳର ଉନ୍ନତି ପାଇଁ, ଏ ଯୋଉ କେନ୍ଦ୍ର ଏବଂ ରାଜ୍ୟର ସରକାରର ବିକାଶମୁଖୀ ରାଜ୍ୟ ପ୍ରତି ତାଙ୍କର ଯୋଉ କର୍ତ୍ତବ୍ୟ ଏବଂ ଓଡ଼ିଶାକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଯେଉଁ ପରିଦୃଷ୍ଟି ରହିଛି, ସେଥିପାଇଁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆଜି ଏଠାରେ ଯେଉଁ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ ହୋଇଛି, ସେଥିମଧ୍ୟରେ ରେଳ ପ୍ରକଳ୍ପ ରହିଛି, ସଡ଼କ ରହିଛି, ଜଳସେଚନ ରହିଛି, ମୁଁ ତାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ମୟୂରଭଞ୍ଜ ଜିଲ୍ଲାରେ ଯେଉଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଲୋକାର୍ପଣ କରାଯାଇଛି, ତାହା ହେଉଛି ରାୟରମ୍ପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ ରାୟରମ୍ପୁର ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର। ଏହାଛଡ଼ା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏବଂ ଆଞ୍ଚଳିକ କେନ୍ଦ୍ର ଏବଂ ଇଣ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମର ଶିଳାନ୍ୟାସ ମଧ୍ୟ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କେବଳ ବିକାଶର ପ୍ରତୀକ ନୁହେଁ, ବରଂ ଏଗୁଡ଼ିକ ସାମାଜିକ ନ୍ୟାୟ, ସମାନ ସୁଯୋଗ ଏବଂ ସମସ୍ତଙ୍କ ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କର ଅଙ୍ଗୀକାରବଦ୍ଧର ପ୍ରମାଣ। ଯେତେବେଳେ ପ୍ରଗତିର ସୁଫଳ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚେ, ସେତେବେଳେ ପ୍ରଗତିର ଯଥାର୍ଥ ପ୍ରତିପାଦନ ହୁଏ। ଆଜି ତାଙ୍କର ମୋ ଗାଁକୁ ଯିବା, ଭାରତବର୍ଷରେ କେତେ ଗାଁ ଅଛି ତାର ଆକଳନ କରିହେବ ନାହିଁ, କିନ୍ତୁ ଏକ ଛୋଟ ଗାଁକୁ ସେ ଯାଇଛନ୍ତି। ଯେତେବେଳେ ଗାଁ ପ୍ରତି, ମାଟି ପ୍ରତି, ସମସ୍ତ ଜନତାଙ୍କ ପ୍ରତି ତାଙ୍କ ଯୋଉ ଦରଦ ଏଥିରେ ପରିଲକ୍ଷିତ ହୁଏ। ଆଦିବାସୀ ଅଞ୍ଚଳ, ଦୁର୍ଗମ କ୍ଷେତ୍ର ଏବଂ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ଜନସାଧାରଣଙ୍କ ଜୀବନଧାରଣର ମାନର ବ୍ୟାପକ ପରିବର୍ତ୍ତନ ଅଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି। ଆଜି ମଧ୍ୟ ସେ ସେହି ଗାଁକୁ ଏବଂ ସୂର୍ଯ୍ୟ ଗ୍ରାମ କରିବା ପାଇଁ ସେ ଯୋଉ ଘୋଷଣା କରିଛନ୍ତି, ତାଙ୍କୁ ମୁଁ ଧନ୍ୟବାଦ ଦେବି। ସେ ଦିନରେ ଆମେ ଅବଶ୍ୟ ପ୍ରଗତି କରିଛୁ। ମୋର ବିଶ୍ୱାସ, ଆଜି ରାୟରମ୍ପୁରରେ ଉଦ୍ଘାଟିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ମୟୂରଭଞ୍ଜ ଏବଂ ସମଗ୍ର ଓଡ଼ିଶାର ବିକାଶକୁ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବ। ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ସମ୍ପୂର୍ଣ୍ଣ ହେଲା ପରେ ଏ ଅଞ୍ଚଳ ତଥା ଓଡ଼ିଶାର କାୟାକଳ୍ପ ବଦଳିଯିବ। ସ୍ୱଜନ ମଣ୍ଡଳୀ, ଖେଳକୁଦ ଆଦିବାସୀ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମୟୂରଭଞ୍ଜର ଯୁବକମାନଙ୍କର ଫୁଟବଲ, ହକି, ତୀର ଚାଳନା ଏବଂ ଖେଳକୁଦରେ ଅଶେଷ ତାଙ୍କର ରୁଚି ରହିଛି। ଆଜି ସ୍ପୋର୍ଟସ୍ କମ୍ପ୍ଲେକ୍ସ ଉଦ୍ଘାଟିତ ହେବା ଦ୍ୱାରା ଏ ଅଞ୍ଚଳ କ୍ରୀଡ଼ା ପ୍ରତିଭା ଲୋକମାନଙ୍କର ପ୍ରଶିକ୍ଷଣ ଓ ଅଭ୍ୟାସ ନିମନ୍ତେ ଅଧିକ ସୁଯୋଗ ପାଇପାରିବେ। ଏହାଦ୍ୱାରା ସେମାନଙ୍କର ଭିତରେ ଥିବା ଲୁକ୍କାୟିତ ପ୍ରତିଭା ବିକଶିତ ହେବ ଏବଂ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ସେମାନେ ନିଜ ପାଇଁ ଓ ଦେଶ ପାଇଁ ସୁନାମ ଆଣିପାରିବେ। ଆଜି ଏଠାରେ ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର ଲୋକାର୍ପିତ ହେବା ଅତି ଆନନ୍ଦର କଥା। ଏହି କେନ୍ଦ୍ରଟି ମୁଖ୍ୟତଃ ମୟୂରଭଞ୍ଜ, ବାଲେଶ୍ୱର ଏବଂ କେଉଁଝର ଜିଲ୍ଲାର ବସବାସ କରିଥିବା ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି ଉପରେ ଗବେଷଣା କରିବା ସହିତ ଏହାର ସୁରକ୍ଷା, ପ୍ରସାର ଓ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବ। ଏହା ମଧ୍ୟରେ ଆଦିବାସୀ ସମାଜର ନାଚ, ଗୀତ, ବାଦ୍ୟ, ଅସ୍ତ୍ରଶସ୍ତ୍ର, କାରୁକାର୍ଯ୍ୟ ଓ ଜୀବନଶୈଳୀରେ ସୁନ୍ଦର ଭାବେ ପ୍ରଦର୍ଶନ କରି ଆଦିବାସୀ ଚଳଣୀକ ବିଶ୍ୱ ଦରବାରରେ ଆହୁରି ଅଧିକ ପରିଚିତ ପ୍ରସାରିତ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଁ ଆଶା କରୁଛି। ସ୍ୱଜନ ମଣ୍ଡଳୀ, ଗୋଟିଏ ଜାତି ନିଜ ସଂସ୍କୃତିର ମୌଳିକତାକୁ ଭୁଲିଗଲେ ନିଜର ଅସ୍ତିତ୍ୱ ହରାଇବ। ତେଣୁ ଯେକୌଣସି ଜାତି ବା ସମାଜ ଆଧୁନିକତା ସହିତ ନିଜର ସାଂସ୍କୃତିକ ମୌଳିକତାକୁ ବଞ୍ଚାଇ ରଖିଲେ ସମୃଦ୍ଧିଶାଳୀ ହୁଏ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟର ଭାଷା, ସାହିତ୍ୟ, ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରାଯାଇଛି। ଆଦିବାସୀ ସମ୍ପ୍ରଦାୟର ଗୌରବ ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଭାରତ ସରକାରଙ୍କର ପଦକ୍ଷେପ ପ୍ରଶଂସନୀୟ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଜନଜାତୀୟ ସଂଗ୍ରହାଳୟମାନେ ପ୍ରତିଷ୍ଠା କରାଯାଇଛି। ଦୀର୍ଘ ଦିନ ଧରି ଆଢୁଆଳରେ ରହିଥିବା ଆଦିବାସୀ ବୀର ଓ ବୀରାଙ୍ଗନାମାନଙ୍କର ଅବିସ୍ମରଣୀୟ ଅବଦାନକୁ ଲୋକାଲୋଚନକୁ ଅଣାଯାଇଛି। ଏହା ଭାରତ ସରକାରଙ୍କ ଏକ ଅତି ପ୍ରଶଂସନୀୟ ପଦକ୍ଷେପ। ଏଠାରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭର୍ସିଟି, ରିଜିଓନାଲ ସେଣ୍ଟର ଏବଂ ଇନ୍ଦୋର ବ୍ୟାଡମିଣ୍ଟନ ଷ୍ଟାଡିୟମର ଶିଳାନ୍ୟାସ କରାଯିବା ଆନନ୍ଦର କଥା। ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭର୍ସିଟି ଆଞ୍ଚଳିକ କେନ୍ଦ୍ର ଦୂରସ୍ଥ ଅଞ୍ଚଳର ଆଦିବାସୀମାନଙ୍କର ପାଇଁ ଉଚ୍ଚଶିକ୍ଷାର ପର୍ଯ୍ୟାପ୍ତ ସୁଯୋଗ ବିକଶିତ ହେବ। ଏ ଅଞ୍ଚଳର ବିଦ୍ୟାର୍ଥୀ ଓ ଯୁବକବର୍ଗ, ବିଶେଷ କରି ଆଦିବାସୀ ଯୁବକ ଯୁବତୀ ଏଠାରେ ଉପକୃତ ହେବେ। ଇନ୍ଦୋର ବ୍ୟାଡମିଣ୍ଟନ ଷ୍ଟାଡିୟମ କାର୍ଯ୍ୟକ୍ରମ ହେଲେ ଏହା ଏ ଅଞ୍ଚଳର ବ୍ୟାଡମିଣ୍ଟନ ଖେଳାଳିମାନଙ୍କର ବିକାଶର ବିଶେଷ ସହାୟକ ହେବ। ଭଦ୍ରମଣ୍ଡଳୀ, ମୁଁ ଯେତେବେଳେ ଯେଉଁଠି ଥିଲେ ବି ମୋ ଗାଁ

ଏବଂ ମୋ ମାଟିକୁ କେବେ ଭୁଲେ ନାହିଁ। ଆପଣ ମାନଙ୍କ ସହଯୋଗରେ ମୁଁ ଯୋଉଠିକୁ ପହଞ୍ଚିଲି, କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ପାହାଚରେ ମୁଁ କିଛି ନା କିଛି ଏ ଅଞ୍ଚଳ ପାଇଁ କିଛି କରିବାର ପ୍ରଚେଷ୍ଟା କରିଛି। ଏ ଅଞ୍ଚଳରେ କିଛି କାର୍ଯ୍ୟ କରିବା ପାଇଁ ମୁଁ ସବୁବେଳେ ତତ୍ପର ରହିଛି। ଗତକାଲି ମୁଁ ରାଇରଙ୍ଗପୁର ପୋଲିସ ଜିଲ୍ଲାର ଉଦ୍ଘାଟନ କରିଛି। ଆପଣ ସମସ୍ତେ ଜାଣନ୍ତି ମୟୂରଭଞ୍ଜ ସବୁଠାରୁ ବଡ ଜିଲ୍ଲା, ତେଣୁ ଏହାର ଶାନ୍ତି ଶୃଙ୍ଖଳା ପାଇଁ ଏ ଜିନିଷର ଆବଶ୍ୟକତା ଥିଲା। ଏହାଦ୍ୱାରା ଏ ଅଞ୍ଚଳବାସୀ ଉପକୃତ ହେବେ ବୋଲି ମୁଁ ଆଶା କରୁଛି। ଏ ବର୍ଷ ମୁଁ ରାଇରଙ୍ଗପୁରରେ ଆୟୁର୍ବେଦ ହସ୍ପିଟାଲ, ଆୟୁର୍ବେଦ କଲେଜ, ଓୟୁଟି କ୍ୟାମ୍ପସ, ଆର୍ଚେରୀ ସେଣ୍ଟର, ସିଟି ବ୍ୟୁଟିଫିକେସନ ଏବଂ ଡ୍ରେନେଜ ଅପଗ୍ରେଡେସନ ଆଦିର ଶିଳାନ୍ୟାସ କରିଥିଲି ଏବଂ ରାଇରଙ୍ଗପୁର ହଲିଡେ ହୋମର ଉଦ୍ଘାଟନ ମଧ୍ୟ କରିଥିଲି। କାରଣ ଏ ରାଇରଙ୍ଗପୁରରେ ଏସବୁର ଆବଶ୍ୟକତା ଥିଲା। ତା ପୂର୍ବରୁ ମୁଁ ବହୁତ ଗୁଡ଼ାଏ ରେଳ ପ୍ରକଳ୍ପର ରେଳଗାଡ଼ିର ଉଦ୍ଘାଟନ ମଧ୍ୟ କରିଥିଲି। ତା ସହିତ ଏଠି ସ୍ୱାସ୍ଥ୍ୟ ସେବା ନିମନ୍ତେ 100 ଶଯ୍ୟା ଡାକ୍ତରଖାନାର 100 ଶଯ୍ୟା ବିଶିଷ୍ଟ ଗୃହର ଶିଳାନ୍ୟାସ କରିଥିଲି। ତାର କାର୍ଯ୍ୟ କ୍ଷିପ୍ରଗତିରେ ଚାଲିଛି। ସେହିପରି ରାଇରଙ୍ଗପୁର ମୋହଲଡିଆଠାରେ NH220ର ବାଇପାସ ରୋଡ୍ର ଆବଶ୍ୟକ ଥିଲା, ତାହା ମଧ୍ୟ ଜୋରସୋରରେ ଚାଲିଛି। ବନ୍ଧୁଗଣ, ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ଦିନରୁ ଆଦରଣୀୟ ମୋଦିଜୀ ଅନେକ ଗୁଡ଼ିଏ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ନେଇ ଆସିଛନ୍ତି। ମୋଦିଜୀ, ଆପଣ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସବୁଠାରୁ ଅଧିକ ସମୟ ଧରି ଦେଶକୁ ନେତୃତ୍ୱ ପ୍ରଦାନ କରିବାର ଗୌରବ ଅର୍ଜନ କରିଛନ୍ତି। ଏହି ଐତିହାସିକ ସଫଳତା ପାଇଁ ମୁଁ ଦେଶବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ହାର୍ଦ୍ଦିକ ଶୁଭକାମନା ଦେଉଛି। ନିଜ ଭିଜନ ଓ କାର୍ଯ୍ୟ ମାଧ୍ୟମରେ ଆହୁରି ଅନେକ ଦିନ ଯାଏ ଆପଣ ଦେଶବାସୀଙ୍କର ସେବା କରନ୍ତୁ ତଥା ଓଡ଼ିଶାର 2036 ଏବଂ ଦେଶର 2047 ମସିହା ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପକୁ ସାକାର କରନ୍ତୁ, ଏହା ମୋର ଆନ୍ତରିକ କାମନା। ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ପ୍ରଚେଷ୍ଟାରେ ସାରା ଦେଶରେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହୋଇଥିଲା। ଦେଶବାସୀଙ୍କୁ ଅନାୟାସରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା, ପ୍ରତି ଘରକୁ ପାଇପ୍ ଯୋଗେ ଜଳ ଯୋଗାଣ ନିମନ୍ତେ ହର୍ ଘର ନଲ୍ ସେ ଜଲ୍ ଯୋଜନା, ଚାଷୀ ଭାଇ ଭଉଣୀମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା, ଏପରିକି 80 କୋଟିରୁ ଉର୍ଦ୍ଧ୍ୱ ଦେଶବାସୀଙ୍କୁ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଦି ଅନେକ ଗୁଡ଼ିଏ ଦୃଷ୍ଟାନ୍ତମୂଳକ ଯୋଜନା କାର୍ଯ୍ୟକାରୀ ହେଉଅଛି। ଦେଶବାସୀ ଏସବୁ ଯୋଜନାର ସୁଫଳ ଲାଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ପ୍ରଭାବଶାଳୀ ନେତୃତ୍ୱ ଯୋଗୁଁ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଭାରତର ସମ୍ମାନ ବୃଦ୍ଧି ପାଇଛି କି ନାହିଁ? କୋଭିଡ ମହାମାରୀ କାଳରେ ଭାରତର ପରିଚାଳନାଗତ ପାରଙ୍ଗମତା ସାରା ବିଶ୍ୱ ଦେଖିଛି। ଏହି ମହାମାରୀ ସମୟରେ ଭାରତ କେବଳ ଦେଶବାସୀଙ୍କର ଟିକାକରଣର ସଫଳତା ଲାଭ କରିଥିଲା ତାହା ନୁହେଁ, ପୃଥିବୀର ଅନେକ ଦେଶକୁ ମଧ୍ୟ ଟିକା ଯୋଗାଇ ପାରିଥିଲେ। ପୃଥିବୀରେ ଯେତେବେଳେ ଯେଉଁଠି କିଛି ଦୁର୍ବିପାକ ପଡୁଛି, ଭାରତ ତାହା ଜାଣିବା ମାତ୍ରେ ପ୍ରଥମେ ଯାଇ ସହାୟତା ପ୍ରଦାନ କରୁଛି। ଆଜି ବିଶ୍ୱ ଯେତେବେଳେ ଯୁଦ୍ଧଜନିତ ଅଶାନ୍ତି ଏବଂ ଅସ୍ଥିରତା ମଧ୍ୟ ଦେଇ ଗତି କରୁଛି, ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ପକ୍ଷରେ ହୋଇ ବିଶ୍ୱବାସୀଙ୍କୁ ବାର୍ତ୍ତା ଦେଇଛି। ଯୁଦ୍ଧ ନୁହେଁ, ଆପୋଷ ଆଲୋଚନା ମାଧ୍ୟମ ହିଁ ସମସ୍ୟାର ସମାଧାନ ସମ୍ଭବ ହେବ। ଭଦ୍ରମଣ୍ଡଳୀ, ଓଡ଼ିଶାରେ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପରିଚାଳନା ସରଙ୍କର 2 ବର୍ଷ ପୁରିଯାଇଛି। ଏଥିପାଇଁ ମୁଁ ଶ୍ରୀ ମାଝୀଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି। ମାଝୀ ମହୋଦୟଙ୍କ ନେତୃତ୍ୱରେ ଓଡ଼ିଶାରେ ଭିତ୍ତିଭୂମିର ସାମଗ୍ରିକ ବିକାଶର ଧାରା ଅବ୍ୟାହତ ରହିଛି। ବିଗତ 2 ବର୍ଷରେ ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ବିଶେଷ ଅଗ୍ରଗତି ହାସଲ କରିଛି ବୋଲି ଜାଣି ଖୁସି ହେଲି। ଓଡ଼ିଶାକୁ ଶିଳ୍ପବହୁଳ ରାଜ୍ୟ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କର ତତ୍ପରତା ପ୍ରଶଂସନୀୟ। ରାଜ୍ୟରେ ନାରୀ ସଶକ୍ତିକରଣ ଉପରେ ଓଡ଼ିଶା ସରକାର ଉପଯୁକ୍ତ ଧ୍ୟାନ ଦେଇଥିବା ପରିଲକ୍ଷିତ ହୋଇଛି। ସୁଭଦ୍ରା ଯୋଜନା ଏହାର ଏକ ଉତ୍ତମ ଉଦାହରଣ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଚେଷ୍ଟାରେ ଓଡ଼ିଶାରେ ଜନଜାତି ବର୍ଗର କଲ୍ୟାଣ ଓ ଉତ୍ଥାନର ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି କର୍ମରେ ରାଜ୍ୟର ଅତିରିକ୍ତ 2ଟି ବର୍ଗର ଲୋକଙ୍କୁ ଜନଜାତି ତାଲିକାଭୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ବନ୍ଧନ ଯୋଜନା ମାଧ୍ୟମରେ 90ରୁ ଅଧିକ ଲଘୁ ବନଜାତି ଦ୍ରବ୍ୟ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ ବା MSP ପ୍ରଦାନ, ମାଇକ୍ରୋ କ୍ରେଡିଟ୍ ସ୍କିମ୍ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ଜନଜାତି ବର୍ଗର ସଭ୍ୟମାନଙ୍କୁ ଋଣ ପ୍ରଦାନ, ଆଦିବାସୀ ମହିଳା ସଶକ୍ତିକରଣ ଯୋଜନାରେ ଅନୁସୂଚିତ ଜନଜାତିର ମହିଳାମାନଙ୍କୁ କମ୍ ସୁଧହାରରେ ଋଣ ପ୍ରଦାନ ଆଦି ପ୍ରକ୍ରିୟା ଜାରି ରହିଛି। ସେହିପରି ଆଦିବାସୀ ଭାଇ ଭଉଣୀମାନଙ୍କ ସିକିଲ୍ ସେଲ୍

0: ଆନିମିଆ ରୋଗରୁ ମୁକ୍ତ କରିବା ପାଇଁ ରାଷ୍ଟ୍ରୀୟ ମିଶନ କାର୍ଯ୍ୟକାରୀ କରାଯାଇଛି। ଆଦିବାସୀ ପିଲାମାନଙ୍କୁ ଋଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବହୁ ସଂଖ୍ୟକ ଏକଲବ୍ୟ ଆବାସିକ ବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇଛି। ଅନେକ ବିଦ୍ୟାଳୟ ମଧ୍ୟ ଆଜି ନିର୍ମାଣାଧୀନ ଅଛି। ପିଭିଟିଜି ଭାଇ ଭଉଣୀମାନଙ୍କ କଲ୍ୟାଣ ନିମନ୍ତେ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଅଟେ। ଆଦିବାସୀ ବହୁଳ ଅଞ୍ଚଳରେ ବିଜୁଳି ସଂଯୋଗୀକରଣ ସାଙ୍ଗକୁ ଅପହଞ୍ଚ ଇଲାକାରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ କରାଯାଇଛି। ଆଦିବାସୀ ଗଞ୍ଜଞ୍ଚଳ ସାମାଜିକ ଭିତ୍ତିଭୂମିର ବିକାଶ ନିମନ୍ତେ ଧରତୀ ବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନାର କାର୍ଯ୍ୟକାରୀ ହେଉଛି। ଆଦିବାସୀ ଅଞ୍ଚଳ ସାମଗ୍ରିକ ବିକାଶ ବିଶେଷ କରି ଆଦିବାସୀ ବର୍ଗର ବିକାଶ ମାଧ୍ୟମରେ ଅନ୍ତୋଦୟ ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ ଅବ୍ୟାହତ ରହିଛି। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦେଉଛି। ସୁଧିବୃନ୍ଦ ଆଦିବାସୀ ଜୀବନଶୈଳୀ ପ୍ରକାରାନ୍ତର ପ୍ରକୃତି ଅନୁକୂଳ ଜୀବନଶୈଳୀ ହିଁ ଭାରତୀୟ ସଂସ୍କୃତିର ବିଶେଷତା। ଆଜି ସଂସ୍କୃତିର ମାଟି ପାଣି ପବନ ସମୁଦ୍ର ଆକାଶ ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା ସମସ୍ତଙ୍କୁ ଦେବତାର ଆଖ୍ୟା ଦିଆଯାଇଛି। ଜନଜାତି ବର୍ଗର ଲୋକେ ପ୍ରକୃତିକ ସମ୍ମାନ ଜଣାଇ ପ୍ରାକୃତିକ ସମ୍ବଳର ସର୍ବନିମ୍ନ ବ୍ୟବହାର କରି ସବୁବେଳେ ପ୍ରକୃତି ପରିବେଶ ଓ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଦେଇ ଆସିଛନ୍ତି। ଆମେ ଆଦିବାସୀ ଭାଇ ଭଉଣୀମାନଙ୍କର ଜୀବନଶୈଳୀକୁ ଶିକ୍ଷା ଲାଭ କରି ଯେତେ ସମ୍ଭବ କମ୍ ପ୍ରାକୃତିକ ସମ୍ପଦର ବ୍ୟବହାର କରିବା ଏବଂ ତାକୁ କ୍ଷତି ପହଞ୍ଚାଇବା ଉଚିତ ନୁହେଁ। ଫଳରେ ପ୍ରକୃତି ତଥା ମାନବ ସମ୍ବଳ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ଏହାଦ୍ୱାରା ଆମେ ଯେତେ କେବଳ ସୁଖଶାନ୍ତିରେ ରହିପାରିବା ତାହା ନୁହେଁ, ଆମ ଉତ୍ତର ବୁଢ଼ୀ ପାଇଁ ମଧ୍ୟ ଏକ ସୁନ୍ଦର ପୃଥିବୀ ସଂରକ୍ଷିତ ହୋଇ ରହିପାରିବ। ବହିଆର ବୁହିନ୍ଙ୍କ ତେହେଁ ଆବତାଲାରେ ଭାରତ ରିନି ଶିର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଖେତି କିନ୍ କିନ୍ ହେଇଯାକାନ ନୂଆ ଦୋ ଅବଲଗେ ଦୋଡ଼ି ଗରବରେ ଆକା ଆୟାର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତିକିନ୍ ଓଲଚିକି ଅଷ୍ଟମ ପରିଚ୍ଛେଦରେ କିନ୍ ସମିଲ ରିହା ନିତରିନ୍ ପ୍ରଧାନମନ୍ତ୍ରୀ ଆବ ସଂସ୍କୃତି ଲାଗି ପରମ୍ପରା ଲାଗି ଆବ ଉତ୍ଥାନ ଲାଗି ଅଡିଗାନ କିନ୍ ଚେଷ୍ଟା ହାକା ଅନା କ୍ଷେତ୍ରରେ ଆପେଆ ଆତଙ୍କ ଦାରାମ ଅଡିଗାନ ଗେ ଲକ୍ତି କାନା ଅନା କ୍ଷେତ୍ରରେ ଇଞ୍ଜ ଏତୁ ଦିଶମ ତିଞ୍ ଆଗୁ ଆକା ଦିଆ ଯେ ଆବୁଆ ସଂସ୍କୃତି ପରମ୍ପରା ଏଲମା ଇନେଖାନ ଆବ ସଂସ୍କୃତି ପରମ୍ପରା ଉତ୍ଥାନ ଲାଗି ଉନି ହୋଇ ଚେଷ୍ଟାଏ ଅନାମନ୍ତେ ଆପେ ଅନଡ଼ପେ ଯାଉରା ହାକନା ଅଡି ଅଡି ସାରା ଆପେଆ ଭାଇ ଓ ଭଉଣୀ ଘର ରାୟରମ୍ପୁକୁ ଆସିଥିବାରୁ ଆଦରଣୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ପୁଣି ଥରେ ବହୁତ ବହୁତ ଧନ୍ୟବାଦ ଜଣାଉଛି। ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଁ ମୋର ବକ୍ତବ୍ୟ ସାଙ୍ଗ କରୁଛି। ଧନ୍ୟବାଦ। ଜୟ ହିନ୍ଦ ଜୟ ଭାରତ ଜୟ ଜଗନ୍ନାଥ।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ସାମଗ୍ରିକ ବିକାଶରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରିବା ସହ ଓଡ଼ିଶାରେ ଜନଜାତିଙ୍କ ବିକାଶ ପାଇଁ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ।
2: ଜୟ ଜଗନ୍ନାଥ ଜୟ ମା କିଚକେଶ୍ୱରୀ। ମୋର ସବୁ ଭାଇ ଭଉଣୀ ମା ମାଉସୀ ମାନଙ୍କୁ ମୋର ନମସ୍କାର। ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଜୀ, ରାଜ୍ୟପାଳ ଶ୍ରୀ ହରିବାବୁଜୀ, ୟହାଁ କେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେବଜୀ, ପ୍ରଭତି ପରିଡ଼ାଜୀ, ଓଡ଼ିଶା କେ ମନ୍ତ୍ରୀ ଗଣେଶ ସିଂ ଖୁଣ୍ଟିଆଜୀ, କୃଷ୍ଣଚନ୍ଦ୍ର ମହାପାତ୍ରଜୀ, ସାଂସଦ ନବାଚରଣ ମାଝୀଜୀ, ମନମୋହନ ସାମଲଜୀ, ବୈଜନ୍ତ ପାଣ୍ଡାଜୀ, ଅନ୍ୟ ମହାନୁଭାବ ଭାଇ ଓ ବହନ, ହମାରା ଓଡ଼ିଶା ଇନ୍ ଦିନୋଁ ଉତ୍ସବୋଁ କେ ଆନନ୍ଦ ମେ ଡୁବା ହୁଆ ହେ। ୟହାଁ କା ଗଣପର୍ବ ରଜ ପିଛଲେ ହପ୍ତେ ହି ଧୁମ୍ଧାମ୍ ସେ ମନାୟା ଗୟା ହେ। ମହାପ୍ରଭୁ ଜଗନ୍ନାଥ ଜୀ କି ରଥଯାତ୍ରା କି ତୈୟାରିଆ ବି ପୁରଜୋଶ ଚଲ ରହି ହେ। ମୟୂରଭଞ୍ଜ କେ ବାରିପଦା ରଥଯାତ୍ରା କୋ ଲେକର ଭି ଉତ୍ସାହ କା ମାହୋଲ ହେ।

ଜନ୍ମଦିନରେ ମୁଁ ତାଙ୍କୁ ହୃଦୟର ଗଭୀରତମ ପ୍ରଦେଶ ତରଫରୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ଏହି ଅବସରରେ ମୁଁ ମହାମହିମ ରାଷ୍ଟ୍ରପତି ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀଜୀଙ୍କୁ 4.5 କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ସ୍ୱାଗତ କରୁଛି। ରାଷ୍ଟ୍ରପତି ମହୋଦୟା, ଆପଣଙ୍କର ସାରା ଜୀବନ ମା ଭାରତୀର ସେବାରେ ଉତ୍ସର୍ଗୀକୃତ। ତ୍ୟାଗ, ସେବା ଓ ସମର୍ପଣର ଆପଣ ହେଉଛନ୍ତି ମୂର୍ତ୍ତିମନ୍ତ ପ୍ରତୀକ। ଆପଣଙ୍କର ଶାନ୍ତ ସରଳ ଜୀବନ ହେଉଛି ଏକ ଆଧ୍ୟାତ୍ମିକ ଶକ୍ତିର ପ୍ରତୀକ। ଏହି ମୟୂରଭଞ୍ଜ ଜିଲ୍ଲାର ଏକ ଅନାମଧେୟ ଜନଜାତି ଅଧିଷ୍ଠିତ ଗ୍ରାମରୁ ଜୀବନର ଯାତ୍ରା ଆରମ୍ଭ କରି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବା କୌଣସି ଏକ ଚମତ୍କାର ନୁହେଁ। ଏହା ଆପଣଙ୍କର କଠିନ ପରିଶ୍ରମ, ଉତ୍ସର୍ଗୀକୃତ ଜନସେବା ଏବଂ ଦେଶର ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଆପଣଙ୍କର ଇଏ ପୂର୍ଣ୍ଣ ବିଶ୍ୱାସ। ଆପଣ ସାରା ଦେଶର ମହିଳାଙ୍କର ପାଇଁ ପ୍ରେରଣାର ଏକ ମହାନ ଉତ୍ସ। ଆଜିର ଏହି ପବିତ୍ର ଅବସରରେ ମୁଁ ଆପଣଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ପାଇଁ ସୁଖ ଓ ଶାନ୍ତି କାମନା କରୁଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନିଜେ ଉପସ୍ଥିତ ରହି ଆପଣଙ୍କ ଜନ୍ମ ଦିବସକୁ ଆହୁରି ଗୌରବମୟ କରିଛନ୍ତି। ମୁଁ ସମସ୍ତ ଓଡ଼ିଶାବାସୀଙ୍କ ତରଫରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ସହୃଦୟ ଧନ୍ୟବାଦ ଜ୍ଞାପନ କରୁଛି। ମାନନୀୟ ପ୍ରଧାନମନ୍ତ୍ରୀ ଜୀ, ହମାରି ସରକାର କି 2 ବର୍ଷ ଗାଁଟ ଉତ୍ସବ କେ ଅବସର ପର ଆପକି ସଦୈ ଉପସ୍ଥିତି କେ ଲିଏ ମୁଁ ହୃଦୟ ସେ ଆପକୁ ଧନ୍ୟବାଦ ଦେତା ହୁଁ। ସରକାର କି ଶପଥ ଗ୍ରହଣ ସମାରୋହ ସେ ଲେକର ପହିଲି ବର୍ଷ ଗାଁଟ ଓର ଆଜ କେ ଏ ଅବସର ତକ ଆପ 8 ବାର ଓଡ଼ିଶା ପଦାରେ ହେଁ। ହର ବାର ଓଡ଼ିଶା କେ ଲିଏ ଆପ ଢେର ସାରା ପ୍ୟାର ଓର ବିକାଶ କା ତୋହଫା ଲେକର ଆଏ ହେଁ। ଓଡ଼ିଶା କେ ଲିଏ ଆପକା ଭରସା, ଆପକା ପ୍ୟାର, ଆପକା ସହଯୋଗ ହମାରେ ଲିଏ ସବସେ ବଡ଼ି ପୁଞ୍ଜି ହେ। କୁଛ ଦିନ ପହିଲେ କେନ୍ଦ୍ର ମେ ଆପକେ ନେତୃତ୍ୱ ମେ କେନ୍ଦ୍ର ସରକାର ନେ ସେବା ସୁଶାସନ ଓର ଭାରତ କେ ସୁନହରେ ଦିନ କେ 12 ସାଲ ପୁରେ କିଏ ହେ। ମୁଝେ କହନେ ମେ କୋଇ ସଙ୍କୋଚ ନହିଁ ହେ, ବଲକି ଗର୍ବ କେ ସାଥ କହତା ହୁଁ କି ପିଛଲେ 12 ସାଲ ଦେଶ କେ ଲିଏ ବେମିସାଲ ରହା ହେ। 2014 କେ ବାଦ ଆପନେ ଯୋ ଯୋଜନା ବନାଏ ହେଁ ଉସକି ବଦଲତ ଦେଶ କେ ହର ବର୍ଗ କେ ଲିଏ କୁଛ ନା କୁଛ ନହିଁ ବହୁତ କୁଛ ଫାଇଦା ହମକୁ ମିଲା ହେ। ମେ ତ କହତା ହୁଁ କି ଦେୟାର ଇଜ ଏ ଲିଟିଲ ବିଟ ଅଫ ମୋଦି ଇନ ଏଭ୍ରି ୱାନ୍ସ ଲାଇଫ। ଲୋକଙ୍କ କଲ୍ୟାଣ କେ ଲିଏ ଆପକି ପ୍ରତିବଦ୍ଧତା ସେ ପ୍ରେରଣା ଲେକର ହମାରି ସରକାର ନେ ପିଛଲେ 2 ସାଲ ସେ ଏସେ କାମ କର ରହେ ହେ କି ଆଜ ଇଫ ଦେୟାର ଇଜ ନୋ ଟମରୋ। ବହୁତ କମ ଦିନ ମେ ହମାରି ସରକାର ନେ ବହୁତ ସାରୀ କଲ୍ୟାଣକାରୀ ଯୋଜନା ଜୈସି ମହିଳା କେ ଲିଏ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଲ ଯୋଜନା, ଅନ୍ନଦାତା କେ ଲିଏ କୃଷକ ସମୃଦ୍ଧି ଯୋଜନା, ସ୍କୁଲ କେ ବଚ୍ଚୋଁ କେ ଲିଏ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ବୁଜୁର୍ଗ କେ ଲିଏ ଶ୍ରୀ ଜଗନ୍ନାଥ ଦର୍ଶର ଯୋଜନା, ରାଜ୍ୟବାସୀଙ୍କ କେ ଲିଏ ଆୟୁଷ୍ମାନ ଯୋଜନା ଲାଗୁ କିଏ ହେଁ। ପ୍ରଧାନମନ୍ତ୍ରୀ ଜୀ, ହାଲି ମେ ହମାରି ସରକାର ରାଜ୍ୟ ମେ କେଜି ସେ ଲେକର ପିଜି ତକ ଶିକ୍ଷା କୋ ନିଃଶୁଳ୍କ ବନାନେ କେ ଲିଏ ତୈ କିଆ ହେ। ଏହି ସେ ପଦକ୍ଷେପ ଲେନେ ମେ ଓଡ଼ିଶା ସାୟଦ ଦେଶ ମେ ପହିଲା ରାଜ୍ୟ ହେ। ଆର୍ଥିକ ଓର ସାମାଜିକ ତୌର ପେ ପିଛଡ଼େ ବର୍ଗ କେ ଲିଏ କୋଇ ଦଶକ ସେ ଲମ୍ବିତ ଆରକ୍ଷଣ ଲାଗୁ କି ହେ, ଯୋ କି ସାଧାରଣ ଶିକ୍ଷା କେ ଲେକର ମେଡିକାଲ ଟେକ୍ନିକାଲ ଶିକ୍ଷା ମେ ବି ଓ ଲାଗୁ ହୋଗା। ଓର ଏକ ମହତ୍ୱପୂର୍ଣ୍ଣ ଦିଶା ମେ ହମ ଜୋର ଦେ ରହେ ହେଁ, ଓଡ଼ିଶା ମେ ଉଦ୍ୟୋଗ କା ବିକାଶ। ପିଛଲେ ସାଲ ଆପକେ କର କମଲ ସେ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନ ସେ ଶୁରୁ ହୁଆ ଦୁସରା ଶିଳ୍ପ ବିପ୍ଳବ ଅଫ ଚରମ ସ୍ତର ପର ହେ। ୟେ ସବ କାର୍ଯ୍ୟକ୍ରମ 2036 ତକ ସମୃଦ୍ଧ ଓଡ଼ିଶା ଓ 2047 ତକ ବିକଶିତ ଭାରତ ବନାନେ ମେ ଯୋଗଦାନ ଦେଗା। ମେ ଏକ ତଥ୍ୟ ରଖନା ଚାହୁଁଗା, ଅବ ତକ ହମ 3.11 ଲକ୍ଷ କରୋଡ ରୁପିଆ କେ 152 ପ୍ରକଳ୍ପ କା ଉଦ୍ଘାଟନ ଶିଳାନ୍ୟାସ କିଏ ହେଁ, ଜିସେ 2,50,000 ନିଯୁକ୍ତି କା ଅବସର ମିଲା ହେ। ସରକାରୀ କ୍ଷେତ୍ର ମେ ବି ହମ 84,000 ସେ ଜ୍ୟାଦା ନୌକରୀ ବି ଦିଏ ହେଁ। ହମାରେ 30 ଜିଲ୍ଲ ମେ ସେ 29 ଜିଲ୍ଲ ମେ ଉଦ୍ୟୋଗ ସ୍ଥାପିତ ହୋ ରହା ହେ। ହମାରା ଶିଳ୍ପାୟନ ଅଭିଯାନ ସମ୍ପୂର୍ଣ୍ଣ ରୂପ ସେ ଏକ ସମାବେଶୀ ଓ ପ୍ରକ୍ରିୟା ହେ। ମୁଝେ ପୁରା ଭରସା ହେ ଆଗେ ଚଲ କେ ଓଡ଼ିଶା କେ ଲୋକ ରୋଜଗାର କେ ଲିଏ ବାହାର ନହିଁ ଯାଏଙ୍ଗେ, ବଲକି ଦୁସରେ ରାଜ୍ୟ ସେ ଲୋକ ନକରୀ କେ ଲିଏ ଓ ଓଡ଼ିଶା ଆଏଙ୍ଗେ। ଓଡ଼ିଶା କେ ମାଇଗ୍ରେସନ ନହିଁ ବଲକି ରିଭର୍ସ ମାଇଗ୍ରେସନ ଅଭି ଶୁରୁ ହୋ।

0: ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତରୁ ଶୁଣିଲେ ବେତାର ବିବରଣୀ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ରେକର୍ଡିଂ ସଂଗ୍ରହ ମାରାଣ୍ଡି ନାଗଭୂଷଣ ମାଝୀ ଏବଂ ରାଜୀବ କୁମାର ମହନ୍ତ, ବୈଷୟିକ ସହାୟତା ତ୍ରିଲୋଚନ ବେହେରା, କୃଷ୍ଣ ଦୟାଲ ତ୍ରିପାଠୀ, ନୃସିଂହ ହେମ୍ରମ ଓ ଭବାନୀ ଶଙ୍କର ଟୁଡୁ।
1: ଶୁଣୁଥିଲେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ବେତାର ବିବରଣୀ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ସକାଳ 9ଟାରେ। ପୂର୍ବାହ୍ନ 10ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଦିନ 11ଟାରେ ଶୁଣିବେ ଆକାଶବାଣୀ ଲାଇଭ। ଦିନ 12ଟା ବାଜି 30 ମିନିଟ୍ରେ ଶୁଣିବେ ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ଅରବିନ୍ଦ ମୁଦୁଲି, ନମିତା ଅଗ୍ରୱାଲ, ବସନ୍ତ ପାତ୍ର, ଇରା ମହାନ୍ତି, ସୁଭାଷ ଦାସ, ସଳଭୈମା ମହାପାତ୍ର ଏବଂ ସନୁ ନିଗମ। ଦିନ 1:20 ପ୍ରଚାର କରିବ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘୋର ଓ ଘୋରଣୀ। ଏଥିରେ ଶୁଣିବେ ଯୋଗ ସୁସ୍ଥ ନାରୀର ଆଧାର ସମ୍ପର୍କରେ ପରି ରହିଛି, କ୍ରୋଧକୁ ନିୟନ୍ତ୍ରଣ କରିବା ଉଚିତ ସମ୍ପର୍କରେ ଏକ ସାକ୍ଷାତକାର। ଅପରାହ୍ନ 5ଟାରେ ଶୁଣିବେ ଯୁବଶ୍ରୋତାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ରହିଛି ଯୁବପିଢ଼ି ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ ଏକ ସାକ୍ଷାତକାର। ପରେ ଶୁଣିବେ ମେସେଜ୍ର ଉତ୍ତର ଏବଂ ଜାଣିବା କଥା। ଅପରାହ୍ନ 5:30 ପ୍ରଚାର କରିବୁ ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପଚାରୁ, ବିଷୟ ରହିଛି ଗାଗଡ଼ କାଜି ଯୋଗର କାମ। ସନ୍ଧ୍ୟା 6:05 ପ୍ରଚାର କରିବୁ ସମ୍ପର୍କ ସେତୁ। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ 2026 ଅନ୍ତର୍ଗତ ଇଂଲଣ୍ଡ ଓଲ୍ଡ ଟ୍ରାଫୋର୍ଡ ମାଞ୍ଚେଷ୍ଟରଠାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା T20 କ୍ରିକେଟ ଖେଳର ଧାରାବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30 ଖେଳ ଶେଷ ହେବା ପର୍ଯ୍ୟନ୍ତ।